ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶକାବ୍ଦ ଆଷାଢ଼ 8 ଦିନ 2026 ମସିହା ଜୁନ୍ ମାସର 27 ତାରିଖ ଆମ ପ୍ରିୟ ଶ୍ରୋତାମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମିନିଟ୍।

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 60ତମ ଭାଗ।
1: ଏପିସୋଡ୍ ନମ୍ବର 60।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିଲେ। ଆଜି ଶୁଣିଲେ ଏହାର 60ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଅଶୋକ କୁମାର ମିଶ୍ର।
1: ଆଚାର୍ୟାତ୍ ପାଦମାଦତି ଶିଷ୍ୟ ସ୍ୱମେଧୟା ପାଦମ ବ୍ରହ୍ମଚାରୀଭ୍ୟ ପାଦମ କାଳ

ଜନ୍ମେଇ ସଚ। ଅର୍ଥାତ୍ ଜଣେ ଛାତ୍ର ଗୁରୁଙ୍କଠାରୁ ଏକ ଚତୁର୍ଥାଂଶ, ନିଜ ବୁଦ୍ଧି ମେଧାବଳରେ ଏକ ଚତୁର୍ଥାଂଶ, ସହପାଠୀଙ୍କଠାରୁ ଏକ ଚତୁର୍ଥାଂଶ ଜ୍ଞାନ ଲାଭ କରିଥାଏ ଏବଂ ବାକି ଏକ ଚତୁର୍ଥାଂଶ ଜ୍ଞାନ ଜୀବନବ୍ୟାପୀ ସମୟକ୍ରମେ ଲାଭ କରିଥାଏ। ଜ୍ଞାନର ଅନ୍ତ ନାହିଁ। ସଂସାରରେ ଏତେ କଥା ଜାଣିବାର ବୁଝିବାର ଅଛି ଯେ କୋଟିଏ ଜନ୍ମ ନେଲେ ମଧ୍ୟ ସବୁ ଜ୍ଞାନ କେହି ବି ଲାଭ କରିବା ସମ୍ଭବ ନୁହେଁ। ସବୁ ଜ୍ଞାନ କ'ଣ କେହି ଜଣେ ଲାଭ କରିବା ସମ୍ଭବ? ଜୀବନଟା ଶିଖିବା, ଜାଣିବା, ବୁଝିବାର ଏକ ପ୍ରକ୍ରିୟା। ଯେତେ ଶିଖିଲେ, ଯେତେ ଜାଣିଲେ, ଯେତେ ବୁଝିଲେ ବି ଆହୁରି ବୁଝିବାକୁ ଶିଖିବାକୁ ବାକି ଥାଏ। ସେଇଥିରେ ଆମେ ଅତି ଅଳ୍ପ କିଛି ଜାଣି ବୁଝି ଛାତି ଫୁଲେଇବୁଲୁ, କହିବୁଲୁ ମୁଁ ହିଁ ବଡ଼ ଜ୍ଞାନୀ ବୋଲି, ମୋଠୁ ବଡ଼ ଜ୍ଞାନୀ ବଡ଼ ବୁଦ୍ଧି ଆଉ କେହି ନାହିଁ ବୋଲି। ଥରେ ପରଖି ଦେଖିବା ଆସନ୍ତୁ ଯେ ସତରେ ଆମେ କ'ଣ ଜାଣୁ। ଗୋଟିଏ ଟିଭି ଶୋରେ ଦିନେ ଦେଖୁଥିଲେ କେତେଜଣ ଅତି ମାନବଙ୍କର କାହାଣୀ, ତାଙ୍କର ଅଦ୍ଭୁତ ଶକ୍ତି ସେମାନେ ପ୍ରଦର୍ଶନ କରୁଥିଲେ। ସେହି ଶୋରେ ଜାପାନର ଜଣେ ଲୋକ ନିଜ ମାନସିକ ଶକ୍ତି ଦ୍ୱାରା ଅତି ହିଂସ୍ର ଜନ୍ତୁମାନଙ୍କୁ ତାଙ୍କଠାରୁ ବେଶ ଦୂରତାରେ ରହି ଅଙ୍ଗୁଳି ଚାଳନା କରି ଶୋଇ ଦେଇପାରନ୍ତି। ସେହି ଶୋରେ ତାଙ୍କୁ ବିଭିନ୍ନ ଜନ୍ତୁଙ୍କ ପାଖକୁ ନେଇ ପରୀକ୍ଷା କରାଗଲା ଏବଂ ସେ ସବୁଠି ପରୀକ୍ଷାରେ ସଫଳ ହେଲେ। ବାଇସନ୍ ପରି 1100 କିଲୋଗ୍ରାମ ଓଜନ ବିଶିଷ୍ଟ ଜୀବ, ଯିଏକି କେବେ ବସେ ନା କି ଶୁଏ ନା, ସେଭଳି ଜୀବ ବି ଗୋଟିଏ ନୁହେଁ, 20 କି 30 ଜୀବଙ୍କୁ ସେ ତାଙ୍କଠାରୁ ବେଶ ଦୂରତାରେ ଠିଆ ହୋଇ ନିଜ ମାନସିକ ଶକ୍ତି ବଳରେ ଶୁଏଇଦେଲେ। ଆଉ ଜଣେ ଭଦ୍ରଲୋକ, ବୟସ୍କ, ତାଙ୍କ ନାଁ ଫିସ୍ମ୍ୟାନ୍, ମାନେ ମାଛ ମଣିଷ, ସେ ଆମାଜନ ନଦୀକୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ମାନେ 5-6 ହଜାର କିଲୋମିଟର ପହଁରି ପହଁରି ଯାଇଛନ୍ତି। ଏସବୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁନି ଆପଣଙ୍କୁ? ରୁଷିଆର ଜଣେ ଲୋକ ଏକାଗ୍ର ଭାବରେ ଅନେଇ ଲୁହାକୁ ବି ବଙ୍କା କରିଦେଉଥିଲେ। ଏସବୁ ସମ୍ଭବ କି ନୁହେଁ ତାର ଉତ୍ତର ଆମର ତଥାକଥିତ ବିଜ୍ଞାନ ପାଖରେ ନାହିଁ। 200 ବର୍ଷ ତଳେ ପୃଥିବୀରେ ଟ୍ରେନ, ଉଡ଼ାଜାହାଜ କି ବିଜୁଳି ବତୀ ପରି ଅନେକ ଜିନିଷ ଥିଲା କି? ତେବେ ସେସବୁ ପୁଣି ସମ୍ଭବ ହେଲା କିପରି? ସେସବୁ କଥା ତ ଆମ ଦ୍ୱାରା ସମ୍ଭବ ହୋଇନାହିଁ, ଆମେ ତ ସେସବୁ କରିନାହୁଁ। ଅନେକ ରୋଗର ଉତ୍ପାତ ଥିଲା ଏ ପୃଥିବୀରେ, ଯେଉଁସବୁ ରୋଗ ବ୍ୟାପି ଲକ୍ଷ ଲକ୍ଷ ଲୋକ ଆଖି ବୁଜୁଥିଲେ ପ୍ରତିବର୍ଷ। ହେଲେ ଆଜି ସେଭଳି ଅନେକ ରୋଗ ପାଇଁ ଔଷଧ ଉପଲବ୍ଧ ଅତି କମ୍ ମୂଲ୍ୟରେ ବଜାରରେ, ବଟିକା ଗିଳିଲେ ରୋଗ ଶେଷ। ଏସବୁ ହେଲା କେମିତି? ଜ୍ଞାନର ବିକାଶ ଫଳରେ। ମଣିଷର ଜ୍ଞାନ ସମୟକ୍ରମେ ବିକଶିତ ହେବାରେ ଲାଗିଛି, ସବୁ ହେଉଛି। ହେଲେ ପ୍ରତିଟି କଥା ଯାହା ସଂସାରରେ ଅଛି ସେସବୁ କ'ଣ ପ୍ରତ୍ୟେକଙ୍କୁ ଜଣା? ତଥାପି ଅନେକ ଲୋକ ବାହା ତେନ୍ତାରି ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପ୍ରମାଣିତ କରି ବୁଲନ୍ତି। ଯିଏ ଯେତେ ବଡ଼ ଜ୍ଞାନୀ ହେଲେ ବି ସେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଛି ଜ୍ଞାନ ଅର୍ଜନ କରିଥାଏ। ଦେଖିଥିବେ ଅନେକ ସମୟରେ ଛୋଟ ପିଲାମାନେ ବଡ଼ ଲୋକଙ୍କୁ ବୁଦ୍ଧି ଶିଖାଇ ଦିଅନ୍ତି। ଅତଏବ ଏଇ କଥାଟିରୁ ବୁଝା ପଡ଼ୁଛି ଯେ ସବୁ ଜ୍ଞାନ ସମସ୍ତଙ୍କ ପାଖରେ ନଥାଏ, କେହି ଜଣେ ସର୍ବବିଦ୍ୟା ବିଶାରଦ ହେବା ସମ୍ଭବ ନୁହେଁ। ତେଣୁ ମୁଁ ସବୁକିଛି ଜାଣେ ବୋଲି କହିବାର ମଧ୍ୟ କିଛି ଅର୍ଥ ନାହିଁ। ଗୁରୁଙ୍କ ପାଖରୁ ହିଁ ସବୁ ବିଦ୍ୟା ଶିଖିବା ମଧ୍ୟ ସମ୍ଭବ ନୁହେଁ। କାହାକୁ ଅଜ୍ଞାନୀ, ମୂର୍ଖ କହିବା ମଧ୍ୟ ଉଚିତ ନୁହେଁ। କେବଳ ବହି ପଢ଼ି ସବୁ ଜ୍ଞାନ ଅର୍ଜନ କରିବା ମଧ୍ୟ ସମ୍ଭବ ନୁହେଁ। ପୋଥିରେ ବହୁତ କଥା ସମସ୍ତେ ପଢ଼ିଥାନ୍ତି, ଅଥଚ ବାସ୍ତବ ଜୀବନରେ ତାକୁ କିଭଳି ଉପଯୋଗ କରାଯାଇପାରିବ ସେ କଥା ଅନେକ ଜାଣିନଥାନ୍ତି। ଜୀବନଟିଏ ବଞ୍ଚୁ ବଞ୍ଚୁ ସେଇ ବଞ୍ଚିବା ପ୍ରକ୍ରିୟାରେ ଏମିତି ଅନେକ କଥା ଜାଣି ହୁଏ ଯାହାକି କୌଣସି ବହିରେ ଲେଖାଯାଇନଥାଏ। ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅନେକ ଲୋକ ଅନେକ ସମୟ ରହିପାରନ୍ତି। କଥାଟି ବିଜ୍ଞାନସମ୍ମତ ନହେଲେ ମଧ୍ୟ ସମ୍ଭବ ହୁଏ। ବିଜ୍ଞାନ କହି ଆମେ ଯାହା ଏବେ ପଢ଼ୁଛେ ସେତିକି କେବଳ କିଛି ଲୋକେ ପ୍ରମାଣିତ କରିଛନ୍ତି। ହେଲେ ଏବେ ଆମେ ଯେତିକି ଜାଣିଛେ ପଢ଼ିଛେ ସେତିକି ହିଁ କ'ଣ ଶେଷ? ଲୋକେ ନିଜ ଶରୀର ଛାଡ଼ି ପୂର୍ବେ ବିଭିନ୍ନ କାୟାରେ ପ୍ରବେଶ କରୁଥିଲେ ବୋଲି ଶାସ୍ତ୍ରରେ ଲେଖାଯାଇଛି, ମିଛ ହିଁ ନଥିବ। ଯଦି ଜଣେ ଲୋକ ଅଙ୍ଗୁଳି ଇସାରାରେ ଭୟଙ୍କର ହିଂସ୍ର ଅମାନିଆ ଜନ୍ତୁଙ୍କୁ ଶୁଏଇ ଦେଇପାରେ, ତେବେ ଏଇ କଥାଟି ମିଛ ବୋଲି ଆମେ କାହିଁକି କହିବା? ମାନେ ଯେଉଁ କଥାଟି କିଛି ସମୟ ଆଗରୁ ମୁଁ ଆପଣଙ୍କୁ କହୁଥିଲି, ବରଂ ସେ ବିଷୟରେ ଆମେ ଜାଣୁନା ବୋଲି କହିବା ଉଚିତ ହେବ। ପିଲାକାଳୁ ବିଜ୍ଞାନ ବହିରୁ ଘୋଷୁଥିଲେ ଯେ 9ଟା ଗ୍ରହ ଅଛି, କିନ୍ତୁ ଜ୍ଞାନ ବିକଶିତ ହେଲା, କଥା ବଦଳିଗଲା। ଆଜି ଆମେ କହୁଛେ 9ମ ଗ୍ରହ ବୋଲି କିଛି ନାହିଁ। ବନ୍ଧୁ, ଶିଖିବାର ଜାଣିବାର ପ୍ରକ୍ରିୟା ଜାରି ରହିଲେ ଜ୍ଞାନ ବିକଶିତ ହୁଏ।

0: ଏବଂ ଜୀବନ ମଧ୍ୟ ବିକଶିତ ହୁଏ। ଶିଖିବାର, ଜାଣିବାର, ବୁଝିବାର ପ୍ରକ୍ରିୟାକୁ ଜାରି ରଖନ୍ତୁ ବନ୍ଧୁ। ହୁଏତ ଆପଣ ବି ଅନେକ ନୂଆ ତଥ୍ୟ ଏ ସଂସାରକୁ ଦେଇପାରନ୍ତେ। ହୁଏତ ଆପଣ ବି ଅତି ମାନବୀୟ ଗୁଣର ଅଧିକାରୀ ହେଇଥାଇପାରନ୍ତେ। କିଛି ଭୁଲ କହିଛି? ଯଦି କିଛି ଭୁଲ କହିଛି ତେବେ ଦୟାକରି ମୋତେ ଉଦାର ଚିତ୍ତରେ କ୍ଷମା ଦେବେ ବନ୍ଧୁ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ କୁମାର ମିଶ୍ର, ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
2: ଆଜି ଜାଣିବା ମୁଗ ଚାଷ ସମ୍ପର୍କରେ। ମୁଗ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ଏହା ଏକ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ, ଯାହାକୁ ଆମେ ପ୍ରୋଟିନ୍ର ଭଣ୍ଡାର ବୋଲି ମଧ୍ୟ କହିପାରିବା। ଆମ ଓଡ଼ିଶାରେ ଡାଲିଠାରୁ ଆରମ୍ଭ କରି ଚକୁଳି ପିଠା ପର୍ଯ୍ୟନ୍ତ ମୁଗର ଅନେକ ବ୍ୟବହାର ରହିଛି। ଓଡ଼ିଶାରେ ଖରାଦିନିଆ ମୁଗ ଚାଷ ଏକ ଅତ୍ୟନ୍ତ ଲାଭଜନକ ଏବଂ କମ୍ ପରିଶ୍ରମରେ ହେଉଥିବା ଚାଷ। ଧାନ କାଟିବା ପରେ ଜମି ପଡ଼ିଆ ନ ରଖି ମୁଗ ଚାଷ କଲେ ମାଟିର ଉର୍ବରତା ବଢ଼ିବା ସହ ଚାଷୀଙ୍କୁ ଭଲ ଦୁଇ ପଇସା ମିଳିଥାଏ। ମୁଗ ଏକ ଗରମ ଜଳବାୟୁର ଫସଲ। ଖରାଦିନେ ଏହାକୁ ଜାନୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ବୁଣାଯାଇପାରେ। ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଲେ ଗଛ ଶୀଘ୍ର ବଢ଼ିଥାଏ। ଅଧିକ କାକର କିମ୍ବା ବର୍ଷା ହେଲେ ମୁଗ ଗଛ ଖରାପ ହୋଇଯାଏ, ତେଣୁ ଖରାଦିନିଆ ମୁଗ ଚାଷ ଅଧିକ ସୁରକ୍ଷିତ। ମୁଗ ଚାଷ ପାଇଁ ନିଗିଡ଼ା ଦୋରସା ବା ବାଲିଆ ଦୋରସା ମାଟି ଅତି ଉତ୍ତମ। ଜମିକୁ 2-3 ଥର ହଳ କରି ମାଟି ଗୁଣ୍ଡ କରିବା ପରେ ପରେ ମାଟିର ପିଏଚ୍ ସ୍ତର 6.0-7.5 ମଧ୍ୟରେ ରହିବା ଦରକାର। ଜମିରେ ଯେପରି ପାଣି ଜମି ନ ରହେ ସେଥିପାଇଁ ଜଳ ନିଷ୍କାସନର ସୁବିଧା ରହିବା ଆବଶ୍ୟକ। ଭଲ ଅମଳ ପାଇଁ ସର୍ବଦା ସ୍ୱଳ୍ପ ଅବଧି ବିଶିଷ୍ଟ ଏବଂ ରୋଗ ପ୍ରତିରୋଧକ କିସମ ଚୟନ କରିବା ଉଚିତ। ବିହନ ବୁଣିବା ପୂର୍ବରୁ ଏହାକୁ ଶୋଧନ କରିବା ଜରୁରୀ, ଯେପରିକି 1 କେଜି ବିହନରେ 2 ଗ୍ରାମ କାର୍ବନଡାଜିମ୍ କିମ୍ବା 3 ଗ୍ରାମ ଥିରାମ ମିଶାଇ ଗୋଳାଇବା। ଏହାର 24 ଘଣ୍ଟା ପରେ ରାଇଜୋବିୟମ୍ କଲ୍ଚର ମିଶାଇ ଛାଇରେ ଶୁଖାଇ ବୁଣିବା। ବୁଣା ଶୈଳୀ ଯେମିତିକି ଧାଡ଼ିକୁ ଧାଡ଼ି 25-30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛଟି ଭଲ ବଢ଼ିଥାଏ। ଯଦି ଆମେ ସାର ଓ ଜଳ ପରିଚାଳନା ଦେଖିବା, ତାହେଲେ ମୁଗ ଗଛ ନିଜେ ମାଟିରେ ଯବକ୍ଷାରଜନ ସଂଗ୍ରହ କରିପାରେ, ତେଣୁ ଅଧିକ ସାର ଦରକାର ହୁଏ ନାହିଁ। ଖତ 1 ଏକର ପିଛା 2-3 ଟନ୍ ଶୁଖିଲା ଗୋବର ଖତ ମିଶାଇଲେ ଭଲ। ସାର ବୁଣିବା ସମୟରେ 1 ଏକର ପିଛା 8 କେଜି ଯବକ୍ଷାରଜନ ଓ 16 କେଜି ସ୍ଫୁରକ ପ୍ରୟୋଗ କରିବା ଉଚିତ। ଜଳସେଚନ ଯେପରିକି ଖରାଦିନେ ମାଟି ଦେଖି 2-3 ଥର ହାଲୁକା ପାଣି ଦେବା ଆବଶ୍ୟକ। ତା ସହିତ ଫୁଲ ଆସିବା ସମୟରେ ଓ ଛୁଇଁ ହେବା ସମୟରେ ଜମିରେ ବତର ରହିବା ଜରୁରୀ। ଯଦି ଆମେ ରୋଗ ପରିଚାଳନା କଥା ଜାଣିବା, ତାହେଲେ ବୁଣିବାର 20-25 ଦିନ ମଧ୍ୟରେ ଘାସ ବାଛିଦେବା ଉଚିତ। ହଳଦିଆ ପତ୍ର ରୋଗ, ଯାହାକି ଧଳା ମାଛି ଦ୍ୱାରା ବ୍ୟାପିଥାଏ, ଏହାର ନିରାକରଣ ପାଇଁ ଇମିଡାକ୍ଲୋପ୍ରିଡ୍ କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା ଉଚିତ। ପତ୍ର ସୁଡ଼ଙ୍ଗିଆ ପୋକ, ଏଥିପାଇଁ ଜୈବିକ କୀଟନାଶକ ବ୍ୟବହାର କଲେ ଭଲ ହୋଇଥାଏ। ଯେତେବେଳେ 80% ଛୁଇଁ କଳା ପଡ଼ିଯିବ ସେତେବେଳେ ଅମଳ କରିବା ଆବଶ୍ୟକ। ଅଧିକ ଶୁଖିଗଲେ ଛୁଇଁ ଫାଟି ବିହନ ତଳେ ପଡ଼ିଯାଇଥାଏ। ଅମଳ ପରେ ମୁଗକୁ ଭଲ ଭାବରେ ଖରାରେ ଶୁଖାଇ ଆର୍ଦ୍ରତା 9-10% ସାଇତି ରଖିବା। ଆଉ ଯଦି ଆମେ ମୁଗ ଚାଷର ଲାଭ ସମ୍ପର୍କରେ ଜାଣିବା, ତାହେଲେ ଆମ ଓଡ଼ିଶାର କୋରାପୁଟ ପରି ଅଞ୍ଚଳରେ ଯେଉଁଠି ଜମିରେ ବତର ରହିଥାଏ, ସେଠି ଖରାଦିନିଆ ମୁଗ ଚାଷ କରି ଆମେ ଚାଷୀ ଭାଇମାନେ ନିଶ୍ଚିତ ଭାବେ ଲାଭବାନ ହୋଇପାରିବା।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ହେମଲତା ହନ୍ତାଳ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ଅଶୋକ କୁମାର ମିଶ୍ର।
3: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଞ୍ଚଳରେ କୁଭି କନ୍ଧ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ସେମାନେ ମଧ୍ୟ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ

ପ୍ରକାର ନାଚ କରିଥାନ୍ତି ଏବଂ ଗୀତ ମଧ୍ୟ ଗାଇଥାନ୍ତି। ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଶୁଣିବା କୁଭିକନ୍ଧ ସମ୍ପ୍ରଦାୟର ଡାଆ ଅର୍ଥାତ୍ ଯୁବତୀ ଏବଂ ଧାଙ୍ଗଡ଼ା ଅର୍ଥାତ୍ ଯୁବକମାନେ ଚିହ୍ନା ପରିଚୟ ହେବା ସମୟର ଗୀତ। ପରିବେଷଣ କରିଛନ୍ତି ବଣ୍ଡାଗୁଡ଼ା ଗ୍ରାମର ହେମଲତା ହନ୍ତାଳ ଏବଂ ସାଥୀ।

ଚୈତ ପର୍ବ ସମୟରେ କୁଭିକନ୍ଧ ଭାଇ ଭଉଣୀମାନେ ରାତିରେ ନିଜ ଗାଁର ପ୍ରତ୍ୟେକ ଘରୁ ଚାଉଳ ପଇସା ଇତ୍ୟାଦି ଗୀତ ଗାଇ ଗାଇ ମାଗନ୍ତି। ଏହାକୁ ସେମାନେ ଦୁର୍ଲା ମାଗିବା କହନ୍ତି। ଏଥିରୁ ଯାହା ପଇସା ମିଳେ ସେଥିରେ ସେମାନେ ଲନ୍ଦା କିଣି ଆଣି ପିଅନ୍ତି ଓ ମିଳିଥିବା ଚାଉଳ ତଥା ପନିପରିବାରେ ଗାଁର ସବୁ ଲୋକ ମିଶି ଭୋଜି କରନ୍ତି ଓ ମନ ଖୁସିରେ ଗୀତ ଗାଆନ୍ତି, ନାଚନ୍ତି। ଏଥର କୁଭିକନ୍ଧ ଭାଇ ଭଉଣୀମାନଙ୍କର ଦୁର୍ଲା ଗୀତ ଆସନ୍ତୁ ଶୁଣିବା।

0: ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଆକାଶବାଣୀ ଜୟପୁର ସମୟ ସକାଳ 6:55 ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
1: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକ ଦିବ୍ୟାନନ୍ଦ ଝା अथ वार्ताः प्रधानमंत्री नरेन्द्र मोदी त्रिदिवसीय सेशेल्स यात्रार्थं अद्य प्रातः प्रतिष्ठते। सेशेल्स देशस्य स्वर्ण जयंती राष्ट्रीय दिवस समारोहे सः विशिष्टातिथिरूपेण उपस्थितः भविष्यति। पञ्चदशोत्तर द्विसहस्रतम वर्षात् अनन्तरं इयं तस्य प्रथमा सेशेल्स देशीया यात्रा भविष्यति। विदेश मंत्रालयेन सूचितम्।

ପୂର୍ବାହ୍ନ 11ଟାରେ ଶୁଣିବେ ନାଟକ ଚିଡ଼ିଆଖାନା, ମୂଳ ତେଲୁଗୁ ରଚନା ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରଚନା ବାଲ୍ ସୌରି ରେଡ୍ଡି, ଓଡ଼ିଆ ରୂପାନ୍ତର ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଦିନ 12:30 ଶୁଣିବେ ଏକ ଭାରତ ଶ୍ରେଷ୍ଠ ଭାରତ, ରେଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1:05 ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମ। ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ରୂପକ କଷ୍ଟ କଲେ କୃଷ୍ଣ ମିଳେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଯୁବାନ ଗାଥାରେ ଶୁଣିବେ କ୍ଷୁଦ୍ର

ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜାନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ କ୍ଷୁଦ୍ର ମଧ୍ୟମ ଧରଣର ଶିଳ୍ପରୁ ଲାଭ, ପରେ ଭେଟଘାଟରେ ଶୁଣିବେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ସମ୍ପର୍କରେ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ, କେତୋଟି ଭଜନ ଶୁଣିବେ ସନ୍ଧ୍ୟା 6:30ରେ। ରାତି 8:15ରେ ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ମଧୁମେହର କାରଣ ଓ ତା'ର ପ୍ରତିକାର ଉପରେ ଏକ ସାକ୍ଷାତକାର, ପରେ ସଠିକ୍ ସମୟରେ ଟିକାକରଣ ଉପରେ ସ୍ୱାସ୍ଥ୍ୟ ସୂଚନା ଶୁଣିବେ। ରାଗ ସଂଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:35ରେ। ଶୁଣିଲି ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦେଶରେ ଏକ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣର ପେଣ୍ଠସ୍ଥଳୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-24 ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଅସ୍ମିତାର ପରିଚୟ। ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ ଏବଂ କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିବା ସହିତ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପାଇଁ ସରକାର ନୂଆ ନୀତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟ ସରକାର ରବି ଧାନ କିଣା ଅବଧି ଜୁଲାଇ ମାସ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 20ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟୋକନ ଅବଧି ରହିଥିବା ଚାଷୀମାନେ କିଭଳି ଧାର୍ଯ୍ୟ ସମୟ ଭିତରେ ମଣ୍ଡିକୁ ଧାନ ଆଣିପାରିବେ

0: ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ନ ପଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶର ଧାରା ଓଡ଼ିଶା ସାରା ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 5ମ ଦିନରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଆଦିବାସୀ ସାଂସ୍କୃତିକ ବିକାଶ ଗୃହ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ଓ ଚନ୍ଦାହାଣ୍ଡି ଝରିଗାଁ ଘାଟି ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଘୋଷଣା କରିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବ୍ରଜରାଜନଗରଠାରେ ଆୟୋଜିତ ଏକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ବୁଦ୍ଧିଜୀବୀଙ୍କ ପରାମର୍ଶ ଓ ସହଯୋଗ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ କରାଯାଇ ଟିକା ପ୍ରଦାନ କରିବେ। ଟିକାକରଣ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀଙ୍କ ସହ ଯୋଗାଯୋଗ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିୟନ୍ସିପ୍ର ତୃତୀୟ ଦିନରେ ଓଡ଼ିଶା ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ 4x100 ମିଟର ରିଲେରେ ଓଡ଼ିଶା ଦଳକୁ ଏହି ପଦକ ମିଳିଛି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25ଟି ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ 12ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
2: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ। ଆଉ ଏହି ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମକ୍ରମେ ଏ ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେ ହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରିଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ। ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ, ତେଣୁ ପିଠି, ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁ ସମୟ ଧରି ଡ୍ରାଇଭିଂ କରନ୍ତି, 2-wheeler ହଉ 4-wheeler ହଉ, ତଥା ମେଦବହୁଳତାର ଶିକାର ହୋଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି।

0: ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ ଆରାମ ଦେବା ପାଇଁ କେବେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହୋଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯେଉଁଥିରେ ଆପଣ ଶବାସନରେ ଶୋଇ ରହିବେ ଆଉ ଆପଣଙ୍କର ଯିଏ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନ୍ଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟ୍ର ଅଭ୍ୟାସ ଦେବେ, ଯେଉଁଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି। ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା, ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧଶଲଭାସନ, ମକରାସନ, ଗୋମୁଖାସନ ର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ଶବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତାଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି। କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହେଇନି, ଏହି ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହୋଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି। ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି, ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁର ଏକ୍ସରସାଇଜ ହୋଇଥାଏ, ପେଲଭିକ ରିଜନର ଏକ୍ସରସାଇଜ ହୋଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ ହୋଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌଆ ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ପ୍ରୋବ୍ଲେମ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର ଦୈନନ୍ଦିନ ଜୀବନରେ। ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ, ମିନିମମ 10 ରାଉଣ୍ଡ ଭ୍ରମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟା ବିନ୍ଧା କମିବା ବି ସହଜ ହୋଇନଥାଏ। ଯଦି ଆମେ 10 ମିନିଟ୍ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସ୍ଲି ଓମ୍ ଚାଣ୍ଟିଂ କରିବା ତାହେଲେ ମଧ୍ୟ ଅଣ୍ଟା ବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ, ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରତିଭାଶ୍ରୀ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେନେଜୁଏଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ସରକାରୀ ଗସ୍ତରେ ସେସେଲ୍ସ ଗସ୍ତ କରିବେ। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର 2 ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ମଧ୍ୟ ସମ୍ବୋଧିତ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଆଜି ସେଠାକାର ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ

ୱେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିବେ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000ରୁ ଅଧିକ ଡ୍ରାଇଭର ଅଂଶଗ୍ରହଣ କରିବେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8ଟି ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକମାନଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓ 29 ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀ 2026ରେ ଅଧ୍ୟକ୍ଷତା କରିବେ। ଏହି ଦୁଇଦିନିଆ ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସମସ୍ତ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ସମୀକ୍ଷା କରିବେ। କୋଲକାତାର ତାରାତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 16କୁ ବୃଦ୍ଧି ପାଇଛି। ଆହତମାନଙ୍କୁ ବିଭିନ୍ନ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ଜଣଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 2,00,000 ଟଙ୍କା ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 10,00,000 ଟଙ୍କା ଏବଂ ଆହତମାନଙ୍କ ପାଇଁ 1,00,000 ଟଙ୍କା ସହାୟତା ଘୋଷଣା କରିଛନ୍ତି। ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଭାରତ ଅପରେସନ୍ ଆମିସ୍ତାଦ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନର ଅଂଶ ଭାବେ ଭାରତୀୟ ବାୟୁସେନାର 2ଟି C-17 ଗ୍ଲୋବ୍ ମାଷ୍ଟର ବିମାନ ଆଜି ସକାଳେ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଜଣିଆ ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍କିଟାଲ ୟୁନିଟ୍, ଔଷଧ, 30 ଟନ୍ ସହାୟତା ସାମଗ୍ରୀ, 6 ଟନ୍ ଔଷଧ ଓ ଚିକିତ୍ସା ଉପକରଣ ସମେତ 2ଟି ପୋର୍ଟେବୁଲ୍ ହସ୍କିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920କୁ ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଜଣ ଅଭିଯୁକ୍ତଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଟଙ୍କା ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ ସ୍ଥିତ ଇନ୍ଦିରା ଗାନ୍ଧୀ ପରମାଣୁ ଗବେଷଣା କେନ୍ଦ୍ର ଆଇଜିସିଏଆର୍ରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ ଆଇଜିସିଏଆର୍ର ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆଇଆଇଟି ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି

0: କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋସାହିତ କରୁଛି। ସେ କହିଛନ୍ତି ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍ମୁକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ 4 ଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ୍ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ସେଠାକାର ଭିକେଭି ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30 ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52 ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି, ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ୍ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ସମ୍ପୃକ୍ତ ଅଞ୍ଚଳରେ ଆଇଆର୍ଜିସି ଏବଂ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନ୍ର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭ୍ୟାଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ପରାସ୍ତ କରିଛି। ଭାରତ ପକ୍ଷରୁ 7 ଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ୍ କରିଥିଲେ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଶେଷ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ 4-1 ନରୱେକୁ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ 5-0 ଇରାକକୁ ପରାସ୍ତ କରିଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଆୟାରଲାଣ୍ଡ 34 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ T20 ଅନ୍ତର୍ଜାତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେଞ୍ଜୁଆଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ପାକିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ଣ୍ଣବିଭା ବର୍ଣ୍ଣାଳୀରେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ଭାବନା। ଆଜି ପାଇଁ ବିଷୟ ରହିଛି ପଙ୍ଗପାଳକୁ ନିଆହୁଳା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ।

0: ଜୀବନ ହେଉଛି ଗୋଟିଏ ଲମ୍ବା ରାସ୍ତା। ଏଇଠି ଆମ ସହିତ ଅନେକ ଲୋକ ଯୋଡ଼ି ହୋଇ ରହିଥାନ୍ତି। କିଛି ଲୋକ ପଛରେ ରହିଯାଆନ୍ତି ତ ଆଉ କିଛି ଲୋକ ଆମ ହାତରେ ହାତ ମିଶାଇ ପାଦରେ ପାଦ ମିଶାଇ ଆଗେଇ ଆସନ୍ତି।
1: ସେ ଯେ କେବଳ ହାତ ଧରି ଚାଲୁଥିବା ମଣିଷ ନୁହଁ, ବରଂ ହୃଦୟର ପ୍ରତ୍ୟେକ ସ୍ପନ୍ଦନକୁ ବୁଝିପାରୁଥିବା

0: ବନ୍ଧୁ, ଏହିଭଳି ସାଥିଟିଏ ଥିଲେ ଆମର ପ୍ରତ୍ୟେକ ପଦକ୍ଷେପ ଅର୍ଥପୂର୍ଣ୍ଣ ହୋଇଯାଏ। ଲମ୍ବା ରାସ୍ତାରେ ସୁଖ ଆସୁ କି ଦୁଃଖ, ସବୁବେଳେ ପାଖରେ ରହିବାର ପ୍ରତିଶ୍ରୁତି ଦିଏ।
1: ଏମିତି ସାଥିଟିଏ ପାଖରେ ଥିଲେ ଜୀବନର ପ୍ରତ୍ୟେକ ଋତୁ ବସନ୍ତ ଋତୁ ପରି ଲାଗେ,
0: ପ୍ରତ୍ୟେକ ମୁହୂର୍ତ୍ତ ସୁଗନ୍ଧିତ ହୋଇଯାଏ।
1: ଆଜି ସମ୍ଭାବନା ସହିତ ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସୁରଭି।

0: କୁହାଯାଏ ଯେ ମଣିଷ କୁଆଡେ ଭାରି ବିବେକୀ, ଭଲ ମନ୍ଦର ଚିନ୍ତା କରି ସେ କାମ କରିଥାଏ। ଆପଣ ବି କଣ ଏଇ କଥାକୁ ଠିକ ବୋଲି ଭାବୁଛନ୍ତି?
1: ହଁ ସୁରଭି, ମୁଁ ଏଇ କଥାକୁ ଠିକ ବୋଲି ଭାବୁଛି। ମଣିଷ ସବୁବେଳେ ଭାବି ବିଚାରି କାମ କରେ, ତା ପାଇଁ, ସମାଜ ପାଇଁ, ପରିବେଶ ପାଇଁ କଣ ଠିକ ଭୁଲ ସେ ଜାଣିଛି, ସେଇ ହିସାବରେ ହିଁ ସେ କାମ କରେ।
0: ଆଚ୍ଛା, ତ ଆପଣ ଏଇ କଥାକୁ ଠିକ ବୋଲି କହୁଛନ୍ତି, ହେଲେ ଆପଣଙ୍କୁ ତ ସୁଗାର ଅଛି। ଆଜି କେମିତି ଚିନି ପକା ଚା ପିଇଦେଲେ ସକାଳୁ ସକାଳୁ? ଜାଣିଛନ୍ତି ତ ଚିନି ପକା ଚା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ?
1: ବୁଝିଲା ସୁରଭି, ଆଜି ୱାକିଂରୁ ଫେରିଲା ବେଳେ ଜଣେ ବନ୍ଧୁ ଚା ଦୋକାନରେ ଠିଆ ହୋଇଥିଲେ। ମୋତେ ଯେମିତି ଦେଖିଲେ ଆସନ୍ତୁ ଚା ପିଇବା ବୋଲି ଡାକିଲେ। କଣ ଆଉ କରିବି କହିଲ, ବାଧ୍ୟ ହୋଇ ଚା କପ୍ଟେ ପିଇଦେଲି।
0: ସେଇ କଥା ତ, ଆପଣ କହିଲେ ମଣିଷର ଭାବି ବିଚାରି କାମ କରିବାର ଶକ୍ତି ଅଛି, ଆଉ ତାହେଲେ ସେ କେମିତି ନିଜର ଭଲ ମନ୍ଦ କଥା ଚିନ୍ତା କରିପାରୁନି?
1: ଏସବୁ ସମୟର ଦୋଷ, ବେଳେବେଳେ ଏମିତି ପରିସ୍ଥିତି ଆସେ ଯେତେ ଚେଷ୍ଟା କଲେ ବି ସେହି ପରିସ୍ଥିତିକୁ ଏଡେଇ ପାରେନି।
0: ସତ କଥା, ମଣିଷ ସବୁବେଳେ ଲୋଭର ବଶବର୍ତ୍ତୀ ହୋଇ ଲୋଭ ମୋହକୁ ଛାଡ଼ିପାରେନି। ଏଇ ଯେମିତି ଜୁଆ ଖେଳିବା, ନିଶାସକ୍ତ ହେବା, ଖରାପ ସଙ୍ଗତିକୁ ସେ କେବେ ମଧ୍ୟ ଏଡେଇ ଦେଇପାରେନି। ଆରମ୍ଭରେ ଏସବୁ ତ ତାକୁ ବହୁତ ଭଲ ଲାଗେ, ହେଲେ ପରେ ପରେ ଏସବୁ ମଣିଷର ଧ୍ୱଂସର କାରଣ ସାଜିଥାଏ। ଏଇ ଯେମିତି ପଙ୍ଗପାଳର ନିଆଁ ପ୍ରତି ଆକର୍ଷଣ ପରି
1: ଅନେକ ଯୁବକ ଯୁବତୀ କଣ କରିଥାନ୍ତି ନା, କମ୍ ସମୟରେ ଧନୀ ହେବାର ସ୍ୱପ୍ନ ଦେଖିଥାନ୍ତି, ପ୍ରଲୋଭନରେ ପଡ଼ି ନିଜର ସଞ୍ଚିତ ଅର୍ଥ ହରାଇ ବସନ୍ତି, ଠକ ସଂସ୍ଥା ବା ଭୁଲ ନିବେଶରେ ଟଙ୍କା ଲଗାଇ। ଏହିପରି ଲୋଭରେ ପଡ଼ି ସେମାନେ ନିଜର ଜୀବନକୁ ଧ୍ୱଂସ କରିଦେଇଥାନ୍ତି।
0: ଇତିହାସରେ ମଧ୍ୟ ଏହାର ଅନେକ ଉଦାହରଣ ଆମେ ଦେଖିବାକୁ ପାଇବା। ଅହଙ୍କାର ଆଉ ଲୋଭର ବଶବର୍ତ୍ତୀ ହୋଇ ଅନେକ ରାଜା ନିଜ ରାଜ୍ୟ ହରାଇଛନ୍ତି, ଯେମିତି ରାବଣ। ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେ ବିଷ୍ଣୁଙ୍କର ଅବତାର ଜାଣିଥିଲେ, ତଥାପି ବି ସେ ଯୁଦ୍ଧକୁ ରୋକିଲେନି, ପରିବାର ସମେତ ତାଙ୍କର ଜୀବନ ମଧ୍ୟ ନଷ୍ଟ କରିଦେଲେ। ବହୁବାର ସତର୍କ କରିଥିଲେ ତାଙ୍କ ପରିବାରର ସଦସ୍ୟ। ଏଇଭଳି ଜାଣିଶୁଣି ଭୁଲ କରିବା ଲୋକଙ୍କୁ ଆମେ କଣ ବୋଲି କହିପାରିବା କହିଲେ?
1: ଆଜିକାଲିର ସମାଜ ହେଉଛି ଅତ୍ୟାଧୁନିକ ସମାଜ, ଏଇଠି ସମସ୍ତଙ୍କର ସ୍ୱାଧୀନତା ଅଛି। ଯିଏ ଯାହା ସୋସିଆଲ ମିଡିଆରେ ପୋଷ୍ଟ କରିପାରିବ, ପୁଣି ଅନ୍ୟର ପୋଷ୍ଟକୁ ଲାଇକ୍ ଆଉ କମେଣ୍ଟ କରିପାରିବ। ଯଦି ଛାତ୍ରଛାତ୍ରୀ ବା ଦେଶର ଯୁବଗୋଷ୍ଠୀ ଏଥିରେ ମାତି ରହିବେ, ତାହେଲେ ତ ତାଙ୍କ ଭବିଷ୍ୟତ ଅନ୍ଧାର। କାରଣ ବହୁମୂଲ୍ୟ ସମୟକୁ ସେମାନେ ନଷ୍ଟ କରୁଛନ୍ତି ଘଣ୍ଟା ଘଣ୍ଟା ମୋବାଇଲ ଦେଖି। ଘରେ ବାପା ମା, ସ୍କୁଲ କଲେଜରେ ଶିକ୍ଷକ ଶିକ୍ଷୟିତ୍ରୀ ବାରମ୍ବାର କହିବା ସତ୍ତ୍ୱେ କିଛି ପିଲାଙ୍କର ଜମା ଚେତନା ବି ଆସେନି, ତେଣୁ ସେ ପରିଶେଷରେ କୁପରିଣାମର ଶିକାର ହୁଅନ୍ତି।
0: ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାରେ ବିଷୟ ରଖିଛୁ, ପଙ୍ଗପାଳକୁ ନିଆହୁଳା। ଆମେ ତ ଏ ସମ୍ପର୍କରେ ଅନେକ କଥାବାର୍ତ୍ତା ହେଲୁ, ଆସନ୍ତୁ ଶୁଣିବା ଆମ ଶ୍ରୋତା ଏ ସମ୍ପର୍କରେ କ'ଣ ମତାମତ ରଖିଛନ୍ତି।
2: ମୋ ନାଁ ନିରଜଲକ୍ଷ୍ମୀ ମାତୃଜିଂ, ଟ୍ରଷ୍ଟି ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ଭୁବନେଶ୍ୱର।
0: ପଙ୍ଗପାଳକୁ ନିଆହୁଳା, ପ୍ରକୃତରେ ଏହାର ଅର୍ଥ ଆମେ କ'ଣ ବୁଝିବା?
2: ପଙ୍ଗପାଳକୁ ନିଆହୁଳାର ପ୍ରତ୍ୟେକ ଶବ୍ଦର ବି ଅର୍ଥ ରହିଛି। ପାଳ ମାନେ ଗାଈ ହଉ, ଛେଳି ହଉ, ମେଣ୍ଢା ହଉ, ଯେକୌଣସି ଗୋଟେ

0: ମେଳଟାକୁ ବୁଝାଏ। ନିଆଁ ନିଅ ଅର୍ଥ ନେଇଯିବା ବା ଦାୟିତ୍ୱ ନେବା, ଠୁଣ ଅର୍ଥ ଗଣ୍ଡଗୋଳ ବା ଅଶାନ୍ତି ବା ଅନର୍ଥ। ଏହାର ସିଧା ଅର୍ଥ ହେଉଛି ଯଦି ଜଣେ ଖଞ୍ଜ ଲୋକକୁ ଗୋରୁପୁର ଯଦି ଚରେଇବାକୁ ଆମେ ପଠେଇବା ତେବେ ନିଶ୍ଚିନ୍ତ ଗଣ୍ଡଗୋଳ ହେବ, କାରଣ ସେ ନିଜେ ଠିକରେ ଚାଲିପାରିବନି, ଅନ୍ୟକୁ କେମିତି ସମ୍ଭାଳିବ। ଏହାର ଗୁଡ଼ ଅର୍ଥ ଅଛି ମ୍ୟାଡ଼ାମ, ଯେଉଁ ଲୋକ ଯୋଗ୍ୟ ନୁହେଁ ଏପରି ଲୋକକୁ ଯଦି ବଡ଼ ଦାୟିତ୍ୱ ଦିଆଯାଏ ସେ କାମ ନଷ୍ଟ ହୋଇଯାଏ ଓ ସମସ୍ୟା ସୃଷ୍ଟି ହୁଏ। ଅର୍ଥାତ୍ କାମ ଅନୁସାରେ ଲୋକ ବାଛିବା ଦରକାର, ଯେଉଁ ଲୋକ ଦକ୍ଷ ସେ ଦକ୍ଷ ଲୋକ ହାତରେ ଗୁରୁତ୍ୱପୂର୍ଣ୍ଣ, ଯଦି ଦକ୍ଷ ଲୋକ ନ ହେଇଥିବ ସେ ଲୋକ ହାତରେ ଯଦି ଆମେ ଗୁରୁତ୍ୱପୂର୍ଣ୍ଣ କାମ ଦେବା ସବୁ ଅସମ୍ଭାଳ ହେଇଯିବ। ତେଣୁ କେତେଟା ଉଦାହରଣ ଆମେ ଦୁଇଟା ନେଇପାରିବା। ସପୋଜ ସ୍କୁଲରେ ପାଠ ପଢ଼ୁନଥିବା ଯଦି ଦୁଷ୍ଟ ପିଲାକୁ ଆମେ ମନିଟର କଲେ ସେ ପୁରା କ୍ଲାସ୍ ଗଣ୍ଡଗୋଳ ହେଇଯିବ, ସେତେବେଳେ ଶିକ୍ଷକ ତାକୁ କହିବେ ପଙ୍ଗପାଳକୁ ନିଆଁ ଗୁଡ଼ାକ ହବନି ତ ଆଉ କ'ଣ ହବ। ଆଉ ଗୋଟେ ଉଦାହରଣ ଆମେ ନେଇପାରିବା, ଯଦି ହିସାବ ଜାଣିଛି ନଥିବା ଲୋକକୁ ଯଦି ଆମେ କୌଣସି ଅଫିସ୍ କି କୌଣସି ଗୋଟେ ଅନୁଷ୍ଠାନ ଗୋଟେ କ୍ୟାସିୟର କରି ରଖିଦେବା ତାହେଲେ ଟଙ୍କା ପଇସା ସବୁ ଏଣେତେଣେ ହେଇଯିବ। ତେଣୁ ଏଇ କଥାଟିର ଲୋକ କଥାଟିର ସାରମର୍ମ ହେଉଛି କାମ ଓ ଲୋକ ମେଳ ଖାଇବା ଦରକାର, ନଚେତ୍ ଅନର୍ଥ ନିଶ୍ଚିତ।
1: ଯେଉଁମାନେ କଥା ଶୁଣନ୍ତିନି ବା କଥା ମାନନ୍ତିନି,
0: ମୁଁ ଏତିକି କହିବି ଯେ ଏଇ ଯୋଉ ଆମର ଲୋକ କଥାଟି ରହିଛି ଯାହାକି ଆମେ ଆଜି ଆଲୋଚନା କଲେ, ସେଇ ଅର୍ଥରୁ ମୁଁ କହିବି ମାନେ ବୁଝି ବିଚାରି ସବୁ କାମ କରିବା ଦରକାର। ପ୍ରକୃତ ଯେ ପ୍ରପର ଲୋକ ଆପ୍ରୋପ୍ରିଏଟ୍ ଲୋକକୁ ଯୋଉ ଲୋକ ନିହାତି ଯୋଉ କାମ ପାଇଁ ଉପଯୁକ୍ତ ସେ ଉପଯୁକ୍ତ ଲୋକ ହାତରେ ଉପଯୁକ୍ତ କାମ କରିବା ଦରକାର, ନହେଲେ ସବୁ ଅନର୍ଥ ହେଇଯିବ। ଏଟା ସମସ୍ତଙ୍କୁ ମୋର ନିବେଦନ ଯେ ଉପଯୁକ୍ତ ଲୋକ ହାତରେ ଉପଯୁକ୍ତ କାମ କରନ୍ତୁ, ନହେଲେ ସମସ୍ୟା ସୃଷ୍ଟି ହେବ। ଛୋଟ ପିଲା ହେଲେ ମାଟି ପିନ୍ଧୁଳା, ତାଙ୍କୁ ବଢ଼ିବା ଦାୟିତ୍ୱ ହେଉଛି ଗାର୍ଡିଆନଙ୍କର, ତାଙ୍କୁ ଉପଯୁକ୍ତ ମାର୍ଗ ଦେଖେଇବା ହେଉଛି ବଡ଼ ଲୋକମାନଙ୍କର, ସ୍କୁଲରେ ଟିଚର ମାନଙ୍କର, ଘରେ ଗୁରୁ ଗୁରୁଜନ ମାନଙ୍କର, ବାପା ମା ସମସ୍ତଙ୍କର, ଯେଉଁ ବଡ଼ ଭାଇ ଭଉଣୀ ଅଛନ୍ତି ସମସ୍ତେ ଯେଉଁମାନେ କି ତାଙ୍କ ଠାରୁ ବୟସ ଅଧିକ ବଡ଼, ସେମାନେ ତାଙ୍କୁ ମାର୍ଗ ଦେଖେଇବେ, ଯାହାଫଳରେ କି ସେମାନେ ଉପଯୁକ୍ତ ମାର୍ଗରେ ଗଲେ ଏଇ ଅସୁବିଧା ଆଉ ହବନି। ତାଙ୍କୁ କାଉନସେଲିଂ ଦରକାର, ପିଲାମାନଙ୍କୁ କାଉନସେଲିଂ ଦରକାର ଯେ କୋଉ ରାସ୍ତାରେ ଗଲେ ଆମେ ଠିକ ବାଟରେ ପହଞ୍ଚି ପାରିବା, ଠିକ କାମ ହେଇପାରିବ, କୋଉ ରାସ୍ତା ଭୁଲ ରାସ୍ତା, କୋଉ ରାସ୍ତା ଠିକ ରାସ୍ତା, ତାଙ୍କୁ ଉପଯୁକ୍ତ ମାର୍ଗ ଦେଖିବାକୁ ପଡିବ ମ୍ୟାଡମ। ଆଜିକା ଡେଟରେ ସବୁ ବାପା ମା ମାନେ ସଚେତନ ଅଛନ୍ତି, ତଥାପି ଫିର ବି ଆମେ ପିଲାମାନଙ୍କୁ ନିଜ ହିସାବରେ ବଢ଼ାନ୍ତୁ, ନିଜର ମାନେ ପ୍ରକୃତରେ ଗୋଟେ ଘରର ମେରୁଦଣ୍ଡ ହେଲେ ତାଙ୍କର ବାପା ମା, ଯେତେବେଳେ ବାପା ମା ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବନ୍ତୁ, ଘରର ଯେତେବେଳେ ଛୋଟ ପିଲାଟି ଭଳି ତାର ପ୍ରକୃତ ପ୍ରଥମ ଗୁରୁ ହେଲେ ତାର ବାପା ମା, ତେଣୁ ସେ ଘରୁ ଏ ଶିକ୍ଷା ଲାଭ କରେ, ତାଙ୍କୁ ପ୍ରକୃତ ଆପ୍ରୋପ୍ରିଏଟ୍ ଶିକ୍ଷା କୋଉଟା ଭଲ ମନ୍ଦ ଶିକ୍ଷା ଦେଲେ ପିଲାଟି ଆଗକୁ ଭଲ ହେବ। ଆମେ ଦୁଇଟା ଗଛ ଲଗେଇବା, ଗୋଟେ ଗଛଟାକୁ ଆମେ ଅଯତ୍ନ ମାନେ ଯତ୍ନ ନେବା ନାହିଁ, ଏଇ ଗୋଟେ ଯେଉଁ ଗଛଟାକୁ ଆମେ ଯତ୍ନ ନେଉଥିବା ସେ ଠିକ ଭାବରେ ବଢ଼ିବ, ସୁନ୍ଦର ଦିଶିବ, ଯେଉଁ ଗଛଟାକୁ ଆମ ଅଯତ୍ନ ସେ ତେଢ଼ା ମେଢ଼ା ହେଇକି ବଢ଼ିବ, ତା କିଛି ସୁନ୍ଦର ଦିଶି ନାହିଁ। ତେଣୁ ଆମେ ଯତ୍ନ ନେବା ଦ୍ୱାରା ପିଲାର ଯତ୍ନ ନେବା ଦ୍ୱାରା ପିଲାର ଭବିଷ୍ୟତ ଉଜ୍ଜଳ ହୋଇଥାଏ। ଏହା ହିଁ ବାପା ମା ମାନଙ୍କୁ ମୋର ଏଇଟା।

0: ମୁଁ ବ୍ରହ୍ମା କୁମାରୀ ଗୀତା ଭଉଣୀ ୟୁନିଟ୍ 9 ଭୁବନେଶ୍ୱର।
1: ଆମେ ଏମିତି ଗୋଟେ ଛୋଟ ଛୁଆ ଛୁରୀଟେ ଧରିଛି, ସେ ଜାଣିନି ତା ଦ୍ଵାରା ନୁକସାନ କଣ ହବ। ତେଣୁ ଆଜି ସମାଜରେ ଯୋଉ ୟଙ୍ଗ ଜେନେରେସନ ଆମେ ଦେଖୁଛେ, ସେମାନେ ବୁଝିପାରୁନାହାନ୍ତି, କିନ୍ତୁ ନିଜେ ନିଜର ଜୀବନକୁ ବିପଦଗାମୀ କରୁଛନ୍ତି, ନିଜ ଜୀବନକୁ କଷ୍ଟରେ।

0: ହଉଛନ୍ତି, ସେମାନେ ବି ଦୁଃଖୀ ହଉଛନ୍ତି, ତା ସହିତ ପରିବାର ବି ଦୁଃଖୀ, ବାପା ମା ବି ଦୁଃଖୀ, ପୁରା ସମାଜ ହିଁ ତାର ପରିଣାମକୁ ଭୋଗ କରୁଛି। ସେଇ ଉଦ୍ଦେଶ୍ୟରେ କୁହାହେଇଛି ପଙ୍ଗୁପାଳକୁ ନିଆହୁଳା। ତ ପଙ୍ଗୁପାଳ ଜାଣିଛନ୍ତି କି ନିଆଁରେ ପଡିକି ଆମେ ମରିବୁ, କିନ୍ତୁ ସେ ତାକୁ ବି ଭୃକ୍ଷେପ ନ କରିକି ପୁଣି ଚାରିଆଡକୁ ଧାଇଁ ଯାଉଛନ୍ତି। ଯେମିତି ଆଜିର ସବୁ ଡିପ୍ରେସନ କୁ ପିଲାମାନେ ଯାଉଛନ୍ତି, ଏଇ ପ୍ରେମ ଚକ୍କରରେ ପଡିକି ନିଜ ଜୀବନକୁ ବରବାଦ କରୁଛନ୍ତି, ନିଜର ମାନ ସାନ କୁ ମିଟିରେ ମିଶେଇ ଦଉଛନ୍ତି, ପୁଣି ଭବିଷ୍ୟତରେ ବି ଡିପ୍ରେସନ କୁ ଯାଉଛନ୍ତି, ଯାହାଦ୍ୱାରା ଗୋଟେ କୁସଂସ୍କାର କୁପ୍ରଭାବ ପୁରା ସମାଜରେ ଧୀରେ ଧୀରେ ବଢି ଚାଲିଛି। ତ ଏଇମାନଙ୍କ ପାଇଁ ହିଁ କଥାଟି ଉଦ୍ଦିଷ୍ଟ କି ପଙ୍ଗୁପାଳକୁ ନିଆହୁଳା, କିଛି ଦରକାର ନାହିଁ, ମାନେ ଏଥିରେ ସେମାନଙ୍କୁ କିଛି ପ୍ରଭାବ ନାହିଁ।
1: ଆମେ ଜାଣିଛେ ଯେ କୌଣସି ନିଶା ସେବନ କରିବା ଦ୍ୱାରା ଶରୀର କ୍ଷତି ହୁଏ, ଲଙ୍ଗସ, ହାର୍ଟ ଆଟାକ, ଲଙ୍ଗସ ପ୍ରୋବ୍ଲେମ ବାହାରେ, ଲିଭର
0: ଜାଣିଛନ୍ତି ସବୁ ନୁକସାନଟା କଣ, ଜାଣିକି ମଧ୍ୟ କରୁଛନ୍ତି। ଏହାର ସବୁଠୁ ବଡ କାରଣ ହେଲା ଆୱାରନେସ ଅଛି, କିନ୍ତୁ ସେ ଜିନିଷକୁ ପାଳନ କରିବା ପାଇଁ ଶକ୍ତିର କମି। ଆମେ ସମସ୍ତେ ଜାଣିଛେ ଖରାପ କଲେ ଖରାପ ପାଇବା, ଭଲ କଲେ ଭଲ ପାଇବା, ନିଶା ଠୁ ଦୂରେଇ ରହିଲେ ଧନର ସଞ୍ଚୟ ରହିବ, ମାନ ସମ୍ମାନର ଉନ୍ନତି ହବ, ହେଲ୍ଥ ଭଲ ରହିବ, ଜାଣିଛେ, କିନ୍ତୁ ଯୋଉ ଜିନିଷ ଜାଣିଛେ ତାକୁ କରିପାରୁନି। କାହିଁକି ନା କରିବା ପାଇଁ ଗୋଟେ ଶକ୍ତି ଦରକାର, ଆମେ ଗୋଟିଏ ଗୋଟିଏ ଏନର୍ଜି, ଗୋଟିଏ ଗୋଟିଏ ଆତ୍ମା, ଆମ ନିଜସ୍ୱ କିଛି ଶକ୍ତି ଅଛି, କିନ୍ତୁ ଆମ ପାଖରେ ଯେତିକି ଶକ୍ତି ଅଛି ସେହି ଶକ୍ତିରେ ଏଇ ଗୁଡାକୁ ଆମେ ସାମ୍ନା କରିପାରୁନି। ତେଣୁ ଆମକୁ ଆଉ ଟିକେ ଏକ୍ସଟ୍ରା ଶକ୍ତିର ଆବଶ୍ୟକତା ପଡୁଛି। ସେଇ ଏକ୍ସଟ୍ରା ଶକ୍ତି ପାଇବାକୁ ହେଲେ ମେଡିଟେସନ ଦରକାର, ପରମାତ୍ମାଙ୍କ ସହିତ କନେକ୍ସନ ଦରକାର, ସୁପ୍ରିମ ପାୱାର ସହିତ ଯୋଡି ହେଇ ରହିବା ଦରକାର। ଯେତେବେଳେ ଆମେ ସୁପ୍ରିମ ପାୱାର ପରମାତ୍ମାଙ୍କ ସହିତ କନେକ୍ଟେଡ ହେବା, ସେତେବେଳେ ତାଙ୍କ ଠାରୁ ଆମକୁ ଗୋଟେ ସୁନ୍ଦର ଏନର୍ଜି ମିଳିବ, ପାୱାର ମିଳିବ, ଯୋଉ ପାୱାର ଦ୍ଵାରା ଆମେ ଯୋଉଟା ଭଲ ସେଟା କରିବାର ଗୋଟେ ଶକ୍ତି ପାଇବା, ଏନର୍ଜି ପାଇବା। ଛୋଟ ଦିନରୁ ଆମେ ପ୍ରେୟର ଗାଉଛେ, ସତ କହିବାକୁ କ୍ୟାଁ ଡରିବି, ସତ କହି ପଛେ ମାରିଲେ ମରିବି, କିନ୍ତୁ ଆମେ ନିଜ ହୃଦୟରେ ହାତ ରଖି ନିଜକୁ ଯଦି ପଚାରିବା ତାହେଲେ ଆମେ ସତ କହିପାରୁନି। କାହିଁକି ନା କହିବା ପାଇଁ ଗୋଟେ ଶକ୍ତି ଦରକାର, ସେ ଶକ୍ତି ଆମ ପାଖରେ ନାହିଁ। ତେଣୁ ଆମେ ଯେତେ ସ୍ପିରିଚୁଆଲିଟି ହବା, ଯେତେ ପରମାତ୍ମାକୁ ଧ୍ୟାନ କରିବା, ତ ସେତେ ଆମ ଭିତରେ ସେ ଶକ୍ତିଟା ଆସିବ, ଆଉ ଆମେ ସେ ଶକ୍ତି ଅନୁସାରେ ଭଲ କରିବା, ଭୁଲରୁ ଦୂରେଇକି ରହିପାରିବା।

0: ଏହି କଥାଟିରୁ ଆମେ ଏତିକି ଶିଖିବା ଯେ ଜୀବନରେ କୌଣସି କାମ କରିବା ପୂର୍ବରୁ ତାର ଭଲ ମନ୍ଦ ଦୁଇଟି ଦିଗକୁ ଭଲ ଭାବରେ ପରଖିବା, ଅନ୍ୟର ପ୍ରଲୋଭନରେ ପଡ଼ି ବା ମିଥ୍ୟା ଆକର୍ଷଣରେ ଆକର୍ଷିତ ନ ହୋଇ ନିଷ୍ପତ୍ତି ନେବା ଉଚିତ କି ଆମକୁ କୋଉ ଗୋଟିଏ କଥାକୁ ନେଇ ପ୍ରବର୍ତ୍ତାଇଲେ ଏହା କରିବା ଦ୍ୱାରା ତୁମର ଲାଭ ହେବ, ଏହିଭଳି କହିବା ଦ୍ୱାରା ଆମେ ସେ କଥାଟିକୁ ଶୁଣି ପ୍ରଥମେ ତାର ପରିଣାମ ବିଷୟରେ ଭାବିବା, ତାପରେ ନିଷ୍ପତ୍ତି ନେବା।
1: ମୋ ନାଁ ଦିଲୀପ ଝା, ଆଉ ମୁଁ ବାଲିମେଳା ରହେ। ପଙ୍ଗପାଳଙ୍କୁ ନିଆହୁଳା ଏକ ସୁନ୍ଦର ଓଡ଼ିଆ ରୂଢ଼ିଟିଏ। ଏହାର ଯଦି ଆକ୍ଷରିକ ଅର୍ଥ ଆମେ ଦେଖିବା ତେବେ ଆମେ ଜାଣିବା ତାହା ହେଉଛି ପଙ୍ଗପାଳ ଏପରି

ଏକ ପୋକ ଯାହା ଶସ୍ୟ କ୍ଷେତ୍ରକୁ ଖୁବ ସହଜରେ ନଷ୍ଟ କରିଦେଇଥାଏ। ଚାଷୀର ସମସ୍ତ ପରିଶ୍ରମ ଏହି ପଙ୍ଗପାଳ ଆସି ପହଞ୍ଚିଗଲେ ସବୁ ନଷ୍ଟ ହୋଇଯାଏ, କାରଣ ଏହି ପୋକ ଦଳବଦ୍ଧ ଭାବରେ ଆସି ଚାଷୀର ଫସଲକୁ ଖାଇଯାଆନ୍ତି। ଆଉ ଏଥିରୁ ରକ୍ଷା ପାଇବା ପାଇଁ ଚାଷୀ କଣ କରେ, ନିଆଁହୁଳା ଦେଖାଇଥାଏ। ଏହି ନିଆଁହୁଳାକୁ ଦେଖି ତା ପ୍ରତି ପଙ୍ଗପାଳ ଦଳ ଆକୃଷ୍ଟ ହୋଇ ସେମାନେ ସେ ନିଆଁହୁଳାକୁ ନେଇଥାନ୍ତି ଏବଂ ମରିଥାନ୍ତି। ଏ ତ ହେଲା ରୂଢ଼ିଟିର ଆକ୍ଷରିକ ଅର୍ଥ। କିନ୍ତୁ ମଣିଷ ଜୀବନ କ୍ଷେତ୍ରରେ ଯଦି ଏହାର ଅର୍ଥ ଆମେ ଦେଖିବା, ଜଣେ କିପରି ସବୁ ଜାଣି ମଧ୍ୟ ନିଜର ବିନାଶ ନିଜେ ହିଁ କରିଥାଏ, ଯେପରି ପଙ୍ଗପାଳମାନେ ନିଆଁହୁଳାକୁ ଦେଖି କରିଥାନ୍ତି। ଉଦାହରଣ ସ୍ୱରୂପ, ନିଶା ଦ୍ରବ୍ୟ ସେବନ ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ହାନି ଘଟେ, କିନ୍ତୁ ଏ କଥା ଜାଣି ସୁଦ୍ଧା ମଣିଷ ତା ପ୍ରତି ଏତେ ଆକୃଷ୍ଟ ଯେ ଶେଷରେ ନିଜର ଜୀବନ ହାରିବା ପର୍ଯ୍ୟନ୍ତ ମଧ୍ୟ ସତର୍କ ହୋଇପାରେ ନାହିଁ। ପ୍ରକୃତିର ଯତ୍ନ ନେଲେ ପ୍ରକୃତି ଆମର ମଧ୍ୟ ଯତ୍ନ ନେଇଥାଏ, ଏ କଥା ଆମେ ସମସ୍ତେ ଜାଣିଛେ। କିନ୍ତୁ ଆଜି ମଣିଷ ପ୍ରକୃତି ବିରୋଧୀ ସବୁ କାର୍ଯ୍ୟ କରୁଛି, ବିଶେଷ କରି ବହୁ ପରିମାଣରେ ବୃକ୍ଷ ଲତା କାଟିବା ଦ୍ୱାରା ଏକ ଭୟଙ୍କର ପରିସ୍ଥିତି ଆଜି ସୃଷ୍ଟି ହୋଇଛି, ଯାହାଫଳରେ ଆଜି ଆମେ ତୀବ୍ର ଉତ୍ତାପରେ ଛଟପଟ ହୋଇ ଶୀତଳତା ଖୋଜୁଛନ୍ତି। ସେହିପରି ରାସ୍ତାରେ ଦ୍ରୁତ ଗତି ନିଜ ପାଇଁ ଯେ କେଉଁଭଳି ବିପତ୍ତି ଆଣିଦେଇଥାଏ, ତାହା ଜାଣିଶୁଣି ସୁଦ୍ଧା ମଣିଷ କଣ କରୁଛି, ନା ନିଜେ ସଚେତନ ହେଉଛି, ନା ନିଜର ଜୀବନ ପ୍ରତି ସତର୍କ ରଖୁଛି, ଯାହାଫଳରେ ଅକାଳରେ ଅମୂଲ୍ୟ ଜୀବନ ସବୁ ନଷ୍ଟ ହୋଇଯାଉଛି। ଠିକ ସେହିପରି ସାଇବର ଠକେଇ, ଆଜି ବି ଲୋକମାନେ ବହୁ ସଂଖ୍ୟାରେ ସାଇବର ଠକେଇର ଶିକାର ହେଉଛନ୍ତି। ଇଏ ତ ପଙ୍ଗପାଳକୁ ନିଆଁହୁଳା ସଦୃଶ ସାଇବର ଠକମାନେ ପ୍ରଲୋଭନ ଦେଖାଉଛନ୍ତି ଏବଂ ଲୋକମାନଙ୍କୁ ତା ପ୍ରତି ଆକୃଷ୍ଟ କରୁଛନ୍ତି। ଆଉ ଠିକ ସେହି ପଙ୍ଗପାଳ ପରି ଲୋକେ ଲାଭ ପାଇବା ଆଶାରେ ସାଇବର ଠକେଇର ଶିକାର ହେଉଛନ୍ତି ଏବଂ ପରିଶେଷରେ ଦେଖୁଛନ୍ତି ସେମାନଙ୍କର ସବୁ ସମ୍ପତ୍ତି ଲୁଟ ହୋଇଯାଇଛି। ଆଉ ମଧ୍ୟ କୁହାଯାଇପାରେ ଆଜିକାଲିର ଯୁବପିଢ଼ି ମାନଙ୍କର ଖାଦ୍ୟପେୟ କଥା, ଠିକ ନିଆଁହୁଳା ପରି ଚାରିଆଡେ ସବୁ ଫାଷ୍ଟ ଫୁଡ୍ ସେଣ୍ଟର ଖୋଲିଯାଇଛି। ଆଉ ଆମ ଯୁବପିଢ଼ି ଆଧୁନିକତା ନାଁରେ ସେସବୁ ଖାଦ୍ୟ ପ୍ରତି ଓ ଥଣ୍ଡା ପାନୀୟ ପ୍ରତି ଏତେ ଆକୃଷ୍ଟ ଯେ କହିଲେ ନ ସରେ। ସେମାନେ ଏସବୁ ଖାଦ୍ୟ ପାନୀୟକୁ ଅମୃତ ସଦୃଶ୍ୟ ଖାଇ ପିଇ ବହୁତ ଆନନ୍ଦିତ ହେଉଛନ୍ତି, କିନ୍ତୁ ଜାଣିପାରୁନାହାନ୍ତି ଏସବୁ ସ୍ଲୋ ପଏଜନ୍ ଭଳି କାମ କରୁଛି ଏବଂ ଆମ ଶରୀରକୁ ବିଭିନ୍ନ ଦୂରାରୋଗ୍ୟ ଆଡ଼କୁ ଟାଣି ନେଉଛି। ସେମାନେ ଠିକ ପଙ୍ଗପାଳକୁ ନିଆଁହୁଳା ପରି ଏସବୁ ପ୍ରତି ଏତେ ମାତ୍ରାରେ ଆକୃଷ୍ଟ ଯେ ସେମାନଙ୍କୁ ବୁଝାଇବା କଷ୍ଟ ନୁହେଁ, ଅସମ୍ଭବ ହୋଇପଡିଛି। ଆଉ ଦୁଃଖର କଥା, ଏସବୁର ପ୍ରଭାବ ମଧ୍ୟ ଆଜି ଆମ ଛୋଟ ଛୋଟ ପିଲାମାନଙ୍କ ଉପରେ ବହୁ ପରିମାଣରେ ପଡି ସାରିଲାଣି। ତେଣୁ ଶେଷରେ ମୁଁ ଏତିକି କହିବି ଯେ ଆମେ ନିଜେ ଯଦି ସତର୍କ ନ ହେବା, ସଚେତନ ନ ହେବା, ଦୂରଦୃଷ୍ଟି ସମ୍ପନ୍ନ ନ ହେବା, ତେବେ ପଙ୍ଗପାଳକୁ ନିଆଁହୁଳା ସଦୃଶ ଆମେ ନିଜେ ହିଁ ଆମର ନିଜର ବିନାଶର କାରଣ ହେବା, ଏଥିରେ ଟିକେ ବି ସନ୍ଦେହ।

ପ୍ରଥମ ଉଦ୍ଦେଶ୍ୟ ଚାଷୀ ବା ଫସଲଟା ବା ଯାହା କ୍ଷତି ସୃଷ୍ଟି କରିବେ। ଏଇ ଯୋଉ ପଙ୍ଗପାଳ ତାଙ୍କୁ ଆଗ ଯିଏ ଚାଷୀ ଯିଏ ପରିଶ୍ରମ କରିକି ସାରା ଯିଏ ତାର ଯାହା ଲହୁଲୁହ ଏକାଠି କରିକିରି କରିଛି ଚାଷ, ସେ ତ ତାର ସୁରକ୍ଷା କରିବ, ତାକୁ କେମିତି ତାର ବିପରୀତ ଇଏରେ ବା ତା ପ୍ରତିପକ୍ଷରେ କେମିତି ତାକୁ ନଷ୍ଟ କରିବେ, ନିଆଁହୁଳା ଦେଖେଇବେ, ମାରିବେ, ଶେଷ କରିଦେବେ ମୂଳରୁ, ସେ ଚାହିଁବ କାହିଁକି ନା ତାର ପରିଶ୍ରମଟାକୁ ସରିଯିବ ବୋଲି। ସେମିତି ବହୁ ଆମର ସମାଜରେ ମଧ୍ୟ ବହୁ ପ୍ରତିଭାର ଅଧିକାରୀ ସବୁ ଅଛନ୍ତି, ବହୁ ପ୍ରତିଭାର ଅଧିକାରୀଙ୍କଠୁ ବହୁ ଜିନିଷ ଆମର ଶିଖିବାର ଥାଏ, କିନ୍ତୁ ବେଳେବେଳେ କଣ ହୁଏ ତାଙ୍କ ପ୍ରତିଭାକୁ ନ ଚିହ୍ନି ପାରି ବିପରୀତ ପକ୍ଷ ଲୋକ ତାଙ୍କ ବିପକ୍ଷରେ ମଧ୍ୟ ଲାଗିଯାନ୍ତି, ସେତେବେଳେ ମଧ୍ୟ ତାକୁ ଏଇ ଯୋଉ ନିଆଁହୁଳା ଭଳିଆ ବା ତାକୁ ତାଙ୍କର ବଦଭ୍ୟାସ ଛଡିବାକୁ ମଧ୍ୟ ବିଭିନ୍ନ ଉପାୟ ଅଛି, ଆମର ଚାଣକ୍ୟ ନୀତିରେ ମଧ୍ୟ ଅଛି। ଆଉ ତେଣୁକରି ଏଇ ଯୋଉ ନିଆଁହୁଳା ବା ଦେଖେଇଲେ ବା ପଙ୍ଗପାଳଙ୍କୁ ବା ପଙ୍ଗପାଳ ଏଠି ସମାଜର କ୍ଷତି ସାଧନ କରିବା, ସବୁବେଳେ ତ ପାଞ୍ଚ ଆଙ୍ଗୁଠି ସମାନ ନୁହଁ, ସବୁ ଲୋକଙ୍କର ଚିନ୍ତାଧାରା ସବୁ ଲୋକଙ୍କର ଭାବିବା ଶକ୍ତି ବା ସମାନ ନୁହନ୍ତି, କିନ୍ତୁ ତାଙ୍କୁ ଆମେ ତାଙ୍କ ପକ୍ଷରେ କୋଉଠି ନିରବତା ଅବଲମ୍ବନ କରିବା, କୋଉଠି ତାଙ୍କ ପକ୍ଷରେ ନ ଲାଗିଲେ ଶେଷ ହେଇ ସେମାନେ ଶେଷ ହେବେ ନାହିଁ ଲାଗିଥିବେ, ସେହିପରି କେମିତି ଉପାୟ ପାଞ୍ଚିବା ମାନେ ଧୀର ଧୈର୍ଯ୍ୟରେ ତାଙ୍କୁ କିପରି ଶେଷ କରିଦବା, ମୋ ମତରେ ଏଇଟା। ମଣିଷ ପ୍ରକୃତି ଯେମିତି କହିଛନ୍ତି ମଲେ ତୁତେ ନ ମୁଚ୍ୟତେ ଯଦି ମୁଚ୍ୟତେ କିଞ୍ଚିତ କିଞ୍ଚିତ, ଭଗବାନ ତ ମଣିଷ ଦିବ୍ୟ ଜନ୍ମ ଦେଇଥିବେ, କେତେ ମାନେ ମଣିଷ ଦେହେ ଯୋଉଟା ଅଛି ସେଟା ଆଉ କୋଉଠି ନାହିଁ, ଭଗବାନଙ୍କର ସୃଷ୍ଟିରେ ମଣିଷଠୁ ବଳି ଆଉ କିଏ ଶ୍ରେଷ୍ଠ ନାହାନ୍ତି, ତା ପକ୍ଷରେ ସିଏ ବୁଦ୍ଧି ବିବେକ ସବୁ ଦେଇକି ଛାଡ଼ିଛନ୍ତି, ତଥାପି ସେ କେତେବେଳେ ଗର୍ବ ଅହଂ ଏଗୁଡାକ ତା ମୁଣ୍ଡରେ ପଶି ଅନ୍ୟର ଅନିଷ୍ଟ କରିବା ଏଇସବୁ ଯଦି ତା ମୁଣ୍ଡରେ ପଶିଗଲା ତ ସେ ନିହାତି ଅନ୍ୟର ଅନିଷ୍ଟ, କେବଳ ତାକୁ ଅନ୍ୟର ଖରାପ ଦିଶିବ, ତାକୁ ଭଲ ଦିଶିବ ନାହିଁ। ସେ ଯଦି ଆଧ୍ୟାତ୍ମିକ ଲାଇନରେ ବି ଯାଉ ସେ ସେତିକି ସମୟ ତାର ମାନେ ତାର ଚରିତ୍ରଟାକୁ ଶୁଦ୍ଧ କରି କହିଦବ, କିନ୍ତୁ ହବ ନାହିଁ। ଆଉ ଗୋଟେ ସମାଜରେ ଏବେ ହଉଛି ମଦ ମାଂସ ଯୋଉ ଯୋଉଗୁଡାକ ମତ୍ସ୍ୟ ବା ସେଇ ସବୁ ଦ୍ଵାରା ମଧ୍ୟ ଲୋକ କୁପଥରେ ପଳଉଛନ୍ତି, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ମାନେ ହଠାତ୍ ଉତ୍କ୍ଷିପ୍ତ ହେଇକିରି କାହାକୁ ଆକ୍ରମଣ, କାହାର କ୍ଷତି କରିବା, କାହାର ଘର ପୋଡ଼ିଦବା, କାହାକୁ ମାରିଦବା, ଏହିସବୁ ଜିନିଷ ହଉଛନ୍ତି। ୟା ଦ୍ଵାରା ସେଇ ସବୁ ଲୋକଙ୍କୁ କିପରି ଭାବରେ ତାର ଶେଷ କରିବା ଆଉ ଚିନ୍ତା କରିବା ନିହାତି ଆବଶ୍ୟକ, ସମାଜରେ ଏମାନଙ୍କୁ ଶେଷ କଲେ ହିଁ ଉତ୍ତମ ସମାଜ ଗଠନ।

ନମସ୍କାର, ମୁଁ ରାଜଲକ୍ଷ୍ମୀ ତ୍ରିପାଠୀ, ରାଜିକା ବାରିପଦାରୁ। ପଙ୍ଗପାଳକୁ ନିଆଁ ହୁଳା। ପଙ୍ଗପାଳ ତ ଗୋଟେ ଆମର ସଙ୍କେତ, ଗୋଟେ କ୍ଷତି ସୃଷ୍ଟି କରିବାର, ଫସଲ ଯୋଉଠି ହୁଏ ସେ ସହ ଆଉ ଆସନ୍ତି ସେମାନେ ଏକା, ମାନେ ପୁରା ବହୁ ସଂଖ୍ୟାରେ ଏକ ସମୟରେ ଆସିବେ।

0: ଜ୍ଞାନ ବିବେକ ଧୈର୍ଯ୍ୟ ହେଉଛି ମଣିଷର ସବୁଠାରୁ ବଡ଼ ଶକ୍ତି। ଏହାର ସଠିକ୍ ବ୍ୟବହାର କଲେ ଆମେ ବହୁ ବିପଦରୁ ରକ୍ଷା ପାଇପାରିବା। ପରିବାରର ଲୋକେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆମକୁ ଯେଉଁ ପରାମର୍ଶ ଦିଅନ୍ତି ସେସବୁ ନିଜର ଅଭିଜ୍ଞତା ଆଉ ଅନୁଭବରୁ ଦିଅନ୍ତି, ତେଣୁ ସେମାନଙ୍କର କଥା ଜମା ଅବହେଳା କରିବା ଉଚିତ ନୁହଁ। ସେମାନେ ଆମକୁ ଠିକ୍ ମାର୍ଗ ହିଁ ଦେଖାଇଥାନ୍ତି। ଅନେକ ସମୟରେ କ'ଣ ହୁଏ ନା, ଆମେ ସେମାନଙ୍କର ପରାମର୍ଶକୁ ଗ୍ରହଣ ନ କରି ଅସୁବିଧାରେ ପଡ଼ୁ, ତେଣୁ ସଚେତନ ରହିବା ଆଉ ବିବେକବାନ ହେବା ଜରୁରୀ।
1: ମୋ ନାଁ ଭାନୁଲତା ବେହେରା, ମୁଁ ଭୁବନେଶ୍ୱରରେ ରହେ। ସେଇଠି କ'ଣ ହୁଏ ନା, ଆମେ ଜାଣିଥାନ୍ତି ଯେ ସେମାନେ କିଛି ଉତ୍ତାପ ଚାହିଁଥାନ୍ତି, କିନ୍ତୁ ସେମାନେ ସେଟା ଅନୁଭବ କରିପାରିନଥାନ୍ତି ଯେ କେତେ ଉତ୍ତାପ ଏଥିରେ ଅଛି ବୋଲି। ସେମିତି ଆମେ ମଧ୍ୟ ମଣିଷ ସମାଜ, ମୁଁ ଯୋଉଟା ଆପଣ ସେ ଯୋଉ ନିଆଁଗୁଳା ସହିତ ପଙ୍ଗପାଳ ତା ସହିତ ଦିଟାର ସଂଯୋଗ ଯୋଡିବା, ତାହେଲେ ଦେଖିବା ଯେ ଜଣେ ଭୁଲ ବାଟକୁ ଯାଉଛି, ସେ ଭାବୁଛି ଯେ ଏଇ ବାଟରୁ ଆମକୁ କିଛିଟା ଭଲ ମିଳିପାରିବ, କିନ୍ତୁ କିଛିଟା ଭଲ ଜାଗାରେ ସେ ଅତ୍ୟଧିକ ଭୁଲଟା ପ୍ରାପ୍ତ କରୁଛନ୍ତି, ଯୋଉଟା ଧୀରେ ଧୀରେ ଘଟୁଛି। ସେମିତି ପଙ୍ଗପାଳ ଯୋଉ କୁହାଉଛି ଯେ ସେମାନେ କିଛିଟା ଉତ୍ତାପର ଆଶା ନେଇ ଯାଇଥାନ୍ତି, କିନ୍ତୁ ସେମାନେ ଜାଣିନଥାନ୍ତି ସେ ଉତ୍ତାପର ଗଭୀରତା କେତେ।

0: ଆଉ ତା ଭିତରେ ଇଏ ହେଇଯାନ୍ତି। ତେଣୁ ଆମକୁ ସବୁ ସମୟରେ ମୁଁ ଏଠି ଆଉ ଗୋଟିଏ ମଧ୍ୟ ରାସ୍ତା କହିବି ଯେ ଆମର ବଡ ମାନଙ୍କୁ ଆମେ ଅନୁକରଣ କରିବା ଦରକାର, ଯେଉଁମାନେ ଜୀବନର ଅନୁଭବୀ, ଯେଉଁମାନେ ସବୁ କିଛିକୁ ନିଜ ଭିତରେ ବ୍ୟବହାର କରି ଜାଣିସାରିଛନ୍ତି, ତ ସେମାନଙ୍କର ମଧ୍ୟ ପଦାଙ୍କ ଅନୁସରଣ କରିବା ଆବଶ୍ୟକ, ସେମାନଙ୍କୁ ମଧ୍ୟ ଶୁଣିବା ଆବଶ୍ୟକ, ସେମାନଙ୍କୁ ଶୁଣିବା ପାଇଁ ସେମାନଙ୍କ କଥାକୁ ମାନିବା ପାଇଁ ଆମେ ନିଜକୁ ପ୍ରସ୍ତୁତି କରିବା ଆବଶ୍ୟକ।
1: କିଛିଟା ଲୋଭ କିଛିଟା ମୋହର ବଶବର୍ତ୍ତୀ ଲୋକ ଭୁଲ କରନ୍ତି, ସେଇ ବାଟରେ ସେମାନଙ୍କର ବିନାଶ ନିଶ୍ଚିତ ହୁଏ।
0: ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ତା ଜୀବନରେ କିଛିଟାରେ ହିଁ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରିଥାଏ, କିନ୍ତୁ ତାର ମନ ଉପରେ ତାର ଯେହେତୁ ଅକ୍ତିଆର ନଥାଏ ଆଉ ସେ କିଛିଟାର ଲୋଭରେ ବଶବର୍ତ୍ତୀ ହେଇଯାଇଥାଏ, ସେ ଜାଣି ସେଟା ବୁଝିବା ଦରକାର ଥାଏ ଯେ ଏଇ କିଛିଟାରେ ହିଁ ମୁଁ ସନ୍ତୁଷ୍ଟ ହେଇପାରେ, ତେଣୁ ଅଧିକ ଆଡ଼ିକି ତା ବୁଦ୍ଧି ଚାଲିଯାଏ, ଯାହାଫଳରେ କୁହାଯାଏ ନା ଅତି ସର୍ବତ୍ର ଗ୍ରହିତମ୍, ତେଣୁ ଅତିଟା କେବେ ମଧ୍ୟ ଭଲ ନୁହେଁ। ତେଣୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସମସ୍ତଙ୍କୁ ମଧ୍ୟ କହିବାକୁ ଚାହିଁବି, ମାନେ ଅଳ୍ପ କରି ସନ୍ତୁଷ୍ଟ ହେଲେ, ଯୋଉଟାକୁ କୁହାଯାଏ ସାଦା ଜୀବନ ଉଚ୍ଚା ବିଚାର, ଅଳ୍ପ କରି ସନ୍ତୁଷ୍ଟ ହେଲେ ହିଁ ଜୀବନର ପ୍ରକୃତ ବାସ୍ତବ ଶାନ୍ତି ଆମେ ପ୍ରାପ୍ତ କରିପାରିବା।

0: ଏହା ଆମକୁ ଗୋଟିଏ ଗଭୀର ଶିକ୍ଷା ମଧ୍ୟ ଦଉଛି ଯେ ଅଯଥା କାହାକୁ ବିଶ୍ୱାସ କରିବାନି। ଲୋଭ ମୋହର ବଶବର୍ତ୍ତୀ ହୋଇ ଅନ୍ୟମାନଙ୍କୁ ଅନୁକରଣ କଲେ ମଣିଷର ନିଶ୍ଚୟ ବିନାଶ ହୋଇଥାଏ। ତେଣୁ ସବୁବେଳେ ବିଚାରଶୀଳ ହୋଇ କାମ କରିବା, ସଠିକ୍ ପଥରେ ଚାଲିବା, ଜୀବନକୁ ସଫଳ ଆଉ ସୁନ୍ଦର କରି ଗଢ଼ି ତୋଳିବା ଆମର ହିଁ କର୍ତ୍ତବ୍ୟ। ତେବେ ଏ ଥିଲା ସମ୍ଭାବନାର ବିଷୟ ପଙ୍ଗପାଳକୁ ନିଆହୁଳା।
1: ତେଣୁ ଆସନ୍ତୁ ସମସ୍ତେ ମିଶି ସଚେତନ ହେବା ଆଉ ସତର୍କ ରହିବା।
0: ଯେଉଁ ଶ୍ରୋତାମାନେ ଏଥିରେ ଭାଗ ନେଇଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ସୂର୍ଯ୍ୟ ଠିକ୍ ସମୟରେ ଉଦୟ ହୁଅନ୍ତି ଆଉ ଅସ୍ତ ବି। ଋତୁଗୁଡ଼ିକ ମଧ୍ୟ ସମୟ ଅନୁସାରେ ପରିବର୍ତ୍ତନ ହୁଏ। ଏହି ପ୍ରକୃତି ମଧ୍ୟ ସମୟର ନିୟମ ମାନି ଚଳିଥାଏ। ତାହେଲେ ଆମେ କେମିତି ନିୟମ ମାନିବାନି କହିଲେ?
1: ସଭା ତ ହେଲାଣି, ଆଗାମୀ ସମ୍ଭାବନା ସମ୍ପର୍କରେ ଶ୍ରୋତାଙ୍କୁ କହି ରଖିବା। ଆଗାମୀ ସମ୍ଭାବନା ଅର୍ଥାତ୍ ଜୁଲାଇ ମାସର 4 ତାରିଖ ଶନିବାର ପାଇଁ ଆମର ବିଷୟ ରହିଛି ରୁଆ ଧାନ ଥୁଆ। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ଭଏସ୍ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁଲାଇ ମାସର 3 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ ରୁଆ ଧାନ ଥୁଆ।
0: ନମ୍ରତା ହେଉଛି ମଣିଷର ସବୁଠାରୁ ଶ୍ରେଷ୍ଠ ଗୁଣ। ବାହ୍ୟ ସୌନ୍ଦର୍ଯ୍ୟ ଖାଲି ଆଖିକୁ ଆକର୍ଷଣ କରିଥାଏ, କିନ୍ତୁ ଆମ ନମ୍ରତା ଅନ୍ୟର ମନକୁ ହୃଦୟକୁ କିଣିନିଏ।
1: ଫଳରେ ଭରି ରହିଥିବା ଗଛ ସବୁବେଳେ ନଇକି ରୁହେ, ସେହିପରି ଜ୍ଞାନୀ ଗୁଣୀ ବ୍ୟକ୍ତି ନମ୍ର ରୁହନ୍ତି। ଅହଙ୍କାର ମଣିଷକୁ ଏକାକୀ କରିଦିଏ, ତେଣୁ ସଫଳତା ପାଇବା ସହିତ ନମ୍ରତାକୁ ମଧ୍ୟ ଧରି ରଖିବା, ଏହା ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ।
0: ତେବେ ଆଜି ଏହି କଥା ସହିତ ସମ୍ଭାବନା ଅଗଣାରୁ ବିଦାୟ ନେଉଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ସୁରଭି।
1: ନମସ୍କାର।

ବନ୍ୟ ବିଭା ବର୍ଣ୍ଣାଳୀରେ ଶୁଣିଲେ କାର୍ଯ୍ୟକ୍ରମ ସମ୍ଭାବନା। ଆଜି ପାଇଁ ବିଷୟ ଥିଲା ପଙ୍ଗପାଳକୁ ନିଆହୁଳା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 8:30 ଶୁଣିବେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ଶର୍ମିଷ୍ଠା କୁମାରୀ ସାସମଲ ଏବଂ ପୁଷ୍ପାଞ୍ଜଳି ଦେବୀ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ପ୍ରଚାର କରିବୁ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଆଜି ପୂର୍ବାହ୍ନ 10:40 ଶୁଣିବେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ପୂର୍ବାହ୍ନ 11:00 ଶୁଣିବେ ନାଟକ ଚିଡ଼ିଆଖାନା, ମୂଳ ତେଲୁଗୁ ରଚନା ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରଚନା ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ରୂପାନ୍ତର ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଆଜି ଦିନ 12:30 ଶୁଣିବେ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଦିନ 1:05 ଶୁଣିବେ ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ, ଏଥିରେ ଶୁଣିବେ ହରିୟାଣବୀ ଲୋକଗୀତ ଏବଂ ପାହାଡ଼ି ଲୋକଗୀତ। ଆଜି ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ରୂପକ କଷ୍ଟ କଲେ କୃଷ୍ଣ ମିଳେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ ଖାତାରେ ଶୁଣିବେ କ୍ଷୁଦ୍ର ବ୍ୟବସାୟ ପାଇଁ ସରକାରୀ ସହାୟତା ଯୋଜନା ସମ୍ପର୍କରେ ଏକ ସାକ୍ଷାତକାର। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ସକାଳ 8:00 ଭାଗ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈ ମୁକେଶ କୁମାର। प्रधानमंत्री नरेंद्र मोदी सेशल्स के 50वें राष्ट्रीय दिवस में शामिल होने के लिए 3 दिन की राजकीय यात्रा पर आज रवाना होंगे। सहकारिता मंत्री अमित शाह आज गुजरात के 14 शहरों में भारत की पहली सहकारिता आधारित टैक्सी सेवा भारत टैक्सी का शुभारंभ करेंगे। भारत ने परमाणु रिएक्टर से उत्पन्न ऊष्मा का उपयोग करने वाला विश्व का पहला हाइड्रोजन उत्पादन केंद्र विकसित किया। भूकंपग्रस्त वेनेजुएला की सहायता के लिए भारत का ऑपरेशन अमिस्ताद, राहत सामग्री और चिकित्सा सहायता भेजी गई। FIH प्रो हॉकी लीग में भारत ने पाकिस्तान को 7-1 से हराया। पाकिस्तान के साथ अंतर्राष्ट्रीय मैचों में लगातार 17 मैच में बढ़त का सिलसिला जारी। और फीफा फुटबॉल विश्व कप में स्पेन से 1-0 से हार कर 2 बार का विश्व चैंपियन उरुग्वे प्रतियोगिता से बाहर। प्रधानमंत्री नरेंद्र मोदी आज सेशल्स की यात्रा पर रवाना होंगे। श्री मोदी सेशल्स के राष्ट्रीय दिवस के स्वर्ण जयंती समारोह में आमंत्रित अतिथि होंगे। प्रधानमंत्री मोदी इससे पहले वर्ष 2015 में सेशल्स गए थे। विदेश मंत्रालय ने बताया है कि स्वर्ण जयंती समारोहों में 2 नौसैनिक पोत सहित भारतीय रक्षा टुकड़ी भाग लेगी। यात्रा के दौरान श्री मोदी सेशल्स के राष्ट्रपति पैट्रिक हरमनी के साथ वार्ता करेंगे और दोनों देशों के आपसी संबंधों की समीक्षा करेंगे।

ଏଥର ପୁଣି ଥରେ ଶୁଣନ୍ତୁ ଆଧୁନିକ ଗୀତ। ଶିଳ୍ପୀ ହେଲେ ଶର୍ମିଷ୍ଠା କୁମାରୀ ସାସମୁଲ, ଗୀତ ରଚନା କରିଛନ୍ତି ଲକ୍ଷ୍ମୀନାରାୟଣ ବେହେରା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶୁଣିଲି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ଥିଲେ ଶର୍ମିଷ୍ଠା କୁମାରୀ ସସ୍ମଲ। ଗୀତ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ବେହେରା, ବାବାଜୀ ଚରଣ ଜେନା ଏବଂ ଲକ୍ଷ୍ମୀନାରାୟଣ ବେହେରା। ଏଥର ପୁଣି ଥରେ ଶୁଣନ୍ତୁ ଭଜନ ଏବଂ ଆଧୁନିକ ଗୀତ। ପ୍ରଥମେ ଶୁଣିବା ଭଜନ। ଶିଳ୍ପୀ ହେଲେ ପୁଷ୍ପାଞ୍ଜଳି ଦେବୀ। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ଏଥର ପୁଣି ଥରେ ଶୁଣନ୍ତୁ ଆଧୁନିକ ଗୀତ। ଶିଳ୍ପୀ ହେଲେ ପୁଷ୍ପାଞ୍ଜଳି ଦେବୀ। ଗୀତ ରଚନା କରିଛନ୍ତି ଡକ୍ଟର ବାସୁଦେବ ପ୍ରଧାନ।

0: ଶୁଣିଲେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଆଜି ପାଇଁ ଶିଳ୍ପୀ ଥିଲେ ଶର୍ମିଷ୍ଠା କୁମାରୀ ସାସମଲ ଏବଂ ପୁଷ୍ପାଞ୍ଜଳି ଦେବୀ। ଗୀତ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ବେହେରା, ବାବାଜୀ ଚରଣ ଜେନା, ଡକ୍ଟର ହୃଷିକେଶ ପଣ୍ଡା ଏବଂ ଡକ୍ଟର ବାସୁଦେବ ପ୍ରଧାନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ। କଜରାରେ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ହିମେଶ ରେଶମିଆ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଫନା ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମହାଲକ୍ଷ୍ମୀ ଆୟର। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ, ସଙ୍ଗୀତ ପରିଚାଳନା ଯତୀନ ଲଲିତ।

ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ରାମଲୀଲା ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଆଦିତ୍ୟ ନାରାୟଣ। ଗୀତ ରଚନା କରିଛନ୍ତି ସିଦ୍ଧାର୍ଥ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜବ୍ ତକ୍ ହେ ଜାନ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଶ୍ରିୟା ଘୋଷାଲ ଏବଂ ମୋହିତ ଚୌହାନ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ପରିଚାଳନା ଏ ଆର୍ ରେହମାନ।

ଆପଣମାନେ ଶୁଣିଛନ୍ତି ବାଦଶାହ ଚଳଚ୍ଚିତ୍ରର ଗୀତ ଶିଳ୍ପୀ ହେଲେ ଅଭିଜିତ ଏବଂ ଅଲଗା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶବ୍ଦଧାରାରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଶୁଣନ୍ତୁ ସ୍ମାଇଲ୍ ପ୍ଲିଜ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ବାପି। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଆଖିରେ ଆଖିରେ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ସୋରେନ ଭଟ୍ଟ ଏବଂ ସଞ୍ଜୁ। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପରିଚାଳନା ମଳୟ ମିଶ୍ରା।

ପର୍ଶୁରାମ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମନ୍ମଥ ମିଶ୍ର।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଅନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଗୋଲାପୀ ଗୋଲାପୀ ଚଳଚ୍ଚିତ୍ରରୁ, ଶିଳ୍ପୀଲେ ବିନୋଦ ରାଥୋଡ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପରିଚାଳନା ବିକାଶ ଦାସ।

0: ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦିୱାନା ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଦିଲୱାଲେ ଚଳଚ୍ଚିତ୍ରର ଗୀତଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ ଏବଂ ଅଜୟ ଦେବଗନ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

0: ପରିବା ଜିନିଷ ଆମେ ଗୋଟାଏ କି ସବୁଜ ପରିବା ଇଞ୍ଜିମନେର ମା ଏ ଜିନିଷ ତିନା ନା ହାଟ ତା ଛର ମାରେ ନା କଡିମ ନା ହୁପା କଡିମ ନାଏ କି ହାରୁସ କେ ହାଟ ତାଣି କଡିମ ନାଏ କାଜା କଡିଆ ସାତା କାତା ମାର କଡି ନାଏ ନା ତା କିଛି ମାର ସବୁବେଳେ ମାର ତ ଟିକେ ଅସୁବିଧା ସ୍କେ ମା ଜାମନେ କ୍ୟା ଏ କିଛି ଡାବୁ କାସୁସ କେ ମା ତାଣ ହାରକା ହିଲା ଓ ଯାହାଫଳରେ ମାର ଆମନି ଗୋଟାଏ କି ଶସ୍ତା ଜିନିଷ ଆମନି ଗୋଟାଏ କି ଉଣା ଦାରା ତଳେ ମେଡ଼ା ହେଇ ନାଏ ଏ ଦାଣି ମାର ସିନିକି ନାଏ ଅଡେ ଇ ଅଭ୍ୟାସ ଏହା ଜାନେ ଅଡେ ଏଚବେଳେ ତା ଡାବୁ ମାଚିସ୍ କେ କି ଡାବୁ ଆମର କେ ସୁବିଧା ମାଚିସ୍ କେ ଏ ଲୋକ ତିସ୍କେ ଏ ଜିନିଷ ଉପରେ ଏକ ମାର ସିନିକି ନାଏ ଏଦା ପାଇଁ ଇ ପନିପରିବା ଜିନିଷ ମାର ତ କାମିକି ହିମ ନାଏ ମା ବାଡ଼ା କୁଡ଼ା ଆପେ କି ହରୁ ମାରି ଆପେ କି ମାର ସବା ବେଡ଼ା ତାସ୍କେ ନିହିକା ଦିଏ ମାର ଚାଷୀ ଲୋକ ଥାଏ ଚାଷ କି ହାନା ଦେ ମାର ନିଡ଼ବାତକା ତିନି ଲୋକ ଗୋଟେ ଏ ଚାଷ ତି ମାର ଏଣିକି ନାଏ ପରିବା ଚାଷ କି ହିମ ନାଏ ମାତ୍ର ଏ ପରିବା ତି ମାର ଚାଷ କେତେ ସାରେ ମାର ଏ ନେହା ନେହାଣେ ବାଛି ଖିଆ ହାଟା ତ ହିମ ନାଏ ଗୋଟେ ଆମ୍ବି ବାଛିକି ହାନା ଏ ପିଡ଼ି କାଚି ଚାଣି ସିର ତାଣି କରାବେ ତାଣି ଇଲେ ତାହେଲେ ମାର ବାଛି କାଚି ଚାରଡ଼େ ନେହି ଭିଟାମିନ ଭେଟା ନେ
1: ଆଏ ମାର ଯଦି ଅଜିତି ଯାଇ କୁଚା ଯଦି ତିନ ହେଇଛି ସାର ମାଙ୍ଗ ଭିଟାମିନ ମେଡ଼ାଇ ମାର ମା ଦେହ ଯାକ ସୁସ୍ଥ ରହିନେ
0: ତ ତାଇ ବାଏଦା ପାଇଁ ଯେ ମାର ଚାଷ କି ନାଇଁ ଇଚ୍ଛା କଲା ଏଇଟେ ମିଲୋଡ ପତେକା ଲା ଆସ୍କେ ମାର ନାହିଁ ମାର ଲା ପୁଟା ପତେକା ସ୍କେ ମାର କାମଲୋଡ଼ା କିହିମ ନାହିଁ ମାତ୍ର ମାର ନିହିକି କାଦି କୁଣ୍ଡା ତି ତିନାଦି ମାନେ ଆବାସ୍କେ ତିନାଦି ମାନେ ଆୟାସ୍କେ ତିନାଦି ମାନେ ଏମ୍ବାଟେ ଯେ ମା କକାର ପଦ ଆସ୍କେ ସୁସ୍ଥ ଆନୁ ଓଡ଼େ ନିହି ମାନସି ବା ନିହି ଲୋକ ଆହନା ଓଡ଼େ ନିହି ଡାଲୁ ଆହନା ତାମୁ ଧାରଣୀ କିନୁ
1: ଯଦି
0: ହେଲା ହିଁ ଯଦି ମାର କିଆ ହାତ ହେଇଛି ସାର ଏଚେ ବେଳେ ତ ଯଦି ମାର ତ ମେସିମ ନାହିଁ ତ ଆମନି ଗୋଟେ ର କଟା ପଟେ ନେଶ ହାତ ଆସି ର କାନୁ ପଟେ ଏମ୍ବାଟେ ମଝା ର କେୟୁ ପଟେ ଇଲା ହିଁ ସାର ଏ ଦାଣୀ ମାର ହେଲେ ବିକଳାଙ୍ଗ ଇଞ୍ଜି ନାହିଁ ଗୋଟେ ଏ ଦାଣୀ ପୋଲିଓ ରୋଗ ଇନେରେ ଏଦା ପାଇଁ ପୋଲିଓ ରୋଗ ଆପେ ହେଇଛି ସାର ମାର ଆୟା ତାନୁ ବାଣ୍ଡିତା ହାନା ତାନୁ ମାନାଟେ ଏ ସମୟଟେ ଏଦେ ମାର ଏନିକି ହିମ ନାହିଁ ଯେ ଫଳମୂଳ ଚାଚା ହେଇ ହିମ ନାହିଁ କି ଯାଇ କଣ୍ଡିତ ଏ ଦିଆ ତଲି ମୂଳଟା ମାର ନିହିକି ଚିଚି ସାର ଦେ ନିହି କକର ପଦାସ୍କେ ନିହି ଜାର୍ଣ୍ଣେ ଆଣରେ ଏମଟା ମଞ୍ଜା ନିହି ବୁଦ୍ଧିମାନସ୍କେ ଆଣରେ ନିହିସ୍କେ ଆଣରେ ପାଟସ୍କେ ପୁନେରେ ଗୋଟେ ହୃଷ୍ଟପୃଷ୍ଟ ଆହାନା ତାମ୍ବୁ ନିହି ତାମେ ଆଙ୍ଗାଉଡ଼ିଲେ ଘଟଣା ଆନୁ ଏଦା ପାଇଁ ଯେ ସବୁବେଳେ ମାର ମା କକାର ପଦାଣି ପାଇଁ ଇଚ୍ଛି ସାର ମାର ଏନିକି ନିହିଡ଼ୁ ଏଣ୍ଡ୍ରେ ଇଚ୍ଛାର ମାରସ୍କେ ସିନିକି ନଦୀ ମାନେ ଓଡ଼େଇଲା ହିଁ ଏଚେବେଳେ ତ ମାର ହାଜିମ ନାଏ ଡାକ୍ତର ତାଣା ହାଜିମ ନାଏ ଡାକ୍ତର ତାଣା ହାଜାନସ୍କେ କି ଏନେମ୍ ନାଇଁ ଭିତରେ ବାହିମ ନେ ଇଚ୍ଛି ସାର ତାମେ ତ ହାଜାନା ପରାମର୍ଶ ଆହନା ମାର ଯଦି ଏ ଅନୁସାରେ ଭିଟାମିନ ଜାତୀୟ ମାର ଆମି ଗୋଟାଏ କି ଭିଟାମିନ ତି ଅସଚିଚି ସାର ମାଙ୍ଗେ ଏ ଅପୂରଣୀୟ ଆମି ଗୋଟାଏ ମଞ୍ଜାମ ନେ କି ଉଣା ହମଜାନେ ଭିଟାମିନ ଇଚ୍ଛି ସାର ଏଦା ଚିଚି ସାର ତମେ ଅସଚିତ୍ସାରେ ନିହି ଆନାଏ ଯେ ତଲିମୁଲ ମାର ନିହି ଖାଦି ନିହି ରାନ୍ଧାତିନ ଇ କଥା ବେଶାଳ ତାକି ମା ତଲେ ର ବୋପି ମାନେ ତାନ ତାଣ୍ଟେ ମାର ବେନ
2: ଆତେ ଇଞ୍ଜୁମାର ରୋଗ ବିଷୟ ତାଲେ ହାଡ଼ାନ ଏ ରୋଗ ଆତେ ପୋଲିଓ ରୋଗ ଅଡେ ଇ ରୋଗ ଏନେ ହିଁ ଆହିନେ ଅଡେ ଏମିତି ଲୋକ ପୋଲିଓ ରୋଗ ଆହିନେ ଏ ବିଷୟ ତାଲେ ବେଶୀ ଇଞ୍ଜିର ତାଙ୍ଗି ମାନେ ଆତେ ଇଞ୍ଜୁମାର ହାଡ଼ାନ ପୋଲିଓ ବିଷୟ ତାଲେ ଅଡେ ଆତେ ତାଙ୍ଗି ଜୁହାର ତାଙ୍ଗି
3: ଜୁହାର ଜୁହାର
2: ନି ପରିଚୟ ଟିକେ ହିମୁ ତାଙ୍ଗି
3: ନା ଦର ଲିଜା ସାଉନ୍ତା ନାନୁ ଏମ୍ ଏ କି ହିମାଇ ବିଡ଼ି କଲେଜ
2: ଆତେ ଇଞ୍ଜୁ ମାର ପୋଲିଓ ବିଷୟ ତାଲେ ହାଡ଼ାନ କି
3: ହଁ ହାଡ଼ାନ
2: ଆତେ ପୋଲିଓ ଇଚ୍ଛେ ଏନ୍ ଆହିନେ ତାଙ୍ଗି ଅଡେ ତା ପୋଲିଓ ଇଚ୍ଛେ ଏନ୍ଦି
3: ପୋଲିଓ ଏନ୍ଜିର ରୋଗ ମାନେ ଇଦାଣେ ଅଲଗା ଦରୁ ଇନଫ୍ଲେକ୍ଟେଡ୍ ପାରାଲିସ୍ ଇଦି ଉଣା କକାରୁ ପଦାଟାଣେ 80% ତଞ୍ଜା ଆମେ
2: ଓହୋ ଆତେ ଇଦି ଉଣା କକାରୁ ପଦା ଟାଣା 80% ବେଶୀ ଅଞ୍ଜା ନେ କି ଓହୋ ଆତେ ଇଦି ଏନି କାରଣ ତା କିଆ ହିଁ ଏନି କାରଣ
3: ଇନି କାରଣ ତାକି ଆନେ ମାନେ ଇ ରୋଗ ଇଣ୍ଟର ଭାଇରସ୍ ଜନିତ ରୋଗ ଇ ରୋଗ ରୋଗୀର ମଳ ତାନେ ମାନେ ଖାଦ୍ୟ ଜଳ ଚିଞ୍ଜି ସାରେ ସୁସ୍ଥ ଲୋକ ଟାଣ ହାନେ
2: ଓହୋ ଆତେ ଇଦି ହେ କି ଖାଦ୍ୟ ତାଲେ ମାନେ କି ଆନା ସୁସ୍ଥ ଲୋକ ଟାଣା ହାନେ
3: ହଁ ଅଡେ ଖାଦ୍ୟ ଚିଞ୍ଜି ସାରେ ଇଦି ଖାଦ୍ୟ ନଳେ ତା ଆଣିନେ ଅଡେ ଆଣ୍ଡାନା ଯକୃଟାଟି ବୃହତନ୍ତା ହାନେ ବୃହତଟି ନେତୃତା ଆଣ୍ଡିନେ
2: ଓହୋ ଆତେ ଇଲା ହିଁ ପୋଲିଓ ରୋଗ ଆହିନେ ହେ କି
3: ହଁ ନେତୃତା ହାଜାନା ସ୍ନାୟୁ କୋଷଟା ଆଣ୍ଡିନେ ଇଦି ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମଟା ହାନେ ଅଡେ ଇ ପୋଲିଓ ରୋଗ ଆନେ
2: ଓହୋ ଆତେ

ଶୁଣିଲେ ପୁନେଇଲେଞ୍ଜୁ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ନାଟକ ଚିଡ଼ିଆଖାନା। ମୂଳ ତେଲୁଗୁ ରଚନା ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରଚନା ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ରୂପାନ୍ତର ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ।

ବାସ୍ତବିକ ସିଂହ ଏବଂ ବାଘ ଦେଖିବାକୁ ହେଲେ ଆପଣମାନଙ୍କୁ କୌଣସି ଏକ ବଡ଼ ସହରରେ ଥିବା ଚିଡ଼ିଆଖାନାକୁ ଯିବାକୁ ହେବ। ଆଉ ଯଦି ଆପଣ ବାସ୍ତବତା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହେଲେ କେବଳ ସିଂହ ବାଘ କାହିଁକି ଆଜ୍ଞା, ସବୁ ପ୍ରକାର ଜନ୍ତୁଙ୍କୁ ଆପଣ ଘରେ ଏବଂ ଆପଣଙ୍କ ଆଖପାଖରେ ଦେଖିବାକୁ ପାଇବେ। ଦେଖିବାକୁ ଗଲେ ପ୍ରତ୍ୟେକ ଘର ଗୋଟିଏ ଗୋଟିଏ ଚିଡ଼ିଆଖାନା, କ'ଣ ବିଶ୍ୱାସ କରୁନାହାନ୍ତି? ତାହେଲେ ଶୁଣନ୍ତୁ ଏ ନାଟକ ଚିଡ଼ିଆଖାନା।

0: କଣ କହିଲେ ପଣ୍ଡିତେ, ଚତୁର୍ଥ ଶୁକ୍ର ଅଶୁଭ?
1: ହଁ ଶଙ୍କର ବାବୁ।
2: ବାବା ଚା ପିବେ ଚାଲନ୍ତୁ।
0: ଆରେ ମା କଲ୍ୟାଣୀ, ତୁ ଦି କପ୍ ଚା ଏଇଠି ଆଣି ଦେଇ ଯାଆନ୍ତୁନି, ଏ କୋଷ୍ଠୀ ମାମଲା ନ ସରିବା ପର୍ଯ୍ୟନ୍ତ ମୁଁ ଏଠୁ ଉଠି ପାରିବିନି।
3: ବାଟଗଲା ଲୋକକୁ ଡାକି ଆଣି ଚା ପିଇବା ପାଇଁ ଘରେ ଦୁଧି ଆଣିକି ବନ୍ଧା ହେଇନି। କଲ୍ୟାଣୀ ତୋ ବାପାଙ୍କୁ କହିଦେ ଚୁପଚାପ ଭିତରକୁ ଯାଇ ଚା ପିଇ ଦେଇ ଆସନ୍ତୁ।
0: ଓହୋ, ମୋ ଇଜ୍ଜତ ତଳେ ପକେଇଦେଲା। ଆହେ ପଣ୍ଡିତେ ବିଚାରା ପିଲାଙ୍କ କୋଷ୍ଠୀ ଦେଖିବାକୁ ଆସିଥିଲେ, ଆଉ ତମେ କଣ ନା? ଆଚ୍ଛା ପଣ୍ଡିତେ, ଆଜି ଥାଉ, ପରେ ଚର୍ଚ୍ଚା କରିବା।
1: ବୁଝିଗଲି ଶଙ୍କର ବାବୁ, ବୁଝିଗଲି, ମୁଁ ଯାଉଛି, ଆଉ ଦିନେ ଆସିବି।
3: କୋଷ୍ଠୀ ଦେଖା ନୁହେଁ, କୁହ ଲଢେଇ, ଆଉ ସେଥିରେ ତମରି ସବୁବେଳେ ଜିତାପଟ ହେବା ଦରକାର। ସେଥିପାଇଁ ତ ସେ ଅଲୌକିକ ପଣ୍ଡିତକୁ ଧରି ଆଣିଥିଲ ନୁହେଁ।
2: ଓହୋ ମା, ତୁ ଚାଲିଲୁ ଚା ପିବୁ? ଆରେ ମୁଁ ତ ବସିଲେ ଉଠିପାରୁନି, କେହି ଉଠିଲେ ବସିପାରୁନି, ଆଉ ଯିବି କଣ? ତୁ ମୋ ପାଇଁ ଏଠିକି କପେ ଚା ନେଇ ଆସନ୍ତୁନି ଝିଅ।
4: ହଉ ଆଣୁଛି।
2: ଓହୋ, କି ଆବଡ଼ା ଖାବଡ଼ା ଘରଟା ଯେ, ଖଟଟା ଠିକ ଭାବେ ପଡିପାରୁନି।
0: ଆହେ ଘର ଦୋଷ ଦଉଛୁ କାହିଁକି, ଏଇଟା ତ ଖଟର ଗୁଣ।
3: କଣ କହିଲ, ଆଜିକାଲିକା ପଲଙ୍କ ଏ ନୁହେଁ ମ, ହରିପୁର ଜମିଦାର ମୋ ଜେଜେବାପା ଏ ପଲଙ୍କ ନିଜ ପାଇଁ ତିଆରି କରିଥିଲେ, ବୁଝିଲ? ପାଦରେ ଘୁଙ୍ଗୁରା, ହାତରେ ବହି, ନାଚ କରୁଛୁ ନା ବହି ପଢୁଛୁ? ଦେଖେ ସେ କି ବହି?
5: ଅଭାଗିନୀ, ବହୁତ ବଢିଆ ବହି ମା, ଶୁଣିବୁ? ମୋହନ ବ୍ରାହ୍ମଣ ଘର ପୁଅ, ଆଉ ଲୀଳା ଅନ୍ୟ ଜାତିର ଝିଅ, ଦୁହିଁଙ୍କ ଭିତରେ ପ୍ରେମ ହେଲା। ବିଚାରି ଲୀଳା,
3: ଛି ଛି ଛି ଛି ଛି, ତତେ ଟିକେ ଲାଜ ମାରୁନି? କି କଳି ଯୁଗ ଆସିଲା ଯୋଉଠେ ଦେଖ ପ୍ରେମ ବିରହ ଆତ୍ମହତ୍ୟା ଶୁଣିବାକୁ ମିଳୁଛି। ଆଲ ଦେଖି ଦେଖି ବହି ଉପରେ ସେ ଛବିଟା, ଇଏ ମା, ଏ କି ବେଢଙ୍ଗିଆ ଛବି, ତା ସାଙ୍ଗକୁ ପୁଣି ପିଆଜ ଚୋପା ପରି ପତଳା ଶାଢୀ, ଛି ଛି ଛି ଛି ଛି, ଏମିତି ଛବି ଆଙ୍କିଲା ବାଲାକୁ ଖାଲି ଫାଶୀ ଖୁଣ୍ଟାରେ ଝୁଲେଇ ଦେବା ଦରକାର।
5: ତୁ ଯୋଉ ଉପାଟା ଜାଣିଛୁ, ଏ ଆଉ ତୋ ଗୋଷୀ ବାପାଙ୍କ ଯୁଗ ନାହିଁ ମୋ ମା।
3: କଳିଯୁଗ, ଘୋର କଳିଯୁଗ, କଥାରେ ଅଛି ପରା, ପେଟକୁ ଦାନା ନାହିଁ ନିଶକୁ ଅତର ଦରକାର। ଦିନ ରାତି ଖାଲି ନାଚ ଆଉ ଯେତେ ସବୁ ବାଜେ ଉପନ୍ୟାସ ପଢା।
0: ଦେଖ ଶାନ୍ତି, ମଙ୍ଗଳଦାତା ହଉଛନ୍ତି ଶୁକ୍ର, ଆଉ ବିଦ୍ୟାଦାତା,
3: ଥାଉ ମୋ ଉପରେ ତ ଶନି ଦୃଷ୍ଟି ପଡିଛି, କେତେ ବଡ

0: ଝିଅ ମୁଁ, ଆଉ ମୋ ଝିଅର ଏଇ ଲକ୍ଷଣ, ଇଏ ବାହା ହବ କେମିତି କେ ଜାଣି?
1: ଆରେ ପରଶୁରାମ, ତମେ
2: ବାହାଘର ନିଶ୍ଚୟ ହବ। କଲ୍ୟାଣୀ ରାଧା, ଏ ଦୁଇ ତ ତମ ଘରର ଦୁଇଟି ରତ୍ନ।
1: ଆସ ପରଶୁରାମ, ଆସ ବସ।
0: ଖାଲି ମିଠା କଥା କହି ବନ୍ଧୁ ଚର୍ଚ୍ଚା କରିବ ନା ଆଉ କିଛି ଅଛି?
2: ନା ବୋଉ, ତମ ଘରେ ପୁଣି ବନ୍ଧୁ ଚର୍ଚ୍ଚା କର, ମୁଁ ତ ଏଇଠି ମାଗି କରି ଚା ପିଇବି।
3: ଚା ନିଅନ୍ତୁ ଅଙ୍କଲ।
2: ଆହା,

0: ନମସ୍କାର ଅଙ୍କଲ, ପ୍ଲିଜ ପଟୁକୁ ଟିକେ କହିଦିଅନ୍ତୁ ମିଷ୍ଟର ଚିନ୍ତା ଆସିଛି।
1: ଆରେ ଚିନ୍ତା, ଆସ ଆସ ଆସ ବସ।
0: ଥ୍ୟାଙ୍କ ୟୁ ଅଙ୍କଲ, ଥ୍ୟାଙ୍କ ୟୁ।
1: ପଟୁ ତମକୁ କିଛି କହିନାହିଁ ନା କଣ? ଆମେ ତା ପାଇଁ କନ୍ୟା ଦେଖିବାକୁ ଯାଉଛୁ।
0: କେବେ ମାନେ ହ୍ୱେନ୍?
1: ଏଇ ତ ବାହାରିଛୁ ଗୋଟାଏ ବେଳ ଗାଡ଼ିରେ।
2: ମୁଁ ପ୍ରସ୍ତୁତ ବାବା। ଆରେ ଚିନ୍ତା, ତୁ?
0: ହ୍ୟାଲୋ ପଟୁ, କଂଗ୍ରାଚୁଲେସନ୍ସ। ଆରେ ଜଲ୍ଦି ଜଲ୍ଦି ବାହାରି ପଡ଼, ଫଟାଫଟ ବାହାଘରଟା ସରିଲା ପରେ ଡୋଣ୍ଟ ୱେଟ୍ ଫର୍ ଏନିଥିଙ୍ଗ, ନବବଧୂକୁ ଧରି କାଶ୍ମୀର, ମୈସୁର, ବମ୍ବେ, କାଲକାଟା ଭ୍ରମଣ କର।
2: ଏବେ ତ ଝିଅ ଦେଖିବାକୁ ଯାଉଛୁ।
0: ଦେଖ ଅଳ୍ପ ଦେଖ, ବଟ୍ ଡୋଣ୍ଟ ୱେଷ୍ଟ ଟାଇମ୍। କମ୍ବାଇନ୍ ମ୍ୟାରେଜ୍ ଆଣ୍ଡ ହନିମୁନ୍, ୱିଶ୍ ଦ ବେଷ୍ଟ ଅଫ୍ ଲକ୍ ପଟୁ।
2: ଚିନ୍ତା, ଆରେ ପଳଉଛୁ କୁଆଡ଼େ?
1: ଶୀଘ୍ର ଶୀଘ୍ର ବାହାରି ପଡ଼ ପଟୁ, ଗାଡ଼ି ଟାଇମ୍ ହେଇଗଲା। ତୋ ମା ବି କାହିଁକି ଡେରି କରୁଛି? ସୁମତି, ସୁମତି, ଏ କୁଆଡ଼େ ଗଲ?
2: ମା, ତୋ କାମ ସରିଲା ତ? ଗାଡ଼ି ଟାଇମ୍ ହେଇଗଲା ପରା।
3: ଯାଉଛି, ଯାଉଛି ବାବା।

0: ಧೀಂತ ಧೀಂತ ಕಿಟ್ಟ ಧೀಂತ ಧೀಂತ ಕಿಟ್ಟ ಧೇ ಧೇತ ಕಿರ್ತಕ ಧೇ ಧೇತ ತ ತ ತ ಏ ಕಾಟ ಕಣ ಆಮ ಘರ ಆಡೆ ಆಸಿ ಕಿಏ ಏಇಥಿಬ ತ ತ ತ ಕಿರ್ತಕ ತ ತ ತ ಕಿರ್ತಕ ತ
1: ଝିଅଟା ବାହାରଟାରେ ଏମିତି ନାଚୁଛି,
2: ସ୍ୱର୍ଗର କୌଣସି ଅପସରା ସତେ ମର୍ତ୍ତ୍ୟରେ ବିରାଜମାନ କରିଛନ୍ତି ଯେମିତି।
1: ପଟୁ ଚାଲ କଣ ଦେଖୁଛୁ ଛିଡ଼ାଇ,
2: ବାବା ଯେମିତି ନାଚ ସେଇମିତି ଠାଣେ।
3: ଅଭଦ୍ର ପରେ କଥା କହୁଛୁ କଣ, ତୁ ପରା କନ୍ୟା ଦେଖିବାକୁ ଆସିଛୁ ପୁଅ, ଚାଲ ଭିତରକୁ ଚାଲେ।
4: ବାବା ବାବା ବାବା ସେମାନେ ଆସିଗଲେ।

0: ଆସିଲେ ରାଧା?
1: ସେଇମାନେ ମୋ ଦିଦିକି ଦେଖିବାକୁ।
2: ପରଶୁର ଚାଲ ଚାଲ ସେମାନଙ୍କୁ ନେଇ ଆସିବା।
1: ମା ତୁ ବି ଯା।
2: ଚାଲ ଚାଲ ଆସନ୍ତୁ ଆସନ୍ତୁ ରାମବାବୁ। ଆରେ ଶାନ୍ତି, ଇଏ ହଉଛନ୍ତି।
3: ନମସ୍ତେ ଭଉଣୀ, ଆସ ଆସ ଭିତରକୁ ଆସ।
1: ହଉ ଚାଲ।
3: ହଁ ଏଇଠି ବସ।
1: ତୁମେ ବି ବସ ଭଉଣୀ।
3: ମୋର ଅଣ୍ଟାଟା ଧରିଛି ଯେ, ମୁଁ କଣ ବସିପାରୁଛି?
1: ତେବେ ତୁମେ ଶୁଅ, ମୁଁ ବସୁଛି।
3: ନା ଭଉଣୀ, ମୁଁ ଏଇ ଖଟ ଉପରେ କାନ୍ଥକୁ ଆଉଛି ବସୁଛି। ଆରେ ଏଇ ଅଣ୍ଟା ବଥା ବେମାରୀଟା ମୋ ଜେଜେବାପାଙ୍କ ଠୁ ଆରମ୍ଭ କରି ଆମ ସମସ୍ତଙ୍କର ଅଛି।
1: ଆଚ୍ଛା ଭଉଣୀ, ତମ ଜେଜେବାପା ହରିପୁର ଜମିଦାର ଥିଲେ ନା?
3: ସେତେବେଳର ଖାନଦାନୀ କଥା ଆଉ କଣ କହିବି। ଏଇ ଯୋଉ ପଲଙ୍କ ଦେଖୁଛ, ତାକୁ ମୋ ଜେଜେବାପା ତିଆରି କରିଥିଲେ।
1: ହଁ ଭଉଣୀ, ସେମିତି ପଲଙ୍କ ତିଆରି କଲା ବୋଲେ ଆଜି ଆଉ କାହାନ୍ତି?
3: ଏ ପରା କଳିଯୁଗ ଆସିଗଲା ଭଉଣୀ। ମା ରାଧା, ଗଲୁ କଲ୍ୟାଣୀକି ଡାକି ଆଣିବୁ।
1: ଯାଉଛି ମା।
4: ଦିଦି
1: ଦିଦି ଚାଲ ଦିଦି।
3: ଆ ମା ପାଖକୁ ଆ। ସୁମତି ଦେବୀ, ଏଇ ମୋର ବଡ଼ ଝିଅ।
1: ତୁମର ନାଁ କଣ ଝିଅ?
5: କଲ୍ୟାଣୀ।
1: ଭଲ ନାଁଟିଏ ତ। କୋଉ ଯାଏ ପଢିଛ?
5: ମାଟ୍ରିକ ପାସ୍।
3: ଭଲ ଗୀତ ବି ଗାଇପାରେ
1: ଦିଦି। ଭଲ ନାଚି ବି ଜାଣି। ସ୍କୁଲରେ ଡ୍ୟାନ୍ସ କମ୍ପିଟିସନରେ ବହୁତ ମେଡାଲ ପାଇଛି। ଖବର କାଗଜରେ ତାର ଫଟୋ ବି ବାହାରିଛି।
2: ସେମାନେ ତ ଘର ଭିତରେ ବସି ଗପିଲେଣି, ଆମେ ଆସନ୍ତୁ ଏଇଠି ବସି ଗପିବା। ରାମବାବୁ
6: ହଉ ଫଟୋ ଆ ବସ।
2: ଆସ ବାପା, ବସ ବସ। ଆରେ ଛିଡ଼ା ହେଇ ରହିଲୁ କାହିଁକି, ବସ ନା।
6: ଏ ହଁ ବସୁଛି।
2: କଣ ଭାବୁଛ
7: ଶଙ୍କର ବାବୁ, ଅତିଥି ଚର୍ଚ୍ଚା କିଛି କରିବ ନା ଏମିତି ଛିଡ଼ା ହୋଇ କଥା ହେଉଥିବ?
6: ପରଶୁରାମ ବାବୁ, ଆମର ଆସିବା ଖବର କଣ ଆପଣ ଆଗରୁ ଏମାନଙ୍କୁ ଦେଇନଥିଲେ?
7: ଦେଇପାରିଲି ଆଉ କୋଉଠି, ଭାବିଥିଲି ଦିନେ ଆଗରୁ ଆସି ସବୁ ଠିକଠାକ କରିଦେବି।
2: କଥା ହଉଛି କଣ କି ରାମବାବୁ, କନ୍ୟା ଦେଖିବା ପାଇଁ ଶୁଭଦିନ ଆସନ୍ତା କାଲି।
6: କଣ କହିଲେ, କାଲି ଶୁଭଦିନ? ଆସନ୍ତା କାଲି ତ ଚନ୍ଦ୍ରଙ୍କ ଅବସ୍ଥାନ ଅଶୁଭ ଘରେ।
2: କୋଉ ମୂର୍ଖ କହିଛି କାଲି ଅଶୁଭ ଘରେ ଚନ୍ଦ୍ର ରହିବେ?
6: ଏତେ ରାଗି ଯାଉଛନ୍ତି କାହିଁକି ଶଙ୍କର ବାବୁ, ଖଡ଼ିରତ୍ନ ସିଦ୍ଧାନ୍ତ ଦେଖନ୍ତୁ ବୁଝିପାରିବେ।
2: ରଖ ହୋ, ଖଡ଼ିରତ୍ନ ସିଦ୍ଧାନ୍ତ ଠିକ ବୋଲି ତାର କିଛି ପ୍ରମାଣ ଅଛି?
7: ଦେଖନ୍ତୁ, କୋଷ୍ଠୀ ବିଚାରରେ ଜ୍ୟୋତିଷମାନଙ୍କର ମତ ପାର୍ଥକ୍ୟ ଘଟିଥାଏ, ଏଥିରେ ବ୍ୟର୍ଥ ହେବା କଣ ଅଛି?
6: କଣ କହିଲେ, ବ୍ୟସ୍ତ ହେବି ନାହିଁ, ଜାଣନ୍ତି ଖଡ଼ିରତ୍ନ ମୋର ଗୁରୁ, କାହାର ସାହସ ଅଛି ତାଙ୍କ ସିଦ୍ଧାନ୍ତକୁ ଭୁଲ ବୋଲି କହିବ? ଗୁରୁ ନିନ୍ଦା ମୁଁ ବରଦାସ୍ତ କରିପାରିବିନି।
2: ମୁଁ ଠିକ କରିଥିବା ଲଗ୍ନକୁ ଭୁଲ ବୋଲି କହିବା ଅଧିକାର ଆପଣଙ୍କର ନାହିଁ, ମୁଁ ବି ତ ବରଦାସ୍ତ କରିପାରିବିନି।
7: ଶାନ୍ତ ହୁଅନ୍ତୁ ଶଙ୍କର ବାବୁ, ଆପଣ ଅଯଥା କଥାଟାକୁ ବଢ଼ୁଛନ୍ତି।
2: ମୁଁ କଥା ବଢ଼ୁଛି,
6: ଭୁଲ ଲଗ୍ନ ଠିକ କରିବା ଆପଣଙ୍କର ପ୍ରଥମ ଅପରାଧ, ଗୁରୁ ନିନ୍ଦା ଦ୍ୱିତୀୟ ଅପରାଧ, ଅତିଥିଙ୍କୁ ଅପମାନ ଦେବା।
7: ଆପଣ ଭଲ ଶାନ୍ତ,
6: ତମେ ଚୁପ୍ କର। ସେ ମତେ ମୂର୍ଖ ବୋଲି କହିବେ? ନାଇଁ ନାଇଁ, ମୁଁ ମୂର୍ଖ
2: ବାପା ଆପଣ? ମୁଁ ଆପଣଙ୍କୁ ମୂର୍ଖ କହିନି, ଯିଏ ଭୁଲ ଲଗ୍ନ ଠିକ କରିଛି ତାକୁ କହିଲେ।
6: ମୁହଁ ସମ୍ଭାଳି କଥାବାର୍ତ୍ତା କରନ୍ତୁ,
2: ଆପଣ ବି ସୀମା ବାହାରକୁ ଯାଆନ୍ତୁନି। ଆରେ କଣ ଭାବୁଛନ୍ତି ନିଜକୁ?
7: ଓହୋ, ଆପଣ ଦୁହିଁକୁ ଭୂତ ଲାଗିଛି ନା କଣ? ମୁଁ ହାତ ଯୋଡୁଛି, ବନ୍ଦ କରନ୍ତୁ, ଏସବୁ ବନ୍ଦ କରନ୍ତୁ।
2: ବାପା ଯାହା ହବା ହେଇଗଲା।
6: ପରଶୁରାମ ବାବୁ, ଏଇ ଅପମାନ ଏକାବେଳେ ଅସାଧ୍ୟ। ପଟୁ କାହିଁ ତୋ ମା? ସୁମତୀ ସୁମତୀ
1: ଯାଉଛି। ଏମିତି କଣ ହେଲା ଯେ ଏତେ ଘୋଷାଇ ଯାଉଛ?
6: ମୁଁ କହୁଛି ଏଇ ମୁହୂର୍ତ୍ତରେ ଏଠୁ ବାହାରି ଚାଲ।
2: ବାପା ଶୁଣନ୍ତୁ।
6: ତୁ ଚୁପ୍ କର, ଶୁଣିବି କଣ? ଶୁଣିବି ମୋର ଗୁରୁ ନିନ୍ଦା ଶୁଣି ଗାଳି ଶୁଣିବି? ଆଉ ମୁହୂର୍ତ୍ତ ଏଠି ରହିବି ନାହିଁ। ପଟୁ ତୁ ଛିଡ଼ା ଯାଇ ଦେଖୁଛୁ କଣ? ଚାଲ ଚାଲୁଛୁ ନା ନାହିଁ?
3: ଏତେ ଘୋଷା ହେଲେ କଣ ଚଳିବ ଭଉଣୀ?
7: ରାମବାବୁ ମୋ କଥା ରଖନ୍ତୁ। ରାମବାବୁ
6: କଣ ତମ କଥା ରଖିବି, ଏଇ ମାନ ସମ୍ମାନ ପାଇବା ପାଇଁ ଆମକୁ ଏଠିକି ଡାକି ଆଣିଥିଲ, ଏ ଘରେ ମୁଁ ଆଉ ଦଣ୍ଡେ ବି ଆଉ ପାଦ ରଖିବି ନାହିଁ।
7: ରାମବାବୁ ରାମବାବୁ ଶୁଣିଯାନ୍ତୁ, ରାମବାବୁ

0: ଶଙ୍କର ବାବୁ, ବୁଢ଼ାଟିଏ ହେଲଣି ଆସି, ତୁମର ଏଇ ବୁଦ୍ଧି?
1: ହଁ ପରଶୁରାମ, ମୋର ଏତେଟା ଉତ୍ତେଜିତ ହେବା ଉଚିତ ନଥିଲା, କିନ୍ତୁ ଯାହା କହୁ ପରଶୁରାମ, କଲ୍ୟାଣୀର ଗୋଷ୍ଠୀ ଅନୁସାରେ ଗୁରୁବାର ତା ପାଇଁ ଆଦୌ ଶୁଭ ନାହିଁ।
0: କଲ୍ୟାଣୀ କଥା ଛାଡ଼, ତୁମେ ତୁମର ଗୋଷ୍ଠୀ ଦେଖ, ସେଥିରେ ପରିଷ୍କାର।

0: ଅଛି ତୁମଠାରୁ ବଳି ଅଯୋଗ୍ୟ ବ୍ୟକ୍ତି ଆଉ କେହି ନାହିଁ। ଏ ରାମ ବାବୁ ବିନା ଯୌତୁକରେ ବାହାଘର କରିବାକୁ ପ୍ରସ୍ତୁତ ଥିଲେ, ତମରି ବୋକାମି ଯୋଗୁଁ ଏଡ଼େ ସୁନ୍ଦର ପ୍ରସ୍ତାବ ହାତ ଛଡ଼ା ହେଇଗଲା।
1: ବାବା ବାବା ଶୀଘ୍ର ଆସନ୍ତୁ, ମା ବେହୋସ ହେଇଯାଇଛି।
2: ମୁଁ ଆସୁଛି ପରଶୁରାମ। ଏ ମା ବେହୋସ ହେଇଗଲା? ମୁଁ କେତେ ଥର କହିଲେଣି ମା ତୁ କୁର୍ମାସନ କର, ମୂର୍ଚ୍ଛା ରୋଗ କେବେ ହବ ନାହିଁ, କିନ୍ତୁ ମୋ କଥା କେହି ଶୁଣିଲେ ତ?
1: ଯା ଯା ଭାରି ଆସିଲେ ଉପଦେଶ ଦେବାକୁ, ଯାଉନ ତମେ ଆସନ କରିବ ଯା।
2: ଠିକ ଅଛି, ମୋ କଥାକୁ ସମସ୍ତେ ଥଟ୍ଟାରେ ଉଡେଇ ଦେଉଛନ୍ତି।

0: ସେ ତ ଝିଅ ନୁହେଁରେ ଚିନ୍ତା, ଅପ୍ସରା, ସାକ୍ଷାତ ଅପ୍ସରା। ତାର ଡ୍ୟାନ୍ସ ଦେଖି ମୋର ତ ମନେ ହେଲା ସ୍ୱର୍ଗର ଉର୍ବଶୀ କଣ ମର୍ତ୍ତ୍ୟକୁ ଅଲେଇ ଆସିଛି କି। ଆଉ
1: ପଟୁ ଡିଅର, ଲେଟ୍ ଅସ୍ ଗେଟ୍ ଦିସ୍ କ୍ଲିୟର।
0: ଏ କଣ କହିଲୁ?
1: ଆରେ ଯୋଉ ଗଣ୍ଠି ପଡିଛି ତାକୁ ଆଗ ଫିଟା।
0: ଗଣ୍ଠି
1: ବୋକା କୋଠିକାର, ଏତିକି ବୁଝିପାରୁନୁ? ତୋର ବାପା ସେ ଉର୍ବଶୀର ବାପା ସହିତ ଝଗଡା କରିଛନ୍ତି, ଆମେ ରାଇଟ୍?
0: ସେଇ ତ ଟ୍ରେଜେଡ଼ିରେ ଚିନ୍ତା।
1: ବଟ୍ ହ୍ୱାଟ୍ ଇଜ୍ ଦ ପ୍ରୋବ୍ଲେମ୍? ନା ତାଙ୍କୁ ଝଗଡ଼ା ମଜା ଲାଗୁଛି, ଅଲ୍ରାଇଟ୍, ତାଙ୍କୁ ଝଗଡ଼ା କରିବାକୁ ଦେ, ତତେ ବାହା ହେବାକୁ ମଜା ଲାଗୁଛି ନା, ବେସ୍ ତୁ ବାହା ହେଇପାର।
0: କିନ୍ତୁ କେମିତି, ବାପା ରାଜି ହେଲେ ତ?
1: ଆରେ ସତେ ତ, ଆରେ ବାହାଘର ହବ କେମିତି? ଦାଟ୍ ଇଜ୍ ଦ ପ୍ରୋବ୍ଲେମ୍।
0: ସେଇ ତ ସମସ୍ୟା ବନ୍ଧୁ।
1: ଠିକ୍ ଅଛି ଠିକ୍ ଅଛି, ପଟୁ ତୁମ ସାଙ୍ଗରେ
0: କୁଆଡ଼େ?
1: ଆରେ ଓହୋ, ତୁ ଆସିଲୁ ଜଲ୍ଦି।
0: ଆରେ କୁଆଡେ ଯିବା କହ?
1: ମ୍ୟାରେଜ୍ କଣ୍ଟ୍ରାକ୍ଟର ଏବଂ ଏଜେଣ୍ଟ ସେମାନେ ପରଶୁରାମ ପାଖକୁ।

0: ତାପରେ ଦେଖିବେ ବାପା ମାଙ୍କର ବାତ୍ସଲ୍ୟ ଭାବ କୂଳ ଲଙ୍ଘନ କରିବ ଏବଂ ପଟୁର ବିବାହ ମଧ୍ୟ ସେଠି ଅଲବତ୍ ହବ।
1: ଚମତ୍କାର ଯୋଜନା। ଏ ଦେଖିଲ ବାବା ପଟୁ, ୟାଙ୍କୁ ଯେ କହନ୍ତି ପ୍ରକୃତ ବନ୍ଧୁ। ହଁ ମୁଁ ରାଜି ମିଷ୍ଟର ଚିନ୍ତା, ଏହି ମୁହୂର୍ତ୍ତର ଯୋଜନା କାର୍ଯ୍ୟକାରୀ ହେଉ।
0: ଥ୍ୟାଙ୍କ ୟୁ ଭେରି ମଚ୍ ପରଶୁରାମ ବାବୁ, ଥ୍ୟାଙ୍କ ୟୁ।

0: ବୁଝିଲୁ ବାବା ପଟୁ, ଅଭିନୟ ଖୁବ ସ୍ୱାଭାବିକ ହେବା ଦରକାର। ହଁ, ଚେହେରାଟାକୁ ଆହୁରି ଉଦାସିଆ କରିଦେ।
1: ହେଲା।
0: ହଁ, ଆହୁରି ଟିକେ ବିଲକୁଲ ବୈରାଗୀ ଯେମିତି। ହଁ, ବାସ୍ ବାସ୍ ଦେଖ, ସେଠି ତମର ବାପା ମା ବସିଛନ୍ତି। ଆଚ୍ଛା, ଏଥର ମୁଁ ମୋର ଅଭିନୟ ଆରମ୍ଭ କରିଦେଉଛି।
2: ବାବା ପଟୁ, କାଶୀ ବାରାଣାସୀ ବୃନ୍ଦାବନ ଗଲେ ତତେ ମିଳିବ କଣ? ପାଗଳାମି ଛାଡ଼, ଦେଖିଲୁ ତୋ ବାପା ମା ତତେ ନ ଦେଖି କେତେ ମନ ଦୁଃଖରେ ବସିଛନ୍ତି। ମୋ କଥା ମାନି ଚାଲ ଘରକୁ ଚାଲ।
1: ନା ପରଶୁରାମ ବାବୁ, ମୋର ଆଉ ଘର ସହିତ କି ସମ୍ପର୍କ? ଘର ଦ୍ୱାର, ପିତା ମାତା, ପୁତ୍ର କନ୍ୟା, କିଏ ବା କାହାର? ଏଇସବୁ ମାୟା ସଂସାର ପରଶୁରାମ ବାବୁ, ମୋତେ ଆଉ ସେ ଜଞ୍ଜାଳ ଭିତରକୁ ଟାଣି ନିଅନ୍ତୁନି।
3: ବାବା ପଟୁ, ତୋର ପୁଣି ଏ ଯୋଗୀ ବେଶ,
4: ତୁ କୋଉଠି ଥିଲୁ ରେ ମୋ ଧନ, ମୋ ବାପା, ଏ ତୋର କଣ ହେଲା? ତୁ କୁଆଡେ ଚାଲି ଯାଇଥିଲୁ ରେ ପଟୁ?
2: ରାମ ବାବୁ, ପୁଅ ତୁମର ବୃନ୍ଦାବନ ଯାଉଥିଲା ବାବା ଜି ହେବା ପାଇଁ, ଦୈବା ତୁମ ଆଖିରେ ପଡିଗଲା, ବହୁତ କଷ୍ଟରେ ତାଙ୍କୁ ଏପର୍ଯ୍ୟନ୍ତ ଆଣିଛି।
4: ତୁମର ଏ ଉପକାର ଆମେ ଭୁଲି ପାରିବୁ ନାହିଁ ପରଶୁରାମ, ତୋର ଏ କି ଅବସ୍ଥା ହେଇଛି ରେ ପଟୁ?
3: ଚାଲ ପୁଅ ଚାଲ, ଆଗ ଗାଧୁଆ ପାଧୁଆ କର।
1: ଗାଧେଇବି କାହିଁକି?
4: ଚାରିଦିନ ହେଲା ପୁଅ ମୋର କିଛି ଖିଆ ପିଆ କରିନଥିବ, ଚାଲ ଧନ ଆଗେ କିଛି ଗଣ୍ଡେ ଖାଇଦେ।
1: ଭୋଜନ ଭୋଜନ କଣ ହେବ ଭୋଜନ, ତାର ଆବଶ୍ୟକତା କଣ ଅଛି?
3: ତୁ ଇଏ କଣ କହୁଛୁ ରେ ପଟୁ, ତୋରି ଚିନ୍ତାରେ ବିଚାରି ମା ତୋର ଚାରିଦିନ ହେଲା ଗୋଟାଏ ଦାନା ବି ପାଟିରେ ଦେଇ ନାହିଁ।
1: ମା ମା କିଏ, କିଏ ବା କାହାର ମା?
4: ମୋ ରାଜା, ମୁଁ ଧନ, ତୋର ଏ କଣ ହେଲା ରେ ବାପ?
3: ଇଏ ନିଶ୍ଚୟ କୋଉ ଭୂତର ପ୍ରଭାବ। ପରଶୁରାମ ବାବୁ, ତମେ ଥାଅ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
4: ଆରେ ତମେ କୁଆଡେ ଚାଲି ଯାଉଛ? ଶୁଣ,
3: ମୁଁ ଗୁଣିଆ ଡାକିବାକୁ ଯାଉଛି।
4: ଗୁଣିଆ? ଆରେ ଶୁଣ, ମ ଗୁଣିଆ କାହିଁକି ଡାକିବ?
0: ଓହୋ, ବଡ ଅଡୁଆ କଥା ହେଲା, ମିଷ୍ଟର ଚିନ୍ତାକୁ ବର୍ତ୍ତମାନ ଖବର ଦେବାକୁ ହବ। ବୁଝିଲା ସୁମତି ଦେବୀ, ତୁମେ ମାନେ ବୋଧେ ଏହାର କୌଣସି ଇଚ୍ଛା ଅପୂର୍ଣ୍ଣ ରଖିଛ, ସେଇ ଦୁଃଖରେ ତାର ମତିଭ୍ରମ ହେଇଛି।
3: ମୋ ପୁଅକୁ ଭୂତ ଲାଗିଛି, ଦୟାକରି କିଛି କରନ୍ତୁ।
2: ଜମା ବ୍ୟସ୍ତ ହୁଅନ୍ତୁନି ରାମ ବାବୁ, ଜମା ବ୍ୟସ୍ତ ହୁଅନ୍ତୁନି, ମୁଁ ଆଗେ ଟିକେ ଦେଖେ ତାକୁ ଧରି ମୋ ପାଖରେ ଟିକେ ବସିଲି, ବସନ୍ତୁ। ଏ ତ କାମ ପିସାଚ ଜଣା ପଡୁଛି ରାମ ବାବୁ, ହଉ କିଛି ପଡ଼ବା ନାହିଁ ବୁଝିଲେ। ଆରେ ୟାଠୁ କେଡ଼େ କେଡ଼େ ଭକ୍ତକୁ ମୁଁ ଏମିତି ଉଡେଇ ଦେଇଛି ବୁଝିଲେ। ଆରେ ଇଏ କିବା ଛାଡ଼, ଆଚ୍ଛା ଦଉଛି, ଆଚ୍ଛା କରି ପେଟକୁ ପନେ ର ଦେଖ ରାମ ବାବୁ, ଛଡ଼ ଛଡ଼ ବୋଲି କର ଆଜ୍ଞାରେ କହୁଛି, କାମ ଚଣ୍ଡିଙ୍ଗର କୋଟି କୋଟି ଆଜ୍ଞା, ଓମ୍ ହିଂ କ୍ଲିଂ କ୍ଲିଂ କ୍ଲିଂ ଛଡ଼ ଛଡ଼ ବୋଲି ଭୂତ, ଓମ୍ ଛଡ଼ ଛଡ଼ ବୋଲି କର ଆଜ୍ଞାରେ ନୀତି ଧୋଣୀ ପିତି ସୁରୁଣୀଙ୍କର କୋଟି କୋଟି ଆଜ୍ଞା,
0: ତାକୁ ଭୂତ ପ୍ରେତ କେହି ଲାଗି ନାହାନ୍ତି,
2: କିଛି ବ୍ୟସ୍ତ ହବାର ନାହିଁ ରାମ ବାବୁ, ଟିକେ ଅପେକ୍ଷା କରନ୍ତୁ, ବେଟାକୁ କାମ ପିସାଜ ଧରିଛି, ବେଟା କାମ।

0: ବିଷୟଟିକୁ ଭଲ କରି ପନେ ଦବ ଗବ ବୁଝିଲେ। ଆମ ବାବୁ ଆପଣ ଜଲ୍ଦି ଜଣେ ବାରିକକୁ ଡାକି ଆଣନ୍ତୁ ତ, ୟାର ମୁଣ୍ଡ ଲଣ୍ଡା କରି ଲେମ୍ବୁ ରସ ମାଲିସ କରିବାକୁ ହବ ବୁଝିଲେ। ଯାଆନ୍ତୁ ଡାକିବେ।
1: ଏଇ ଏଇ ଏଇ ସାଙ୍ଗେ ସାଙ୍ଗେ ମୁଁ ଡାକି ଆଣୁଛି।
0: ଜଲ୍ଦି
1: ବେଶ ଆସୁ ସେ ବାରିକ, ତାର କ୍ଷୀରରେ ତାର ଯଦି ଗଳା ନ କାଟିଛି।
0: ଏଇ କଣ ବିଷୟ, ଏତେ ତୋର ବିବାହ, ତୋର ଗର୍ବ ଯଦି ଆଜି ଖର୍ବ ନ କରିଛି ତେବେ ମୋର ନା ଗୁଣିଆ ନୁହେଁ ବୁଝିଲ। ଆରେ କିଏ ଅଛି ଏଠି, କିଏ ଅଛି, ୟାକୁ ଧରିବା ପାଇଁ 10-12 ଜଣ ମଜବୁତ ଲୋକ ଡାକି ଆଣ ତ।
2: ମୁଁ ଡାକି ଆଣୁଛି।
3: ମିଷ୍ଟର ଚିନ୍ତା, ମିଷ୍ଟର ଚିନ୍ତା, ବିପଦ, ମହା ବିପଦ, ଜଲ୍ଦି ଆସ। ଶୁଣ
4: ପରଶୁରାମ ବାବୁ, ମିଷ୍ଟର ଚିନ୍ତା ତରତରରେ ନା କିଛି କରେ ନା ଶୁଣେ, ପ୍ଲିଜ ସିଟ୍ ଡାଉନ, ବସନ୍ତୁ ଏବଂ କହନ୍ତୁ।
3: ଆରେ ବସିବି ତ ସିଆର ସବୁ ଓଲଟ ପାଲଟ ହେଇଯିବ ବୁଝିଲ, ଆମର ଯୋଜନା ବିଲକୁଲ ଫେଲ ମାରିଛି, ଜବରଦସ୍ତ ବିଚାର ପଟୁର ମୁଣ୍ଡ ଲଣ୍ଡା କରାଯାଉଛି।
4: ଓହୋ, ମୁଣ୍ଡ ଲଣ୍ଡା କରିବା କଣ ଦରକାର, ହି ନିଡ୍ ସେ ସେଫ, ତାର କ୍ଷୀର ହବା ଦରକାର, 4 ଦିନ ହେଲା କ୍ଷୀର ନାହିଁ ତ, ଦାଢ଼ି ବହୁତ ବଢିଯାଇଛି।
3: ନା ବାବା ତା ନୁହେଁ, କଥା ଭିନ୍ନ ଆଡ଼କୁ ଗତି କଲାଣି, ପଟୁର ଅବସ୍ଥା ଦେଖି ଲୋକେ ଭାବୁଛନ୍ତି ତାର ମତିଭ୍ରମ ଘଟି।
4: ଗୁଡ, ଭେରି ଗୁଡ, ଆମର ପ୍ଲାନ ତ ସେୟା ଥିଲା।
3: ତୁମର ପ୍ଲାନ ଚୁଲିକି ଗଲାଣି, ପଟୁକୁ ଭୂତ ଲାଗିଛି ବୋଲି ଭାବି ରାମ ବାବୁ ଗୋଟିଏ ଗୁଣିଆ ଡାକି ଆଣିଛନ୍ତି, ଆଉ ଗୁଣିଆର ନିର୍ଦ୍ଦେଶରେ ପଟୁର ମୁଣ୍ଡ ଲଣ୍ଡା କରିବାକୁ ବସିଛନ୍ତି।
4: ଓ ମାଇ ଗଡ, ଏକଥା ତୁମେ ମୋତେ ପ୍ରଥମ ନ କହିଲେ କାହିଁକି ପରଶୁରାମ ବାବୁ, ଆସନ୍ତୁ ଆସନ୍ତୁ, କମନ୍ କମନ୍ କମନ୍ ମିଷ୍ଟର ପରଶୁରାମ ବାବୁ, ବି କ୍ୱିକ୍, କମନ୍।

0: ସୁନ୍ଦର ଚେହେରା, ଗୋଟିଏ ଚାଉଳରେ ଗଢା ଯେମିତି, ମୋ ମନକୁ ବେଶ ପାଇଛି।
1: ସୁମତୀ,
0: ସେମିତି ଗୋଟେ କାହିଁକି ହଉଛ? ମ ବାହା ସରିଲେ ତ ବୋଉ ଆସି ଆମ ଘରେ, ତାପରେ ଶଙ୍କର ବାବୁ ପଚାରି କିଏ?
2: ପରଶୁରାମ ବାବୁ, ତମର ଏଥିରେ ମତ କଣ?
3: ଦେଖନ୍ତୁ ରାମ ବାବୁ, ଯୁଗ ବଦଳୁଛି, ଆଉ କଣ ଆମ ପିଲାବେଳ କଥା ଅଛି? ଆପଣ ଖାଲି ରାଜି ହୋଇଯାଆନ୍ତୁ, କନ୍ୟା ଦେଖିବା ପାଇଁ ଶୁଭଦିନ ମୁଁ ଠିକ କରିଦେବି।
4: ନା ନା, ସେ କଥା ହବ ନାହିଁ।
3: ବାପା ପଟୁ, ତୁ କାହିଁକି ସେମିତି ହେଉଛୁ କହିଲୁ? ମୁଁ ତ ତୋର ଭଲ ପାଇଁ କହୁଛି।
4: ଆପଣ ସେ ତିଥିବାର ଲଗ୍ନ କଥା କୁହନ୍ତୁନି, ପୁଣି ବାପା ଓ ସେ ଝିଅର ବାପା ଝଗଡା କରିବେ, ଫଳ ଯାହା ହେଇଥିଲା ସେଇଆ ହେବ। ଲଗ୍ନ ଠିକ କରିବେ ତ ଏକାବେଳେ ବିବାହ ଲଗ୍ନ ଠିକ କରିଦିଅନ୍ତୁ।
1: ସତରେ କଣ ତୋ ମୁଣ୍ଡ ଖରାପ ହେଇଗଲାନି ପଟୁ?
3: ସେଇଥିପାଇଁ ତ ମୁଁ କହୁଛି ରାମ ବାବୁ, ଯେତେ ଶୀଘ୍ର ପାରନ୍ତି ତାକୁ ବାହା କରିଦିଅନ୍ତୁ, କଥାଟା ପ୍ରଘଟ ହେଲେ ତା ପାଇଁ ଆଉ କନ୍ୟା ମିଳିବି ନାହିଁ।
0: ତୁମେ ଆଉ ଜିଦ୍ ଧର ନା, ପୁଅର ବାହାଘର ସେଇଠି କର।
1: ହଉ ଠିକ ଅଛି, ତମର ଇଚ୍ଛା ଯାହା କର।
5: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଅଙ୍କଲ, ଥ୍ୟାଙ୍କ ୟୁ।

0: ତୁ ଭାଗ୍ୟ ଭଲ ଦିଦି, ଶେଷରେ ତୋର ବାହାଘର ସେଇଠି ହଉଛି।
1: ଠାକୁରେ କରନ୍ତୁ ରାଧା, ସବୁ କାମ ଭଲ ଭଲରେ ହେଇଯାଉ। ଦେଖିଲୁନି କିବା କଥାରେ କେତେ ବଡ଼ ଗଣ୍ଡଗୋଳ ହେଇଗଲା।
0: ତୁ କିଛି ଆଶଙ୍କା କରନ ଦିଦି, ଏ ବାହାଘର ଜରୁର ହବ। ବିଶ୍ୱମୋହିନ ଉପନ୍ୟାସର କାହାଣୀ ତୁ ଶୁଣିଛୁ? ବିଶ୍ୱର ବାପା ଆଉ ମୋହିନୀର ବାପାଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହେଲା। ହେଲେ କ'ଣ ହବ, ବିଶ୍ୱ ଏବଂ ମୋହିନୀ ପରସ୍ପରକୁ ପ୍ରାଣ ଦେଇ ଭଲ ପାଉଥିଲେ, ଶେଷରେ ତାଙ୍କର ହିଁ ଜୟ ହେଲା। ବିଶ୍ୱ ଏବଂ ମୋହିନୀ ବିବାହ ବନ୍ଧନରେ।
1: ରାଧା ବନ୍ଦ କର, କ'ଣ ସାରା ଉପନ୍ୟାସ ମୋତେ ଶୁଣିବୁ?
0: ହଁ, କାହାଣୀ ଆଉ କାହିଁକି ଶୁଣିବୁ, ଏବେ ତ ତୋ କାନରେ ଖାଲି ସାହା ନାଇଁ ବାଜୁଥିବ।
2: ବାବା ପଟୁ, ଘିଅ ହୋମକୁଣ୍ଡରେ ପକାଅ, ଢାଳରେ କାହିଁକି ଓଜାଡୁଛ? ଶଙ୍କର ବାବୁ, ବିବାହ ଲଗ୍ନ ଗଡି ଯାଉଛି, କନ୍ୟାକୁ ବେଦୀ ଉପରକୁ ଆଣ।
3: ମା ରାଧା, ଦିଦିକୁ ନେଇଆ।
0: ଯାଉଛି ମା।
2: ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ମଧୁସୂଦନ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ଗରୁଡଧ୍ୱଜ। ଆଣ କନ୍ୟାକୁ ଏଇଠି ବରର ବାମ ପାଖରେ ବସ।
4: ଏ ତ ସେଇ ନୁହେଁ ନା, ୟାକୁ ମୁଁ ବାହା ହେବିନି।
5: ଇଏ କଣ କହୁଛି ପଟୁ?
4: ହଁ ବାପା, ଏମାନେ ମୋତେ ଠକିବାକୁ ବସିଛନ୍ତି। ନା ନା, ଏ ଝିଅକୁ ମୁଁ ବାହା ହେବିନି ନା, କେବେ ନୁହେଁ।
6: ପଟୁ ପଟୁ, ଆରେ ଶୁଣୁ ଶୁଣୁ ବାପା, କୁଆଡେ ଚାଲି ଯାଉଛୁ?
7: ପଟୁ ପଟୁ, ଆରେ ତାକୁ ଅଟକା ପଟୁ।
8: ଆଉ ଅଟକେଇବ କଣ, ସେ ତ ଚାଲିଗଲାଣି।
4: ରାମ ବାବୁ, ସେଦିନ ଝଗଡ଼ାର ବେଶ ପ୍ରତିଶୋଧ ନେଲେ ଆପଣ ଆଜି।
6: ଇଏ କଣ କହୁଛନ୍ତି ଶଙ୍କର ବାବୁ, ସେ ନିଜେ ବୁଝିପାରୁନି ଏସବୁ କଣ ହେଇଗଲା।
7: କଣ ହେଲା ମୋ ଝିଅର, କଣ ହେବ ମା? କଲ୍ୟାଣୀ କଲ୍ୟାଣୀ ମା, ମା, ମା, ଏସବୁ କଣ ହେଇଗଲା?
4: ପରଶୁରାମ ବାବୁ, ଏ ଅପମାନରେ ସେ ବେହୋସ ନ ହେଉନ୍ତା କଣ? ରାମ ବାବୁ, ମୋ ଉପରେ ପ୍ରତିଶୋଧ ନେବାକୁ ଯାଇ ଏ ନିରିଆ ଝିଅଟିର ଗଳା କାଟିଦେଲେ।
6: ମତେ ବିଶ୍ୱାସ କରନ୍ତୁ ଶଙ୍କର ବାବୁ, ମୁଁ ଏ ବିଷୟରେ କିଛି ଜାଣିନି।
4: ହଁ ହେ, ରଖନ୍ତୁ ଆପଣଙ୍କର ଭଲକୁ ପଣିଆ, କହିଲେ କଣ ନା କିଛି ଜାଣିନି। ଯାଆନ୍ତୁ ଯାଆନ୍ତୁ, ପୁଅକୁ ପଚାରି ବୁଝିବେ।
8: ଆରେ ବାବୁ, ପାଟିତୁଣ୍ଡ ବନ୍ଦ କର ହେଲା, ଏଣେ ଘର ବୁଡ଼ି ପାଣି ଆଣ୍ଠୁ ହେଲାଣି, ତୁମେ କଣ ନା ପାଟି କରି ଗଗନ ପବନ କମ ପାଉଛ?
0: ପୁରୁଷ ଜାତିଟା ହିଁ ରାକ୍ଷସ, ସେମାନେ ଭାବନ୍ତି ସ୍ତ୍ରୀମାନେ ତାଙ୍କ ହାତରେ କନ୍ଧେଇ, ଯେମିତି ଇଚ୍ଛା ସେମିତି ନଚେଇବେ। ବୁଝିଲୁ ଦିଦି, ପୁଷ୍ପ ବିଳାସ ଉପନ୍ୟାସର ନାୟକ ବିଳାସର ଚରିତ୍ର ବିଲକୁଲ ଏଇ ପଟୁ ଚରିତ୍ର ସାଙ୍ଗେ ସମାନ। ତା ପାଖରେ ଦୟା ମାୟା ମମତା ବୋଲି କିଛି ନାହିଁ। ବିଚାରି ପୁଷ୍ପକୁ ଛାଡ଼ି ବାହା ବେଦରେ ଉଠେ।
9: କଥା କଣ ରାଧା, ପୁରୁଷ ଜାତି ଖାଲି ବଦନାମ କରି ଚାଲିଛୁ?
0: ଓ ତମେ ଏଠି କୁର୍ମାସନରେ ବସିଛ କି ଭାଇ?
9: ବୋକିଟା, କୁର୍ମାସନ ନୁହଁ, ଏଇଟା ହଉଛି ପଦ୍ମାସନ, ବୁଝିଲୁ? ହଁ, କଲ୍ୟାଣୀର ହାତ ଗୁଣ୍ଡି ପଡ଼ିଛି।

0: ଯାହେଲେ ତମର କଣ ଯାଉଛି? ଘର ଭାସିଗଲେ କେତେ, ରହିଲେ କେତେ?
1: ଆରେ କଣ ହେଇଛି କହିଲେ ସିନା ଜାଣିବି।
0: କଣ ହବାକୁ ବାକି ଅଛି ଯେ ବର ବାହା ଭିତରୁ ଉଠି ପଳେଇ ଗଲାଣି।
1: ବାହା ନ ହୋଇ ପଳେଇ ଗଲା କାହିଁକି? ଆଚ୍ଛା, ସେ ଯେଉଁଠି ଥାଉ ନା କାହିଁକି, ତାକୁ ଧରି ଆଣି ତାର ହାତ ଗୋଡ ବାନ୍ଧି ଯଦି ନିଆଁରେ ନ ପକେଇ ଦେଇଛି ତେବେ ମୋ ନା କାମେ ନୁହେଁ। କାହାନ୍ତି କାହାନ୍ତି ସେ ବରଯାତ୍ରୀ ମାନେ?
0: ସେମାନେ ତ କେବେଠୁ ଚାଲିଗଲେଣି।
1: ତାଙ୍କୁ ଯିବାକୁ ଦେଲ କାହିଁକି? ଜଣ ଜଣ କରି ସେମାନଙ୍କ ଚମଡା ନିକାଲି ସେଥିରେ ଲୁଣ ଲଙ୍କା ବଟା ବୋଳି ଛାଡ଼ିଥାନ୍ତି ସେମାନଙ୍କର ବେକ ମୁଡ଼ି।
2: କାମେୟା, ସେସବୁ କାମ ପରେ ଆରାମରେ କରିବୁ। ଆଗ ଦୌଡ଼ି ଘରେ ଯାଏ ଡାକ୍ତର ଡାକି ଆଣିବୁ। ତୋର ମା ବେହୋସ ହେଇଯାଇଛି।
1: ଏ ମା ବେହୋସ ହୋଇଗଲା? ମୋତେ ଖବର ପର୍ଯ୍ୟନ୍ତ ଦିଆ ହେଇନି। ଲକ୍ଷେ ଥର କହିଥିବି, ମା ତୁ କୁର୍ମାସନ କର, ମୂର୍ଚ୍ଛା ରୋଗ ରହିବନି। କିନ୍ତୁ ମୋ କଥା କିଏ ଶୁଣିଲେ ତ? ଏଇ ଘରେ ତ ମନକୁ ମନ ସମସ୍ତେ ଗୋଟିଏ ଗୋଟିଏ ରାଜା।

0: ପଟୁ
1: ମୋ କଥା ମାନ, ଘରକୁ ଯା।
0: କେମିତି ଯିବି? ବାପା ମାଙ୍କୁ କେମିତି ମୁହଁ ଦେଖେଇବି? ବାପା ଏ ବିବାହରେ ରାଜି ନଥିଲେ। ଖାସ୍ ତାଙ୍କୁ ରାଜି କରିବା ପାଇଁ 4 ଦିନ ଉପବାସ କଲି, ପାଗଳଙ୍କ ପରି ଅଭିନୟ କଲି, ବାବା ଯେ ହେଇଛି ବୋଲି ଧମକ ଦେଲି। ଶେଷରେ ତୁ ତାଙ୍କୁ ରୀତିମତ ବ୍ଲାକମେଲ କରି ରାଜି କରେଇଲୁ। ହେଲେ ବାହାଘର ହେଲା ବେଳକୁ ମୁଁ ବେଦିରୁ ଉଠି ପଳେଇ ଆସିଲି।
1: କିନ୍ତୁ କାହିଁକି, କଣ ପାଇଁ ଆଇସ ଭାଇ?
0: ସେ କଥା କଣ କହିବି ବନ୍ଧୁ, ସେମାନେ ମୋତେ ଠକିବାକୁ ବସିଥିଲେ। ସେ ପ୍ରକୃତ କନ୍ୟା ନୁହଁ, ଆଇ ମିନ୍ ମୁଁ ଯାହାକୁ ପ୍ରଥମେ ଦେଖିଥିଲି ଏ ସିଏ ନୁହେଁ।
1: ମାନେ ୟୁ ମିନ୍ ସେ କନ୍ୟା ଝିଅ ନୁହେଁ? ତେବେ କଣ ଗୋଟେ ପୁଅକୁ ଝିଅ ବୟସ କରି ବେଦିରେ ବସେଇଥିଲେ?
0: ଓହୋ, ତୋର ଆଜି କଣ ହେଇଛି ଚିନ୍ତା, ଏତିକି ବୁଝିପାରୁନୁ?
1: ତେବେ ମୁଁ ବୁଝିପାରିଲା ବୋଲି ଟିକେ ସରଳ ଭାବରେ ବୁଝେଇ ଦେ ବନ୍ଧୁ। ଏଇ ତୋ ବାପା ଆସିଲେଣି।
2: ତୋର ଯଦି ସେଠି ବାହା ହେବାକୁ ଇଚ୍ଛା ନଥିଲା ତାହେଲେ ଏତେ ନାଟ ଲଗେଇଥିଲୁ କାହିଁକି? ତୋରି ପାଇଁ ମୋର ଆଜି ମାନ ଇଜ୍ଜତ ସବୁ ଗଲା।
1: ଅଙ୍କଲ ଆପଣ ରାଗଶାନ୍ତ କରନ୍ତୁ, ଆସନ୍ତୁ ବସି ଯାଆନ୍ତୁ। ପ୍ରକୃତରେ ପଟୁଟା ଗୋଟା ମୂର୍ଖଙ୍କ ପରି କାମ କଲା।
2: ମୂର୍ଖ ନୁହେଁ, ସେ ଗୋଟେ ବଦମାସ ରାକ୍ଷସ। ବିନା ଦୋଷରେ ଗୋଟାଏ ଯୁବତୀ ଝିଅର ଗଳା କାଟି ଦେଇ ଆସିଲା, ମୋ ଇଜ୍ଜତକୁ ମାଟିରେ ମିଶେଇ ଦେଲା।
1: ଅଙ୍କଲ ସେ ବିଚରା ଯାହା କିଛି କରୁଛି ତା ନିଜେ ବି ବୁଝିପାରୁନି। ୟାକୁ ଆପଣ ଭ୍ରମ କୁହନ୍ତୁ, ମତି ଭ୍ରମ କୁହନ୍ତୁ, ଅବା ଯାହା କିଛି କୁହନ୍ତୁ, ସେଥିପାଇଁ ସେ ନିଜେ ଦାୟୀ ନୁହେଁ।
2: ଇଏ ତାହେଲେ ପାଗଳ?
1: ହଁ, କିଛିଟା ଟେମ୍ପୋରାରୀ ଇନ୍ସାନିଟି।
2: ତାହେଲେ ତ ଗୁଣିଆ ଡାକିବାକୁ
0: ହବ। ନା ନା ନା,
1: ତୁ ଚୁପ୍ ବସ, ଦରକାର ନାହିଁ ଅଙ୍କଲ। ଗୁଣିଆ ଡାକିଲେ ଅବସ୍ଥା ଆହୁରି ଖରାପ ହେଇଯାଇପାରେ। ଆପଣ ତା ସହିତ ଏପରି ବ୍ୟବହାର କରନ୍ତୁ ଯେପରି କିଛି ହେଇନାହିଁ। ଡାଟିଥି ବେଷ୍ଟ ମେଡ଼ି, ସେଇ ହେବ ତା ପାଇଁ ଉପଯୁକ୍ତ ଔଷଧ। ପଟୁ ଗୁଡ୍ ବାଏ, ଯା ଘରକୁ ଯାଇ ଦହି ପଖାଳ ଖାଇ ଶୋଇଯା।

0: ମୁଁ ତାର ତଣ୍ଟି ଚିପି ମାରିଦେବି।
1: ଭାଇ ତମେ ଏ କଥା 100 ଥର ଖଣ୍ଡେ କହିଲଣି।
2: ଅସଲ କଥା ହେଲା ବର୍ତ୍ତମାନ ଆମ ମଙ୍ଗଳ ସ୍ଥାନରେ ଶନି ଅଛନ୍ତି, କିଛି ଗୋଟେ ଅମଙ୍ଗଳ ଘଟିବ ବୋଲି ମୁଁ ଆଗରୁ ଜାଣିଥିଲି।
3: ଜାଣିଥିଲ ତ ଚୁପ୍ ହୋଇ ବସିଥିଲ କାହିଁକି, ପ୍ରତିକାର କଲ ନାହିଁ?
2: ଠିକ ଅଛି ମା, ଗୋଟେ କାମ କରିବା, ତାର ହାତ ଗୋଡ ବାନ୍ଧି ତାର ହାତରେ ବରଣମାଳ ଧରାଇ ଦେବା, କଲ୍ୟାଣୀକୁ ନେଇ ତା ପାଖରେ ଛିଡ଼ା କରାଇବା। ସେ ଯଦି କଲ୍ୟାଣୀ ଗଳାରେ ବରଣମାଳ ନ ପିନ୍ଧେଇବ ତାହେଲେ ମୁଁ ତାର ତଣ୍ଟି ଚିପି ମାରିଦେବି।
1: ତୋର ଏତେ ଗୋଟେ କାମ କରିବା ଦରକାର ନାହିଁ କାମୟା।
2: କାହିଁକି, ଏତିକି କଷ୍ଟ ତୋ ପାଇଁ କରିବି ନାହିଁ ତ ଆଉ କରିବି କାହା ପାଇଁ?
1: ୟାର ବାହାଘର ଆଉ ହେବ କେମିତି? ମା ମୋ ବାହାଘର ଚିନ୍ତା ଆଉ କରନା।
4: କି କଥା କହୁଛୁ କଲ୍ୟାଣୀ, ବାହା ହବୁନୁ ତ ଆଉ ଚାକିରି କରିବୁ?
1: ହଁ ସେ ମୋ ପାଇଁ ଭଲ।
5: ଦିଦି ତୁ 100,000 ଗୋଟେ କଥା କହିଲୁ, ଆମେ ବାହା ହବାନି।
1: କଣ କହିଲୁ, ଖାନଦାନ ଜମିଦାର ବଂଶର ନାତୁଣୀ ପୁଣି ଚାକିରି କରିବ?
2: ମା ଜମିଦାର ସାହେବ କଣ ଦେଖିବାକୁ ଆସି ଆମେ କଣ କରୁଛୁ ବୋଲି, ଏମାନେ ଯାହା କହୁଛନ୍ତି ବିଲକୁଲ ଠିକ।
1: ତୋ ଗଣ୍ଡି ମୁଣ୍ଡ ଠିକ।
5: ଦିଦି ଉର୍ବଶୀ ଉପନ୍ୟାସ ନାୟିକା ପରି ଆମେ ବି ଡ୍ୟାନ୍ସ ପାର୍ଟି ଗଢିବା।
1: କଣ କହିଲୁ,

0: ଦିଦି ଆଉ ମୁଁ ଡ୍ୟାନ୍ସ ଜାଣିଛୁ, ବଡ଼ ବଡ଼ ସହରକୁ ଯାଇ ଡ୍ୟାନ୍ସ କରିବୁ ତ କେତେ ପୁରୁଷ ଆମ ଗୋଡ଼ ତଳକୁ ଆସିବେ, ଆଉ ଆମେ ସେମାନଙ୍କୁ ଛାର ପୋକ ଭଳି ପାଦରେ ଦଳିଦେବୁ।
1: ବାସ୍ତବିକ ଏ ଦୁହିଁଙ୍କର ଗୋଷ୍ଠୀ ଅନୁସାରେ
2: ତମେ ଗଲ ଏଠୁ। ଜମିଦାର ବଂଶରେ ନାତୁଣୀ ମାନେ ଯାଇ ସହର ସହର ବୁଲି ନାଚ କରିବେ, ଏଇ ତମ ଗୋଷ୍ଠୀରେ ଲେଖା ଅଛି ନୁହେଁ।
3: ହଁ, ସେଥିରେ କ୍ଷତି କଣ?
0: ବିଲକୁଲ ଠିକ ଭାଇ।
1: କହ ରାଧା,
0: ତମେ ଗୋଟେ କାମ କର, ନାଟପାତି ସମ୍ପର୍କରେ ନଟବର ମାମୁଁ ଜଣେ ଅଭିଜ୍ଞ ଲୋକ, ତମେ ତାଙ୍କ ପାଖକୁ ଯାଇ ଏ ବିଷୟରେ ପରାମର୍ଶ କର। ଚାଲ ଦିଦି, ଆମେ ଏଣେ ପ୍ଲାନ୍ ତିଆରି କରିବା।
2: ଦେଖ କହିଦେଉଛି, ଘରୁ ଗୋଡ଼ କାଢିଛ ତ ତମର ଗୋଡ଼ ଭାଙ୍ଗି ଥୋଇଦେବି। ଏ ଝିଅ ଦିଟାର ମୁଣ୍ଡ ଖରାପ ହୋଇଗଲାଣି, ହେଲେ କାମେୟା ତୁ ହେଲେ ମୁଣ୍ଡ ଠିକ କରି କାମ କର, ତୁ ସେ ନଟବର ଘରକୁ ଯାଇଛୁ ତ ଦେଖିବୁ।
4: ଦେଖ ମା, ୟାଙ୍କ ପାଇଁ ଆଉ କିଛି ନ କରିବି ସିନା, କିନ୍ତୁ ଏ କାମରେ ଜରୁର ସାହାଯ୍ୟ କରିବି। ତାଙ୍କର ବିକାଶ ପଥରେ ଆମେ ବାଧା ଦେବା କାହିଁ କହିଲୁ? ମୁଁ ବର୍ତ୍ତମାନ ନଟବାମ ଘରକୁ ଚାଲିଲି।
2: ଶୁଣ କାମେୟା, କାମେୟା।

0: 마모! 어, 나다 마모!
1: 예?
2: 아래 까매야?
1: 김이티 잘리하실로 본자? 아래 거래 समस्ते 벌었던다? 또 마, 또 김이티 에디 잘래래?
3: 무 거태 벌어 저루리 까머리 두어 박고 왔지 마모?
1: 세이 거태 까먼자? 다노 헐레 또 아시탄 누가인지? 하, 손일이 걸려니로 바하러 반기어라?
3: 또메 틱 손이자 마모? 어, 세이 테바이 무 두어 박고 왔지?
1: 아래 바하더러 신나 털에 반기어라? 뿐이 하고? से भार मुनुचि
3: ना मामू कल्याणी और राधा जीत धरछंदी से माने बाहा हेबेनी
1: बाहा हेबेनी बाहा हेबेनी त उपरिय कोन
3: गोटे नाच पार्टी गड़े हे बोली भाबिछंदी
1: कोन कहिलु जमीदार वंशर नातुणी माने नाटो पार्टी गड़ीबे
4: की नाटक करिवे रे
3: नाटक न होय मामू नाच नाच माने डांस
1: আরে আজিকালি ডেন্স তো সমস্তে দেখুছন্তি কিন্তু মো যুবক সময়রে
3: নাটক পাই তো মামু বহুত জিনিস দরকার
1: হ্যাঁ
3: বাদ্যযন্ত্র ড্রেস মেকআপ
1: মেকআপ কথা শুনি আম সময়র কথা মনে পড়ে যাচ্ছি ভঞ্জা সেতবেলে সমস্তে নিজে নিজে মেকআপ হুতলে তোর মাই বিচারি যাই স্বর্গরে রহিলানি প্রথম করি নাটক পাইতে মিশতে তাকো মেকআপ করিয়াকু মতে কোয়াগলা ତାକୁ ଦେଖିଲା ମାତ୍ରେ ବୁଝିଲୁ ଭଣଜା ମୁଁ ତ ପାଗଳ ହେଇଲି ଆଉ ଗ୍ରୀଜ ପ୍ୟାଣ୍ଟ ଲଗେଇବା ବଦଳରେ ତମରେ ନାଲି ରଙ୍ଗ ବୋଳିଦେଲି ଓହୋ କଣ କହିବି ସତରେ ଆମ ସମୟରେ କେତେ ମଜା ହଉନଥିଲା
3: ମାମୁଁ ଏଇ ନାଚ ପାର୍ଟି କେମିତି ଚଳାଇବାକୁ ହବ ଆମକୁ କିଛି ଜଣା ନାହିଁ ତୁମର ତ ଏ ବିଷୟରେ ବହୁତ ଅଭିଜ୍ଞତା ଅଛି
1: ଅଛି
3: ଯଦି ଟିକେ ସାହାଯ୍ୟ କରନ୍ତୁ
1: ସାହାଯ୍ୟ କଥା କଣ କହୁଛୁ ମ ମୁଁ ଖୋଦ ତମ ସାଙ୍ଗରେ ରହି ପାର୍ଟି ଚଳେଇବି ହଁ ଡ୍ୟାନ୍ସ ପାର୍ଟିରେ କଲ୍ୟାଣୀର ନାଁ ରଖାଯିବ ବାଣୀ ଆଉ ରାଧାର ନାଁ ରଖାଯିବ ରାଣୀ ବାଣୀ ଆଉ ରାଣୀ ବମ୍ବେ କଲିକତା ଦିଲ୍ଲୀ ମାଡ୍ରାସ ସବୁଆଡେ ବୁଲି ନୃତ୍ୟ ପ୍ରଦର୍ଶନ କରିବେ ବୁଝିଲୁ

누가 늦었다? 망대! 와, 와, 와, 와. 내가 이 뭔가 뜨거워. 마음껏 좀 천천히 하고.

0: ଫଟୁ କମନ୍, ଆଜି ଗୋଟେ ବଢିଆ ଡ୍ୟାନ୍ସ ଅଛି, ମୁଁ ଫ୍ରଣ୍ଟ ରୋରେ ଦୁଇଟା ଟିକେଟ୍ ବୁକ୍ କରିଦେଇଛି, ଚାଲ ଯିବା। ଆରେ ଉଠ, ଡେରି ହେଇଯାଉଛି।
1: ନା ଚିନ୍ତା, ଡ୍ୟାନ୍ସ ମୋତେ ଭଲ ଲାଗୁନି।
0: ଭଲ ଲାଗୁନି ତ, ସେ ଡ୍ୟାନ୍ସ ବାଲି ଝିଅକୁ ଭଲ ପାଉଥିଲୁ କାହିଁକି? ଡୋଣ୍ଟ ଟକ୍ ରବିଶ।
1: ଆରେ ସେ ଝିଅ

0: ଡ୍ୟାନ୍ସର ନୁହେଁ, ଅପ୍ସରା।
1: ସେ ଦୁହିଁଙ୍କ ଭିତରୁ ଜଣେ ଯେ ଅପ୍ସରା ହେଇନଥିବ ସେ କଥା ତୁ କେମିତି ଜାଣିଲୁ?
0: ମୋତେ ବିଶ୍ୱାସ କର ବନ୍ଧୁ, ମୋ ଡ୍ୟାନ୍ସ ଦେଖିବାକୁ ଆଦୌ ଇଚ୍ଛା ନାହିଁ।
1: ତୋର ଜାଣିବା ଉଚିତ ଯେ ମୁଁ ଯେତେବେଳେ ଡ୍ୟାନ୍ସ ସୋକୁ ନେଇଯିବା ପାଇଁ ନିଶ୍ଚିତ କରିସାରିଛି ସେତେବେଳେ ତତେ ନେଇକରି ହିଁ ଯିବି।
0: ଚିନ୍ତା,
1: ମୁଁ ଆଉ କିଛି ଶୁଣିବିନି, ତତେ ଯିବାକୁ ହିଁ ହବ। ଉଠ, ହଁ, ଦାଟ୍ସ ଲାଇକ୍ ଏ ଗୁଡ୍ ବୟ, କମ୍ ଅନ୍।

0: ଆଜ୍ଞା ଟିକେ ଶୁଣିବେ।
1: କଣ କଥା କଣ? ତୁମେ ଭାରି ବିଚଳିତ ଜଣା ପଡୁଛ।
0: ଆଜ୍ଞା ସେ ଝିଅଟି ସହିତ ମୋର ସାକ୍ଷାତ କରିବାର ଅଛି।
1: କୋଉ ଝିଅ? ଏଇ
0: ନା ନା କଲ୍ୟାଣୀ ନୁହେଁ, ସେ ଆର ଝିଅଟି।
1: ଓ ତମେ ତାହେଲେ ସେ ଦୁଇଙ୍କୁ ଜାଣିଛ ନା? ବୁଝିଲ, ମୁଁ ସେମାନଙ୍କର ନାଁ ବଦଳେଇ ଦେଇଛି। କଲ୍ୟାଣୀର ନାଁ ବାଣୀ ଆଉ ରାଧାର ନାଁ ରାଣୀ।
0: ରାଧା?
1: ଏଇ ତ ରାଧା ଆସିଗଲା।
2: ମାମୁ ମାମୁ ଭାଇ କୁଆଡେ ଗଲେ?
1: ସେଠି କୋଉଠି କୁର୍ମାସନରେ ବସିଥିବ, ତୁମମାନଙ୍କ ଫେରିବାରେ ଡେରି ହେଇପାରେ। ମୁଁ ଯାଉଛି, ଲଜରେ ବିଶ୍ରାମ ନେବି। ହଁ ରାଧା, ଏ ଯୁବକ ଜଣକ ତୋ ସହିତ ଦେଖା କରିବାକୁ ଆସିଛନ୍ତି, ତମେ କଥାବାର୍ତ୍ତା କରୁଥା, ମୁଁ ଯାଉଛି। ଆରେ ମା, କଲ୍ୟାଣୀ ବି ଆସିଗଲାଣି।
2: କିଏ ଆପଣ? ଓ ତମେ?
0: ହଁ ମୁଁ। ତମ ସହିତ ଗୋଟେ କାମ ଥିଲା।
2: ପଦ୍ମାସ, ତମ ସାହସ ତ କମ ନୁହେଁ।
3: କିଏ ସେ ଲୋକଟା ରାଧା?
2: ସେଇ ରାକ୍ଷସ ଦିଦି ଯିଏ ତୋର ଜୀବନକୁ ବରବାଦ କରିଛି।
3: କଣ କହିଲୁ?
0: ମିସ୍ ରାଧା, ତମେ ମୋତେ ଯାହା ଭାବୁଛ ମୁଁ ତାହା ନୁହେଁ। ମୋ କଥା ଆଗେ ଶୁଣିସାର।
2: କିଛି ଶୁଣିବା ଦରକାର ନାହିଁ, ଚାଲିଯା ଏଠୁ।
0: ତୁମକୁ ମୋ କଥା ଶୁଣିବା ହବ।
2: କଣ ଜବରଦସ୍ତି? ଯାହା କରିଛ ସେତିକିରେ ସନ୍ତୁଷ୍ଟ ନୁହଁ, ଆସିଛ ପୁଣି ଅଭିନନ୍ଦନ ଜଣେଇବାକୁ। ଦିଦି, ତୁ ଭାଇଙ୍କୁ ଡାକିଲୁ?
0: ହେଲା, ମୁଁ ଅନ୍ୟାୟ କରିଛି, ଅପରାଧ କରିଛି, ମୁଁ ମାନୁଛି ମୁଁ ଦୋଷୀ, ମୋର ଭୁଲ ହେଇଛି।
2: ଭୁଲ ହେଇଛି?
4: ନା ନା, ଭୁଲ ଟୁଲ କିଛି ନାହିଁ। ତୋର ଏଠିକି ଆସିବାଟା ଭୁଲ ହେଇଛି। ତୋର ଭାଗ୍ୟ ଭଲ ଥିଲା, ସେଦିନ ମୋ ହାବୁଡ଼ରେ ପଡ଼ିଲୁନି, ଚୋର ପଳି ପଳେଇଲୁ। ଆଜି ଯିବୁ କୁଆଡ଼େ?
0: ମୋ କଥା ଶୁଣାଗେ।
4: ଶୁଣିବା ଦରକାର ନାହିଁ, ତୋର ହାଡ଼ ଗୁଣ୍ଡା କରିଦେବି। କଲ୍ୟାଣୀ, ରାଜା, ତମେ ତୁମେ ଲଜକୁ ଯାଅ, ମୁଁ ଏ ବଦମାସକୁ କବର ଦେଇ ଯାଉଛି।
2: ଚାଲ ଦିଦି।
0: ରାଧା, ମୋ କଥା ଟିକେ ଶୁଣିଯାଅ।
4: ଦେଖୁଛୁ କଣ ମୋ ତୋ ମୁହଁ ସବୁଦିନ ପାଇଁ ବନ୍ଦ ନ କରି ମୁଁ ଏଠୁ ଯାଉ ନାହିଁ, ବୁଝିଲୁ?
0: କିଛି ନ ବୁଝି ନ ଶୁଝି ମତେ କାହିଁକି ମାରୁଛ? ମୋର ବେଦିରୁ ଉଠି ପଳେଇ ଆସିବାର କାରଣ ଥିଲା।
4: ମୁଁ ବର୍ତ୍ତମାନ ଯାହା କରିବାକୁ ଯାଉଛି ତାର ବି ଢେର କାରଣ ଅଛି। ବଦମାସ କହିଲା କଣ ନା?
0: ଓହୋ, ବନ୍ଦ କର, ବନ୍ଦ କର, ମୋ କଥା ଆଗେ ଶୁଣିସାର।
4: ପୁଣି ଯଦି କୋଉ ଝିଅର ଜୀବନକୁ ନେଇ ଖେଳିଛୁ ତ ଉଚିତ ଶିକ୍ଷା ଦେବି।
5: ଜୀବନ
4: ବରବାଦ କରିଛି, ବାହାହବାକୁ ଯାଇ ବେଦିରୁ ଉଠି ଚାଲି ଆସିଛି, ମୁଁ ୟାକୁ ଜୀବନ୍ତ ଛାଡ଼ିବିନି।
5: ସୋ ଦର୍ଶିଟ ଏ ଦୁହେଁ ତାହେଲେ ସେଇ ସିଷ୍ଟର୍ସ? କିନ୍ତୁ ବ୍ରଦର, ତମେ ଏକଥା ନିଶ୍ଚୟ ସ୍ୱୀକାର କରିବ ଯେ ପଟୁ ଅପକାର ବଦଳରେ ତୁମ ଭଉଣୀର ବେଶ ଉପକାର କରିଛି। ବାହା ହେଇଥିଲେ ଏପରି ଅଦ୍ଭୁତ ନୃତ୍ୟ ପ୍ରଦର୍ଶନ କଣ ସମ୍ଭବ ହେଇଥାନ୍ତା? ତୁମ ଭଉଣୀର ସମସ୍ତ ପ୍ରତିଭା ରୋଷେଇ ଘର ଭିତରେ ଆତ୍ମହତ୍ୟା କରିଥିଲା।

0: ମିଷ୍ଟର କାମେରା ସାଲେ ଗେଟ୍ ଟୁ ସମ୍ ମୋର୍ ଟି
1: ଛଅ ବର୍ଷ ପରେ ମୁଁ ଆଜି ଚା ପିଉଛି
0: ରିଲି
1: ଆଣନ୍ତୁ ଆଉ ଚା ଆଣନ୍ତୁ
0: ଦେଖ ମିଷ୍ଟର କାମେରା ତୁମେ ଛଅ ବର୍ଷର ଚା ଯଦି ଏକାଥରକେ ପିଇବାକୁ ଚାହିଁବ ତ ମୋ ପାଖରେ ଏତେ ଷ୍ଟକ୍ ନାହିଁ
1: ଆରେ ନା ନା ମୁଁ ସେମିତି କହିଲି ନା
0: ଓ ଆଇସି ଆଇସି ନା ମିଷ୍ଟର କାମେରା ଲେଟ୍ ଅସ୍ କମ୍ ଟୁ ଦି ବିଜନେସ୍ କାଲି ମୁଁ ତୁମର ଭଉଣୀମାନଙ୍କ ସହିତ ଦେଖା କରିବାକୁ ଯାଉଛି ଆଇ ହାଭ୍ ଏ ପ୍ଲାନ୍ ଅଫ୍ ଆକ୍ସନ୍
1: ଦେଖନ୍ତୁ ମୋର ଏଠାକୁ ଆସିବା କଥା ସେମାନେ ଯଦି ଜାଣନ୍ତି ନା ତେବେ ମୋତେ ଆଦୌ କ୍ଷମା ଦେବେନି
0: ତମେ ନିଶ୍ଚିତ ରୁହ ମିଷ୍ଟର କାମେୟା ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା
1: ଆଚ୍ଛା ଧରିନିଅନ୍ତୁ ରାଧା ମିଷ୍ଟର ପଟୁକୁ ବାହା ହେବା ପାଇଁ ରାଜି ହୋଇଗଲା ତାହେଲେ କଲ୍ୟାଣୀର ଅବସ୍ଥା କ'ଣ ହେବ
0: ଆଇ ସେଡ୍ ମିଷ୍ଟର କାମେୟା ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା ତାହେଲେ କାଲି ସକାଳେ ଠିକ 8ଟାରେ ମୁଁ ଯାଇ ପହଞ୍ଚିବି ଓକେ
1: ଓକେ ବାଏ ରାଧା ଇଏ ହେଉଛନ୍ତି ମିଷ୍ଟର ଚିନ୍ତା ଜଣେ ଭଲ ଡ୍ୟାନ୍ସର ମଧ୍ୟ
2: ନମସ୍କାର
0: ନମସ୍ତେ
1: ମିଷ୍ଟର ଚିନ୍ତା ଇଏ ହେଉଛନ୍ତି ନଟବର ରାଓ
0: ମିଷ୍ଟର କାମେୟା ଏପରି ଅଭାଗା କିଏ ଅଛି ଯେ କି ମିଷ୍ଟର ନଟବର ମୁଁ ନ ଜାଣିଛି ହରିଶ୍ଚନ୍ଦ୍ର ନାଟକରେ ୟାଙ୍କର ସଳାପ ଥରେ ଯିଏ ଶୁଣିଛି ସେ କଣ ଜୀବନ ସାରା ଭୁଲିପାରିବ
3: ସେଦିନ ଆଉ କାହିଁ ବାବୁ ଆଉ ବି ଫେରି ଆସିବନି ଆଜିକାଲି ତୁମେ କଣ କରୁଛ
0: କଳା ଆରାଧନା ମାନେ ୟୁ ଲାଇକ୍ ଇଟ୍ ହଁ ମୁଁ ଶୁଣିଲି ତମ ଦୁଇ ଜଣଙ୍କର ପ୍ରକୃତ ନାଁ ହଉଛି ମିସ୍ କଲ୍ୟାଣୀ ଏବଂ ମିସ୍ ରାଧା ଦେଖନ୍ତୁ ମୁଁ ଗୋଟେ ନୃତ୍ୟନାଟିକା ପ୍ରସ୍ତୁତ କରୁଛି ସେଥିରେ ଦୁଇଟି ପୁରୁଷ ଚରିତ୍ର ଏବଂ ଦୁଇଟି ନାରୀ ଚରିତ୍ର ପୁରୁଷ ଚରିତ୍ରରେ ମୁଁ ଏବଂ ମୋର ବନ୍ଧୁ ଅଭିନୟ କରିବୁ ମୋର ବନ୍ଧୁ ବର୍ତ୍ତମାନ କଲିକତା ଯାଇଛନ୍ତି ଆମେ ଭଲ ଭାବରେ ପ୍ରାକ୍ଟିସ୍ ମଧ୍ୟ କରିଛୁ କିନ୍ତୁ ନାରୀ ଚରିତ୍ର ପାଇଁ ଦୁଇଟି ଯୋଗ୍ୟ ପାତ୍ର ଭାବରୁ ଆମେ ନାଟିକାଟିକୁ ଏପର୍ଯ୍ୟନ୍ତ ମଞ୍ଚସ୍ଥ କରିପାରୁନୁ କାଲି ସନ୍ଧ୍ୟାରେ ଆପଣମାନଙ୍କର ନୃତ୍ୟ ଦେଖିସାରିବା ପରେ ମୋର ବର୍ତ୍ତମାନ ମନେ ହେଉଛି ଆପଣ ଦୁହିଁକୁ ନେଇ ନାଟିକାଟି ମଞ୍ଚସ୍ଥ କରି ଲୋକଙ୍କ ଭିତରେ ଏକ ନୂତନ ଚେତନା ଜାଗ୍ରତ କରାଯାଇପାରିବ
4: କଣ କହିଲେ ନୃତ୍ୟ ନାଟକ ନା ନା ତା ହେଇପାରିବନି
0: ଓହୋ ମିଷ୍ଟର ଚିନ୍ତା ନେଭର ଟେକ୍ସ ନୋ ଫର ଆନ୍ ଆନ୍ସର ଆପଣ ବ୍ୟସ୍ତ ହେଇ ପଡ଼ୁଛନ୍ତି କାହିଁକି ମୋର ନୃତ୍ୟନାଟିକାର ସାରାଂଶ ହେଲା ଆଜି ଭାରତୀୟ ସମାଜରେ ପୁରୁଷ ନାରୀକୁ ଗୋଲାମ କରି ରଖିଛି କିନ୍ତୁ ନାରୀ ଆଦିଶକ୍ତି ସେ ଏହାର ବିରୋଧ କରି ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି ନାଟକରେ କିଛି କାହାଣୀ ଦେବା ଆବଶ୍ୟକ ସେଥିଲାଗି
4: ଆରେ ବା ଏ ନାଟକ ତ ନିଶ୍ଚିତ ଭାବରେ ଭଲ ହବ

0: ମତେ କିନ୍ତୁ ଏସବୁ ବଡ ବିଚିତ୍ର ଲାଗୁଛି।
1: ପ୍ରକୃତରେ ବିଚିତ୍ର ହେଲା ମୋ ନାଟକର କାହାଣୀ, ଆପଣମାନଙ୍କର ହିଁ କାହାଣୀ।
2: କିନ୍ତୁ ତମର ବନ୍ଧୁ ଯେ ବର୍ତ୍ତମାନ କଲିକତାରେ ଅଛନ୍ତି, ନାଟକ ମଞ୍ଚସ୍ଥ ହେବ କେମିତି?
1: ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା, ନାଟକ ମଞ୍ଚସ୍ଥ ହେବା ଦିନ ସେ ଆସି ପହଞ୍ଚିବ।
2: ତାଙ୍କୁ ରିହର୍ସଲ ତ କରିବାକୁ ହବ।
1: ଆମେ ରିହର୍ସଲ କରିବା, ତାର ପ୍ରାକ୍ଟିସ ଦରକାର ହବ ନାହିଁ। ସେ ସିଧା ଷ୍ଟେଜ୍ ଉପରକୁ ଯିବ ଏବଂ ନିଖୁଣ ଅଭିନୟ କରିବ।
2: ଆଚ୍ଛା, ତେବେ ତ ଏ ନାଟକ ନିଶ୍ଚୟ ହବ। ଆଇଡିଆଟା ବହୁତ ଭଲ, ମୋ ମନକୁ ବେଶ ପାଇଛି।
0: ମାମୁ, ଏସବୁ ଅଡୁଆ ଭିତରେ ଆପଣ କାହିଁକି ପଶିଲେ?
1: ଓ ମିସ୍ କଲ୍ୟାଣୀ, ଆପଣଙ୍କ ଅଡୁଆ କଣ? ଲିଭ୍ ଏଭ୍ରିଥିଙ୍ଗ ଟୁ ମିଷ୍ଟର ଚିନ୍ତା, ଆଜିଠୁ ରିହର୍ସଲ ଆରମ୍ଭ, ଆଉ ପ୍ରଥମ ପ୍ରଦର୍ଶନ ଏହି ସହରରେ ହିଁ ହେବ। ଆପଣମାନଙ୍କୁ କିଛି କଷ୍ଟ କରିବାକୁ ପଡ଼ିବନି। ଆଚ୍ଛା, ମୁଁ ବର୍ତ୍ତମାନ ପଟୁ ଆରମ୍ଭ କର, ଲାଇକ୍ ଦିସ୍, 1 2 3, 1 2 3, ଡନ୍। ହଁ, ହାତ ଏଇ ପୋଜିସନରେ, 1 2 3, ବାଁ ପାଦରୁ ଆରମ୍ଭ କର, 1 2 3। ଓ ମାଇ ଗଡ୍, ତୁ ତ ଡ୍ୟାନ୍ସରେ ଏବିସିଡି ବି ଜାଣିନୁ। ମୁଁ ବେକାର ନଟବର ବାବୁ ପାଖରେ ତୋର ଏତେ ପ୍ରଶଂସା କରି ଆସିଲି।
3: ମହୋଦୟ, ନାଚ ଫାଚ ହେଇପାରିବନି, ତୁ ଯେତେ ଶିଖିଲେ କଣ ହବ?
1: ଅପଦାର୍ଥ, ଏଇଥିରେ କହୁଥିଲୁ ପ୍ରେମ ପାଇଁ ପ୍ରାଣ ଦେଇଦେବୁ। ଆରେ ବୁଦ୍ଧୁ, ଥିଙ୍କ ୟୁ ଫର ଲଭ୍, କମ୍ ଅନ୍, ଟ୍ରାଏ ଏଗେନ୍, 1 2 3, ଟର୍ନ, 1 2 3, ଟର୍ନ। ଠିକ ଅଛି, ଏଥର ତୁ ଏକୁଟିଆ ଥର ନାଚୁଲି ଦେଖିବା। ହଁ, ଆରମ୍ଭ କର, 1 2 3, ଟର୍ନ, 1 2 3। ହଁ, ସାବାସ, ଗୁଡ୍, ଭେରି ଗୁଡ୍ ବଏ। ଭେରି ଗୁଡ୍, କିପ୍ ଇଟ୍ ଅପ୍, କିପ୍ ଇଟ୍ ଅପ୍। ନାଓ ମିସ୍ ରାଧା, ଲିସନ୍, ପରଦା ଉଠିବାଠାରୁ ଆରମ୍ଭ କରି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ମାତ୍ର ଦୃଶ୍ୟ ଚାଲିଥିବ, ମଝିରେ ପରଦା ପଡ଼ିପାରେ, କିନ୍ତୁ ଡ୍ୟାନ୍ସ ଏଫେକ୍ଟ ଚାଲୁ ରହିବ, ତେଣୁ ତୁମେମାନେ ଭଲ ଭାବରେ ପ୍ରାକ୍ଟିସ୍ କରିନିଅ।
0: କିନ୍ତୁ ମିଷ୍ଟର ଚିନ୍ତା, ଆପଣଙ୍କ ବନ୍ଧୁ ଆସିଥିଲେ ବହୁତ ଭଲ ହେଇଥାନ୍ତା।
1: ଅବଶ୍ୟ ଅବଶ୍ୟ, କିନ୍ତୁ ତାର ଅନେକ ଗୁଡ଼ିଏ ଏନ୍ଗେଜମେଣ୍ଟ ଆଗରୁ ଫିକ୍ସ ହେଇଯାଇଛି। ବଟ୍ ଆପଣମାନେ ଭରି ହୁଅନ୍ତୁନି, ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା, ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା।
0: ଓକେ,
2: କଥା ଅଛି ଏଇଠି, ବୁଝିଗଲି, ସବୁ ବୁଝିଗଲି। ନାଟକ ଭିତରେ ପୁଣି ଆଉ ଗୋଟିଏ ନାଟକ, ଚମତ୍କାର ଚମତ୍କାର।
1: କିନ୍ତୁ ମିଷ୍ଟର ନଟବର, ଆମର ଏ ପ୍ରେମ ଅଭିଯାନର ସଫଳତା ପାଇଁ ଆପଣଙ୍କର ଆଶୀର୍ବାଦ ଦରକାର।
2: ହଁ ହଁ, ନିଶ୍ଚୟ ଦରକାର, ମୁଁ ଏଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବି।
1: ଥ୍ୟାଙ୍କ ୟୁ ଭେରି ମଚ୍ ମିଷ୍ଟର ନଟବର, ଥ୍ୟାଙ୍କ ୟୁ। ପ୍ରସ୍ତୁତ ହୁଅନ୍ତୁ, ମୁଁ ପର୍ଦା ଉଠୁଛି।

0: ଫାଣ୍ଟାଷ୍ଟିକ୍ ଫାଣ୍ଟାଷ୍ଟିକ୍, କଂଗ୍ରାଚୁଲେସନ୍ସ ମିସ୍ କଲ୍ୟାଣୀ, ମିସ୍ ଶ୍ରଦ୍ଧା, ଆପଣମାନଙ୍କର କ୍ରୋଧ ପ୍ରଦର୍ଶନ ପୁରାପୁରି କାହାଣୀର ଅନୁକୂଳ ଥିଲା।
1: ଚୁପ୍ କରନ୍ତୁ ତ
2: କଲ୍ୟାଣୀ। ରାଧା, ଦର୍ଶକଙ୍କ ମୁହଁରେ ତୁମର ଅଭିନୟର ଭୁରି ଭୁରି ପ୍ରଶଂସା। ଜଣେ କଣ୍ଟ୍ରାକ୍ଟର ଗୋଟିଏ ଶୋ ପାଇଁ 5000 ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ବୁଝିଲ?
1: ଆପଣମାନେ ଏଣିକି ନାଟକ କରନ୍ତୁ, ପୁରୁଷ ଜାତିଟା ନର୍କର କୀଟ।
0: ଏକ୍ଜାକ୍ଟଲି, ସେଇ ତ ଆମ ନୃତ୍ୟନାଟିକାର ବିଷୟବସ୍ତୁ।
1: ଆମର ଅଭିନୟ ଏଇଠୁ ବଧ, ବୁଝିଲେ? ଆଜି ରାତିରେ ହିଁ ଆମେ ଆମ ଘରକୁ ଚାଲିଯାଉଛୁ। ଚାଲ ଦିଦି, ମାମୁ, ଆମ ପାଇଁ ଗୋଟେ ଟ୍ୟାକ୍ସି ଡାକି ଦିଅନ୍ତୁ।
2: ଠିକ ଅଛି।
3: ମିସ୍ ରାଧା,
0: ମିସ୍ କଲ୍ୟାଣୀ,
3: ମିସ୍ ରାଧା,
0: ମିସ୍ କଲ୍ୟାଣୀ,
1: ସେଟା
3: ମିସ୍ କଲ୍ୟାଣୀ,
0: ମିସ୍ ରାଧା।
2: ତମର ତ ପ୍ଲାନ ବିଲକୁଲ ଫେଲ ମାରିଗଲା ମିଷ୍ଟର ଚିନ୍ତା।
0: ନୋ ମିଷ୍ଟର ନଟବର, ଦିସ୍ ଇଜ୍ ଏ ପାର୍ଟ ଅଫ୍ ଦି ପ୍ଲାନ। ନାଓ ପଟୁ, ଗୋ ଫଲୋ ଦେମ୍, ଆଇ ମିନ୍ ମିସ୍ ରାଧା ଓନ୍ଲି। ତା କୋଠରୀରେ ଜବରଦସ୍ତ ପଶି ଦରଜା ବନ୍ଦ କରିଦେ। ତୋ କଥାରେ ରାଜି ନ ହେବା ପର୍ଯ୍ୟନ୍ତ ଡୋଣ୍ଟ ଲିଭ୍ ହିୟର୍, ଆଇ ମିନ୍ ଜମା ଛାଡ଼ିବୁନି।
3: କିନ୍ତୁ ସେ ମୋ କଥା ଶୁଣିଲେ ତ?
0: ନ ଶୁଣିଯିବ କୁଆଡ଼େ, କମାନ୍, ଲିଭ୍ ଦି ରେଷ୍ଟ ମିଷ୍ଟର ଚିନ୍ତା। ନଟପୁର ବାବୁ, ଟ୍ୟାକ୍ସି ଡାକନ୍ତୁ।
2: ଠିକ ଅଛି। ଟ୍ୟାକ୍ସି, ଏ ଟ୍ୟାକ୍ସି।

0: ଜଲ୍ଦି ଆ, ଆସୁଛି ଦିଦି। ତମେ ପୁଣି ଏଠି?
1: ହଁ ହଁ ରାଧା।
0: ତମକୁ ଟିକେ ଲଜ୍ଜା ନାହିଁ? ଯାଉଛ ନା ପୋଲିସ ଡାକିବି?
1: ତମେ ପ୍ରଥମେ ମୋ କଥା ଶୁଣ, ତାପରେ ଯାହାକୁ ଇଚ୍ଛା ଡାକିବ।
0: ଦରଜା ଖୋଲ କହୁଛି, ମୁଁ ଯିବି।
1: ପାରିବ ତ ମତେ ଠେଲି ଯାଇପାର?
0: ଆଚ୍ଛା, ଏତେ ସାହସ? ଦିଦି, ଦିଦି, ଭାଇ, କଣ ହେଲା ରାଧା? ଶୀଘ୍ର ପୋଲିସକୁ ଡାକ ଦିଦି, ଗୋଟେ ଗୁଣ୍ଡା ମୋ ଦରଜା ବନ୍ଦ କରିଦେଇଛି।
2: କିଏ
0: କିଏ ଆଉ? ସେ ଯୋଉ ଗୁଣ୍ଡା ତତେ ବାହା ହବାକୁ ଯାଇଥିଲା।
1: ମୁଁ ଗୁଣ୍ଡା ନୁହେଁ କି ବଦମାସ ନୁହେଁ, ମୁଁ ଯାହା କରିଛି କେବଳ ତମରି ପ୍ରେମ ପାଇଁ।
0: ଚୁପ୍ କର, ପ୍ରେମ ପ୍ରେମ
2: ଅପେକ୍ଷା କର ରାଧା, ମୁଁ ପୋଲିସ ନେଇ ଆସୁଛି। ଟ୍ୟାକ୍ସି, ଶୀଘ୍ର ପୋଲିସ ଷ୍ଟେସନ ଚାଲ।
3: ଆଚ୍ଛା ମ୍ୟାମ୍ ସାର୍।

0: ଆସନ୍ତୁ ମ୍ୟାଡାମ, ଓହ୍ଲେଇ ଆସନ୍ତୁ।
1: ଡ୍ରାଇଭର, ଏଠି କାହିଁକି ଗାଡ଼ି ରଖିଲ? ମୁଁ ତମକୁ ଥାନାକୁ ଯିବା ପାଇଁ କହିଲି, ଏଇଟା କଣ ଥାନା?
0: ଯିବା ତ, ଓହ୍ଲେଇ ଆସନ୍ତୁ।
1: ତମେ?
0: ୟେସ୍ ମ୍ୟାଡାମ, ମିଷ୍ଟର ଚିନ୍ତା, ୟୋର ହମ୍ବଲ୍ ସର୍ଭାଣ୍ଟ। ମୋ ଘରକୁ ଆସନ୍ତୁ।
1: ନା,
0: ତାହେଲେ ଯିବେ କୁଆଡ଼େ?
1: ହୋଟେଲକୁ ଫେରିଯିବି।
0: ଆପଣଙ୍କ ହୋଟେଲ ପାଞ୍ଚ ମାଇଲ ଦୂର ରହିଲାଣି, ଏତେ ରାତିରେ ଟ୍ୟାକ୍ସି ତ ମିଳିବନି, ଚାଲି ଯାଇପାରିବେ? ପ୍ଲିଜ୍ ମିସ୍ କଲ୍ୟାଣୀ, କୁହ ମୁଁ ତୁମର କି ସେବା କରିପାରିବି। ଆଚ୍ଛା, ଘର ଭିତରକୁ ନଗଲେ ନାହିଁ, ଆସ ଏ ବଗିଚାରେ ବସିବା। କାହିଁକି ଅଯଥା ନିଜ ଜୀବନକୁ ବରବାଦ କରିବା ସଙ୍ଗେ ସଙ୍ଗେ? ଯୁବାବ ଶୁଣନ୍ତୁ, ନୋ ଚିଲଡ୍ରେନ୍ ଜଷ୍ଟ ନାଓ। ଦେଶର ଜନ ବିସ୍ଫୋରଣ ଘଟୁଛି, ବର୍ତ୍ତମାନ ପିଲା ଦରକାର ନାହିଁ, ବରଂ ଆଶୀର୍ବାଦ କରନ୍ତୁ ଯେପରି ଆମେ ଦୁଇ, ଆମର ଦୁଇ ଛୋଟ ପରିବାର।

ପ୍ରଚାର କଲୁ ନାଟକ ଚିଡ଼ିଆଖାନା। ମୂଳ ତେଲୁଗୁ ରଚନା କରିଥିଲେ ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରଚନା କରିଥିଲେ ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ରୂପାନ୍ତର ଏବଂ ପ୍ରଯୋଜନା କଲେ କ୍ଷେତ୍ରବାସୀ ବେହେରା, ସହଯୋଗିତାରେ ଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ, ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ ଦିଲ୍ଲୀ ୱାଲି ଜେଲିମ୍ ଗାର୍ଲଫ୍ରେଣ୍ଡ ଚଳଚ୍ଚିତ୍ରର ଗୀତ। କୁମାରଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ସୁନିଧି ଚୌହାନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜତୀନ୍ଦର ଶାହା।

ଶୁଣୁଥିଲେ ଆଜା ନାଚିଲେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ରାହତ ଫତେ ଅଲ୍ଲି ଖାନ। ଗୀତ ରଚନା କରିଥିଲେ ଜୟଦୀପ ସାହାନୀ ଏବଂ ପୀୟୂଷ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଲିମ ସୁଲେମାନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆର୍ଟସିମେଣ୍ଟ। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶେଖର, ଶ୍ରେୟା ଘୋଷାଲ, ବିଶାଲ ଡାଡଲାନୀ ଏବଂ ଉଦିତ ନାରାୟଣ। ଅନ୍ଭିତା ଦତ୍ତଙ୍କ ଗୀତ, ସଙ୍ଗୀତ ବିଶାଲ ଶେଖର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବଦ୍ରିନାଥ କି ଦୁଲ୍ହନିଆ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:15 ଏବଂ ସନ୍ଧ୍ୟା 6:10 ଆକାଶବାଣୀ ଜୟପୁର। ସମୟ ଦିନ 12:30 ହେବାକୁ ଯାଉଛି। ଶୁଣନ୍ତୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ।

0: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ମହାରାଷ୍ଟ୍ରର ବେଶଭୂଷା ଏ ସମ୍ପର୍କରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା ତାଙ୍କ ସହିତ ଆଲୋଚନା କରିଛନ୍ତି ସୁମିତ୍ର ମହାପାତ୍ର ଆଜ୍ଞା ନମସ୍କାର
1: ଆଜ୍ଞା ନମସ୍କାର ମୋ ନାଁ ହେଉଛି ପ୍ରଶାନ୍ତ ମାନପୁରେ ଆଉ ମୁଁ ମହାରାଷ୍ଟ୍ରରେ ପୁଣେରେ ରୁହେ
2: ଆପଣ ମହାରାଷ୍ଟ୍ରରେ ରହୁଛନ୍ତି କିନ୍ତୁ ଏତେ ସୁନ୍ଦର ଓଡ଼ିଆ କେମିତି କହିପାରୁଛନ୍ତି
1: ମୁଁ ଆକ୍ଚୁଆଲି ଓଡ଼ିଶାରେ ରହିଥିଲି ମୋ ବାପା ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ ରିଟାୟାର କଲେ ସେଇଠି ଚିଫ୍ ଆର୍କିଟେକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ତ ମୋର ସବୁ ସ୍କୁଲିଂ ହେଲା ଓଡ଼ିଶାରେ ସୁନାବେଡ଼ା ପାରାଦୀପ ଭୁବନେଶ୍ୱରରେ ତାପରେ କଲେଜ କଲି ବିଜେବି କଲେଜରେ ଆଉ ତାପରେ ଏମ୍ବିଏ କଲି ରେଭେନ୍ୟୁ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରରୁ ମାନେ 30-35 ବର୍ଷ ମୁଁ ଓଡ଼ିଶାରେ ଥିଲି ପୁରା ଖାଣ୍ଟି ଓଡ଼ିଆ କହିପାରେ
2: ଆପଣଙ୍କ କଥା ଶୁଣିକି ଖୁବ ଭଲ ଲାଗୁଛି ଯାହା ହଉ ଓଡ଼ିଶା ପାଣି ପବନରେ ଆପଣ ବଢ଼ିଛନ୍ତି ନା କଣ
1: ଓଡ଼ିଶା କଥା ମୋତେ ବହୁତ ମନେ ପଡେ
2: ଆଜ୍ଞା ଆଉ ଓଡ଼ିଶାର ଖାଦ୍ୟ ଆପଣଙ୍କୁ କେମିତି ଲାଗେ
1: ଓଡ଼ିଶାର ଖାଇବାଟା ମୋତେ ବହୁତ ଭଲ ଲାଗେ ଘାଣ୍ଟ ତାପରେ ଓଡ଼ିଶାର ମିଠା ଗୁଡା ମୁଁ ବହୁତ ମିସ୍ କରେ ମାନେ ଛେନାପୋଡ଼ ହଉଛି ମୋର ଫେଭରେଟ୍
2: ଛେନାପୋଡ଼
1: କ୍ଷୀର କଦମ ଆଉ ରସଗୋଲା ସେଠିକା ରସଗୋଲା ଯୋଉ ସ୍ୱାଦ ତାର ଥାଏ ଏଇଠି ମହାରାଷ୍ଟ୍ରରେ କଲେ ସେତେ ଭଲ ହୁଏନି
2: ଆପଣ ତାହେଲେ ଓଡ଼ିଶାରେ ବହୁତ ବର୍ଷ ରହିଛନ୍ତି ଓଡ଼ିଶାକୁ ଭଲ ପାଆନ୍ତି ଶୁଣିକିରି ବହୁତ ଭଲ ଲାଗୁଛି ଆପଣ ତ ଦେଖିଥିବେ ଓଡ଼ିଶାରେ ସାଧାରଣ ଭାବରେ ମହିଳାମାନେ ଶାଢ଼ୀ ପିନ୍ଧନ୍ତି ପୁରୁଷମାନେ ଧୋତି ପିନ୍ଧନ୍ତି ପାଇଜାମା ବି ପିନ୍ଧନ୍ତି କିନ୍ତୁ ମହାରାଷ୍ଟ୍ରରେ ମହାରାଷ୍ଟ୍ରିଆନ ଲୋକମାନେ କଣ ପିନ୍ଧନ୍ତି
1: ମହାରାଷ୍ଟ୍ରରେ ମହିଳାମାନେ ଆଗେ ସେ କଚ୍ଛା ମାରିକି ନୱାରୀ ଶାଢ଼ୀ ପିନ୍ଧୁଥିଲେ ଆଗ କାଳରେ ମୋର ଜେଜେମା ମୋର ଆଇ ସେ ପିନ୍ଧୁଥିଲେ କିନ୍ତୁ ତାପରେ ସମୟର ପରିବର୍ତ୍ତନ ପରେ ସେମାନେ ବି ଖୁଞ୍ଚିକି ଶାଢ଼ୀ ପିନ୍ଧୁଛନ୍ତି ଏବେ କଚ୍ଛା ମାରିକି ପିନ୍ଧୁନାହାନ୍ତି ଖୁଞ୍ଚିକି ଶାଢ଼ୀ ପିନ୍ଧନ୍ତି ଗଳା ଗଳେରେ ଆଉ ଆଜିକାଲି ତ ଝିଅମାନେ ସେ ସଲୱାର କମିଜ ପିନ୍ଧୁଛନ୍ତି ସେଟା ପ୍ରିଫର କରୁଛନ୍ତି ପୁରୁଷମାନେ ଆଗ କାଳରେ ସେ ଧୋତି ପିନ୍ଧୁଥିଲେ ଧଳା ରଙ୍ଗ ଧୋତି ଆଉ ଧଳା ରଙ୍ଗର ସାର୍ଟ ନହେଲେ ଗୋଟେ କୁର୍ତ୍ତା କହନ୍ତି

0: ଆଉ ଗୋଟେ ଧଳା ରଙ୍ଗର ଟୋପି ଥାଏ, କିନ୍ତୁ ଆଜିକାଲି ପୁରୁଷମାନେ ଧଳା ରଙ୍ଗର ପାଇଜାମା, ଧଳା ରଙ୍ଗର କୁର୍ତ୍ତା ଆଉ ଟୋପି ପିନ୍ଧନ୍ତି। ମହାରାଷ୍ଟ୍ରରେ ଗରମ ବହୁତ ହୁଏ, ଆମ ଯେମିତି ଓଡ଼ିଶାରେ ବେଶୀ ଲୋକମାନେ ସମୁଦ୍ର ତଟରେ ରହନ୍ତି, ଯେମିତି ପୁରୀ ହେଲା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ବେଶୀ ଜନସଂଖ୍ୟା ସମୁଦ୍ର ପାଖରେ ରହେ। ସେଠି ହ୍ୟୁମିଡିଟିଟା ଟିକେ ମାନେ ଟିକେ ଥିଲା କପଡା ପିନ୍ଧନ୍ତି, ମାନେ ଝାଳ ଗୁଡା ଯେମିତି ଥିଯିବ ଗୋଟେ ଗାମୁଛା ରଖନ୍ତି। ମହାରାଷ୍ଟ୍ରରେ ସେମିତି ବହୁତ ଗରମ ହୁଏ ତ ସେମାନେ ଗୋଟେ ଟୋପି ପିନ୍ଧନ୍ତି ମୁଣ୍ଡ ଉପରେ, ଆଉ ଧଳା ରଙ୍ଗର ପିନ୍ଧନ୍ତି, ଗରମ ଗୁଡା ଟିକେ ରିଫ୍ଲେକ୍ଟ ହେଇଯିବ, ମାନେ ତାଙ୍କୁ ଗରମ ହବନି
1: ରକ୍ଷା ପାଇବା ପାଇଁ ପିନ୍ଧନ୍ତି।
0: ଆପଣ
1: ଦେଖିଥିବେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ସବୁ ପୋଷାକ ପିନ୍ଧନ୍ତି। ଏଇ ମକର ସଂକ୍ରାନ୍ତି ଆପଣଙ୍କର ମହାରାଷ୍ଟ୍ରର ଲୋକମାନେ କଣ ପିନ୍ଧନ୍ତି, ସେତେବେଳେ କିଛି ସ୍ୱତନ୍ତ୍ର ପୋଷାକ ଥାଏ କି?
0: ହଁ ହଁ ଥାଏ, ମାନେ ମକର ସଂକ୍ରାନ୍ତିରେ ଝିଅ ବାହା ହେଇକି ଯାଉଛି, ତା ଶାଶୁ ତାକୁ ଗୋଟେ କଳା ରଙ୍ଗର ଭଲ ଶାଢୀଟା ଗୋଟେ ଦିଅନ୍ତି, ତ ସେଇ ମକର ସଂକ୍ରାନ୍ତି ଦିନ ସେ କଳା ରଙ୍ଗ ଶାଢୀଟା ପିନ୍ଧା ହୁଏ। ଯେ ନୂଆ ବାହା ହେଇଛନ୍ତି ମାନେ ଗୋଟେ ବର୍ଷ ଭିତରେ ସେ ଶାଢୀଟା ମିଳେ, ପୂଜା ହୁଏ। ଆମେ ଷ୍ଟିଲର ଲଡ୍ଡୁ ଥାଏ ଆଉ ବଡି ଥାଏ, ସେଟା ବଣ୍ଟା ହୁଏ, ତ ସେ କଳା ରଙ୍ଗ ଶାଢୀଟା ସେଇ ସ୍ୱତନ୍ତ୍ର ଭାବରେ ସେଇ ସମୟରେ ଦିଆଯାଏ।
1: ଆପଣ ଯୋଉ କହିଲେ ତିଲ ଲଡୁ, ମାନେ ଆମେ ଯୋଉ ରାଶି ଲଡୁ କହୁଛୁ ନା?
0: ହଁ ରାଶି ଲଡୁ, ହଁ ରାଶି ଲଡୁ ସେଟା ତିଆରି ହୁଏ। ଆଜିକାଲି ତ ଲୋକମାନେ ଦୋକାନରେ କିଣୁଛନ୍ତି, କିନ୍ତୁ ମୋ ମା ଭାଇ ଏବେ ବି ସେ ତାକୁ ନିଜେ କରନ୍ତି, ଲଡୁ କରନ୍ତି
1: ମକର ସଂକ୍ରାନ୍ତିରେ, ସେଟା ନିଶ୍ଚିତ ଭାବରେ ହୁଏ।
0: ମକର ସଂକ୍ରାନ୍ତି ସେଟା ନିଶ୍ଚିତ ଭାବରେ ହୁଏ।
1: ଆଉ କଳା ଶାଢୀ ଯୋଉମାନେ ନୂଆ ବାହା ହେଇଥାନ୍ତି ତାଙ୍କର ଶାଶୁ ମାନେ ତାଙ୍କୁ ସେଟା ଉପହାର ଦିଅନ୍ତି।
0: ହଁ ଶାଶୁ ମାନେ ଉପହାର ଦିଅନ୍ତି।

0: ଆପଣଙ୍କର ମକର ସଂକ୍ରାନ୍ତି ପରେ ଗୁଡ଼ିପଡ଼ୁଆ ବୋଲି ଗୋଟେ ପର୍ବ ହୁଏ, ତାର କଣ ମହତ୍ଵ?
1: ଗୁଡ଼ିପଡ଼ୁଆ ହଉଛି ଆମର ଯେମିତି ନୂଆ ବର୍ଷ ସେଇ ଦିନଠୁ ଆରମ୍ଭ ହୁଏ।
0: ଆଚ୍ଛା, ଆମର ଯେମିତି ପଣା ସଂକ୍ରାନ୍ତିରେ ହୁଏ,
1: ଆପଣ ପଣା ସଂକ୍ରାନ୍ତି ହୁଏ, ଏଠି ନୂଆ ବର୍ଷ ଗୁଡ଼ିପଡ଼ୁଆ ହୁଏ। ସେ ଗୁଡ଼ିପଡ଼ୁଆଟା ହଉଛି ଆମର ଫାଲଗୁଣ ମାସଟା ଶେଷ ହେଲେ ହେଇକି ତାପରେ ଚୈତ୍ର ମାସଟା ପ୍ରଥମ ଦିନଟା ସେଟା ହଉଛି ଗୁଡ଼ିପଡ଼ୁଆ ଦିନ, ମାନେ ଫାଲଗୁଣ ଅମାବାସ୍ୟା ସରିଲେ ନେକ୍ସଟ ଦିନରୁ ଦିନଟା ଆସେ ସେଟା ହଉଛି ଗୁଡ଼ିପଡ଼ୁଆ। ଆଉ ସେ ଗୁଡ଼ିପଡ଼ୁଆକୁ ଲୋକମାନେ ତା ଆଗରୁ ଶାଢୀ କିଣିଦେଇଥିବେ, ଗୋଟେ ଭଲ ଡ୍ରେସ କିଣିଦେଇଥିବେ, ସେଟା ପୂଜା କରିବେ। ଆଉ ସେତେବେଳେ ଗୋଟେ ପ୍ରସାଦ ଦିଆ ହୁଏ, ଆମ ନିମ୍ର ଯୋଉ ପତ୍ର ଗୁଡ ଆଉ ଧନିଆ ସେଟା ମିଶିକି ତାର ଗୋଟେ ସେଟା ପ୍ରସାଦ ହୁଏ, ସେଟା ଦିଆଯାଏ। ସେଦିନ ସମସ୍ତେ ମନ୍ଦିର ବି ଯାଆନ୍ତି ପୂଜା କରିକି ଆସନ୍ତି।
0: ଆପଣଙ୍କର ତ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳନ କରାଯାଏ, ଦୀର୍ଘ ଦିନ ଧରିକି ହୁଏ, ସେତେବେଳେ କିଛି ସ୍ୱତନ୍ତ୍ର ବେଶ ପୋଷାକ ରହିଥାଏ କି?
1: ଗଣେଶ ଚତୁର୍ଥୀ 10 ଦିନ ହୁଏ ପ୍ରାୟ, ଲୋକମାନେ ସେଟା 3 ଦିନ 5 ଦିନ 7 ଦିନ ନହେଲେ 10 ଦିନ ରଖନ୍ତି। ଆଉ ଯୋଉ ପ୍ରଥମ ଦିନଟା ସେଟା ହଉଛି ସବୁଠୁ ଭାରି ଇମ୍ପୋର୍ଟାଣ୍ଟ ଦିନ। ପୂଜା ବେଳକୁ ସମସ୍ତେ ଜେନେରାଲି ଧୋତି କୁର୍ତ୍ତା ଆଉ ଗୋଟେ ପଗଡ଼ି ପିନ୍ଧିକି ପୂଜା କରିବେ, ଲୋକମାନେ ଗୋଟେ ଭଲ ଶାଢୀ ଫାଡ଼ି ପିନ୍ଧିବେ। ଗଣପତିଙ୍କୁ ଆମେ ମୋଦକ ଗୋଟେ ପ୍ରକାର ଥାଏ, ମୋଦକ ସେଟା ତିଆରି କରି ଓଡ଼ିଶାରେ ଗଣପତିକୁ
0: ଲଡ୍ଡୁ ଦିଆହୁଏ,
1: ଆମର ଏଠି ସେ ମୋଦକ ଦିଆହୁଏ ଆଉ ମୋତିଚୁର ଲଡ୍ଡୁ ଦିଆହୁଏ।
0: ଆଜ୍ଞା, ଯୋଉ ବେସନ ତିଆରି
1: ମୋଦକ ହଉଛି ତାଙ୍କ ସବୁଠୁ ପ୍ରିୟ।
0: ଆଜ୍ଞା, ଆଉ ମୋତିଚୁର ଲଡ୍ଡୁ ଦିଆହୁଏ। ଆଉ ଯୋଉ ନାରଳୀ ପୂର୍ଣ୍ଣିମା ରହିଛି, ମଙ୍ଗଳା ଗୌରୀ, ତାର କଣ ବିଶେଷତ୍ଵ ଥାଏ? କିଭଳି ବେଶ ପୋଷାକ ସବୁ ପିନ୍ଧନ୍ତି ମହିଳା ପୁରୁଷ ମାନେ ପିଲାମାନେ?
1: ମଙ୍ଗଳା ଗୌରୀଟା ଯୋଉଟା ହୁଏ ସେଟା ଗଣପତି ପରେ, ସେଟା ସ୍ତ୍ରୀ ମାନଙ୍କର ଫେଷ୍ଟିଭାଲ ସେଟା ପର୍ବ। ସେଟା ସ୍ତ୍ରୀ ମାନେ ସମସ୍ତେ ମିଶିକି ଶାଢୀ ପିନ୍ଧିକି ନାଚିବେ, ତାଙ୍କର ଗୋଟେ ଆମର ଯୋଉ ପୁରୁଣା କାଳର ଗୀତ ଅଛି ବହୁତ ପୁରୁଣା କାଳ, ସେଥିରେ ସେମାନେ ଗାଇକି ନିଜେ ଗାଇକି ତାଙ୍କର ଖେଳ ଥାଏ ସେଟା କରିବେ। ଏଟା ଖାଲି ସ୍ତ୍ରୀ ମାନଙ୍କର,
0: ମାନେ ଯୋଉମାନେ ବିବାହିତ ମହିଳା ମାନେ।
1: ହଁ, ବିବାହିତ ମହିଳା ମାନେ।
0: ଆଉ ଦୀପାବଳି ପୁଣି ରହିଛି, କୋଜାଗରୀ, ଖାଣ୍ଡବା, ଏଇଭଳି ଅନେକ ପର୍ବ, ସେ ବିଷୟରେ ଆମକୁ ଟିକେ କହିବେ?
1: ଯୋଉ ନାରଳୀ ପୂର୍ଣ୍ଣିମା ଥାଏ ସେଟା ମାନେ ଯୋଉ

0: ମୋର ଫିସରମ୍ୟାନ ଥାନ୍ତି ମାଛ ଧରନ୍ତି ପଛରେ, ତାଙ୍କ ପାଇଁ ସେଇଟା ସବୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ମହତ୍ଵର। ସେ କଣ କରିବେ ସେଇଦିନ ମାନେ ସେ ସମୁଦ୍ର ଠାକୁର ତାଙ୍କୁ ଗୋଟେ ମାରନ୍ତି, ତାଙ୍କୁ ଗୋଟେ ପୂଜା କରିବେ ଆଉ ତାଙ୍କୁ ଗୋଟେ ନଡ଼ିଆଟା ଦେବେ। ସେଇଟା ହଉଛି ତାଙ୍କ ନାରଳୀ ପୂର୍ଣ୍ଣିମା, ନଡ଼ିଆକୁ
1: ନଡ଼ିଆ ଦିଅନ୍ତି ବୋଲିକି ତା ନାଁ ସେମିତି ରଖାଯାଇଛି,
0: ନଡ଼ିଆକୁ ନାରଳ କହନ୍ତି
1: ଭାରତୀୟରେ।
0: ତ ସେଇ ହଉଛି ନାରଳୀ ପୂର୍ଣ୍ଣିମା, ଆଉ ସେଦିନ ବି ସ୍ତ୍ରୀ ମାନେ ସେ ଯୋଉ ମାଛ ଧରନ୍ତି ତାଙ୍କ ସ୍ତ୍ରୀ ମାନେ ଭଲ ଶାଢୀ ପିନ୍ଧନ୍ତି, ତାଙ୍କର ଟିକେ ଅଲଗା ପ୍ରକାର ଥାଏ ସେ ଶାଢୀ ପିନ୍ଧିବାର, ସେଇଟା କରିକି ତାପରେ ସେମାନେ ବେଶିକି ନାଚନ୍ତି, ତାଙ୍କର ବି ଗୋଟେ ପୁରୁଣା ଗୀତ ଫିତ ଥାଏ, ସେ ଗୀତ ଗାଇକି ସେ ନାଚନ୍ତି ଓ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି କି ଆମର ଆଗ ଯୋଉ ଆଗ ବର୍ଷା ଆସୁଛି ସେଥିରେ ବି ଆମକୁ ଭଲ ମାଛ ଦିଅନ୍ତୁ।
1: ଆଜ୍ଞା, ମହାରାଷ୍ଟ୍ରରେ ପୈଠାନୀ ଶାଢୀ ପିନ୍ଧନ୍ତି, ସେଇଟା କୋଉ ପର୍ବରେ ପିନ୍ଧନ୍ତି?
0: ମହାରାଷ୍ଟ୍ରରେ ଯୋଉ ପୈଠାଣୀ ଶାଢୀ ହୁଏ ସେଇଟା ଗୋଟେ ପୈଠାଣୀ ବୋଲି ଗାଁ ଅଛି, ସେଥିରୁ ସେ ଶାଢୀଟା ବାହାରିଛି, ସେଇଠୁ
1: ସେଇଠି ବୁଣାଯାଏ, ସେ ଶାଢୀ ତିଆରି ହୁଏ,
0: ସେଇଠି ତିଆରି ହୁଏ ଆଉ ତା ଉପରେ ଗୋଟେ ମୟୂରର ଆକାରର ଡିଜାଇନ ହୁଏ। ସେ ପୈଠାଣୀ ଶାଢୀଟା ଯାହା ବି ମହତ୍ତର ପର୍ବଟା ଥିବ, ନହେଲେ କିଛି ବାହାଘର ଥିଲେ ସ୍ତ୍ରୀ ମାନେ ପିନ୍ଧନ୍ତି, ଆମର ଯେମିତି ଓଡ଼ିଶାରେ ସମ୍ବଲପୁରୀ ଶାଢୀ ହୁଏ ସେମିତି ମହାରାଷ୍ଟ୍ରରେ ପୈଠାଣୀ ଶାଢୀ ଥାଏ। ସେ ପୈଠାଣୀ ଶାଢୀ ସ୍ତ୍ରୀ ଲୋକମାନେ ଇମ୍ପୋର୍ଟାଣ୍ଟ ଫେଷ୍ଟିଭାଲ ଥାଏ ସେତେବେଳେ ସବୁ ପିନ୍ଧନ୍ତି।
1: ମହାରାଷ୍ଟ୍ରରେ ହୋଲି ଏବଂ ଦୀପାବଳି ମଧ୍ୟ ଖୁବ୍ ଜାକଜମକରେ ପାଳନ କରାଯାଏ, ଲୋକେ ବହୁତ ଆନନ୍ଦ ନିଅନ୍ତି ଏ ପର୍ବର, ସେତେବେଳେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି?
0: ହୋଲି ଆଉ ଧୂଳିବନ୍ଧନ ସେଟା ଦୁଇଟା ଦିନ ଥାଏ, ତ ହୋଲି ହଉଛି ଯୋଉଦିନ ପୂର୍ଣ୍ଣିମା ଥାଏ ସେଦିନ ହୋଲି ହୁଏ ଆଉ ସେଦିନ ଗୋଟେ ନିଆଁ ଜଳାଯାଏ, ନିଆଁରେ ଆମେ ପୂଜା କରୁ, ଗୋଟେ ନଡ଼ିଆ ପକାଉ, ମିଠା ଦେଉ ସେଇଥିରେ, ମାନେ ଠାକୁରଙ୍କୁ ଧନ୍ୟବାଦ କି ଆମର ଯୋଉ ଫସଲ ଗୁଡା ହେଇଛି ସେଇଟା ଭଲ ହେଇଛି ଆଉ ଆଗରେ ବି ଭଲ ହଉ। ଏମିତି ଧୂଳିବନ୍ଧନ ଦିନ ଆମେ ଜେନେରାଲି ଧଳାର ଲୁଗା ପିନ୍ଧୁ ଆଉ ସମସ୍ତେ ଯୋଉ ବଡ ଲୋକ ଥାନ୍ତି ତାଙ୍କ ଘରେ ଯାଇକି ଆଶୀର୍ବାଦ ନିଅ ଆଉ ଅନ୍ୟମାନେ ସାଙ୍ଗ ସାଙ୍ଗେ, ଆମେ ଯେମିତି ଓଡ଼ିଶାରେ ସେମିତି ଖେଳ ହୁଏ ଏଇଠି ବି ଖେଳ ହୁଏ ଆଉ। ଆଉ ଦୀପାବଳି ବେଳକୁ ଆମର ଲକ୍ଷ୍ମୀ ପୂଜା ହୁଏ, ମାନେ ଦୀପାବଳି ଦିନ ଆମେ ସେ ଲକ୍ଷ୍ମୀକୁ ଗୋଟେ ଜାଗାରେ ରଖିକି ତାଙ୍କ ପୂଜା କରୁ, ସେଠି ଆମର ସୁନା ଆଉ ସେ ପଇସା ସେସବୁ ତାଙ୍କ ପାଖରେ ରଖୁ ଆଉ ତାଙ୍କୁ ପ୍ରାର୍ଥନା କରୁ କି ଲକ୍ଷ୍ମୀ ଯେମିତି ଆଗତରା ଯୋଉ ବର୍ଷ ଯୋଉ ଆସିବ ସେଥିରେ ବି ଆମ ଘରକୁ ଆସନ୍ତୁ। ଆଉ ଲକ୍ଷ୍ମୀ ପୂଜା ଦିନ ସେ ଆମ ଦୁଆରଟା ବନ୍ଦ ହୁଏନି, ରାତିରେ ଶୋଇଲା ବେଳେ ହିଁ ବନ୍ଦ ହୁଏ, ଲକ୍ଷ୍ମୀ ପୂଜା ବେଳେ ସେ ଦୁଆରଟା ଖୋଲାଯାଏ, ଆମର ମେନ୍ ଦୁଆର, ଆଉ ସେଟା ଖୋଲା ରହେ ରାତି ଶୋଇଯାଏ, ମାନେ ଲକ୍ଷ୍ମୀଟା
1: ଆସିବା ପାଇଁ। ଆପଣମାନଙ୍କର ମହାରାଷ୍ଟ୍ରରେ ଯୋଉ ବିବାହ ଉତ୍ସବ ଅନୁଷ୍ଠିତ ହୁଏ ସେତେବେଳେ ବର ଆଉ କନ୍ୟା ସେମାନେ କଣ ପିନ୍ଧନ୍ତି? ଆମର ଯେମିତି ଶୁଭ ରଙ୍ଗ ହଉଛି ଲାଲ, ସାଧାରଣତଃ କନ୍ୟା ନାଲି ରଙ୍ଗର ଶାଢୀ ପିନ୍ଧେ, ମହାରାଷ୍ଟ୍ରରେ କଣ?
0: ମହାରାଷ୍ଟ୍ରରେ ସେମିତି ଶାଗୁଆ ରଙ୍ଗ ହଉଛି ଶୁଭ ରଙ୍ଗ ସ୍ତ୍ରୀ ମାନେ ପାଇଁ, ତ ସେ ମହାରାଷ୍ଟ୍ରରେ ସେ ଶାଗୁଆ ରଙ୍ଗର ଚୁଡି ପିନ୍ଧିବେ, ଶାଢୀଟା ଯୋଉଟା ପିନ୍ଧନ୍ତି ସେଟା ବନାରସୀ ସିଲ୍କ ପିନ୍ଧନ୍ତି, ସେଟା ହଉଛି ଟିକେ ଭାରି ଶାଢୀଟା ପିନ୍ଧନ୍ତି, ମାନେ ବହୁତ ଡିଜାଇନ ଫିଜାଇନ ହେଇଥିବ ଆଉ ସେଇଟା ଭଲକିନି ସମ୍ଭାଳିକି ରଖିବେ ବାହାଘର ହେଲା ପରେ, ତାଙ୍କର ଯୋଉ ବଡ ବଡ ଅନ୍ୟ କିଛି ଫଙ୍କସନ ଥିଲେ ସେତେବେଳେ ସେ ପିନ୍ଧିବେ।
1: ଆପଣ ଯୋଉ କହୁଥିଲେ ଯେ ପୈଠାନୀ ଶାଢୀ ମଧ୍ୟ ପିନ୍ଧନ୍ତି ଭଲ ଭଲ ପର୍ବରେ, ବାହାଘର ପାଇଁ ସେ ଶାଢୀ କଣ ହୁଏନି?
0: ବାହାଘର ବେଳେ ସେ ଯୋଉ ଝିଅ ଥିବ ବାହାଘର ହଉଛି ତା ପାଇଁ ସେ ବନାରସୀ ସିଲ୍କ ଶାଢୀ ଟିକେ ବେଶୀ ଜରି ଫରି ଥାଏ ତାର, ସେଟା ପିନ୍ଧା ହୁଏ, ଆଉ ଅନ୍ୟମାନେ ବହୁତ ଜଣ ସେମାନେ ପୈଠାଣୀ ଶାଢୀଟା ପିନ୍ଧନ୍ତି। ଯେ ପୁଅ ଯାହାର ବାହାଘର ହଉଛି ସେ ଆଗ କାଳରେ ସେମାନେ ଧୋତି କୁର୍ତ୍ତା ପିନ୍ଧୁଥିଲେ ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି, ସେଟା ମହାରାଷ୍ଟ୍ରର ଟୋପିଟା ଟିକେ କନାର ତିଆରି ହୁଏ, ଟିକେ ପତଳା ଆଉ ଜଷ୍ଟ ଏମିତି ବସିବ ସେମିତି ମୁଣ୍ଡ ଉପରେ ସେଟା ହୁଏ, ଯେମିତି ଓଡ଼ିଶାରେ ମୁକୁଟ ଗୋଟେ ଥାଏ କିନ୍ତୁ ବହୁତ ସଜିକି, କିନ୍ତୁ ଏଇଠି ଆମର ଗୋଟେ ଛୋଟ ଟୋପିଟା ପିନ୍ଧା ହୁଏ।
1: ହଁ, ଆମେ ଦେଖିଛୁ ଏମିତି କପାଳରେ କାଠି ପରି ରହିଥାଏ, ତଳକୁ ଝୁଲ ଭଳିଆ ଝୁଲିଥାଏ,
0: ଝୁଲ ଭଳିଆ ଝୁଲିଥାଏ, ସେଟା ତାକୁ କହନ୍ତି ବାସିଙ୍ଗ, ସେଟା ହଉଛି ମଣିର ତିଆରି ହୁଏ, ମାନେ ପର୍ଲ, ସେ ଆର୍ଟିଫିସିଆଲ ମୋତି ଆଜିକାଲି ସମସ୍ତେ ୟୁଜ କରନ୍ତି, ସେଟା ଯେମିତି ଝୁଲିଥାଏ କପାଳରେ ବନ୍ଧା ହୁଏ ଝୁଲିଥାଏ।
1: ଆମର ଯେମିତି ମୁକୁଟରେ ଏତେ ଜରି ଲାଗିଥାଏ, ବିଭିନ୍ନ ପ୍ରକାରର କମକୁଟ ହେଇଥାଏ, ଆପଣଙ୍କର ବହୁତ ସାଧାରଣ ଦେଖିବାକୁ କିନ୍ତୁ ଭାରି ସୁନ୍ଦର ଦେଖାଯାଏ।
0: ଆଜିକାଲି ଡ୍ରେସ ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି, ଆଉ ସେ କୁର୍ତ୍ତା ନହେଲେ ଆଜିକାଲି ଶେରୱାନୀ ବି ପିନ୍ଧିବାକୁ ଲାଗିଲେଣି

0: ପୁଅମାନେ ତ ସେଇଟା ତା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଆଜିକାଲି ଧୋତି ନ ପିନ୍ଧିକି ଶେରୱାନୀ ପିନ୍ଧିଲେ ତାର ଗୋଟେ ଚୁଡ଼ିଦାର କୁର୍ତ୍ତା ଥାଏ, ତଳେ ପାଇଜାମା ଥାଏ, ସେଇଟା ପିନ୍ଧନ୍ତି।
1: ତା ଛଡା ଗୋଟେ ନଥୁ ପିନ୍ଧନ୍ତି ମହାରାଷ୍ଟ୍ରର ସ୍ତ୍ରୀ ଲୋକମାନେ, ସେ କୋଉଥିରେ ତିଆରି, ତାକୁ କଣ କୁହନ୍ତି?
0: ଆମେ ତାକୁ ମହାରାଷ୍ଟ୍ରରେ ନଥ ବୋଲି କହୁ। ସେଇଟା ବା ନାକରେ ପିନ୍ଧା ହୁଏ। ଆଗ କାଳରେ ସେ ସ୍ତ୍ରୀ ଲୋକମାନେ ସେ ଗୋଟେ କଣା କରିକି ରଖୁଥିଲେ, ସେଥିରେ ସେଇଟା ଭିତରେ ଯେମିତି ଯିବ, କିନ୍ତୁ ଆଜିକାଲି ସେଇଟା ସେମିତି କରନ୍ତିନି ସ୍ତ୍ରୀ ଲୋକମାନେ। ସେଠି ଗୋଟେ ଗୋଟେ କ୍ଲିପ ବରିକା ଥାଏ ନଥ, ସେଇଟା ନାକକୁ ଟିକେ ଟାଇଟ୍ କରିକି ଲଗେଇଲେ ଫଙ୍କସନ ପାଇଁ ରହିଯାଏ, ଯଦି ବାହାଘର ନହେଲେ ବ୍ରତଘର ନହେଲେ ପୂଜା ବେଳେ ବି ଲଗାନ୍ତି। ସେଟା ହେଲା ପରେ ତାକୁ କାଢିକି ରଖିଦେଇ ହବ। ସେଇଟା ମୋତି ଆଉ ସୁନାର ତିଆରି ହୁଏ।
1: ଆମର ଯେମିତି ବାହାଘର ଅଛି, ବ୍ରତଘର ଅଛି, ଆପଣମାନଙ୍କର ବି ବ୍ରତଘର ହୁଏ?
0: ଆମ ଆଡ଼େ ବି ବ୍ରତଘର ହୁଏ। ବ୍ରତବେଳେ ଆମର ଯେମିତି ଓଡ଼ିଶାରେ ନଣ୍ଡା କରିଦିଅନ୍ତି, ସେମିତି ଆମର ମହାରାଷ୍ଟ୍ରରେ ବି ନଣ୍ଡା କରିଦିଅନ୍ତି। ଆଉ ସେଇ ବ୍ରତଘର ସବୁ ସକାଳ ବେଳେ ହୁଏ। ଆଉ ଆମ ମହାରାଷ୍ଟ୍ରରେ ବାହାଘର ବି ସକାଳ ବେଳେ ହୁଏ, ଆଉ ଯେମିତି ଓଡ଼ିଶାରେ ରାତିରେ ହୁଏ ବାହାଘର, ଆଉ ରାତିରେ ଭୋଜି ଥାଏ, ଆମର ସେତେବେଳେ ସେମିତି ସକାଳ ବେଳେ ହୁଏ ବାହାଘର, ଦ୍ୱିପହର ଖାଇବା ଥାଏ। ବ୍ରାହ୍ମଣଙ୍କର ଦିନ ବେଳେ ହୁଏ, ବାକି ଜଣଙ୍କର ରାତିରେ ହୁଏ।
1: ଆପଣ ତ ଓଡ଼ିଶାରେ ଦୀର୍ଘ ବର୍ଷ ରହିଛନ୍ତି, ଗୀତ ସବୁ ଶୁଣିଥିବେ?
0: ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗେ, ଆଉ ଓଡ଼ିଆ ଭାଷାଟା ବି ବହୁତ ମିଠା ଭାଷାଟା, ଯେମିତି ବଙ୍ଗାଳୀ ଆଉ ଫ୍ରେଞ୍ଚ ସେମିତି ଓଡ଼ିଆ ଭାଷା ବି ବହୁତ ମିଠା ଭାଷା। ସେ ମୋତେ ସିକନ୍ଦର ଆରାମଙ୍କ ଗୀତ ବହୁତ ଭଲ ଲାଗେ। ଗୋଟେ ଆମ ବାପା ବି ସେଟା ଗାଉଥିଲେ ଯେତେବେଳେ ସେ ଓଡ଼ିଶାରେ ଥିଲେ।
1: ମନେ ଅଛି ଆପଣଙ୍କର କୋଉ ଗୀତଟି ଶୁଣିବେ?
0: କୁହନା
1: ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣି ଦଉଛୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଆମେ ତ ପ୍ରାୟ ଆଲୋଚନା କଲେ ପୁରୁଷ ଆଉ ମହିଳାମାନେ ଭିନ୍ନ ଭିନ୍ନ ପର୍ବରେ କ'ଣ ସବୁ ବେଶ ପୋଷାକ ପିନ୍ଧନ୍ତି, କିନ୍ତୁ ପିଲାମାନଙ୍କ କଥା ଟିକେ ଏବେ ଆଲୋଚନା କରିବା। ପିଲାମାନେ ବିଭିନ୍ନ ପର୍ବରେ କ'ଣ ପିନ୍ଧନ୍ତି?
1: ଆଜିକାଲି ସମୟର ପରିବର୍ତ୍ତନ ଅନୁସାରେ ପିଲାମାନେ ବି ଆଧୁନିକ ଡ୍ରେସ୍ ପିନ୍ଧିବାକୁ ଚାହୁଁଛନ୍ତି। ଆଗ କାଳରେ

0: ଯେତେବେଳେ ଛୋଟ ଥିଲୁ ସେ ଆମକୁ ତା ଦିଆ ହଉଥିଲା ଗୋଟେ ଭଲଟେ ପାଇଜାମା ଦିଆ ହଉଥିଲା ସେଟା ଆମେ ପିନ୍ଧୁଥିଲୁ, କିନ୍ତୁ ଆଜିକାଲି ସେମାନେ ନୂଆ ଆଧୁନିକ କପଡା ପିନ୍ଧିବାକୁ ଚାହୁଁଛନ୍ତି ପିଲାମାନେ ସମସ୍ତେ, ସେ ନିଜ ନିଜର ସାଙ୍ଗର ଦେଖିକି ମାନେ ସେମିତି କରୁଛନ୍ତି।
1: କିନ୍ତୁ ଆପଣଙ୍କ ସମୟରେ ଥିଲା କୁର୍ତ୍ତା ପାଇଜାମା?
0: ହଁ, କୁର୍ତ୍ତା ପାଇଜାମା ପିନ୍ଧୁଥିଲୁ,
1: କିନ୍ତୁ ବର୍ତ୍ତମାନ ପିଲାମାନେ ଆଧୁନିକ ବେଶ ପୋଷାକ ପିନ୍ଧିବାକୁ ବେଶି ଭଲ ପାଉଛନ୍ତି।
0: ତଥାପି ପର୍ବ ବେଳେ ଦୀପାବଳି ହେଲା ନହେଲେ ଗୁଡ଼ି ପାଡ଼ୱା ହେଲା, ପିଲାମାନେ ବି ସେ ଚୁଡ଼ିଦାର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି।
1: ମହାରାଷ୍ଟ୍ରର ମହିଳାମାନେ ଯୋଉ ବାହାଘରରେ ଚୁଡ଼ା ପିନ୍ଧନ୍ତି କି ନା ନାଇଁ ଖାଲି କାଚ ଚୁଡ଼ି ପିନ୍ଧନ୍ତି?
0: କାଚ ଚୁଡ଼ି ବାହାଘର ବେଳକୁ ତାଙ୍କୁ ସୁନାର ଚୁଡ଼ି ଦିଆ ହୁଏ, ତ ସେଇଟା ତାଙ୍କ ଶାଶୁ ଦିଅନ୍ତି ଆଉ ମା ବି ଦିଅନ୍ତି, ଶାଶୁ ଆଡୁ ଗୋଟେ ଆସେ ଚୁଡ଼ି, ସେଟା ଦିଆ ହୁଏ, କାଚ ଚୁଡ଼ି ପିନ୍ଧା ହୁଏ।
1: ଆମର ଯେମିତି ଶୁଭ ଦିନ ମାନଙ୍କରେ ଶୁଭ ସମୟରେ ଅଳତା ଲଗାନ୍ତି, ଆପଣଙ୍କର ସେମିତି କିଛି ଅଛି?
0: ନାଇଁ, ଆମର ଅଳତା ଲଗାନ୍ତିନି, ମେହେନ୍ଦି ଲଗାନ୍ତି ଜେନେରାଲି। ଆଜିକାଲି ସେଟା ମେହେନ୍ଦି ବହୁତ ପପୁଲାର ହେଇଗଲାଣି।
1: ଆଜ୍ଞା, ସମସ୍ତେ ଲଗାଉଛନ୍ତି ଆଜିକାଲି ମେହେନ୍ଦି, କେବଳ ଆଉ ଗୋଟିଏ ଜାଗାରେ ସୀମିତ ହେଇକି ରହିନି, ଅଳତା ଏବଂ ସିନ୍ଦୁର ଆମର ବିବାହିତ ମହିଳା ମାନଙ୍କର ସନ୍ତକ। ସିନ୍ଦୁର ଆପଣଙ୍କର ଲଗାନ୍ତି ସେଠି ନା ନାଇଁ?
0: ବିବାହିତ ସ୍ତ୍ରୀ ମାନେ ସିନ୍ଦୁର ଲଗାନ୍ତି ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି, ସେଟା ମଙ୍ଗଳସୂତ୍ର ହଉଛି କଳାମଣି ଆଉ ସୁନାର ତିଆରି ହୁଏ, ତା ଶେଷରେ ଗୋଟେ ଲକେଟ୍ ବି ଥାଏ,
1: କଳାମାଳି ଆଉ ସୁନାରେ ଗୁନ୍ଥାଏ,
0: ସେଇଟା ମାନେ ସବୁ ବିବାହିତ ମହିଳାମାନେ ସେଟା ପିନ୍ଧିବେ। ଆମେ କୋଉ ମହିଳାକୁ ଦେଖିଲୁ ଯଦି ବାହାରେ ତାର ମଙ୍ଗଳସୂତ୍ର ଅଛି ମାନେ ଆମେ ଚିହ୍ନିବୁ କି ସେ ବାହା ହେଇଛି।
1: ଆଚ୍ଛା,
0: ସେଟା ହଉଛି ଭାରି ଇମ୍ପୋର୍ଟାଣ୍ଟ। ଆମର ଯୋଉ ଗୋଡର ଆଙ୍ଗୁଳିରେ ଗୋଟେ ରିଙ୍ଗ ପିନ୍ଧନ୍ତି,
1: ଆମେ ଯାହାକୁ ଝୁଣ୍ଟିଆ ବୋଲି କହୁ ବା ଗୋଡ ମୁଦି କହୁ,
0: ସେଇଟା ପିନ୍ଧନ୍ତି।
1: ଆପଣ ତ ଅନେକ ଦିନ ରହିଲେ ଓଡ଼ିଶାରେ, ଓଡ଼ିଶାର ପ୍ରତ୍ୟେକ ପର୍ବ ସହିତ ନିଶ୍ଚିତ ଜଡିତ ହେଇଥିବେ। ଆପଣ ମହାରାଷ୍ଟ୍ର ପଳେଇଲେ, କେବେ ଓଡ଼ିଶାର ପର୍ବପର୍ବାଣୀ କଥା ମନେ ପଡ଼େନି ଆପଣଙ୍କର?
0: ଓଡ଼ିଶା କଥା ବହୁତ ମନେ ପଡ଼େ, ଦୁର୍ଗା ପୂଜା, ତାପରେ ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା କଥା ବହୁତ ମନେ ପଡ଼େ। ମହାରାଷ୍ଟ୍ର ଦୁର୍ଗା ଏସବୁ ପୂଜା ଗୁଡା ବହୁତ କମ ସ୍ତରରେ ହୁଏ। ଦୁର୍ଗା ପୂଜା ବେଳେ ଆମେ ଯେମିତି ସମସ୍ତେ ମିଶିକି ପଣ୍ଡାଲ ଯାଉଥିଲେ, ସମସ୍ତେ ଭଲ ଭଲ ଡ୍ରେସ୍ ପିନ୍ଧୁଥିଲେ, ଆମେ ବି ନୂଆ ଡ୍ରେସ୍ ପାଉଥିଲୁ, ସବୁ ଗୁଡା ଏଠି ହୁଏନି।
1: ସେତେବେଳେ ଆପଣଙ୍କର ଓଡ଼ିଶା କଥା ମନେ ପଡ଼େ। ଆପଣ ମହାରାଷ୍ଟ୍ର ପୁଣି ଫେରିଗଲେ କେବେ? ଓଡ଼ିଶାରୁ ଯେତେବେଳେ ମହାରାଷ୍ଟ୍ର ଗଲେ ସେତେବେଳେ ଆପଣଙ୍କ ଭିତରେ କିଭଳି ଅନୁଭବ ହେଇଥିଲା ଆପଣ ଯେତେବେଳେ ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ଏତେ ଦିନ ଏତେ ବର୍ଷ ପରେ?
0: ଆକ୍ଚୁଲି ମୁଁ ଯେତେବେଳେ MBA ପାସ୍ କଲି 1994, ତାପରେ ମୁଁ ଚାକିରି ଖୋଜୁଥିଲି, ଓଡ଼ିଶାରେ ମିଳିଲାନି, ତାପରେ ମୁଁ ବାଙ୍ଗାଲୋର ଗଲି ଚାକିରି କରିବା ପାଇଁ। ବାଙ୍ଗାଲୋରରୁ ମୁଁ ସ୍ୱିଜରଲ୍ୟାଣ୍ଡରେ ଗୋଟେ ବର୍ଷ ଥିଲି, ତାପରେ ଆମେରିକାରେ 3 ବର୍ଷ ଥିଲି, ଆଉ ତାପରେ ଯେତେବେଳେ ଫେରିଲି ମୋତେ ଯୋଉ ପ୍ରୋଜେକ୍ଟ ଥିଲା ଆମ କମ୍ପାନୀରେ ସେଟା ପୁନେରେ ଥିଲା, ସେତେବେଳେ ମୁଁ 2009 ପୁନେରୁ ରହୁଛି ମୁଁ।
1: ତେବେ ଓଡ଼ିଶା କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ମନ ଭିତରେ ରହିଛି?
0: ଓଡ଼ିଶା ମୁଁ ଏପର୍ଯ୍ୟନ୍ତ ରହିଛି ମନେ ଭିତରେ, ଆଉ ସେଟା କେବେ ଯିବନି, କାହିଁକି ଏତେ ବର୍ଷ ରହିଲୁ, ମୋ ସବୁ ସ୍କୁଲ ସାଥିମାନେ ସେଠି ଅଛନ୍ତି, ଆମେ ସବୁ କଣ୍ଟ୍ରାକ୍ଟର ରହୁ, ଆମ କଲେଜ ମୋର ସାଙ୍ଗମାନେ ସବୁ ଆମେ କଣ୍ଟ୍ରାକ୍ଟର ରହୁ।
1: ଖୁବ ସୁନ୍ଦର କଥା କହିଲେ ଆପଣ, ଓଡ଼ିଶା କଥା ମନେ ପକାନ୍ତି, ଓଡ଼ିଶାର ଖାଦ୍ୟ ଆପଣଙ୍କୁ ଭଲ ଲାଗେ, ଓଡ଼ିଶାର ଡାଲମା, ରସଗୋଲା, ଘାଣ୍ଟ ତରକାରୀ ସବୁ ଭଲ ପାଆନ୍ତି। ଆପଣଙ୍କର ଯେତେ ଅନୁଭବ ଅନୁଭୂତି ଓଡ଼ିଶା ସମ୍ପର୍କରେ କହିଲେ, ତା ଛଡ଼ା ମହାରାଷ୍ଟ୍ରର ବିଭିନ୍ନ ପର୍ବରେ ଯୋଉ ବେଶ ପୋଷାକ ପିନ୍ଧନ୍ତି ମହିଳା ପୁରୁଷ ଏବଂ ପିଲାମାନେ ସେ ସମ୍ପର୍କରେ କହିଲେ। ଆମର ଆଜିର ଏଇ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ବେଶଭୂଷା, ଏ ବିଷୟରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା। ତାଙ୍କ ସହିତ ଆଲୋଚନା କରିଥିଲେ ସୁମିତ୍ରା ମହାପାତ୍ର। ଶ୍ରୋତାବନ୍ଧୁ, ଆମେ ଯେଉଁ ଘରେ ବସବାସ କରୁଛୁ ସେ ଘର ଛୋଟ ହେଉ କି ବଡ଼, ଯଦି ସଂସାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ସଦିଚ୍ଛା ଭଲ ପାଇବା ଲାଗି ରହେ, ସେ ସଂସାରର ରଥ ବଢ଼ିଚାଲେ ଆଗକୁ ଆଗକୁ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ସେମାନଙ୍କର ଚଳଣୀ, ଖାଦ୍ୟପେୟ, ପର୍ବପର୍ବାଣୀ, ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଆପଣମାନଙ୍କୁ ଶୁଣେଇ ଆସିଛୁ। ତେଣୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ଭାବରେ ଶୁଣନ୍ତୁ ଆଉ ଚିଠିଟିଏ ଲେଖନ୍ତୁ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନିୟୋଜନ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଏଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଜୁନ୍ ମାସର 28 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସର 28 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଫୋନ୍ ନମ୍ଘରଟି ପୁଣି ଥରେ କହି ରଖୁଛୁ 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ ଗୋଟାଇ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟ

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୀତିଭାରତୀ କ୍ରମରେ ଲୋକଗୀତ। ପ୍ରଥମେ ଶୁଣନ୍ତୁ ସମବେତ କଣ୍ଠରେ ହିମାଚଳ ପ୍ରଦେଶର ପାହାଡ଼ି ଲୋକଗୀତ।

0: ଶୁଣିଲେ ଗୀତିଭାରତୀ କ୍ରମରେ ଲୋକଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: ଚାଷବାସରେ ଜାଣିବା ଗୋପାଳନ ସମ୍ପର୍କରେ। ଗୋପାଳନ ହେଉଛି ଆମ କୃଷି ପ୍ରଧାନ ଓଡ଼ିଶା ତଥା ଭାରତର ଏକ ଅଭିନ୍ନ ଅଙ୍ଗ। ପୁରାଣ କାଳରୁ ଗାଈକୁ ଆମ ସମାଜରେ ମାଆର ଆଖ୍ୟା ଦିଆଯାଇଛି, କେବଳ ଧାର୍ମିକ ଦୃଷ୍ଟିକୋଣରେ ନୁହେଁ, ବରଂ ଅର୍ଥନୈତିକ ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଗୋପାଳନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋପାଳନରୁ ଆମେ ବିଭିନ୍ନ ପ୍ରକାରର ସୁବିଧା ପାଇଥାଉ, ଯେମିତିକି କ୍ଷୀର ଓ ଦୁଗ୍ଧ।

0: ଜାତୀୟ ଦ୍ରବ୍ୟ ଗାଈ କ୍ଷୀର ଏକ ସୁଷମ ଖାଦ୍ୟ। ଏଥିରୁ ଦହି, ଛେନା, ଘିଅ ଓ ମିଠା ପ୍ରସ୍ତୁତ କରାଯାଇ ଭଲ ରୋଜଗାର ମଧ୍ୟ କରାଯାଇପାରିବ। ଜୈବିକ ସାର ଗୋବର ଓ ଗୋମୂତ୍ରରୁ ଉତ୍କୃଷ୍ଟମାନର ଖତ ଓ ଜୈବିକ ସାର ପ୍ରସ୍ତୁତ ହୁଏ, ଯାହା ମାଟିର ଉର୍ବରତା ବୃଦ୍ଧି କରିଥାଏ। କୃଷି କାର୍ଯ୍ୟ ବଳଦମାନଙ୍କୁ ହଳ କରିବା ଓ ଶଗଡ଼ ଟାଣିବା ଭଳି କାର୍ଯ୍ୟରେ ବ୍ୟବହାର କରାଯାଏ। ସେହିପରି ଜୈବ ଗ୍ୟାସ ଗୋବରରୁ ବାୟୋଗ୍ୟାସ ପ୍ରସ୍ତୁତ କରି ରନ୍ଧନ ଗ୍ୟାସ ଓ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ପୂରଣ କରାଯାଇପାରେ। ଯଦି ଆମେ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରିବାକୁ ଚାହିଁବା, ତେବେ ଅନେକ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେପରିକି ଗାଈ ବଂଶ ଚୟନ। ଲାଭଦାୟକ ଗୋପାଳନ ପାଇଁ ସଠିକ୍ ପ୍ରଜାତିର ଚୟନ ଜରୁରୀ। ଓଡ଼ିଶାର ଜଳବାୟୁ ଅନୁସାରେ ବିଞ୍ଛାପୁରୀ ବା ଖରିଆର ଭଳି ଦେଶୀ ଗାଈ ଉପଯୁକ୍ତ। ଅଧିକ କ୍ଷୀର ପାଇଁ ଜର୍ସି କିମ୍ବା ହଲଷ୍ଟନ୍ ଫ୍ରିଜିଆନ୍ ସଙ୍କର ଜାତୀୟ ଗାଈ ପାଳନ କରାଯାଇପାରେ। ତେବେ ଗୋପାଳନ ଦ୍ୱାରା ଆମେ ଅନେକ ପ୍ରକାରର ଉପକାରିତା ତ ପାଇଥାଉ। ସେହିପରି ଗୋବର ସାହାଯ୍ୟରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରସ୍ତୁତ କରାଯାଇପାରିବ। ଏହା ଗ୍ରାମାଞ୍ଚଳରେ ରନ୍ଧନ ଗ୍ୟାସ ଓ ବିଦ୍ୟୁତ୍ର ଆବଶ୍ୟକତା ପୂରଣ କରିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିଥାଏ। ରାସାୟନିକ ମୁକ୍ତ ଚାଷ ଯେମିତିକି ଗୋପାଳନ ଦ୍ୱାରା ପ୍ରାକୃତିକ କୃଷି ବା ନ୍ୟାଚୁରାଲ ଫାର୍ମିଂକୁ ପ୍ରୋତ୍ସାହନ ମିଳେ, ଯାହା ରାସାୟନିକ ସାରର ବ୍ୟବହାର କମାଇ ମାଟି ଓ ଜଳକୁ ସୁରକ୍ଷିତ ରଖିଥାଏ। ତା ସହିତ ଗୁହାଳ ନିର୍ମାଣ ଗାଈମାନଙ୍କ ପାଇଁ ଏକ ସ୍ୱଚ୍ଛ, ପରିଷ୍କାର ଏବଂ ବାୟୁ ଚଳାଚଳ କରୁଥିବା ଘର ଆବଶ୍ୟକ। ଗୁହାଳର ଚଟାଣ ସାମାନ୍ୟ ଢାଲୁ ହେବା ଉଚିତ, ଯେପରି ଗୋମୂତ୍ର ସହଜରେ ନିଷ୍କାସିତ ହୋଇପାରିବ। ଗାଈଙ୍କୁ ମଶା, ମାଛି ଓ ଅତ୍ୟଧିକ ଶୀତ ବା ଗରମରୁ ରକ୍ଷା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ ରହିବା ଦରକାର। ତା ସହିତ ଆମେ ଖାଦ୍ୟ ଓ ପାନୀୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଗାଈଙ୍କୁ ସବୁଜ ଘାସ, ଶୁଖିଲା କୁଟା ଏବଂ ଦାନା ଯେପରିକି ଚକଳ, ପିଡ଼ିଆ, ମକାଗୁଣ୍ଡ ଏସବୁ ସଠିକ୍ ପରିମାଣରେ ଦେବା ଉଚିତ। ଶରୀରରେ ଖଣିଜ ଲବଣର ଅଭାବ ପୂରଣ କରିବା ପାଇଁ ମିନେରାଲ ମିକ୍ସଚର ଦେବା ଆବଶ୍ୟକ। ସବୁବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଜରୁରୀ। ଗୋପାଳନରେ ରୋଗ ନିୟନ୍ତ୍ରଣ ଏକ ସମସ୍ୟା ଦେଖାଯାଇଥାଏ। ନିୟମିତ ବ୍ୟବଧାନରେ ଗାଈମାନଙ୍କୁ ଟିକା ଦେବା ଆବଶ୍ୟକ। ଏହା ସହିତ ଗୋରୁଙ୍କୁ କୃମିନାଶକ ଔଷଧ ଦେବା ମଧ୍ୟ ଅତ୍ୟନ୍ତ ଜରୁରୀ। ଗୋପାଳନରୁ ଆର୍ଥିକ ଉନ୍ନତି ବହୁତ ସାରା ରହିଛି, ଯେପରିକି ଆଜିକାଲି ଗୋପାଳନ କେବଳ ଏକ ପାରମ୍ପରିକ କାର୍ଯ୍ୟ ହୋଇ ରହିନାହିଁ, ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗୋପାଳନ ପାଇଁ ସବ୍ସିଡି ବା ରିହାତି, ବ୍ୟାଙ୍କ ଋଣ ସୁବିଧା ମିଳୁଛି। ଅନେକ ସଂସ୍ଥା ମାଧ୍ୟମରେ କ୍ଷୀର ବିକ୍ରୟ ପାଇଁ ମଧ୍ୟ ଏକ ସୁଦୃଢ଼ ବଜାର ବ୍ୟବସ୍ଥା ରହିଛି। ଗୋପାଳନ ଆମ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ଯଦି ଆଧୁନିକ ଜ୍ଞାନକୌଶଳ ଓ ସଠିକ୍ ଯତ୍ନ ସହିତ ଗୋପାଳନ କରାଯାଏ, ତେବେ ଏହା ଚାଷୀଙ୍କ ପାଇଁ କେବଳ ଭରସା ନୁହେଁ, ବରଂ ଏକ ସ୍ଥାୟୀ ରୋଜଗାରର ପନ୍ଥା ହୋଇପାରିବ। ସଂକ୍ଷେପରେ କହିବାକୁ ଗଲେ, ଗୋପାଳନ କେବଳ ଏକ ଛୋଟ ବ୍ୟବସାୟ ନୁହେଁ, ଏହା ଗ୍ରାମୀଣ ଜୀବନର ବିକାଶ ଓ ଆତ୍ମନିର୍ଭରଶୀଳ ହେବାର ଏକ ସରଳ ମାଧ୍ୟମ।
1: ଶୁଣିଲେ ଆଜି ମଧ୍ୟାହ୍ନର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦ, ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଭଗବାନଙ୍କ ଉପରେ ଖୁବ୍ ଅଭିମାନ କଲେ। କହିଲେ, ହେ ଭଗବାନ, ମୁଁ ମୋ ଜୀବନର ଅଧିକାଂଶ ସମୟ ତୁମକୁ ସମର୍ପଣ କରିଦିଏ। ତୁମ ନାମ ନେଇ ବାଟ ଚାଲେ, ସବୁ କାର୍ଯ୍ୟରେ ତୁମକୁ ଖୋଜେ, ଅଥଚ ତୁମେ ମୋତେ ଏତେ କଷ୍ଟ ଦେଉଛ। ଆଜି ଏହାର ଉତ୍ତର ମୁଁ ତୁମଠାରୁ ଚାହେଁ ଭଗବାନ, ତୁମକୁ ମୋର ଉତ୍ତର ଦେବାକୁ ହିଁ ପଡ଼ିବ। ବହୁତ ସମୟ ବିତିଗଲା, ହେଲେ କିଛି ଉତ୍ତର ମିଳିଲାନି। ଏଣୁ ସେ ନିରାଶ ହୋଇ ଘୋର ଅରଣ୍ୟକୁ ଯିବା ପାଇଁ ପ୍ରସ୍ତୁତ ହେଲା। ରାସ୍ତାରେ ଯାଉ ଯାଉ ସେ ଭେଟିଲା ଜଣେ ସାଧୁ ସନ୍ନ୍ୟାସୀଙ୍କୁ। ସାଧୁଙ୍କୁ ପ୍ରଣାମ ଜଣାଇଲା। ସାଧୁ ବ୍ୟକ୍ତିଙ୍କ ବିରସବଦନ ଦେଖି ଏହାର କାରଣ ପଚାରିଲେ। ଯେତେବେଳେ ସବୁ ବିଷୟ ଜାଣିଲେ, ସେ ତାର ସମାଧାନ ସୂତ୍ରରୁ କହିଲେ, ଠିକ୍ କଥା କହିଛ, ଭଗବାନ ଯଦି କିଛି ଦେବାରେ ବିଳମ୍ବ କରିଛନ୍ତି, ତାହେଲେ ସେ ତୁମକୁ ଆଗକୁ ଖୁବ୍ ଅଧିକ ଦେବେ, ଯାହା ତୁମେ କେବେ ବି ଭାବିନଥିବ। ଏଇତକ ମଧୁର ବାଣୀ ଶୁଣି ଆନନ୍ଦ ମନରେ ବ୍ୟକ୍ତି ଜଣକ ଘରକୁ ଫେରିଲେ। ସତକୁ ସତ ପିଲାଇ ଆଗାମୀ ଦିନରେ ତାଙ୍କର ଖୁବ୍ ପରିବର୍ତ୍ତନ ହେଲା, ଜୀବନ ସୁଖମୟ ହୋଇଉଠିଲା। ବ୍ୟକ୍ତିଟି ଅନୁଭବ କଲେ ଯେ ଭଗବାନ ତାଙ୍କୁ ସାଧୁ ସନ୍ନ୍ୟାସୀ ବେଶରେ ଦେଖାଦେଲେ।

0: ପରିଶ୍ରମ ବିନା ସଫଳତା ପାଇବା ଅସମ୍ଭବ, ଆଉ ସେହି ପରିଶ୍ରମ ବି ନିଜେ ନିଜ ପାଇଁ କରିବା କେହି ଆମ ପାଇଁ କରିପାରିବେ ନାହିଁ। ତେଣୁ ତ ଗୋଟିଏ ପ୍ରବାଦ ଅଛି, କଷ୍ଟ କଲେ କୃଷ୍ଣ ମିଳନ୍ତି। ସତରେ ପିଲାଏ, ଶିକ୍ଷାର୍ଥୀ ଜୀବନ ହେଉଛି ସାଧନାର ସମୟ। ଯେତେ କଠୋର ସାଧନା କରିବା ସେତିକି ସିଦ୍ଧି ଲାଭ କରିପାରିବା। ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ହାସଲ କରିବାର ପ୍ରକୃତ ସମୟ ହେଉଛି ଛାତ୍ର ଜୀବନ। ଜୀବନକୁ ଶୃଙ୍ଖଳିତ, ସଂଯମ, ସମୟାନୁବର୍ତ୍ତୀ, ଶିଷ୍ଟାଚାର ଏଭଳି ଅନେକ ଭଲ ଗୁଣଗୁଡ଼ିକୁ ଆପଣେଇ ଆଦର୍ଶ ଜୀବନଯାପନ ସହିତ ଉତ୍ତମ ନାଗରିକ ହେବାକୁ ଏବେଠାରୁ ଚେଷ୍ଟା କରିବା ଉଚିତ। ଏଭଳି କିଛି ସଫଳତା ପାଇବାକୁ ଚେଷ୍ଟା କରିବାର କଥା ହେବା ଆଜିର ବିଷୟବସ୍ତୁ। କଷ୍ଟ କଲେ କୃଷ୍ଣ ମିଳନ୍ତି। ଚାଲ କଥା ହେବା ଜଣେ ଶିକ୍ଷକଙ୍କ ସହିତ।
1: ସାର୍ ନମସ୍କାର, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
2: ନମସ୍କାର, ମୁଁ ଦେବରାଜ ସେଠୀ, ବିଜ୍ଞାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ଖଇରପୁଟ, ଜିଲ୍ଲା ମାଲକାନଗିରି।
1: ଆଜିର ବିଷୟବସ୍ତୁ ରହିଛି ସାର୍, କଷ୍ଟ କଲେ କୃଷ୍ଣ ମିଳନ୍ତି। ପିଲାମାନଙ୍କୁ କୋଉ ଭଳିଆ ପରିଶ୍ରମ କରିବା ଦରକାର ଯାହାଫଳରେ କି ଭବିଷ୍ୟତରେ ସେମାନେ ଭଲ ମଣିଷଟେ ହେଇପାରିବେ କିମ୍ବା ତାଙ୍କର ପରିଶ୍ରମର ଫଳ ପାଇପାରିବେ?
2: ଶିଶୁ ଅବସ୍ଥାଟି ବା ଶିକ୍ଷାର୍ଥୀ ଅବସ୍ଥାଟି ତା ଜୀବନ ପାଇଁ ଗୋଟେ ଉତ୍ତମ ନାଗରିକ ହେବା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ପ୍ରକୃତରେ ଶିକ୍ଷାର୍ଥୀଟି ତାର କଷ୍ଟର ମୂଲ୍ୟ ଜାଣିବା ନିମନ୍ତେ, ତାକୁ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଥମତଃ ପିତାମାତାଙ୍କର କର୍ତ୍ତବ୍ୟ ରହିଛି, ତାପରେ ଗୁରୁଙ୍କର କର୍ତ୍ତବ୍ୟ ରହିଛି ଏବଂ ସମାଜର ମଧ୍ୟ କର୍ତ୍ତବ୍ୟ ରହିଛି। ପ୍ରଥମତଃ ଆମକୁ ଶିକ୍ଷାର୍ଥୀଟିକୁ ସୂଚାଇ ଦେବାକୁ ପଡିବ, ସେ ଯେମିତି ଅନୁଭବ କରିବ ଯେ ତାର ଭବିଷ୍ୟତ ଜୀବନ ସୁନ୍ଦର ହେବା ପାଇଁ ଏବଂ ତାର ଭବିଷ୍ୟତ ଜୀବନ ଉଜ୍ଜଳମୟ ହେବା ପାଇଁ ତାର ଯୋଉ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଅଛି ସେଥି ନିମନ୍ତେ ସେ ସଦାବେଳେ ପ୍ରଚେଷ୍ଟିତ ରହିବ, ଆଗ୍ରହ ସହକାରେ କାର୍ଯ୍ୟକୁ ନିର୍ବାହ ପାଇଁ ଉତ୍ସାହ ତା ଭିତରେ ଭରିଦେବା ପାଇଁ ଆମେ ତାକୁ ସହାୟତା କରିବାକୁ ପଡିବ।
1: ପ୍ରକୃତରେ ଛୋଟବେଳେ ଗୋଟେ ଲକ୍ଷ୍ୟ ରଖିଥାନ୍ତି ସେମାନେ, ପୁଣି ଏଇ ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷା ଦିଅନ୍ତି ସେତେବେଳେ ଗୋଟେ ଲକ୍ଷ୍ୟ ସ୍ଥିର କରିଦିଅନ୍ତି, କିମ୍ବା ସାଙ୍ଗସାଥୀଙ୍କୁ ନେଇକି କିଛି ଲକ୍ଷ୍ୟ ସ୍ଥିର କରନ୍ତି, ଧୀରେ ଧୀରେ ଲକ୍ଷ୍ୟ ଗୁଡିକ ପରିବର୍ତ୍ତନ ହୁଏ, ତ ସେମାନଙ୍କୁ କୋଉ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡିବ?
2: ବର୍ତ୍ତମାନ ଅଭିଭାବକମାନଙ୍କ ଭିତରେ ଯୋଉ ସ୍ୱପ୍ନଟି ରହୁଛି ସେଇ ସ୍ୱପ୍ନଟି ଲଦି ଦେବା ପାଇଁ ସମସ୍ତେ ଚେଷ୍ଟିତ ହେଉଛନ୍ତି ଶିକ୍ଷାର୍ଥୀ ବା ଛାତ୍ରଛାତ୍ରୀମାନଙ୍କ ଉପରେ, କିନ୍ତୁ ଏହା ପ୍ରଥମରୁ ହିଁ ଭୁଲ। ଆମକୁ ଦୃଷ୍ଟି ଦେବାକୁ ପଡିବ ଯେ ଶିକ୍ଷାର୍ଥୀ ନିକଟରେ କେଉଁ ଗୁଣାବଳୀ ଗୁଡିକ ରହୁଛି, କେଉଁ ବ୍ୟକ୍ତିଗତ ସାମାଜିକ ଗୁଣାବଳୀ ଗୁଡିକ ରହୁଛି, କେଉଁ ଦକ୍ଷତା ଗୁଡିକ ତା ନିକଟରେ ପରିସ୍ଫୁଟନ ହେଉଛି, ତାକୁ ଆଧାର କରିକି ସେ କେଉଁ ଲକ୍ଷ୍ୟଟି ହାସଲ କରିପାରିବ ଏବଂ ତା ଭିତରେ ଆଗ୍ରହ ସେ ଜନ୍ମାଉଅଛି ସେଥିପ୍ରତି ଆମେ ସହାୟତା ଦେବା ଯେମିତି ସେଇ ଲକ୍ଷ୍ୟକୁ ସେ ହାସଲ କରିପାରିବ। କିନ୍ତୁ ଆମେ ଏଇ ଭୁଲ କରିଦେବା ନାହିଁ ଯେ ଅଭିଭାବକମାନଙ୍କ ନିକଟରେ ଯେଉଁ ସ୍ୱପ୍ନଟି ରହିଥାଉଛି

0: ଟିମର ଡାକ୍ତର ହେଇଯାଉ, ସିଭିଲ ସର୍ଭିସ ପ୍ରାପ୍ତ ହେଇଯାଉ, ଏଭଳି ମଧ୍ୟ କେବେ ମଧ୍ୟ ଅଭିଭାବକ ମାନେ ରଖିବା କଥା ନୁହଁ। ଶିକ୍ଷାର୍ଥୀଟିର ଆଗ୍ରହ ଯାହା ରହିଛି ସେଥିପ୍ରତି ଦୃଷ୍ଟି ଦେବା, ଧ୍ୟାନ ପ୍ରଦାନ କରିବା ଏବଂ ସେଥିପ୍ରତି ଯାହା ଆବଶ୍ୟକ ରହିଛି ସେଥିପ୍ରତି ସହାୟତା ଦେଇକି ଆଗକୁ ବଢ଼ିବା ନିମନ୍ତେ ଉତ୍ସାହ ପ୍ରଦାନ କରିବାର ଆବଶ୍ୟକତା ରହିଛି।
1: ସତ କଥା କହିଲେ ସାର୍, ପ୍ରକୃତରେ କଣ ହୁଏ ନା, ଯେତେବେଳେ ପରିବାରରେ ବାପା ମା ଦେଖନ୍ତି ଯେ ଅନ୍ୟମାନଙ୍କର ପିଲାମାନେ ଯଦି ଟିକେ ଅଧିକା ଆଗକୁ ବଢି ଯାଆନ୍ତି ତାହେଲେ ନିଜ ପିଲାଙ୍କ ପ୍ରତି ସେମାନେ ପ୍ରେସରାଇଜ କରନ୍ତି ବା ଜୋର ଜବରଦସ୍ତ କହନ୍ତି ଯେ ଏଇ ପାଠ ପଢେ ଏଇଆ କରେ।

0: ପୁଣି ଆପଣ ପ୍ରଥମରେ କହିଥିଲେ ଯେ ସମାଜର ଗୁରୁ ଦାୟିତ୍ୱ ରହିଛି, ପରିବାରର ଗୁରୁ ଦାୟିତ୍ୱ ରହିଛି, ପୁଣି ଗୁରୁଙ୍କର ଗୁରୁ ଦାୟିତ୍ୱ ରହିଛି। ଆମର ପ୍ରଶ୍ନ ରହିବ ଯେ ଗୁରୁଙ୍କର ପ୍ରକୃତରେ କଣ ଦାୟିତ୍ୱ ରହିଛି?
1: ନିଶ୍ଚିତ ଭାବରେ ଗୁରୁଙ୍କର ସବୁଠୁ ଅଧିକ ମହତ୍ଵପୂର୍ଣ୍ଣ ଅବଦାନ ରହିଛି ଶିକ୍ଷାର୍ଥୀଟି କିଭଳି ଗୋଟେ ଉତ୍ତମ ନାଗରିକ ହେଇପାରିବ। ଶିକ୍ଷାର ଲକ୍ଷ୍ୟକୁ ଯଦି ଆମେ ଦେଖିବା, ଏବେ ଯୋଉ ଏକବିଂଶ ଶତାବ୍ଦୀର ଯୋଉ ଜୀବନ କୌଶଳ ରହିଛି, ଆମକୁ ଜୀବନ କୌଶଳ ଏବଂ ଜୀବିକା କୌଶଳ ଏହାକୁ ସନ୍ତୁଳନ ରକ୍ଷା କରିକି ଆଗକୁ ବଢ଼ିବା ପାଇଁ ପଡିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ସମସ୍ତେ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ଯୁଗ ମଧ୍ୟ ଆଗକୁ ଦ୍ରୁତ ଗତିରେ ବଢୁଛି। ତେବେ ଶିକ୍ଷାର୍ଥୀ ନିକଟରେ କେଉଁ ଦକ୍ଷତାଟି ରହିଛି, ତାହା ଚିହ୍ନିବାର ଗୁରୁ ଦାୟିତ୍ୱ ରହିଛି ଗୁରୁଙ୍କର, ଏବଂ ଏଥିସହିତ ସେ କିଭଳି ଭାବରେ ତାର ମାନସିକ, ଆବେଗିକ, ଶାରୀରିକ ଏହାକୁ ସନ୍ତୁଳନ ରକ୍ଷା କରିକି ଆଗକୁ ବଢ଼ିବ, ସେଥି ନିମନ୍ତେ ମଧ୍ୟ ଗୁରୁ ହିଁ ନିର୍ଦ୍ଧାରଣ କରିବେ। ତତ୍ସହିତ ସେ ଦକ୍ଷତାକୁ ସନ୍ତୁଳନ ରକ୍ଷା କରିବା ନିମନ୍ତେ ଶିକ୍ଷାର୍ଥୀଟିକୁ ସହାୟତା ପ୍ରଦାନ କରିବେ। ନଚେତ ଏହା ହୁଏତ ଯେମିତି ବର୍ତ୍ତମାନ ଦେଖାଯାଉଛି, ଯେଉଁମାନେ ମାର୍କରେ ଅଧିକ ରଖିଥାଉଛନ୍ତି, ଅଥଚ ଦେଖିଲା ବେଳକୁ ସେମାନଙ୍କ ସାମାଜିକ ଆବେଗିକ କ୍ରିୟାରେ ସ୍ଖଳନ ଘଟୁଛି, ଆତ୍ମହତ୍ୟା ପ୍ରବଣ ହେଇଯାଉଛନ୍ତି। ଏହାର କାରଣ ହେଲା ଯେ ସେମାନେ ଆବେଗିକ କ୍ରିୟାଟିକୁ ଏବଂ ସାମାଜିକ କ୍ରିୟାଟିକୁ ସନ୍ତୁଳନ ରକ୍ଷା କରିପାରୁନାହାନ୍ତି। ଆଉ ଏଥିପାଇଁ ମୂଳତଃ ଦାୟୀ ହେଉଛନ୍ତି ଅଭିଭାବକ ଏବଂ ଆମର ସମାଜ ମଧ୍ୟ କେତେକାଂଶରେ ଦାୟୀ। ତେଣୁ ମୂଳତଃ ଆମକୁ ଜୀବିକା କୌଶଳ, ଜୀବନ କୌଶଳକୁ ସନ୍ତୁଳନ ରକ୍ଷା କରିକି ଆଗକୁ ବଢ଼ିବା ପାଇଁ ପଡିବ।
0: ଭଲ କଥାଟି ଆପଣଙ୍କଠୁ ଆମେ ଜାଣିବାକୁ ପାଇଲୁ ଯେ ପିଲାମାନେ ଅଧିକାଂଶ ସମୟ ବିଦ୍ୟାଳୟରେ ହିଁ କଟାନ୍ତି, ତେଣୁ ଗୁରୁଙ୍କର ଦାୟିତ୍ୱ ମଧ୍ୟ ବହୁତ ରହିଛି।

0: ପୁଣି ଆପଣ ଏଠି ଆଉ ଗୋଟେ କଥା କହିଲେ ଯେ ଜୀବନ କୌଶଳ ଆଉ ଜୀବିକା କୌଶଳ, ଏ କଥାକୁ ଆମକୁ ଟିକେ ବିସ୍ତୃତ ଭାବେ ବୁଝେଇ ଦିଅନ୍ତୁ ଯେ ପିଲାମାନେ ଏଇ ଜୀବିକା କୌଶଳ ଆଉ ଜୀବନ କୌଶଳକୁ କିପରି ଭାବେ ଚିହ୍ନିବେ ଆଉ ତାକୁ ନେଇକି ସେମାନେ ଆଗକୁ ବଢ଼ିବେ।
1: ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଖାଯାଉଛି ସମସ୍ତ ଅଭିଭାବକମାନେ ଗୋଟେ ଉଚ୍ଚ ଆଶାକୁ ଆକାଂକ୍ଷାକୁ ମନ ଭିତରେ ଧରିକି ରଖିଥାଉଛନ୍ତି, ଯେମିତିକି ମୋ ପୁଅଟି ସବୁ ଉଚ୍ଚ ପଦପଦବୀରେ ହିଁ କାର୍ଯ୍ୟ କରିବ। କିନ୍ତୁ ଯଦି ତ ଉଚ୍ଚ ପଦପଦବୀରେ ସେ କାର୍ଯ୍ୟ କରିବା ପାଇଁ ସକ୍ଷମ ହେଇଯାଉଅଛି, କିନ୍ତୁ ଦେଖାଯାଉଛି ଯୋଉଟା ଆମର ଜୀବନ କୌଶଳ ଗୁଡିକ ତା ନିକଟରେ ବର୍ତ୍ତମାନର ଯୁଗରେ ଅନେକ ସାମାଜିକ ଚାପ ସୃଷ୍ଟି ହେଉଛି, ତାର ଜୀବନକୁ ନେଇକି ବି ଅନେକ କିଛି ଘାତ ପ୍ରତିଘାତ ଆସୁଛି। ସେ ସମୟରେ ସେ କିଭଳି ଭାବରେ ଯେଉଁ ଜୀବିକାରେ ସେ ନିଜକୁ ସ୍ଥାନିତ କରିଛି ଏବଂ ସେ ଜୀବିକାରେ ଯେଉଁ ସ୍ଥାନିତ କରିଛି ସେଠି ଯେଉଁ ଘାତ ପ୍ରତିଘାତ ଗୁଡିକ ଆସୁଅଛି ତାହା କିଭଳି ନିଜ ଜୀବନକୁ ଗ୍ରହଣ କରିକି ପ୍ରବେଶ କରିକି ନିଜ ଜୀବନ ଭିତରେ ତାକୁ ସନ୍ତୁଳନ ଆଣିବା ନିମନ୍ତେ ଯେଉଁ ଯେଉଁ ଦକ୍ଷତା ଗୁଡିକ ରହିଛି, ଯେମିତିକି ଚାପକୁ ସାମ୍ନା କରିକି ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ଯେଉଁ ଆବଶ୍ୟକୀୟ ଯେଉଁ ଦକ୍ଷତା ଗୁଡିକ ତାକୁ ଗ୍ରହଣ କରିବାଟା ହେଉଛି ତାର ଜୀବନ କୌଶଳ।

କିନ୍ତୁ ଜୀବିକା କୌଶଳ ହେଲା ତାର ଯୋଉ ପରିସର ରହିଛି, ସେ ପରିସର ଭିତରେ ଯେଉଁ ବାଧା ପ୍ରତିବନ୍ଧକ ଗୁଡିକ ଆସୁଛି ତାକୁ କିଭଳି ଭାବରେ ସନ୍ତୁଳନ ରକ୍ଷା କରିବ ଦୁଇଟି ଯାକକୁ, ଏଇଟା ହେଉଛି ତାର ଜୀବିକା କୌଶଳ। ତେଣୁ ବର୍ତ୍ତମାନର ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା, ଜଣେ ବଡ଼ ମଣିଷ ହେଇଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ, ସବୁଠୁ ବଡ଼ କଥା ହେଲା ଭଲ ମଣିଷଟି ହେବା।

0: ପିଲାଟି କେମିତି ହବା ଦରକାର, କେମିତି ନିଜକୁ ଗଠନ କରିବା ଦରକାର, ଯାହାଫଳରେ କି ସେ ଯୋଉ ପରିଶ୍ରମ କରିବ ତାର ସଫଳତା ସେ ପାଇପାରିବ।
1: ବର୍ତ୍ତମାନ ସବୁଠୁ ଗୋଟେ ବଡ ଚ୍ୟାଲେଞ୍ଜ ଆମମାନଙ୍କ ନିକଟରେ ରହିଛି। ଚ୍ୟାଲେଞ୍ଜଟି ହେଉଛି ଏହା ଯେ ଏକବିଂଶ ଶତାବ୍ଦୀରେ ପିଲାଟି ସାମାଜିକ ଗଣମାଧ୍ୟମ, ମୋବାଇଲର ନିକଟତର, ଟିଭିର ନିକଟତର, ଏ ସବୁର ନିକଟତର ହେଇକି ଏବେର କୈଶୋରାବସ୍ଥାର ଶିକ୍ଷାର୍ଥୀମାନେ ରହୁଛନ୍ତି। ତେଣୁ ଏଇଠି ଶିକ୍ଷାର୍ଥୀଟି କିଭଳି ସକାରାତ୍ମକ ଦିଗଟିକୁ ତାର ମାନସିକ ସ୍ତରରେ ସେ ରୁଦ୍ଧିମନ୍ତ କରିପାରିବ, ସେଥିପାଇଁ ସହାୟତା ପ୍ରଦାନ କରିବା ନିମନ୍ତେ ସବୁ ସମୟରେ ଅଭିଭାବକମାନେ ଏବଂ ଗୁରୁଜନମାନେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେମିତିକି ଆମେ ଜେଜେବାପା ମାଆଙ୍କ ବିଷୟରେ କହିବା, ଗାଁ ସମ୍ବନ୍ଧରେ ତାର ସକାରାତ୍ମକ ଦିଗ ଗୁଡିକୁ ଆମକୁ ଦୃଷ୍ଟି ଦେବାକୁ ପଡିବ, ଏବଂ ଆଜିକାଲିର ଶିକ୍ଷାର୍ଥୀମାନଙ୍କୁ ଆମମାନଙ୍କୁ ସୂଚାଇ ଦେବାକୁ ପଡିବ ଯେ ସମାଜ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣ କରିବା ନିମନ୍ତେ ହେଲେ ଆମେମାନେ ସମାଜର ଅଙ୍ଗୀକାରବଦ୍ଧତା ନିମନ୍ତେ ନିଜ ଭିତରେ ଯେଉଁ ଅଙ୍ଗୀକାରବଦ୍ଧତା ସୃଷ୍ଟି କରିବାକୁ ପଡିବ, ସେଥି ନିମନ୍ତେ ଶିକ୍ଷାର୍ଥୀଟିକୁ ଯତ୍ପରଣ ଆସ୍ତେ ଚେଷ୍ଟା କରିବା ନିମନ୍ତେ ଆମକୁ ସହାୟତା ଦେବାକୁ ପଡିବ। ଦେଖନ୍ତୁ, ଶିକ୍ଷାର୍ଥୀଟିର ଦିନଚର୍ଯ୍ୟା କଥା ଯେତେବେଳେ ଆମେ ଚିନ୍ତା କରିବା, ସବୁବେଳେ ଆମକୁ ଧ୍ୟାନ ଦେବାକୁ ପଡିବ ଯେ ବ୍ରାହ୍ମ ମୁହୂର୍ତ୍ତ ଆମେ ଉଠିବା, ନିଜ ଦିନଚର୍ଯ୍ୟାକୁ ଶୃଙ୍ଖଳିତ କରିବା। ଓବେସିଟି ହେଉଛି ବର୍ତ୍ତମାନର ଗୋଟେ ମୂଳ ସମସ୍ୟା। ଯେଉଁ ଖାଦ୍ୟ ଗୁଡିକ ସେ ଗ୍ରହଣ କରିବ, ସେ ଖାଦ୍ୟ ଗୁଡିକ ତାର ମସ୍ତିଷ୍କ ସହିତ ତାର ଶାରୀରିକ ବିକାଶରେ ସହାୟ ହେଉଥିବ, ଏଇଟା ଗୋଟେ ମୁଖ୍ୟ ଜିନିଷ। ଦ୍ୱିତୀୟ ଜିନିଷ, ପ୍ରାର୍ଥନା କରିବା, ଧ୍ୟାନ କରିବା, ଯୋଗ କରିବା, ଗୁରୁଜନ ମାନଙ୍କ ସହିତ ମିଳିମିଶିକ ରହିବା, ଏବଂ ଗୁରୁଜନ ମାନେ ମଧ୍ୟ ସ୍ନେହ, ଶ୍ରଦ୍ଧା, ଆଦରର ସହିତ ସମୟ ପ୍ରଦାନ କରିବା ନିଜର ସନ୍ତାନ ମାନଙ୍କୁ, ସେମାନଙ୍କର ଦୁଃଖ ସୁଖ, ସେମାନଙ୍କର ସବୁ କ୍ରିୟାରେ ସାମିଲ ହେଇକି ଆମେ ତାଙ୍କୁ ପ୍ରେରଣା ଏବଂ ସକାରାତ୍ମକ ମାର୍ଗରେ ହିଁ ନେବା ପାଇଁ ଚେଷ୍ଟା କରିବା। ସେମାନଙ୍କର ଦକ୍ଷତାକୁ କେବେ ବି ଆମେ ସନ୍ଦେହ ଚକ୍ଷୁରେ ଦେଖିବା ନାହିଁ। ସେମାନଙ୍କୁ ଆମେ ଗୋଟେ ନକାରାତ୍ମକ କଥାଟି କହିକି ଗାଳି ପ୍ରଦାନ କରିବା ନାହିଁ, କିନ୍ତୁ ଯଦି କୌଣସି ଭୁଲ ତ୍ରୁଟି ଯଦି ହୋଇଯାଇଛି, କିଭଳି ସେଟା ସକାରାତ୍ମକ ଦିଗରେ ଆସିକି ସ୍ଥାନିତ ହେବ, ସେଥିପ୍ରତି ଅଭିଭାବକମାନେ ହିଁ ସଚେତନ ହେବାର ଆବଶ୍ୟକତା ରହିଛି। ତତ୍ସହିତ ବର୍ତ୍ତମାନର ଯୁଗକୁ ଉପଯୋଗୀ ହେବା ପାଇଁ ହେଲେ ଯାହା ଦେଶ ବିଦେଶର ଖବରକୁ ଜାଣିବା, ଏଥିସହିତ ମହାପୁରୁଷମାନେ ରହିଛନ୍ତି, ବିଜ୍ଞାନ ଧର୍ମୀ ଚିନ୍ତାଧାରାକୁ ବିକାଶ କରିବା, ଅନୁଷ୍ଠାନରେ ଯାହା କିଛି ରହିଛି କାର୍ଯ୍ୟ ସେଗୁଡିକୁ ମଧ୍ୟ ସୁଚାରୁ ରୂପେ ସମୟାନୁବର୍ତ୍ତିତାର ସହ ସମ୍ପାଦିତ କରିବା, ଏଥିପ୍ରତି ଆମକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
0: ବର୍ତ୍ତମାନ ଦେଖାଗଲାଣି ସାର୍, ପିଲାମାନେ ଆଉ ବାହାରକୁ ଖେଳିବା ପାଇଁ ଯାଉନାହାନ୍ତି, ସେମାନେ ସମୟ ବି ପାଉନାହାନ୍ତି, ସାଙ୍ଗସାଥୀଙ୍କ ସହିତ ଭଲ ସମ୍ପର୍କ ବି ସେମାନେ ରଖୁନାହାନ୍ତି। ଯେତିକି ସମୟ ବିଦ୍ୟାଳୟକୁ ଯାଉଛନ୍ତି ସେତିକି ସମୟ କେବଳ ସାଙ୍ଗସାଥୀ ରହନ୍ତି, କିନ୍ତୁ ଆଗକାଳର ଯଦି କଥା ଚିନ୍ତା କରିବା, ସକାଳେ ବିଦ୍ୟାଳୟକୁ ଯାଆନ୍ତି, ପୁଣି ସଞ୍ଜରେ ବିଦ୍ୟାଳୟରୁ ଫେରନ୍ତି, ଆଉ ସଞ୍ଜରେ ବିଦ୍ୟାଳୟରୁ ଫେରିଲା ପରେ କିଛି ଖେଳାଖେଳି କରନ୍ତି, ତ ଏଇଭଳି ସୁଯୋଗ ଆଜିକାଲି ପିଲାମାନେ ପାଉନାହାନ୍ତି, ସେଥିପାଇଁ ବିଦ୍ୟାଳୟ ସ୍ତରରେ କିଛି ବ୍ୟବସ୍ଥା କରାଯାଉଛି।
1: ହଁ, ଇଏ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ଆପଣ ଯୋଉଟା କହିଛନ୍ତି, କାରଣ ଶିକ୍ଷାର୍ଥୀଟିର ଶାରୀରିକ, ମାନସିକ, ଆବେଗିକ ବିକାଶ ନିମନ୍ତେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଆଉ ଗୋଟିଏ କଥାକୁ ଆମକୁ ଧ୍ୟାନ ଦେବାକୁ ପଡିବ, ବର୍ତ୍ତମାନ ଏଠି ଶିକ୍ଷାର୍ଥୀମାନଙ୍କର ଖେଳିବାର ଇଚ୍ଛା ରହିଛି, ବୁଲିବାର ଇଚ୍ଛା ରହିଛି, କିନ୍ତୁ ଅଭିଭାବକମାନେ ହିଁ ସେମାନଙ୍କୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହାଦ୍ୱାରା ଶିକ୍ଷାର୍ଥୀଟିର ସୃଜନାତ୍ମକ ବିକାଶ ବାଧାପ୍ରାପ୍ତ ହେଉଛି। ଯୋଉଟା ସୃଜନଶୀଳତା ଶିକ୍ଷାର୍ଥୀ ନିକଟରେ ରହିଛି, ସେ ଯଦି ଖେଳିବ, ବୁଲିବ, ଗୋଟେ ଖୋଲା ପବନରେ ପ୍ରକୃତି ସହିତ ନିଜକୁ ସାମିଲ କରିବ, ତାର ସୃଜନାତ୍ମକ ଚିନ୍ତନଶୀଳତା ବୃଦ୍ଧି ପାଇବ। ପିଲାମାନଙ୍କ ନିମନ୍ତେ କ୍ରୀଡ଼ାଙ୍ଗନର ବ୍ୟବସ୍ଥା କରାଯାଇଛି, ଯେମିତି ସେଠି ପିଲା

0: ଖେଳିବା ସହିତ ନିଜ ଶିକ୍ଷାକୁ ଗ୍ରହଣ କରିପାରୁଛି, ତାର ମାନସିକ ଶକ୍ତିର ବିକାଶ ନିମନ୍ତେ ମଧ୍ୟ ଖେଳ ମାଧ୍ୟମରେ କିଭଳି ଏକ୍ସରସାଇଜ ହେଇପାରିବ, ବ୍ରେନର ଏକ୍ସରସାଇଜ ହେଇପାରିବ, ସେଭଳି ଭାବରେ କ୍ରୀଡାଙ୍ଗନ ରହିଛି, ଅତି ସୁନ୍ଦର ବ୍ୟବସ୍ଥା କରାଯାଇଛି। ତାହାକୁ ଆମକୁ ଆପଣେଇ ଶିକ୍ଷାର୍ଥୀମାନଙ୍କ ସହିତ ଆହୁରି ଯୋଡ଼ିଲେ ନିଶ୍ଚିତ ଭାବରେ ଶିକ୍ଷାର୍ଥୀମାନଙ୍କର ବିକାଶ ହେଇପାରିବ।
1: ତେବେ ଆପଣ କେବେ ଅନୁଭବ କରିଛନ୍ତି ଆଉ କିଛି କାର୍ଯ୍ୟକ୍ରମ ଯଦି କରାଯାଆନ୍ତା ତାହେଲେ ପିଲାଙ୍କର ଆଉ ଟିକେ ବିକାଶ ହୁଅନ୍ତା, ଆପଣଙ୍କର ନିଜସ୍ୱ ମତାମତ?
0: ଏଥିରେ ଆମର ଯୋଉଟା ଚାରୋଟି କ୍ଲବ ରହିଲା ଏଟା ସାମଗ୍ରିକ ଭାବରେ ବିକାଶ ହେଇପାରୁଛି, କିନ୍ତୁ ଆଉ ଗୋଟେ ଦିଗକୁ ଧ୍ୟାନ ଦେବାର ବହୁତ ଆବଶ୍ୟକତା ରହିଛି। ଯେହେତୁ ବର୍ତ୍ତମାନର ଶିକ୍ଷାର୍ଥୀମାନେ ଆବେଗିକ ଭାବରେ ଅତ୍ୟନ୍ତ କ୍ରିୟାଶୀଳ, ତାହାକୁ ସମ୍ପାଦିତ କରିବା ନିମନ୍ତେ ଅତି ଦ୍ରୁତ ବେଗରେ ଦୌଡ଼ିବା ପାଇଁ ପ୍ରସ୍ତୁତ କରନ୍ତି ନିଜକୁ, କିନ୍ତୁ ତାରି ଭିତରେ ଯଦି ସଫଳତା ସେ ନ ପାଇଲା ତେବେ ସେ ଭାଙ୍ଗି ପଡୁଛି, ଅଧୈର୍ଯ୍ୟ ହେଇଯାଉଛି। ସେଥି ନିମନ୍ତେ ଆମକୁ ସାମାଜିକ ବ୍ୟକ୍ତିଗତ ଗୁଣାବଳୀ ଗୁଡିକର ବିକାଶ ନିମନ୍ତେ ସେମାନଙ୍କୁ ଆହୁରି ସହାୟତା ଦେବାର ଆବଶ୍ୟକତା ରହୁଛି, ଅର୍ଥାତ୍ ସୋସିଆଲ ଏଥିକାଲ ଭ୍ୟାଲୁ କେମିତି ବଢିପାରିବ, ତାହେଲେ ଆହୁରି ଶିକ୍ଷାର୍ଥୀମାନଙ୍କର ସୃଜନଶୀଳତାର ବିକାଶ ହେବା ସହିତ ସେମାନେ ଯୁଗ ସହିତ ତାଳ ଦେଇକି ଆଗକୁ ବଢିବାରେ ସହାୟତା ହୁଅ।

0: ତେବେ ଶେଷରେ ଯିବା ପୂର୍ବରୁ ଆପଣ ପିଲାମାନଙ୍କୁ କଣ ମେସେଜ ଦେବା ପାଇଁ ଚାହିଁବେ? କେଉଁଭଳିଆ ଭାବରେ ପରିଶ୍ରମ କଲେ ହିଁ ସେମାନେ ସଫଳତା ଲାଭ କରିପାରିବେ?
1: ବର୍ତ୍ତମାନ ପରିପ୍ରେକ୍ଷୀରେ ଆମକୁ କେବଳ ଯେ ପୃଥିବୀଗତ ପାଠ ଯୋଉଟା ରହିଯାଇଛି ସେଇଟା କେବଳ ଯେ ଆମେ ଅଧ୍ୟୟନ କଲେ ଶିକ୍ଷାର୍ଥୀଟି ଆଗକୁ ଯାଇପାରିବନି ବା ଛାତ୍ରଛାତ୍ରୀମାନେ ଆଗକୁ ବଢିପାରିବେନି। ଆମର ଯୋଉଟା ପ୍ରେସ୍କ୍ରାଇବ୍ ରହିଛି ସିଲାବସରେ, ପ୍ରେସ୍କ୍ରାଇବ୍ ସହିତ ମଧ୍ୟ ଆମକୁ ସାମାଜିକ ଦିଗ ଗୁଡିକ ଗ୍ରହଣ କରିବା ପାଇଁ ପଡିବ, ରାଜନୈତିକ, କ୍ରୀଡା, ବିଜ୍ଞାନ ଧର୍ମୀ ବାର୍ତ୍ତା ଗୁଡିକ ଜାଣିବା ପାଇଁ ପଡିବ, ଏବଂ ଏଥିସହିତ ଯୋଉଟା ପୃଥିବୀରେ ଯେଉଁ ଘଟଣାବଳୀ ଗୁଡିକ ଘଟୁଛି ସେଗୁଡିକ ମଧ୍ୟ ଆମକୁ ଜାଣିବା ନିମନ୍ତେ ଆଗ୍ରହ ରଖିବା ପାଇଁ ପଡିବ। କାରଣ ବର୍ତ୍ତମାନର ଯେଉଁ ଢାଞ୍ଚା ରହିଛି ଏବଂ ଆମର ଯୋଉଟା ଜାତୀୟ ଶିକ୍ଷାନୀତି ରହିଛି ତାକୁ ଯଦି ଆମେ ଆଧାର କରିବା, ବର୍ତ୍ତମାନର ଶିକ୍ଷାର୍ଥୀଟିଏ ତାର ସାମଗ୍ରିକ ବିକାଶ ହେବା ନିମନ୍ତେ ହେଲେ ବାହାରକୁ ଯିବା ପାଇଁ ପଡିବ ଏବଂ ଦୈନନ୍ଦିନ ଜୀବନରେ ତାକୁ ଯୋଡିବା ପାଇଁ ପଡିବ, ଜୀବନକୁ ଚିହ୍ନିବା ପାଇଁ ପଡିବ, ନିକଟରୁ ଦେଖିବା ପାଇଁ ପଡିବ। ତେଣୁ ଏଥି ନିମନ୍ତେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ତାର ବାପା ମା, ଅଭିଭାବକ ଏବଂ ଗୁରୁଜନ, ତତ୍ସହିତ ସମାଜର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହୁଛି ଶିକ୍ଷାର୍ଥୀଟିକୁ ଆଗକୁ ନେବା ପାଇଁ, ଏବଂ କଠୋର ପରିଶ୍ରମ, ନିଷ୍ଠା, ଅଧବସାୟ ଶିକ୍ଷାର୍ଥୀ ନିକଟରେ ରହିବାର ଆବଶ୍ୟକତା ରହିଛି। ଆଉ ଗୋଟିଏ ମୁଖ୍ୟ ଜିନିଷକୁ ବର୍ତ୍ତମାନ ଦେଖିବା ପାଇଁ ପଡିବ, ବର୍ତ୍ତମାନ ଯେହେତୁ ଆମେ 21st century ସ୍କିଲରେ ଅଛୁ, ପ୍ରତ୍ୟେକ ପିଲାଙ୍କ ହାତରେ ମୋବାଇଲ ରହୁଛି, ଇଣ୍ଟରନେଟ୍ ପାଖରେ ସେମାନେ ପାଇପାରୁଛନ୍ତି, କିନ୍ତୁ ସେଠୁ ଯେଉଁ ଡାଟା ଗୁଡିକ ସେମାନେ ପାଉଛନ୍ତି ଏ ଡାଟା ଚଟାପଟ ପାଇଯାଉଛନ୍ତି। ଯଦି ଆମେ ମହାପୁରୁଷମାନଙ୍କର ଜୀବନୀକୁ ପଢିବା ଏବଂ ଯେଉଁମାନେ ନିଜ ସ୍ଥାନୀୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ରହିଛନ୍ତି, ଆଦର୍ଶ ପୁରୁଷ ରହିଛନ୍ତି, ସେମାନଙ୍କ ବିଷୟରେ ଜାଣିବା, ତାହାକୁ ଆମେ ଯଦି ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି, ଏହା ହେବା ଦ୍ୱାରା ସେମାନଙ୍କ ଭିତରେ ବି ପ୍ରେରଣା ଜନ୍ମିବ। ଏଥିସହିତ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି। ପ୍ରମୁଖ ଭୂମିକା ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇକି ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା ଏବଂ ସ୍ୱାଧ୍ୟାୟ, ନିଜେ କିଭଳି ଭାବରେ ନିଜକୁ ଗଠନ କରିବା, ଗଢିପାରିବା, ସେଥିପ୍ରତି ନିଜେ ହିଁ ଆମକୁ ପ୍ରଚେଷ୍ଟା କରିବା ପାଇଁ ପଡିବ ଏବଂ ଉତ୍ସାହ, ଆଗ୍ରହ ତିଆରି କରିବା ପାଇଁ ପଡିବ।
0: ଶିଶୁଟି ହେଉଛି ଅନୁକରଣ ପ୍ରିୟ, ଅନ୍ୟମାନଙ୍କଠୁ ଭଲ ଭଲ କଥା ମଧ୍ୟ ସେ ଶିଖେ। ବହୁତ ଭଲ ଭଲ କଥା ଜାଣିଲୁ, ପିଲାମାନେ ମଧ୍ୟ ଆପଣଙ୍କର କଥା ଶୁଣି ନିଶ୍ଚିତ ଭାବରେ ଆଗ୍ରହ ପ୍ରକାଶ କରିବେ ଆଗାମୀ ଦିନରେ ଭଲ ପାଠ ପଢି ମଣିଷ ହେବା ପାଇଁ। ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।

ଆଜିର ଜାଣିବା କଥାରେ ପ୍ରଥମେ ଜାଣିବା ଔରଙ୍ଗଜେବଙ୍କ ବିଷୟରେ। ଔରଙ୍ଗଜେବ ଭାରତର ଜଣେ ମୋଗଲ ସମ୍ରାଟ ଓ ଶାହାଜାହାନଙ୍କର ପୁତ୍ର ଥିଲେ। ପିତାଙ୍କୁ ବନ୍ଦୀ କରିବା ପରେ ଔରଙ୍ଗଜେବ 1658 ଖ୍ରୀଷ୍ଟାବ୍ଦରେ ଆଗ୍ରାଠାରେ

ସିଂହାସନ ଆରୋହଣ କରିଥିଲେ। ଷୋଳଶହ ଅଣଷଠିରେ ସେ ଦିଲ୍ଲୀର ମହାସମାରୋହରେ ତାଙ୍କର ଅଭିଷେକ କରାଇ ନିଜକୁ ଆଲମଗିରିର ପୃଥିବୀ ବିଜୟୀ ଉପାଧିରେ ଭୂଷିତ କରାଇଥିଲେ। ଆଉରଙ୍ଗଜେବଙ୍କର ରାଜତ୍ୱ 50 ବର୍ଷ ମଧ୍ୟରୁ ପ୍ରଥମାର୍ଥ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରିବାରେ କଟିଥିଲା। ତାଙ୍କର ରାଜତ୍ୱର ଦ୍ୱିତୀୟାର୍ଥ ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡାର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା। ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ସୀମାବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା। 1661 ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ ସେନାପତି ମିରଜୁ ମଲ୍ଲାଙ୍କ ଆସାମ ଓ କୁଚବିହାର ଜୟ କରିବାକୁ ପଠାଇଥିଲେ। ଆସାମ ଅଭିଯାନରେ ବହୁ ସୈନ୍ୟ କ୍ଷତି ଘଟିଲା ଏବଂ ମିରଜୁ ମୁଲ୍ଲା ପ୍ରାଣତ୍ୟାଗ କରିଥିଲେ। ଏହାପରେ ବହୁକାଳ ଯୁଦ୍ଧ ଚାଲିଲା ଏବଂ ଆସାମର ରାଜା ପରାସ୍ତ ହୋଇ ସନ୍ଧି କଲେ। ମିର୍ ଜୁଲାମଙ୍କ ପରେ ଆଉରଙ୍ଗଜେବଙ୍କର ମାମୁଁ ସାୟସ୍ତ ଖାଁ ବଙ୍ଗର ଶାସକ ଭାବେ ନିଯୁକ୍ତ ହୋଇଥିଲେ। ସେ ଆରାକାନବାସୀ ଓ ପର୍ତ୍ତୁଗୀଜମାନଙ୍କର ଆମ ଦେଶ ଲୁଣ୍ଠନ ବନ୍ଦ କରାଇଥିଲେ। ଆରାକାନର ରାଜାଙ୍କୁ ପରାସ୍ତ କରି ତାଙ୍କର ଚିତ୍ରଗଙ୍ଗ ଜୟ କରିଥିଲେ। ଉତ୍ତର ପଶ୍ଚିମ ଅଞ୍ଚଳର ପାହାଡ଼ିଆ ବିଦ୍ରୋହୀ ଜାତିର ଲୋକଙ୍କୁ ଆଉରଙ୍ଗଜେବ ପରାସ୍ତ କରିଥିଲେ। ଆଉରଙ୍ଗଜେବଙ୍କର ଅନୁଦାର ହିନ୍ଦୁ ନୀତି ବିରୁଦ୍ଧରେ ମଥୁରାର ଜାଠମାନେ ଏବଂ ପଞ୍ଜାବର ସତନାମୀ ସମ୍ପ୍ରଦାୟର ଲୋକମାନେ ବିଦ୍ରୋହ କରିଥିଲେ। ଆଉରଙ୍ଗଜେବ ବହୁ ସୈନ୍ୟ ପଠାଇ ସେମାନଙ୍କର ବିଦ୍ରୋହକୁ ଦମନ କରିଥିଲେ। ଶିଖମାନଙ୍କର ନବମ ଗୁରୁ ତେଗ୍ ବାହାଦୁରଙ୍କୁ ଆଉରଙ୍ଗଜେବ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ତେଗ୍ ବାହାଦୁର ଏଥିରେ ଅସମ୍ମତ ହେବାରୁ ତାଙ୍କୁ 1675 ନୃଶଂସ ଭାବରେ ହତ୍ୟା କରାଯାଇଥିଲା। ଏହାପରେ ଶିଖମାନେ ସେମାନଙ୍କର ଦଶମ ଗୁରୁ ଗୋବିନ୍ଦ ସିଂଙ୍କ ଦ୍ୱାରା ସଂଗଠିତ ଏକ ସାମରିକ ଜାତିରେ ପରିଣତ ହୋଇଥିଲେ। ସେମାନେ ଆଉରଙ୍ଗଜେବ ବଞ୍ଚିବା ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଆକବର ରାଜପୁତମାନଙ୍କ ପ୍ରତି ଉଦାର ନୀତି ଅନୁସରଣ କରିଥିବାରୁ ସେମାନେ ବିଶାଳ ମୋଗଲ ସାମ୍ରାଜ୍ୟ ବିସ୍ତାରରେ ଆକବରଙ୍କୁ ବିଶେଷ ସାହାଯ୍ୟ କରିଥିଲେ। ଆଉରଙ୍ଗଜେବ ରାଜପୁତମାନଙ୍କ ପ୍ରତି ଅନୁଦାର ନୀତି ପ୍ରୟୋଗ କରି ସେମାନଙ୍କୁ ସନ୍ଦେହପୂର୍ଣ୍ଣ ଚକ୍ଷୁରେ ଦେଖିବାରୁ ସେମାନେ ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବାରେ ଲାଗିଲେ। ଆଉରଙ୍ଗଜେବଙ୍କର ସେନାପତି ମାରାବାରର ରାଜା ଯଶୋବନ୍ତ ସିଂହଙ୍କର ମୃତ୍ୟୁ ପରେ ଆଉରଙ୍ଗଜେବ ତାଙ୍କର ବିଧବା ରାଣୀ ଓ ଶିଶୁପୁତ୍ର ଅଜିତ ସିଂଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଇବାକୁ ଇଚ୍ଛା କଲେ ଓ ସେମାନଙ୍କୁ ବନ୍ଦୀ କଲେ। ମାତ୍ର ରାଠୋର ବୀର ଯଶୋବନ୍ତ ସିଂଙ୍କ ମିତ୍ର ଦୁର୍ଗା ଦାସ କୌଶଳରେ ଅଜିତ ସିଂ ଓ ତାଙ୍କ ମାଙ୍କୁ ଉଦ୍ଧାର କରି ମାରବାରର ରାଜଧାନୀ ଯୋଧପୁରକୁ ନେଇଯାଇଥିଲେ। ଏଥିରେ ଆଉରଙ୍ଗଜେବ ଉତ୍ତ୍ୟକ୍ତ ହୋଇ 1669 ମାରବାର ଆକ୍ରମଣ କରିଥିଲେ। ତଥାପି ମାରବାରର ରାଜପୁତମାନେ ଦୁର୍ଗା ଦାସଙ୍କ ନେତୃତ୍ୱରେ ଆଉରଙ୍ଗଜେବଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ ଚଳାଇଥିଲେ। ମିବାରର ରାଜା ରାଜ ସିଂ ମାରବାରର ରାଣୀଙ୍କର ଭାଇ ଥିବାରୁ ସେ ମାରବାରକୁ ଆଉରଙ୍ଗଜେବଙ୍କ ବିରୋଧରେ ସାହାଯ୍ୟ କରିଥିଲେ। ଫଳରେ ଆଉରଙ୍ଗଜେବ ମିବାର ଆକ୍ରମଣ କଲେ। ରାଜପୁତମାନଙ୍କର ଅସୀମ ସାହସ ଓ ରଣକୌଶଳ ଯୋଗୁଁ ଆଉରଙ୍ଗଜେବଙ୍କର ବହୁତ ସୈନ୍ୟ କ୍ଷତି ଘଟିଥିଲା। ଉଭୟ ପକ୍ଷରୁ ବହୁ କ୍ଷତି ହେବାରୁ ରାଜ ସିଂଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ଜୟ ସିଂ ଆଉରଙ୍ଗଜେବଙ୍କ ସହିତ ସନ୍ଧି କରିଥିଲେ। କିନ୍ତୁ ମାରବାରର ରାଜପୁତମାନେ ଆଉରଙ୍ଗଜେବଙ୍କ ମୋଗଲ ସେନା ବିରୋଧରେ ଯୁଦ୍ଧ ବନ୍ଦ କରିନଥିଲେ। ରାଜପୁତନାରେ ଯୁଦ୍ଧ ଚାଲିଥିଲା ବେଳେ ଦାକ୍ଷିଣାତ୍ୟରେ ଶିବାଜୀଙ୍କର ନେତୃତ୍ୱରେ ମରହଟ୍ଟାମାନେ ପ୍ରବଳ ହୋଇଉଠିଥିଲେ। ସେମାନେ ବାରମ୍ବାର ମୋଗଲ ସାମ୍ରାଜ୍ୟ ଲୁଣ୍ଠନ କରିବାରେ ଲାଗିଲେ। ବହୁ ଚେଷ୍ଟା କରି ମଧ୍ୟ ଆଉରଙ୍ଗଜେବ ସେମାନଙ୍କୁ ଆୟତ୍ତ କରିପାରିଲେ ନାହିଁ। ପରିଶେଷରେ ସେ ଶିବାଜୀଙ୍କୁ ସ୍ୱାଧୀନ ରାଜା ବୋଲି ସ୍ୱୀକାର କରିଦେଲେ। 1680 ଶିବାଜୀଙ୍କର ମୃତ୍ୟୁ ପରେ ଆଉରଙ୍ଗଜେବ ମରହଟ୍ଟା ଶକ୍ତି ଧ୍ୱଂସ କରିବା ପାଇଁ 1681 ଦାକ୍ଷିଣାତ୍ୟ ଯାତ୍ରା କଲେ। ସେତେବେଳେ ଦାକ୍ଷିଣାତ୍ୟରେ ଥିବା ବିଜାପୁର ଓ ଗୋଲକୁଣ୍ଡାର ଶାସକମାନେ ସିହା ମୁସଲମାନ ଥିବାରୁ ଆଉରଙ୍ଗଜେବ ମରହଟ୍ଟାମାନଙ୍କ ସହିତ ସେମାନଙ୍କୁ ମଧ୍ୟ ଧ୍ୱଂସ କରିବାକୁ ଇଚ୍ଛା କଲେ। ସେ 1686 ବିଜାପୁର ଓ 1687 ଗୋଲକୁଣ୍ଡା ଅଧିକାର କରିଥିଲେ।

ଏବେ ଜାଣିବା ଆକବରଙ୍କ ବିଷୟରେ। ହୁମାୟୁନଙ୍କର ପୁତ୍ର ଓ ମୋଗଲ ସାମ୍ରାଜ୍ୟର ଜଣେ ସୁଦକ୍ଷ ଶାସକ ଥିଲେ ହୁମାୟୁନ। ଭାରତରେ ମୁସଲମାନ ସମ୍ରାଟମାନଙ୍କର ମଧ୍ୟରେ ଆକବର ସମସ୍ତଙ୍କ ଅପେକ୍ଷା ଟିକିଏ ଉଦାର ଥିଲେ। ତାଙ୍କ ଶାସନ କାଳରେ ଭାରତରେ ସୁଫି ମତବାଦ ଓ ଭକ୍ତି ଧର୍ମର ପ୍ରଭାବରେ ହିନ୍ଦୁ ଓ ମୁସଲମାନମାନେ ପରସ୍କର ପ୍ରତି ଘୃଣା

ଭାବ ତ୍ୟାଗ କରିଥିଲେ। ଶେର ଶାହା ସୁରୀଙ୍କ ଦ୍ୱାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁ ପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ। ସେଠାରେ 1542 ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମଗ୍ରହଣ କରିଥିଲେ। ଜନ୍ମର ବର୍ଷକ ପରେ ପିତାମାତାଙ୍କଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ 2 ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍ମାରି ଓ କାମରାନଙ୍କ ପାଖରେ ରହିଥିଲେ। ସେମାନେ ହୁମାୟୁନଙ୍କୁ ଆଶ୍ରୟ ନ ଦେବାରୁ ସେ ପାରସ୍ୟକୁ ପଳାଇଗଲେ। ପାରସ୍ୟ ସମ୍ରାଟଙ୍କଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାର ଓ କାବୁଲ ଅଧିକାର କଲେ ଏବଂ 1545 ଆକବରଙ୍କୁ ଉଦ୍ଧାର କଲେ। ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ୱାରୋହଣ ଅସ୍ତ୍ରଚାଳନ ପ୍ରଭୃତିରେ ବେଶି ମନ ଦେଉଥିଲେ। 1551 ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତ ହେଲେ। 1554 ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ 1555 ଦିଲ୍ଲୀ ଅଧିକାର କଲେ। 1556 ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କ ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭିଷିକ୍ତ ହେଲେ। ସେତେବେଳେ ଭାରତର ରାଜନୈତିକ ଅବସ୍ଥା ଜଟିଳ ଥିଲା। ଶେର ଶାହାଙ୍କର ବଂଶର ସୁଲତାନ ଆଦିଲ ଶାହାଙ୍କ ମନ୍ତ୍ରୀ ଓ ସେନାପତି ହିମୁ ଖୁବ୍ ପରାକ୍ରମଶାଳୀ ଥିଲେ। ହୁମାୟୁନ ମୃତ୍ୟୁ ଖବର ପାଇ ସେ ବହୁ ସୈନ୍ୟ ନେଇ ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ। ଆକବର ଜାଣିଥିଲେ ରାଜପୁତମାନେ ବଡ଼ ସାହସୀ, ଯୁଦ୍ଧପ୍ରିୟ ଓ ସ୍ୱଦେଶ ବତ୍ସଳ, ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତି ଦ୍ୱାରା ବଶ କରିବା ପାଇଁ ଯତ୍ନ କଲେ। ରାଜପୁତମାନେ ଆକବରଙ୍କର ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ। ଆକବରଙ୍କର ରାଜପୁତ ନୀତି ଦ୍ୱାରା ଅନେକ ରାଜପୁତ ଶାସକ ପ୍ରଭାବିତ ହୋଇଥିଲେ, କିନ୍ତୁ ମିବାରର ରାଜବଂଶ ଆକବରଙ୍କର ବଶତା ସ୍ୱୀକାର କଲେ ନାହିଁ। ସେତେବେଳେ ରାଣା ସଂଗ୍ରାମ ସିଂହଙ୍କର ପୁତ୍ର ଉଦୟ ସିଂ ମିବାରର ରାଣା ଥିଲେ। 1567 ଖ୍ରୀଷ୍ଟାବ୍ଦରେ ମିବାର ରାଜଧାନୀ ଚିତ୍ତୁର ଆକ୍ରମଣ କଲେ। ଉଦୟ ସିଂ ପଳାୟନ କଲେ, କିନ୍ତୁ ରାଜପୁତମାନେ ଜୟମଲ୍ଲ ଓ ପୁତ୍ତା ନାମକ 2 ଜଣ ବୀରଙ୍କ ନେତୃତ୍ୱରେ ଚିତ୍ତୋର ରକ୍ଷା ପାଇଁ ପ୍ରାଣପଣେ ଯୁଦ୍ଧ କରିଥିଲେ। ସେ 2 ଜଣଙ୍କର ମୃତ୍ୟୁ ପରେ ଚିତ୍ତୋରର ପତନ ହେଲା। ଏହାପରେ ରନ୍ଥମ୍ବର, କାଲିଞ୍ଜର, ବିକାନେର, ଜେସଲମେରର ରାଜପୁତ ରାଜାମାନେ ଆକବରଙ୍କର ଅନୁଗତ୍ୟ ସ୍ୱୀକାର କରିଥିଲେ।

0: ଶୁଣିଲେ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ, ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେସେଲ୍ସକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍ପରିକ ବିଶ୍ୱାସ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ।

0: ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ସେସେଲ୍ସ କୂଟନୈତିକ ସମ୍ପର୍କ ଚଳିତ ବର୍ଷ 50 ବର୍ଷ ବାର୍ଷିକୀ ପାଳନ କରୁଛି। ପାରସ୍କରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଜନସମ୍ପର୍କ ଉପରେ ଏହା ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି। ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉଡେ କହିଛନ୍ତି ଜନସଂଖ୍ୟା, ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି ସହାବସ୍ଥାନ, ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାର୍ଥିଓଂ କା ଔର ହମାରେ ଗ୍ରାହକୋ କା କିସି କା ଭି ଶୋଷଣ ନ ହୋ ଏ ସବସେ ପହଲା କାରଣ। ଦୂସରା ସାର୍ଥୀ କା ସମ୍ମାନ ହୋ, ଓ ଆପ୍ ପର ରେଜିଷ୍ଟ୍ରେସନ କେ ଲିଏ ମହତାଜ ନହିଁ ହେ। ଆଜ ମେ ଗର୍ବ ସେ କହତା ହୁଁ ଭାରତ ଟ୍ୟାକ୍ସି କେ ସାଥ ଜୁଡ଼େ ହୁଏ 7 ଲକ୍ଷ ସାର୍ଥୀ ଭାରତ ଟ୍ୟାକ୍ସି କେ ମାଲିକ ହେ ଶେୟାର ହୋଲ୍ଡର।
0: କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000ରୁ ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8ଟି ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍କୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର

0: ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଦେଶର ମୋଟ ରପ୍ତାନୀର ପ୍ରାୟ 50% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ହୋଇଥାଏ। ଉଦ୍ୟୋଗୀଙ୍କ ଉତ୍ପାଦକତା ବୃଦ୍ଧି ଏବଂ ଆନ୍ତର୍ଜାତିକ ଗୁଣବତ୍ତାମାନ ବଜାୟ ରଖିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। କୋଲକାତାର ତାରତାଲା ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 17 ବୃଦ୍ଧି ପାଇଛି। କୋଲକାତାସ୍ଥିତ ଏସ୍ଏସ୍କେଏମ୍ ହସ୍କିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ରେଳବାଇ, ସେନାବାହିନୀ, ଏଲ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ, ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ନୌସେନା ଇରାନ୍ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ଆମେରିକୀୟ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ସେହିସବୁ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବା ନେଇ ଘୋଷଣା କରିଛି। ଇରାନ୍ର ସାମରିକ ମୁଖପାତ୍ର ଇବ୍ରାହିମ୍ ଅଲ୍ ଫିକାର କହିଛନ୍ତି, ଆମେରିକା ଆକ୍ରମଣର ଜବାବ ଦେବା ପାଇଁ ଇରାନ୍ ଉପଯୁକ୍ତ ସମୟ ଏବଂ ସ୍ଥାନକୁ ଅପେକ୍ଷା କରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି, କୌଣସି ପ୍ରକାର ହିଂସାର ସାମରିକ ଜବାବ ଦିଆଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭ୍ୟାନ୍ସ କହିଛନ୍ତି, ଇରାନ୍ ଅସ୍ତ୍ରବିରତି ଚୁକ୍ତି ନାମରେ ସ୍ୱାକ୍ଷର କରିଛି ଏବଂ ଆମେରିକା ଏହାକୁ ସମ୍ମାନ ପ୍ରଦର୍ଶନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା 29 ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16 ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ସମ୍ମିଳନୀରେ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଜିପ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଜି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଇରାନ୍ ଏବଂ ଇଜିପ୍ଟ ମଧ୍ୟରେ ଖେଳ 1-1 ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅପରାଜିତ ରହି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍ ଜିର ଅନ୍ୟ ଏକ ମ୍ୟାଚ୍ରେ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡକୁ 5-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବେଲ୍ଜିୟମ୍ ରାଉଣ୍ଡ 32 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି, ଉତ୍ତର ଆରବ ସାଗର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା 2 ମଧ୍ୟରେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେସେଲ୍ସକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍କରିକ ବିଶ୍ୱାସ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ।
1: Good afternoon. This is Akashvani and I am Anuja Kumar with the Midday News. The headlines. Prime Minister Narendra Modi to arrive in Seychelles in a short while on a 3-day state visit, describes Seychelles as a valued maritime neighbor and a key partner in India's vision Mahasagar. U.S. Secretary of State Marco Rubio says Trump administration views India as one of United States' closest strategic partners, sharing common values and

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଟିଏମ୍ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଜୁନ୍ ମାସର 28 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସର 28 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଫୋନ୍ ନମ୍ଘରଟି ପୁଣି ଥରେ କହି ରଖୁଛୁ 06854230690। ଏହି ସୂଚନାଟି ଏତିକିରେ ଶେଷ ହେଲା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ହିରୋ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ରେଶ୍ମା, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀ କାରିଗର ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ଜଡ଼ିତ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏକ ସଶକ୍ତ ଓ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୟାସ ଯୋଗୁଁ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହ ନୂତନ ଜୀବିକା ଓ ରୋଜଗାର ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକାଶ ଲାଭ କରୁଥିବା କହିଛନ୍ତି ଉଦ୍ୟୋଗୀ ସ୍ୱାତିକ ସ୍ୱାଇଁ।
1: ଗୋଟେ ସମାଗତ ସପୋର୍ଟରେ ନିଶ୍ଚିତ ଭାବରେ ଓଡ଼ିଶାରେ ସେ ଇକୋସିଷ୍ଟମ ତିଆରି ହେଉଛି। ଆଗାମୀ ଦିନରେ ଏମ୍ଏସ୍ଏମ୍ଇର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ ବୋଲି ମୁଁ ଆଶା କରୁଛି ଏବଂ ଓଡ଼ିଶାର ଅଗଣିତ ଏଣ୍ଟରପ୍ରେନିୟର୍ସ ମାନଙ୍କୁ ଏବଂ ଯେଉଁମାନେ ଚାହୁଁଛନ୍ତି କିଛି ନା କିଛି ଗୋଟେ ନିଜ ଗୋଡ଼ରେ ଛିଡ଼ା ହେଇ କରିବା ପାଇଁ ମୁଁ ସେମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଉଛି ଯେ ସମସ୍ତେ ମିଶିକି ଆସନ୍ତୁ ଗୋଟେ ନୂଆ ଓଡ଼ିଶା ଗଢ଼ିବା।
0: ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ପାର୍କର ଉଦ୍ଘାଟନ କରିବେ। ଏହା ସହିତ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି।

ପରେ ଜଗୁଥିବା ପ୍ରଦାନ କରିବେ। ଜଣାପଡ଼ିଛି ଅପରାଧ ସମନ୍ୱୟ କେନ୍ଦ୍ର।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଜୁଆନ କଥାରେ ଶୁଣିବେ କ୍ଷୁଦ୍ର ବ୍ୟବସାୟୀ ପାଇଁ ସରକାରୀ ସହାୟତା ଯୋଜନା ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ କ୍ଷୁଦ୍ର ମଧ୍ୟମ ଧରଣ ଶିଳ୍ପରୁ ଲାଭ। ପରେ ଭେଟଘାଟରେ ଶୁଣିବେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ସମ୍ପର୍କରେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଜିଲ୍ଲା ଶିଳ୍ପ କେନ୍ଦ୍ରର କାମ କାଇଟା। ସନ୍ଧ୍ୟା 6:20ରେ ରହିଛି ଶ୍ରୀମଦ ଭାଗବତ। ସନ୍ଧ୍ୟା 6:30ରେ କେତୋଟି ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ମାନ୍ନା ଡେ ଏବଂ ଏମ୍ଏସ୍ ଶୁଭଲକ୍ଷ୍ମୀ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55ରେ। ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କ।

ଏବଂ ରାତି 7:30ରେ ବନାନୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ। ରାତି 8:00ରେ ରାତି 7:30ରେ ଶୁଣିବେ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15ରେ ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ମଧୁମେହର କାରଣ ଓ ତା'ର ପ୍ରତିକାର ଉପରେ ଏକ ସାକ୍ଷାତକାର, ପରେ ସଠିକ୍ ସମୟରେ ଟିକାକରଣ ଉପରେ ସ୍ୱାସ୍ଥ୍ୟ ସୂଚନା। ରାଗ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:35ରେ, ଏଥିରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ ଶୁଣିବେ। ରାତି 9:30ରେ ରହିଛି ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ଓ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ଦିନ 2:47:40। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିବେ ଅପରାହ୍ନ 5:00ରେ, ସେତେବେଳେ ଯାଇ ଆମର ଏଫ୍ଏମ୍ର 103.6 MHz ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ବେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ର 103.6 megahertzରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ସାନ୍ଧ୍ୟ ଅଧିବେଶନର ପ୍ରାରମ୍ଭରେ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ।

0: ଏରେ ତନୁ ଯା, ମତେ ଆଜି ଚାକିରି ମିଳିଗଲା।
1: ହଇ କି ଏ ବଢିଆ ତ, ହେଲେ ମିଠା ଗୋଟେ ଦେ ପରା।
0: ଦେବା ଯେ, ତୁ କହ ତ ଫାଷ୍ଟ, ତୁଇ କି ପାଇଁ ଚାକିରି କରୁନୁ ଏତିକି ପାଠ ପଢିକି?
1: ତୁଇ ତ ଜାଣିଛୁ ମତେ ସେ ଚାକିରି ପାଖରେ ଇଚ୍ଛା ନାହିଁ। ହେ, ପାଠ ପଢିଲେ ଖାଲି ଚାକିରି ଏକା କରିବାର ଅଛି କି? ମୋର ଡ୍ରିମ୍ ହଉଛି ମୁଇଁ ନେଇକି ଭଲ ବିଜନେସ୍ ଗୋଟେ କରିବି, ନୂଆ ଷ୍ଟାର୍ଟଅପ୍ ଗୋଟେ କରିବି, ଏମିତି ବିଜନେସ୍ ଷ୍ଟାର୍ଟଅପ୍ ଏଗୁଡ଼ାକ ମତେ ବେଶୀ ଇଚ୍ଛା। ମୁଁ ସେଟା କରିବି, ଏବେ ଷ୍ଟାର୍ଟ ବି କରୁଛି ଧୀରେ ଧୀରେ ମୁଁ।
0: ହଇ କି ହେଲେ ତୁ ଲୋକମାନଙ୍କୁ ଚାକିରି ଦବୁ ପରା ତୋ ଷ୍ଟାର୍ଟଅପ୍ରେ?
1: ସେଟା ତ ହବ ଆକା, ମତେ ତ ସିନ୍ଧିଆ ଇଚ୍ଛା। ମୁଁ ନିଜେ ଷ୍ଟାର୍ଟଅପ୍ କରିବି ଆଉ ଅନ୍ୟମାନଙ୍କୁ ଚାକିରି ଦେବି, ନା କି ମୁଁ ଚାକିରି କରିବି। ହଉ ହେଲା, କିଏ ଚାକିରି କରିବ କିଏ ଚାକିରି ଦବ ସେଟା ପରେ କଥା ହବା, ଆଜିର ଜୁଆନ କଥାକୁ ଆଗକୁ ବଢେଇବା।
0: ହଁ ଚାଲେ ବଢେଇବା। ସ୍ୱାଗତ ଭାଇ ଆରି ଭଉଣୀମାନ, ଆଜିର ଜୁଆନ କଥା କାର୍ଯ୍ୟକ୍ରମ।

0: ହେଲେ ତନୁ ଯା, ତୁଇ କହୁଛୁ ଷ୍ଟାର୍ଟଅପ୍ କରିବି ଷ୍ଟାର୍ଟଅପ୍ କରିବି, ସେ ଷ୍ଟାର୍ଟଅପ୍ ବୋଲେ କିସ୍ଟା ମୋତେ କହ ତ ତାର ବିଷୟରେ।
1: ତୁ ଜାଣିନୁ କି ସେଟା ପାଇଁ, ଆଉ ତୁ ଜାଣିଲେ ତୁ ମିଶରେ ସେଟା ଆଗ କରିବି ବୋଲି କହିବୁ। ଦେଖେ, ଷ୍ଟାର୍ଟଅପ୍ ଇଣ୍ଡିଆ ବୋଲି ଗୋଟେ ୱାର୍ଡ ଅଛି। ଷ୍ଟାର୍ଟଅପ୍ ଇଣ୍ଡିଆ ହଉଛି ଭାରତ ସରକାରଙ୍କ ଗୋଟେ ନୂଆ ପ୍ରମୁଖ ଯୋଜନା, ଯୋଉଟା କି 16 ଜାନୁଆରୀ 2016 ଆରମ୍ଭ ହେଇଥିଲା। ଆର ଉଦ୍ଦେଶ୍ୟ ହଉଛି ନୂଆ ଉଦ୍ୟମକୁ ପ୍ରୋତ୍ସାହନ ଦେବା, ଆହୁରି ନୂତନ ଚାକିରି ତିଆରି କରିବାଟା, ଆହୁରି ଦେଶର ଆର୍ଥିକ ବିକାଶକୁ ବଢାଇବାଟା। ଏଇ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମର ଭଳିଆ ଯୁବପିଢ଼ିମାନେ ଅଛନ୍ତିନି କି, ତାଙ୍କମାନଙ୍କୁ ସ୍ୱାବଲମ୍ବୀ କରାହବ, ଆହୁରି ତାର ସାଙ୍ଗରେ ଦେଶର ଅର୍ଥନୀତି ମଧ୍ୟ ସୁଦୃଢ଼ ହେଇପାରିବ। ତାହିଁରେ ଯୋଉ ଟ୍ୟାକ୍ସ ଅଛି ତାହିଁରେ ମଧ୍ୟ ଛାଡ଼ ହବ, ଆଉ ସରକାରୀ ଅନୁଦାନ, ଋଣ ସୁବିଧା, ସରକାରୀ ଟେଣ୍ଡରରେ ଅଂଶଗ୍ରହଣର ସୁଯୋଗ, ପରାମର୍ଶ ଓ ମାର୍ଗଦର୍ଶକର ସୁବିଧା, ଏଇ ସବୁ ସୁବିଧା ହବ ଏଇ ଷ୍ଟାର୍ଟଅପ୍ ଇଣ୍ଡିଆରେ। ହେଲେ ବୁଝିଲ ତ ଷ୍ଟାର୍ଟଅପ୍ ଇଣ୍ଡିଆ ବୋଲେ କଣ?
0: ହଇ ରେ ତନୁଜା, ଏବେ ବୁଝିଲି ଷ୍ଟାର୍ଟଅପ୍ ଇଣ୍ଡିଆ ବୋଲେ କିଟା।
2: ମୁଇଁ ଚାକିରି କରି ବେକାର କଲି ପରା ରେ ତନୁଜା।
1: ହଁ ଦେଖେ, ତୁ ଚାକିରି କରେ ନାଇଁ ବୋଲେ ମିଶିକି ବିଜନେସ୍ କରିବା ଆଉ।
2: ହଉ ହଉ।
1: ହେଲେ ଆଜି ଗୋଟେ ଏମିତିକା ବିଜନେସ୍ ବିଷୟରେ କଣ ଗୋଟେ ଦିନ ପରା, ଏମିତି କଣ ଡେ ପରାଟା?
2: କି ଦିନ ଆଜି
1: ଜାଣିନୁ କି?
2: ନାଇଁ
1: ଟିକେ ଭାବେ ତ।
2: ହଁ ହଁ, ମନ ପଡ଼ିଲା ମନ ପଡ଼ିଲା, ଆଜି MSME ଡେ, ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ଦିବସ, ଯୋଉଟା କି ପ୍ରତିବର୍ଷ June 27 ଦିନ ପାଳନ କରାଯିବ। ଏହି ଦିବସକୁ ୟୁନାଇଟେଡ୍ ନେସନ 2017 ଘୋଷଣା କରିଥିଲେ। ଇଟା ଦେଶର ଆର୍ଥିକ ଉନ୍ନତି ସହିତ ରୋଜଗାର ସୃଷ୍ଟି କରିବ, ତା ସହିତ ଏଟା ଦେଶର ଆର୍ଥିକ ପରିସ୍ଥିତିର ମେରୁଦଣ୍ଡ ଭାବେ କାର୍ଯ୍ୟ କରୁଛି। ଏଠି ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ମିଳୁଛି, ତା ସହିତ ରପ୍ତାନୀ ବୃଦ୍ଧି ଓ ଗ୍ରାମୀଣ ବିକାଶରେ ସହାୟତା ହେଉଛି। ଏଟା ନୂତନ ଉଦ୍ୟମ ଓ ନବସୃଜନକୁ ପ୍ରୋତ୍ସାହନ ଦେଉଛି।
1: ହେଲେ MSME ବୋଲେ ଏଟା ତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ପାଇଁ।
2: ହଁ
1: ହେଲେ ଏଇ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ପାଇଁ କଣ ଏମିତି ସରକାର ସାହାଯ୍ୟ କରୁଛନ୍ତି ନା ନାଇଁ?
2: କରୁଥିବେ ନା।
1: ତୁ ହେଲେ ଭଲସେ ଜାଣିନୁ କି?
2: ନାଇଁ ଜାଣିନାଇଁ।
1: ହଉ, ହେଲେ ମୁଁ ଜଣଙ୍କୁ ପଚାରୁଛି ଆଉ ତାଙ୍କଠୁ ଶୁଣିବା ତାଙ୍କ କଣ କହୁଛନ୍ତି ବିଷୟରେ।
3: ଜୁଆନ ନାନୀ
4: ନମସ୍କାର।
3: ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣଙ୍କର ପରିଚୟ?
4: ମୁଁ ନମିତା କୁମାରୀ ତ୍ରିପାଠୀ, ଆମର ନ୍ୟାସନାଲ ରୁରାଲ ଲାଇଭଲିହୁଡ ମିଶନ ଅନ୍ତର୍ଗତ ପଞ୍ଚାୟତ ସମିତି ଜୟପୁରରେ ମୁଁ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ।
3: ହେଲେ ଆଜିର ବିଷୟ ହେଉଛି କ୍ଷୁଦ୍ର ବ୍ୟବସାୟ ପାଇଁ ସରକାରୀ ସହାୟତା ଯୋଜନା। ଓଡ଼ିଶାରେ କ୍ଷୁଦ୍ର ବ୍ୟବସାୟ ପାଇଁ ପ୍ରମୁଖ ସରକାରୀ ଯୋଜନା ଯାକ କଣ ଅଛି?
4: ମୁଁ ଏ ପରିପ୍ରେକ୍ଷୀରେ କହିବାକୁ ଚାହୁଁଅଛି ଯେ କ୍ଷୁଦ୍ର ବ୍ୟବସାୟୀ ଆଜିକାଲି ଗୋଟେ ବହୁତ ବଡ଼ ମେରୁଦଣ୍ଡ ସରକାରଙ୍କ ନିମନ୍ତେ, କାହିଁକି ଏଇଟା ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବାରେ ଆମର କ୍ଷୁଦ୍ର ବ୍ୟବସାୟୀ ମାନେ ବହୁତ ବଡ଼ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ତ ଏ ପରିପ୍ରେକ୍ଷୀରେ ଆମ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟ କରୁଅଛି। ମୁଖ୍ୟତଃ ଆମର ଯୋଉ MSME ସେକ୍ଟର ଅଛି, ମାଇକ୍ରୋ ସ୍ମଲ ଆଣ୍ଡ ମିଡିୟମ ସାଇଜ ଏଣ୍ଟରପ୍ରାଇଜେସ, ଯୋଉ ମାଧ୍ୟମରେ କି ବ୍ୟାଙ୍କ ସହିତ ସଂଯୋଗୀକରଣ କରି ଆମର ଏକ୍ଜିଷ୍ଟିଂ ମାନେ ସ୍ଥାୟୀ ୟୁନିଟ୍ କିମ୍ବା ନୂଆ ୟୁନିଟ୍ କରିବା ପାଇଁ ସରକାରଙ୍କର ବହୁତ ନୂତନ ପଦକ୍ଷେପ ଅଛି, ଯୋଉଦ୍ୱାରା କି ସେମାନେ ଆର୍ଥିକ ସହାୟତା 7% to 12% ଇଣ୍ଟରେଷ୍ଟ ମାଧ୍ୟମରେ ଦେଇଥାନ୍ତି।
3: ହେଲେ ନାନୀ, ଏଇ ସରକାରୀ ଯୋଜନା ଗୁଡିକର ମୂଳ ଉଦ୍ଦେଶ୍ୟ କଣଟା?
4: ହଁ, ସରକାରୀ ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା, ପୂର୍ବରୁ ଆମର ଯେମିତି ଲୋନ୍ ପାଇଁ ଗୋଟେ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଗୋଟେ ମା କିମ୍ବା ୟୁଥ ସେମାନେ କଣ ମହାଜନ କାରବାର ପାଇଁ ଯାଉଥିଲେ କିମ୍ବା ନିଜର ସୁନା ବନ୍ଧକ ରଖି ବହୁତ ଉଚ୍ଚ ଋଣ ଇଣ୍ଟରେଷ୍ଟ ଦେଉଥିଲେ, ତ ସେଇ ସବୁ ଜିନିଷକୁ ସରକାର କଣ କଲେ ମୂଳ ପୋଛ କରିବା ନିମନ୍ତେ ତାଙ୍କ ଘର ପାଖରେ କିମ୍ବା ଆମର ଗ୍ରାମୀଣ ବ୍ୟାଙ୍କ ହଉ, ନ୍ୟାସନାଲାଇଜ୍ଡ ବ୍ୟାଙ୍କ ହଉ, ସବୁ ବ୍ୟାଙ୍କ ମାଧ୍ୟମରେ ଆମର ବିନା ପ୍ରୋସେସିଂ ମାନେ ଛୋଟ ମୋଟ ପେପର ୱାର୍କ ଦ୍ୱାରା ଅତି ଶୀଘ୍ର ଡକୁମେଣ୍ଟ ପ୍ରୋସେସିଂ ଏତେ ଲିଙ୍ଗରିଂ ନ ହୋଇ ଅତି ଶୀଘ୍ର ହାତ ପାହାନ୍ତାରେ ଏକ୍ଜିଷ୍ଟିଂ ୟୁନିଟ୍ କିମ୍ବା ନୂଆ ୟୁନିଟ୍କୁ ଦେଖି ଆର୍ଥିକ ସହାୟତା ଦିଆ କରୁଛନ୍ତି। ତ ଏଠି ହଉଛି ଆମର ସରକାର ଆଉ ଉଭୟ ଯେ ୟୁଥ ନେବା

0: ବ୍ୟକ୍ତି ଆଉ ସରକାର ଦୁଇ ଜଣ ଯାକର ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂରେ ସୁବିଧାରେ ଆର୍ଥିକ ସହାୟତାଟା ଘର ପାଖରେ ମିଳିଯାଉଛି।
1: ଆଚ୍ଛା, ହେଲେ ଯୋଉ ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି ତା ପାଇଁ ସରକାର କେମିତିରେ ସାହାଯ୍ୟ କରୁଛନ୍ତି?
0: ହଁ ଦେଖନ୍ତୁ, ଆମର ଗୋଟେ ହଉଛି ଏକ୍ଜିଷ୍ଟିଂ ୟୁନିଟ କହିବେ, ମାନେ ଯୋଉଟେ ମା ଯଦି ମୁଁ ଗୋଟେ ଉଦାହରଣ ଦେବି, ତା ପାଖରେ 10ଟା ମେସିନ୍ ଅଛି, ଭଲ ୟୁନିଟ ଚାଲିଛି, ଗ୍ରୋ କରିଛି। ଆଉ ଯଦି ସେ ଚାହୁଁଛି ଅଧିକା ନୂତନ ମେସିନ୍ ଆଣିବ, ସିଲେଇ ମେସିନ୍ କଥା କହିଲେ, ପିକୋ ମେସିନ୍ ହଉଛି, ଇଣ୍ଟରଲକ୍ ମେସିନ୍ ହଉଛି, ହାଇ ସ୍ପିଡ୍ ମେସିନ୍ ରହୁଛି, ତ ତା ପାଖରେ ପୁରୁଣା କୌଶଳର ମେସିନ୍ ରହୁଛି, ଆଉ ସେ ଆଡ୍ କରିବାକୁ ଚାହୁଁଛି 10ଟା।

0: ବିଜନେସ୍, ଗଭର୍ଣ୍ଣମେଣ୍ଟ ସେଇ ପ୍ରୋଜେକ୍ଟ ରିପୋର୍ଟକୁ ଆନାଲିସିସ୍ କରି ତାକୁ କନସିଡର କରି କନ୍ଭିନ୍ସ ହେଲେ ସେମାନେ, ଆଉ ଗୋଟେ କଥା ରହୁଛି ଏମ୍ଏସ୍ଏମ୍ଇ ସେକ୍ଟରରେ ଆମର 35% ପର୍ଯ୍ୟନ୍ତ ସବସିଡି ରହୁଛି, 15-35 ପର୍ଯ୍ୟନ୍ତ ଟୋଟାଲ ପ୍ରୋଜେକ୍ଟ କଷ୍ଟ ଉପରେ ସବସିଡି ରହୁଛି, ଆଉ ଇଣ୍ଟରେଷ୍ଟ ସେମାନଙ୍କର 7-12%। ଏକ୍ଜିଷ୍ଟିଂ ୟୁନିଟ୍କୁ ମଧ୍ୟ ଗୋଟେ ମେନ୍ ଷ୍ଟ୍ରିମ୍କୁ ଆଣିବା ପାଇଁ ଆମର ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ମିଳିଯାଉଛି, କିମ୍ବା ଗୋଟେ ପିଲା ଯଦି ସିଲେଇ ଶିଖିଛି କୌଣସି କାରଣବଶତଃ ଆର୍ଥିକ ସ୍ୱଚ୍ଛଳ ନାହିଁ, ତ ନୂଆ ଫ୍ରେସର ମାନଙ୍କ ପାଇଁ ମଧ୍ୟ ନ୍ୟୁ ୟୁନିଟ୍ କରିବା ପାଇଁ ମଧ୍ୟ ଏମ୍ଏସ୍ଏମ୍ଇ ସେକ୍ଟର ସେମାନଙ୍କୁ ଋଣର ବନ୍ଦୋବସ୍ତ କରା ଦିଆଯାଉଛି। ଆଉ ଆମର ପଞ୍ଚାୟତ ସମିତି ତରଫରୁ ଯଦି ଗୋଟେ ଲେଡିସ୍ କରୁଛି ମାନେ ସିଲେଇ କରୁଛି କିମ୍ବା ଗୋଟେ ବ୍ୟାଙ୍କିଂ ପଏଣ୍ଟ ଓପନ୍ କରିବା ପାଇଁ ଚାହୁଁଛି, ତ ପଞ୍ଚାୟତ ସମିତି ତରଫରୁ ଆମର ଯଦି ଏକ୍ଜିଷ୍ଟିଂ ରହୁଛି ଆମେ ଷ୍ଟଲର ବ୍ୟବସ୍ଥା ବି କରିଦେଉଛୁ, କିମ୍ବା ତାଙ୍କ ଘରେ ଯଦି କୌଣସି ପ୍ରକାର ରୁମ୍ ଅଛି ତ ଆମେ ତାକୁ ବ୍ୟାଙ୍କ ସହିତ ସଂଯୋଗୀକରଣ କରିକି ଆର୍ଥିକ ମାନଦଣ୍ଡ ସୁଦୃଢ ନିମନ୍ତେ ବ୍ୟାଙ୍କ ଋଣ ଏମ୍ଏସ୍ଏମ୍ଇ ତରଫରୁ କରେଇ ଦେଉଛୁ।
1: ଆଚ୍ଛା, ହେଲେ ଯୋଉ ବ୍ୟାଙ୍କ ଋଣ ମିଳୁଛି ବିନା ବ୍ୟାଙ୍କ ଗ୍ୟାରେଣ୍ଟି ଋଣ ପାଇବା ପାଇଁ କଣ ବ୍ୟବସ୍ଥା ଅଛି କି?
0: ହଁ, ଏକ୍ଚୁଆଲି ଆମର ଯୋଉ ବହୁତ ସ୍କିମ୍ ଅଛି ଆଜିକାଲି ତ ବ୍ୟାଙ୍କିଂ ସେକ୍ଟରରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ କରୁଛନ୍ତି, ଆମର ଲକ୍ଷପତି ଦିଦି ସ୍କିମ୍ ରହୁଛି, ବିଭିନ୍ନ ବ୍ୟାଙ୍କରେ ବିଭିନ୍ନ ନା ଅନୁସାରେ ସେ ସ୍କିମ୍ ଯାକ ରହୁଛି, ଯୋଉଟାକି 1,00,000-5,00,000-10,00,000 ପର୍ଯ୍ୟନ୍ତ ସେମାନଙ୍କୁ ଋଣ ଦିଆଯାଉଛି ଇଣ୍ଡିଭିଜୁଆଲ ମାନେ ଲେଡିସ୍, ସ୍ପେଶିଆଲି ଲେଡିସ୍ ମାନଙ୍କ ପାଇଁ ଇଣ୍ଡିଭିଜୁଆଲ ଦିଆଯାଉଛି। ତା ବାଦେ ୟୁଥ୍ ମାନେ ଯୋଉ ମୋବାଇଲ ରିପେୟାରିଂ, ସାଇକେଲ ରିପେୟାରିଂ କିମ୍ବା ଅଲଗା କିରାଣା ସପ୍ ଏଇଯାକ ପାଇଁ ମଧ୍ୟ ଋଣ ଦିଆଯାଉଛି, କିନ୍ତୁ ସେମାନଙ୍କର ସିବିଲ୍ ସ୍କୋର ଯୋଉଟା ରହୁଛି ତାଙ୍କର ଋଣ ଲେଣ ଦେଣ ସ୍କୋରଟା, ଯେମିତିକି ବ୍ୟାଙ୍କ ସହିତ ପୂର୍ବ ବ୍ୟାଙ୍କ କିମ୍ବା ପୂର୍ବ ଋଣରେ ସେମାନେ କୌଣସି କ୍ଷେତ୍ରରେ ଖିଲାପି କରିନଥିବେ, ତାଙ୍କର କ୍ରେଡିଟ୍ କଲଚର ସିଷ୍ଟମ ଯୋଉଟା ରହୁଛି ବ୍ୟାଙ୍କରୁ ଋଣ ଆଣିଥିବେ ନିୟମିତ ପରିଶୋଧ କରିଥିବେ ସେଟା ହଉଛି ପ୍ରମୁଖ ମାନଦଣ୍ଡ। ଯଦି ଗୋଟେ ୟୁଥ୍ କିମ୍ବା ଯୁବ କିମ୍ବା ଗୃହିଣୀ ବ୍ୟାଙ୍କକୁ ଆଣିଦେଇଥିବ ପୁରୁଣା ଲୋନ୍ ସେଟା ସୁଝି ନ ପାରି ଆଉ ଗୋଟେ ବ୍ୟାଙ୍କକୁ ଯାଇକି ଋଣ ଆଣିବ ସେ ପ୍ରୋସେସରେ ବ୍ୟାଙ୍କ ଅବଜେକ୍ସନ୍ ରେଜ୍ କରିବ, ତ ତାଙ୍କ ସିଭିଲ୍ ସ୍କୋରଟା ଯୋଉଟା ରହୁଛି କ୍ରେଡିଟ୍ କଲଚର ସିଷ୍ଟମ ସେଟା କ୍ଲିନ୍ ରହିଲେ ବ୍ୟାଙ୍କର କୌଣସି ଅବଜେକ୍ସନ୍ ରହିବନି ଫର୍ଦର ଋଣ ଦେବାରେ, ତ ସିଭିଲ୍ ସ୍କୋରଟା ଯୋଉଟା ହଉଛି 750ରୁ ଅଧିକ ରହିବା ଦରକାର।
1: ହେଲେ ଏ ମହିଳା ଉଦ୍ୟୋଗୀ ମାନଙ୍କୁ ଯୋଉ ଅଛନ୍ତି ସେମାନଙ୍କ ପାଇଁ କଣ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଜନା ରହିଛି?
0: ହଁ, ମହିଳା ଉଦ୍ୟୋଗୀ ମାନେ ଦେଖନ୍ତୁ ଆମର ବ୍ୟାଙ୍କିଂ ସଂଯୋଗୀକରଣରେ ନ୍ୟାସନାଲାଇଜ୍ଡ ବ୍ୟାଙ୍କିଂ କିମ୍ବା ରୁରାଲ ବ୍ୟାଙ୍କିଂ ସବୁ କ୍ଷେତ୍ରରେ ଗ୍ରାମୀଣ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଋଣର ବ୍ୟବସ୍ଥା କରାଯାଉଅଛି।
1: ହେଲେ ଯୋଜନା ଗୁଡିକର ଲାଭ ଉଠାଇବା ପାଇଁ ଯୋଗ୍ୟତା କଣ ଆବଶ୍ୟକ?
0: ହଁ, ଆମର ମୁଁ ମହିଳା କ୍ଷେତ୍ରରେ କହିବି, ଯୋଜନା ଗୁଡିକର ଲାଭ ଉଠାଇବା ପାଇଁ ଆମର ନ୍ୟାସନାଲ ରୁରାଲ ଲାଇଭଲିହୁଡ୍ ମିଶନ ଯୋଉ କାମ କରୁଛି ସେଇଟା ଗ୍ରାମୀଣ ଉଦ୍ୟୋଗୀ ମାନଙ୍କ ପାଇଁ ପ୍ରଯୁକ୍ତ, ତ ମହିଳା ସେ ଜଣେ ମହିଳା ହୋଇଥିବେ ତାଙ୍କ ବୟସ 18-65 ବର୍ଷ ହୋଇଥିବ, ସେ ଗ୍ରାମୀଣ ମହିଳା ହୋଇଥିବେ ଆଉ ତାଙ୍କର କୌଣସି ଗୋଟେ ୟୁନିଟ୍ କରିବା ପାଇଁ ସ୍ଥାୟୀ ୟୁନିଟ୍ ରହିଥିବ କିମ୍ବା ନୂତନ ୟୁନିଟ୍ କରିବା ପାଇଁ ଗୋଟେ ପ୍ରୋଜେକ୍ଟ ସିମ୍ପଲ ପ୍ରୋଜେକ୍ଟ ରିପୋର୍ଟ ଦେବେ ଯେ ଏ ମାଧ୍ୟମରେ ମୁଁ ମୋର ବଜେଟ୍ ଅଛି, ସ୍ମଲ ଏଣ୍ଟରପ୍ରାଇଜେସ୍ ମାନେ ତାଙ୍କର ଅଲଗା ଡିପିଆର ହବ, ମିଡିୟମ ଏଣ୍ଟରପ୍ରାଇଜେସ୍ ମାନେ ତାଙ୍କର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ଅଲଗା ହବ, ଲାର୍ଜ ଏଣ୍ଟରପ୍ରାଇଜେସ୍ ପାଇଁ ଅଲଗା ହବ, ତ ସେମାନେ ଗୋଟେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ଗଭର୍ଣ୍ଣମେଣ୍ଟକୁ ପ୍ରୋଡ୍ୟୁସ୍ କରିବେ, ତ ଆମ ବ୍ଲକ ତରଫରୁ ବି ଆମେ ପ୍ରୋଡ୍ୟୁସ୍ କରିକି ବିଡ଼ିଓ ସାର୍ଙ୍କର ରେକମେଣ୍ଡେସନ ବ୍ୟାଙ୍କକୁ ଦେବୁ, ତେଣୁକରି ସେମାନଙ୍କୁ ତାଙ୍କ ସିଭିଲ୍ ସ୍କୋର ଠିକ୍ ରଖିଥିବାର ଅଛି, 18-65 ବର୍ଷ ହେଇଥିବାର ଅଛି, ଗୋଟେ ଏକ୍ଜିଷ୍ଟିଂ ୟୁନିଟ୍ ରହିଥିବାର ଅଛି, ତାପରେ ତାଙ୍କର କ୍ରେଡିଟ୍ କଲଚର ସିଷ୍ଟମ ଠିକ୍ ଠାକ୍ ଚାଲୁଥିଲେ ବ୍ୟାଙ୍କର କୌଣସି ଅବଜେକ୍ସନ ହବନି ଋଣ ଦେବାରେ।
1: ଆଉ ଆବେଦନ କରିବା ପାଇଁ କେଉଁ କେଉଁ ମୁଖ୍ୟ କାଗଜପତ୍ର ବା ଡକ୍ୟୁମେଣ୍ଟସ ଦରକାର?
0: ହଁ, ଆବେଦନ କରିବା ପାଇଁ ସେଥିରେ ଆମର ସିମ୍ପଲ ଗୋଟେ ଆଧାର କାର୍ଡ ରଖୁଛୁ, ଆଧାର କାର୍ଡରେ କୌଣସି ଜାଗାର ସ୍ଥାୟୀ ବାସିନ୍ଦା କ୍ଲାରିଟି ପଳେଇ ଆସିବ, ଆଉ ସେମାନଙ୍କର ମିନିମମ ତ ଶିକ୍ଷିତ ହେବା ଦରକାର, ଲେଖି ପଢି ଜାଣିଥିବାର ଅଛି, ଆମେ ତ ଉଚ୍ଚ ଶିକ୍ଷିତ କ୍ରାଇଟେରିଆ ରଖା ହେଲେ ସେ ନିଜର ମଦର ଟଙ୍ଗ ମାତୃଭାଷାକୁ ପଢି ଲେଖି ଜାଣୁଥିବ, ତା ବାଦେ ଛୋଟ ଯୋଉ ଇନକମ ଜେନେରେସନ ଆକ୍ଟିଭିଟିଜ କରୁଥିବ ତାର ଗୋଟେ ଛୋଟ ପ୍ରୁଫ ବି ଦେବାକୁ ପଡିବ, ତା ବାଦେ ଗୋଟେ ନୋ ଅବଜେକ୍ସନ ସାର୍ଟିଫିକେଟ ଯଦି ଅଛି କୌଣସି ତାର ନିଜର ଜମା ଖାତା ଯୋଉ ବ୍ୟାଙ୍କରେ ଅଛି ସେ ବ୍ୟାଙ୍କରେ ସେମାନଙ୍କର କୌଣସି ଋଣ ପୂର୍ବରୁ ଚାଲୁନଥିବ, ଏଇ ଛୋଟ ମୋଟ କ୍ରାଇଟେରିଆରେ ବ୍ୟାଙ୍କ ସେମାନଙ୍କୁ ସ୍ମଲ ମିଡିୟମ ଏଣ୍ଟରପ୍ରାଇଜେସ ପାଇଁ ଋଣ ଦେଇଦିଏ।
1: ଯୋଉମାନେ ଏହାକୁ ଆପ୍ଲାଏ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ୍ରେ କିପରି ଆବେଦନ କରିପାରିବେ?
0: ଅନଲାଇନ୍ରେ ଆମର ଗୋ ସୁଗମ ପୋର୍ଟାଲ ମାଧ୍ୟମରେ ଏମ୍ଏସ୍ଏମ୍ଇ ସାଇଟ୍ରେ ଯାଇକି ମଧ୍ୟ ସେମାନେ ଆପ୍ଲାଏ କରିପାରିବେ, କିମ୍ବା ଯଦି ଇଣ୍ଡିଭିଜୁଆଲ ଲୋନ୍ ପାଇଁ ଚାହୁଁଛନ୍ତି ଅଫ୍ଲାଇନ୍ରେ ମଧ୍ୟ ଗୋଟେ ବିଭିନ୍ନ ପ୍ରକାର ବ୍ୟାଙ୍କର ଗୋଟେ ଛୋଟ ମାନଦଣ୍ଡ ରହୁଛି, ଫର୍ମାଟ୍ ରହୁଛି, ଯୋଉ ଫର୍ମାଟ୍ରେ ସେମାନଙ୍କର 2-3 ପୃଷ୍ଠା ରହୁଛି ସେ ଫର୍ମାଟ୍ରେ ଡିଟେଲ୍ସ ସେମାନେ ଫିଲ୍ଅପ୍ କରିବେ ଆଉ ଆଟାଚ୍ ଡକ୍ୟୁମେଣ୍ଟ ଦେବେ, ତ ସେ

0: ମାନେ ଯଦି ଆମର ପଞ୍ଚାୟତ ସମିତି ପଞ୍ଚାୟତ ତରଫରୁ ପଞ୍ଚାୟତ ସମିତି ଜୟପୁର ଆସିଲେ ଆମେ ତାକୁ ଡିଟେଲ୍ସ ଭେରିଫାଇ କରିବୁ ଅଫଲାଇନ୍ରେ, ସବୁ ଡକ୍ୟୁମେଣ୍ଟ ସବୁ କଣ୍ଡିସନ ଫିଲଅପ୍ ହେଇଛି କି ନାହିଁ, ସାଟିସ୍ଫାଇଡ୍ ଅଛି କି ନାହିଁ। ଭେରିଫିକେସନ ପରେ ଯଦି ଆମେ ସାଟିସ୍ଫାଇଡ୍ ହଉଛୁ ତ ବିଡିଓ ସାର୍ ସେଟାକୁ ରିକମେଣ୍ଡ କରିକି ବ୍ୟାଙ୍କକୁ ପଠାଇବେ। ଅଫଲାଇନ୍ ମାଧ୍ୟମରେ ଏମିତି ହୁଏ।
1: ତ ଏଥିପାଇଁ ଯୋଉ ଉଦ୍ୟମ ପଞ୍ଜୀକରଣ ଅଛି ସେଇଟା କାହିଁକି ଜରୁରୀ କ୍ଷୁଦ୍ର ବ୍ୟବସାୟ ପାଇଁ?
0: ଉଦ୍ୟମ ପଞ୍ଜୀକରଣଟା କାହିଁକି ଜରୁରୀ ମାନେ ଅନଲାଇନ୍ ରେକର୍ଡ ପାଇଁ ଗଭର୍ଣ୍ଣମେଣ୍ଟ କ'ଣ ଉଦ୍ୟମ ପଞ୍ଜୀକରଣଟା ମ୍ୟାଣ୍ଡେଟରୀ କରିଦେଇଛି, କମ୍ପଲସରି କରିଦେଇଛି। ତମେ ଯଦି ଉଦ୍ୟୋଗୀ ଅଛ ତ ସେ ଉଦ୍ୟମ ଯେମିତି ଅଫଲାଇନ୍ରେ ସବୁ ଜିନିଷ ଫିଲଅପ୍ ହୁଏ, ତ ଆଜିକାଲି ତ ଯେମିତି ଆମର ଡିଜିଟାଲ ଯୁଗ, ତେଣୁକରି ଅନଲାଇନ୍ରେ ସବୁ ଜିନିଷ ରେକର୍ଡ ଯେମିତି ଆମର ଗ୍ରାସ ରୁଟ୍ରୁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ଯିବ, ଜଣେ ଚାହିଁଲେ ଅଫିସର ସେ ନିଜର ସେ ସାଇଟ୍ରେ ପୋର୍ଟାଲ ଖୋଲିକି ଗୋଟେ ପାର୍ଟିକୁଲାର ବେନିଫିସିଆରିର ଡିଟେଲ୍ସ ସେମାନେ ଦେଖିପାରିବେ ଅନଲାଇନ୍ ମାଧ୍ୟମରେ। ତ ବହୁତ ଟ୍ରାନ୍ସପେରେନ୍ସି ରହିବ, କ୍ଲାରିଟି ରହିବ, ଆଉ ରେଜିଷ୍ଟର୍ଡ ବି ହେବ। ମାନେ ଆମେ ଅଫଲାଇନ୍ରେ ମିସିଂ ଯେମିତି ହେଇଯାଉଛି କହୁଛୁ, ସେଯାକ ଜିନିଷର ଟେନସନ୍ ନଥିବ ଅନଲାଇନ୍ ମୋଡ୍ରେ। ତ ଅନଲାଇନ୍ ମୋଡ୍ଟା ମ୍ୟାଣ୍ଡେଟରୀ, ଆଉ ରେଜିଷ୍ଟ୍ରେସନ୍ ତ ସେଠି ସେ ମାଧ୍ୟମରେ ହୁଏ, ଆଉ ସମସ୍ତେ ଅଫିସର୍ସ ଟ୍ରାକ୍ଟା ରଖିପାରନ୍ତି ଗୋସୁଗମ ପୋର୍ଟାଲରେ, ସେମାନେ କେମିତି ରେକର୍ଡ ଭେରିଫାଇ ହେଇଛି, ରେକର୍ଡର ଜଷ୍ଟିଫିକେସନ କେତେ ଅଛି, ରେକର୍ଡ ଠିକ ଭାବରେ ଫିଲଅପ୍ ହେଇଛି କି ନାହିଁ, ଏସବୁ ଜିନିଷ ଆମେ ଟ୍ରାକ୍ ରଖିପାରୁ। ତେଣୁକରି ଏଟା ମ୍ୟାଣ୍ଡେଟରୀ କମ୍ପଲସରି।
1: ହେଲେ ଏଇଟା ସରକାରଙ୍କ ତରଫରୁ ଯିଏ ଯୋଉ ବ୍ୟବସାୟ ଚଲଉଛନ୍ତି ସେଥିପାଇଁ କଣ ସରକାର ସ୍ୱତନ୍ତ୍ର ତାଲିମ ପ୍ରଦାନ କରନ୍ତି କି?
0: ହଁ ହଁ ହଁ ମୋର ଯଦି ସେମାନେ ଆଜିକାଲି ତ ବହୁତ ଜିନିଷ ଅନଲାଇନ୍ରେ ହେଇଯାଉଛି, କିନ୍ତୁ ଗଭର୍ଣ୍ଣମେଣ୍ଟ ତରଫରୁ SBI, RCT, ଷ୍ଟେଟ୍ ବ୍ୟାଙ୍କ ତରଫରୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି, ତାପରେ ଆମର ପଞ୍ଚାୟତ ସମିତି ତରଫରୁ ମଧ୍ୟ ବହୁତ ତାଲିମ ଶିବିର ଆମର ଆସୁଛି ଆନୁଆଲ ବଜେଟ୍ରେ। ତ ଗଭର୍ଣ୍ଣମେଣ୍ଟ ସରକାରୀ ବେସରକାରୀ ବହୁତ ତାଲିମ ସେମାନଙ୍କୁ ହ୍ୟାଣ୍ଡଲ ସପୋର୍ଟ ନିମନ୍ତେ ଦିଆଯାଉଛି। ସେମାନେ ଲୋନ୍ ଆପ୍ଲାଏ କରିବା ଆଗରୁ ବି ତାଲିମ ନେବେ, ଲୋନ୍ ପରେ ମଧ୍ୟ ତାଲିମ ନେବେ।
1: ତେବେ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳର କ୍ଷୁଦ୍ର ବ୍ୟବସାୟ ପାଇଁ କୋଉ ସବୁ ସ୍ୱତନ୍ତ୍ର ଯୋଜନା ଅଛି?
0: ଦେଖନ୍ତୁ, MSME ସେକ୍ଟରଟା ସେଟା ଆପ୍ଲାଏ ହେଉଛି ଆମର ଗ୍ରାମାଞ୍ଚଳ ପାଇଁ ସହରାଞ୍ଚଳ ପାଇଁ, କିନ୍ତୁ କେତେଟା ସ୍ପେସିଫିକ ଯୋଜନା ଅଛି ଯେଉଁଟାକି କେବଳ ଆମର ଗ୍ରାମାଞ୍ଚଳ ମା ମାନଙ୍କ ପାଇଁ ଲାଗୁ ହଉଛି, ଆଉ କେତେଟା କମନ୍ ରହୁଛି ଗ୍ରାମାଞ୍ଚଳ ଆଉ ସହରାଞ୍ଚଳ ଉଭୟ ପାଇଁ ଲାଗୁ ହଉଛି।
1: କେଉଁ କେଉଁ ସ୍ୱତନ୍ତ୍ର ଯୋଜନା ଅଛି, ଯୋଜନାର ନାଁ ଗୁଡିକ?
0: ହଁ, ଆମର ଦେଖନ୍ତୁ ରୁରାଲ ବେଲ୍ଟ କଣ୍ଟେକ୍ସଟ କହିବି, ଆମର ଲକ୍ଷ୍ମୀ ଦିଦି ମଡେଲ ଯୋଉଟା ରହୁଛି, ଭାରତ ସରକାରଙ୍କର ସ୍ୱତନ୍ତ୍ର ଯୋଜନା ଯୋଉଟା ଲକ୍ଷ୍ମୀ ଦିଦି ମଡେଲରେ, ଆମେ ଗୋଟେ ମା ତାର ଚାଷବାସ ନିମନ୍ତେ କିମ୍ବା ଛୋଟ କିରାଣା ଦୋକାନ କିମ୍ବା ସିଲେଇ ପାଇଁ ସେ ସରକାରଙ୍କୁ ସ୍ୱତନ୍ତ୍ର ଭାବରେ ବ୍ୟାଙ୍କ ଆବେଦନ କରିପାରିବ, କିନ୍ତୁ ସେ ଗୋଟେ ସ୍ୱୟଂ ସହାୟକ ଦଳର ସଭ୍ୟା ହେଇଥିବାର ଅଛି ଏବଂ ନିଜର ଗୋଟେ ୟୁନିଟ୍ ଥିବାର ଅଛି। ତ ବ୍ୟାଙ୍କ 1 ଲକ୍ଷ ରୁ 5 ଲକ୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଋଣ ଦେବ, ଆଉ 7 ରୁ 15% ସେମାନଙ୍କୁ ଋଣ ଇଣ୍ଟରେଷ୍ଟ ଦେବାକୁ ପଡିବ, ଏଟା ଇଣ୍ଟରେଷ୍ଟ ଛାଡ ନୁହେଁ। କିନ୍ତୁ ସ୍ୱୟଂ ସହାୟକ ଦଳ କହିବି, ଯୋଉ ଦଳ ଭିତ୍ତିକ ଯୋଜନା ଯାକ ଅଛି, ଆପ୍ ଟୁ 10 ଲକ୍ଷ ପର୍ଯ୍ୟନ୍ତ ଆମର ଇଣ୍ଟରେଷ୍ଟ ଛାଡ ରହୁଛି, ଯଦି ସ୍ୱୟଂ ସହାୟକ ଦଳ ନିୟମିତ ଋଣ ଲେଣ ଦେଣ କରି ସୁଝିବ। ତ ପ୍ରତ୍ୟେକ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଆମର SBI, RCT ଯୋଉଟା ରହୁଛି, ଷ୍ଟେଟ୍ ବ୍ୟାଙ୍କ ର ସ୍ୱତନ୍ତ୍ର ରୁରାଲ ଏମ୍ପ୍ଲୟମେଣ୍ଟ ଜେନେରେସନ ସ୍କିମ ପାଇଁ ତାଲିମ ଦେବେ, ସେମାନେ ତାଲିମ ଦେଲା ପରେ ସେମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗୀକରଣ ପାଇଁ ଡାଇରେକ୍ଟ ଟ୍ରେନିଂ ସେଣ୍ଟର ବ୍ୟାଙ୍କ ସହିତ ସଂଯୋଗୀକରଣ କରିବ, ତାଙ୍କର DPR ରେଟ୍ ପ୍ରସ୍ତୁତ କରିବ। ତ ବହୁତ ସ୍କିମ ଆମର SBI, RCT ହଉ କିମ୍ବା MSME ସେକ୍ଟର ହଉ କିମ୍ବା ଲକ୍ଷ୍ମୀ ଦିଦି ମଡେଲ ହଉ, ଏସବୁ ଜିନିଷ ଯାକ ପାର୍ଟିକୁଲାରଲି ରୁରାଲ ଏରିଆ ପାଇଁ ପ୍ରଯୁଜ୍ୟ। ଆଉ ଆମର ଯେତିକି MSME ସେକ୍ଟର ବହୁତ ରୁରାଲ ଆଉ ଅର୍ବାନ ପାଇଁ କାମ କରୁଛି, ଇଣ୍ଡିଭିଜୁଆଲ ବେନିଫିସିଆର ପାଇଁ DIC ତରଫରୁ ସେମାନଙ୍କୁ ଲୋନ୍ ଦିଆଯାଉଛି, ତ ବହୁତ ସ୍କୋପ ଅଛି, କିନ୍ତୁ ଏସବୁ ଜିନିଷ ଯାକ ଋଣକୁ ସହିତ ଆମକୁ ସୁଧ ବି ଦେବାକୁ ପଡିବ, ଆଉ ସୁଧ ଛାଡ ରହୁଛି ରୁରାଲ ଏରିଆରେ ସେଲ୍ଫ ହେଲ୍ପ ଗ୍ରୁପ ପର୍ଟିକୁଲାରଲି, ଯୋଉଟାକି ଅପ୍ ଟୁ 10 ଲକ୍ଷ ପର୍ଯ୍ୟନ୍ତ।
1: ଆଚ୍ଛା, ତେବେ ଏ ଯୋଉ ସାଧାରଣ ସମସ୍ତେ ଆବେଦନ କରନ୍ତି ସେ ସମୟରେ ଯୋଉମାନେ ଆବେଦନ କରନ୍ତି ବ୍ୟବସାୟୀମାନେ, ସେମାନେ କୋଉ କୋଉ ସମସ୍ୟାର ସମ୍ମୁଖୀନ ହୁଅନ୍ତି?
0: ନାଇଁ, ନର୍ମାଲ ଆଜିକାଲି ତ ବହୁତ ସୁବିଧା ହେଇଗଲାଣି, ଟ୍ରେକିଂ ସିଷ୍ଟମ ହେଇଗଲାଣି, ସେମାନଙ୍କୁ ଏତେ ପୂର୍ବ ଭଳି ଏତେ ଧାଇଁବାକୁ ପଡୁନି। ସେମାନେ ଯଦି ସିମ୍ପଲ ପଞ୍ଚାୟତ କାର୍ଯ୍ୟାଳୟ ଯିବେ କିମ୍ବା ମ୍ୟୁନିସିପାଲିଟି ଯିବେ କିମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆସିବେ, ଅଫଲାଇନ୍ ନିମନ୍ତେ ଫର୍ମ ବି ଆଭେଲେବଲ୍ ଥିବ, ବିଭିନ୍ନ ପ୍ରକାର ବ୍ୟାଙ୍କର ଛୋଟ ମୋଟ ଚେଞ୍ଜେସ୍ ରହିକି କମନ୍ ଫର୍ମାଟ୍ ରହୁଛି ଲୋନ୍ ଆପ୍ଲିକେସନ ପାଇଁ, ଆଉ ଅନଲାଇନ୍ରେ ଯୋଉଟା ରହୁଛି ସେଟା ତ ଓପନ୍ ସାଇଟ୍, ଆପଣ ଗୋସୁଗମ ପୋର୍ଟାଲରେ ହଉ ଏ ଯାକ ଯାଇକି ସେଠି ଅନଲାଇନ୍ରେ ବି ରେଜିଷ୍ଟ୍ରେସନ କରିକି ତାର ଗୋଟେ କୋଡ୍ ଜେନେରେଟ୍ ହେଲେ ସେ କୋଡ୍କୁ ଆଣିକି ଆମକୁ ଆମର ଅଫଲାଇନ୍ ଫର୍ମରେ ଫିଲ୍ଅପ୍ କରି ଦେଇଦେଲେ ଆମେ ତାକୁ ପ୍ରୋସେସିଂ କରୁ। ଆଜିକାଲି ପୂର୍ବ ଭଳି

0: କ୍ରିଟିକାଲ ପ୍ରୋବ୍ଲେମ କିଛି ହଉନି, କିନ୍ତୁ ବେନିଫିସିଆରି ଯିଏ ଅଛନ୍ତି ସେମାନେ ନିଜର ଆବେଦନ ପତ୍ର ସମ୍ପୂର୍ଣ୍ଣ ରୂପେ କ୍ଲାରିଟି ସହିତ ସବୁ ଡାଟା ସଠିକ ଭାବରେ ଦେବା ଉଚିତ। ଯଦି ସେମିତି ଯଦି କୌଣସି ଜିନିଷ ହାଇଡ୍ କରିଥିବେ କିମ୍ବା କୌଣସି ଜିନିଷ ଛାଡି ଦେଇଥିବେ ସେ ସମୟରେ ଆମକୁ କ'ଣ ଟ୍ରେକିଂରେ ପୁନଃ ଫର୍ମ ଯଦି ଭୁଲ ବାହାରୁଛି ମାନେ ଫେରାଇବାକୁ ପଡେ, ଯଦି ଠିକ ବାହାରୁଛି ମାନେ ଆମେ ଆଗକୁ ପ୍ରୋସେସ କରିବୁ। ତ ବେନିଫିସିଆରି ଯିଏ ଅଛନ୍ତି ଆବେଦନକାରୀ ସେ ସଠିକ ଇନଫର୍ମେସନ ଫର୍ମରେ ଫିଲଅପ୍ କରିବା ଉଚିତ, ଅଫଲାଇନ୍ ହଉ ଅନଲାଇନ୍ ହଉ। ତେଣୁକରି ପୂର୍ବ ଭଳି କୌଣସି ସମସ୍ୟା ଆଜିକାଲି ଯୁଗରେ ହେଉ ନାହିଁ।
1: ତେବେ ଏଇ ଯେ ସରକାରୀ ଯୋଜନା ଗୁଡିକ ଅଛି ସେ ବିଷୟରେ ଲୋକଙ୍କ ମଧ୍ୟରେ ଯଦି ସଚେତନତା ସୃଷ୍ଟି କରିବା ପାଇଁ କି ପଦକ୍ଷେପ ନିଆଯାଉଛି?
0: ଦେଖନ୍ତୁ ଆଜିକାଲି ସରକାରୀ ଯୋଜନା ପୂର୍ଣ୍ଣ ରୂପରେ ଯୋଉଟାକି କୁହନ୍ତି ସମସ୍ତେ, ଆପଣ ଟିଭି ମାଧ୍ୟମ ସୋସିଆଲ ମିଡିଆ ହଉ, ମେନ୍ ଷ୍ଟ୍ରିମ୍ ମିଡିଆ ହଉ, ଇଲେକ୍ଟ୍ରୋନିକ ମିଡିଆ ହଉ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସବୁ ପ୍ରାୟ ମେନ୍ ଷ୍ଟ୍ରିମ୍ ଟେଲିଭିଜନ ଚ୍ୟାନେଲରେ ସେମାନେ ଆଡଭର୍ଟାଇଜ୍ ମାଧ୍ୟମରେ ପ୍ରଚାର ପ୍ରସାର କରନ୍ତି। ତା ବାଦେ କାନ୍ଥ ଲେଖାରେ ମଧ୍ୟ ବହୁତ ଗଭର୍ଣ୍ଣମେଣ୍ଟର ଯୋଜନାକୁ କାନ୍ଥ ଲେଖା ମାଧ୍ୟମରେ ପିକ୍ଚର ୱାଲ୍ ପେଣ୍ଟିଂ ମାଧ୍ୟମରେ ଦିଆଯାଏ। ତା ବାଦେ ଲିଫ୍ଲେଟ୍ ପାମ୍ପଲେଟ୍ ମାଧ୍ୟମରେ ମଧ୍ୟ ମେନ୍ କାର୍ଯ୍ୟକ୍ରମ ତାଲିମ କାର୍ଯ୍ୟକ୍ରମ କିମ୍ବା କୌଣସି ପଞ୍ଚାୟତ ସ୍ତରୀୟ ଶିବିରରେ ମଧ୍ୟ ଆମେ ଲିଫ୍ଲେଟ୍ ସର୍କୁଲେଟ୍ କରୁ ଗଭର୍ଣ୍ଣମେଣ୍ଟ ସ୍କିମ୍ର। ତା ବାଦେ ଆୱାରନେସ୍ ପ୍ରୋଗ୍ରାମ ପଞ୍ଚାୟତ ସ୍ତରରେ, ବ୍ଲକ ସ୍ତରରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ସମ୍ପୂର୍ଣ୍ଣ ୱାଇଡ୍ ପବ୍ଲିସିଟି ନିମନ୍ତେ ସରକାରଙ୍କର ବିଭିନ୍ନ ଫୋରମ୍କୁ ସେମାନେ ୟୁଜ୍ କରିକି ଏ କାର୍ଯ୍ୟକ୍ରମକୁ, ଯେମିତିକି କୌଣସି ସାଧାରଣ ମହିଳା ଶିକ୍ଷିତ ହଉ ଅଶିକ୍ଷିତ ହଉ ସରକାରଙ୍କର ସବୁ ଜିନିଷ ତା ମନରେ ପ୍ରିଣ୍ଟ ହେଇକି ଯେମିତି ରହିବ, କୌଣସି ଡାଉଟ୍ ଯଦି ଆସୁଛି ମାନେ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାହଉଛି ଓଭର ଫୋନ୍ରେ, ଯଦି କୌଣସି ମାଆଙ୍କର ଆପତ୍ତି ଅଭିଯୋଗ କୌଣସି କାରଣବଶତଃ କୋଉ ଜାଗାରେ ଅଟକିଗଲା ସେ ମାନେ ଅଭିଯୋଗକୁ ଗଭର୍ଣ୍ଣମେଣ୍ଟକୁ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ବି ଜଣାଇ ପାରିବ। ଏ ସବୁ ବନ୍ଦୋବସ୍ତ ରହୁଛି ଗଭର୍ଣ୍ଣମେଣ୍ଟ ସରକାରଙ୍କ ତରଫରୁ। ଟୋଲ୍ ଫ୍ରି ନମ୍ବର ସବୁ ସ୍କିମ୍ ପାଇଁ ଅଲଗା ଅଲଗା ରହୁଛି, ଏମ୍ଏସ୍କେମ୍ଏମ୍ଇର ଅଲଗା ରହୁଛି, ତାପରେ ଆମର ଲକ୍ଷପତି ଦିଦିର ଅଲଗା ରହୁଛି, ସୁଭଦ୍ରା ଶକ୍ତିର ଅଲଗା ରହୁଛି, ମହିଳା ଶିଶୁ ବିକାଶର ଅଲଗା ରହୁଛି। ତ ଟୋଲ୍ ଫ୍ରି ନମ୍ବର ସମସ୍ତଙ୍କର ଅଲଗା ଅଲଗା ରହିବ। ସେ ଟୋଲ୍ ଫ୍ରି ନମ୍ବର ବି ମଧ୍ୟ ଗଭର୍ଣ୍ଣମେଣ୍ଟ କ'ଣ କରେ କାନ୍ଥ ଲେଖା ମାଧ୍ୟମରେ ଦିଏ, ନହେଲେ ପ୍ରତ୍ୟେକ ପଞ୍ଚାୟତରେ କାନ୍ଥ ଲେଖାରେ ଦିଏ, ନହେଲେ ପ୍ରୋଗ୍ରାମ ମାନଙ୍କରେ ଆମେ କହୁ ତମେ ନୋଟ୍ କରିକି ରଖ ଟୋଲ୍ ଫ୍ରି ନମ୍ବର, ଯୋଉଟାକି ଗଭର୍ଣ୍ଣମେଣ୍ଟର ଆପତ୍ତି ଅଭିଯୋଗ ଜଣେଇବ ଯଦି କୌଣସି କାରଣବଶତଃ ତୁମର ଆବେଦନକୁ ଖାରଜ କରାଯାଇଛି, ଅଲଗା ଅଲଗା ରହୁଛି ଅଲଗା ସ୍କିମ୍।
1: ତେବେ ଶେଷରେ ଆପଣ ଯୁବ ଉଦ୍ୟୋଗୀ ବା ଯୁବ ଶ୍ରୋତା ମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଗୋଟେ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଭାବରେ ଏତିକି କହିବାକୁ ଚାହୁଁଛି, ମାନେ ଉଦ୍ୟୋଗୀ ହଉଛି ଆମ ଅର୍ଥନୀତିର ମାନଦଣ୍ଡ, ଆଉ ପ୍ରତ୍ୟେକ ମହିଳା ଆମେ ସ୍ୱାବଲମ୍ବୀ ହେବା ମାନେ ଭୋକାଲ ଫର୍ ଲୋକାଲ ହେବା, ଗାଁରେ ରହିକି ଗ୍ରାମୀଣ ଉଦ୍ୟୋଗୀ ସବୁଠୁ ବଡ ମେରୁଦଣ୍ଡ, ଯୋଉ ମାଧ୍ୟମରେ କି ଆମେ ଘରେ ବସିକି କୁଟୀର ଶିଳ୍ପ ହଉ କିମ୍ବା ଅନ୍ୟାନ୍ୟ ଶିଳ୍ପ ଘରେ ବସିକି କରିପାରିବା। ଆଉ ଆମକୁ ଯଦି ଆମେ ଜଣେ ସଫଳ ଉଦ୍ୟୋଗୀ ହେବା ତ ଆମେ ଅନ୍ୟ ଗାଁର ଶିକ୍ଷିତ ଯୁବକ ଯୁବତୀକୁ ମଧ୍ୟ ଆମ ସ୍କିମ୍ରେ କିମ୍ବା ସେମାନଙ୍କୁ ମଧ୍ୟ ଉଦ୍ୟୋଗୀ ହେବାରେ ପ୍ରୋତ୍ସାହନ ଦେବା। କେବଳ ଚାକିରି ହିଁ ଅର୍ଥନୀତିର ମାନଦଣ୍ଡ ସୁଦୃଢ଼ କରେ ନାହିଁ, ପ୍ରତ୍ୟେକ ଯୁବ ପୁରୁଷ କିମ୍ବା ସ୍ତ୍ରୀ ସମସ୍ତେ 18-65 ବର୍ଷ ଫିଜିକାଲି ମେଣ୍ଟାଲି ଫିଟ୍ ଥିବା ଲୋକ ନିଜେ ଘରେ ବସିକି ମଧ୍ୟ ଗୋଟେ ଉଦ୍ୟୋଗ ଷ୍ଟାର୍ଟ କରିପାରିବେ, ଆଉ ନିଜେ ହିଁ ସଫଳ ଉଦ୍ୟୋଗୀ ହେଲେ ଅନ୍ୟକୁ ଆମେ ବାଟ ଦେଖେଇ ପାରିବା। ଆଉ ଅର୍ଥନୀତିର ମାନଦଣ୍ଡ ଚାକିରି ଦ୍ଵାରା ହିଁ ସୁଦୃଢ଼ ହୁଏ ସେଟା ନୁହେଁ, ସମସ୍ତେ ମିଳିମିଶି କାମ କରିକି ସଫଳ ଉଦ୍ୟୋଗୀ ହେଇପାରିବା। ଆଉ ଏବେ ତ ବହୁତ ପ୍ରୋତ୍ସାହନ ମିଳୁଛି ସରକାରଙ୍କ ତରଫରୁ, ଆଗ ଭଳି ଅସୁବିଧା ମହାଜନୀ କାରବାର କିମ୍ବା ମିଡିଲ ମ୍ୟାନ ବ୍ରୋକର ସେ ସିଷ୍ଟମ ଯାକ ବର୍ତ୍ତମାନ ପ୍ରାୟ ନାହିଁ କହିଲେ ଚଳେ। ତ ପ୍ରତ୍ୟେକ ଯୁବା ଘରେ ବସିକି ଉଦ୍ୟୋଗୀ ହେଇକି କର୍ମଠ ସଚ୍ଚୋଟ ହେଇକି କାଲି ବହୁତ ଦୂରକୁ ଦେଶ ଯିବ, ଆମର ବେକାରୀ ସମସ୍ୟା ବହୁ ମାତ୍ରାରେ ଦୂରି ହେଇପାରିବ। ଆମର ଏମ୍ଏସ୍ଏମ୍ଇ ଡାଏ ବୋଲି ମୁଁ ସମସ୍ତ ଉଦ୍ୟୋଗୀ ମାନଙ୍କୁ ମୁଁ ସ୍ୱାଗତ ଜଣାଉଛି, ଶୁଭେଚ୍ଛା ଜଣାଉଛି, ବହୁତ ଆଗକୁ ଯାଆନ୍ତୁ, ସଫଳ ଉଦ୍ୟୋଗୀ ହୁଅନ୍ତୁ। ଆଉ ଗାଁର ଭିଲେଜ ଆଉ ଆମର ଦିଲ୍ଲୀରୁ ପଲ୍ଲୀ ଯାଇ ପଲ୍ଲୀରୁ ଦିଲ୍ଲୀ ଯାଇ ସମସ୍ତେ ସଫଳ ହେଇ ଦେଶର ମାନଦଣ୍ଡକୁ ସୁଦୃଢ଼ କରନ୍ତୁ, ସେ ଆଶା ମୁଁ ରଖୁଛି।
1: ଆପଣ ଆପଣଙ୍କର ବହୁତ ମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନାନୀ।
0: ଠିକ ଅଛି, ଧନ୍ୟବାଦ।

0: ହେଲେ ତନୁଜା, ତୁ ଯାହାକୁ ଧରିକି ଆଇଥିଲୁ ସାକ୍ଷାତକାରରେ, ତାଙ୍କେ ମସ୍ତ ମସ୍ତ କଥା କହିଲେ ତ? କେତେ କଥା ଜାଣିବାକୁ ମିଳିଲା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସରକାରୀ ସହାୟତା କଣ କଣ ଅଛି?
1: ହଉ ଚାଲ, ହେଲେ ଏଥର ଆମର ଜୁଆନ କଥା କାର୍ଯ୍ୟକ୍ରମ ଆଗକୁ ବଢେଇବା, ଆହୁରି ଜାଣିଦେବା କେତେଟା ଜାଣିବା କଥା।
0: ହଉ ହଉ ଚାଲେ। ହେଲେ ଭାଇ ଆରି ଭଉଣୀ ମନ, ଏବେ ଜାଣିବା ଜିଲ୍ଲା ଶିଳ୍ପ କେନ୍ଦ୍ର, ଯୋଉଟାକି DIC ବୋଲି କୁହାଯାଏ, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରି ସେଣ୍ଟର ବା ଜିଲ୍ଲା ଶିଳ୍ପ କେନ୍ଦ୍ର। ଏଟା ନେଇକି 1978 ଭାରତ ସରକାର ଦ୍ୱାରା ସ୍ଥାପନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା ଯେମିତିକି ଜିଲ୍ଲାରେ ସୂକ୍ଷ୍ମ, କ୍ଷୁଦ୍ର ଓ ଗ୍ରାମୀଣ ଶିଳ୍ପ ବିକାଶ କରିବା, ଆହୁରି ଆର କାମ ଗୁଡିକ ହେଲା ନୂତନ ଉଦ୍ୟୋଗ ସ୍ଥାପନ କରିବା, ତା ସହିତ ସରକାରୀ ଯୋଜନା ବିଷୟରେ ସୂଚନା ଦେବା, ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣ ଦେବା, ଋଣ ଓ ଅନୁଦାନ ପାଇବାର ସହଯୋଗ କରିବା, ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା, ଆହୁରି ଜିଲ୍ଲାର ବିକାଶ ଓ ଆତ୍ମନିର୍ଭରତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ହେଲେ ଭାଇ ଭଉଣୀମାନେ, ଏବେ ଜାଣିବା ନିଯୁକ୍ତି ମେଳା କ'ଣ। ନିଯୁକ୍ତି ମେଳା ହେଉଛି ଗୋଟେ ଏମିତି କାର୍ଯ୍ୟକ୍ରମ ଯେଉଁଠାରେ କି ବିଭିନ୍ନ କମ୍ପାନୀ ଓ ନିୟୋଜକମାନେ ଚାକିରି ପ୍ରାର୍ଥୀଙ୍କ ସହ ସିଧାସଳଖ ଭାବେ ସାକ୍ଷାତ କରନ୍ତି ଏବଂ ଚାକିରିର ସୁଯୋଗ ପ୍ରଦାନ କରନ୍ତି। ହେଲେ ଯେଉଁମାନେ ଚାକିରି ଖୋଜୁଥାନ୍ତି ସେହିମାନଙ୍କ ପାଇଁ ଏହି ନିଯୁକ୍ତି ମେଳାରେ ଚାକିରି ସୁଯୋଗ ମିଳେ। ଏହି ମେଳାରେ ନିୟୋଜକ ଓ ଚାକିରି ପ୍ରାର୍ଥୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରାହୁଏ। ଆର ଉଦ୍ଦେଶ୍ୟ ହେଉଛି ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା। ନିଯୁକ୍ତି ମେଳା ହେଉଛି ଗୋଟେ ଚାକିରି ପ୍ରଦାନର ଗୋଟେ କାର୍ଯ୍ୟକ୍ରମ ଯେଉଁଠାରେ କି ନିୟୋଜକ ଓ ଚାକିରି ପ୍ରାର୍ଥୀମାନେ ସାକ୍ଷାତ କରିକି ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ କରିଥାନ୍ତି।
0: ଭାଇ ଆରି ଭଉଣୀ ମନ, ଏବେ ଜାଣିବା ସାପ୍ତାହିକ ହାଟର ବିଶେଷତ୍ୱ। ସାପ୍ତାହିକ ହାଟ ହେଉଛି ଗୋଟେ ଅସ୍ଥାୟୀ ବଜାର ଯୋଉଟାକି ସପ୍ତାହର ଗୋଟେ ନିର୍ଦ୍ଦିଷ୍ଟ ଦିନରେ ବସିବ। ଏଠାରେ ଲୋକମାନେ ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ କିଣାବିକା କରନ୍ତି। ଗ୍ରାମାଞ୍ଚଳର ଲୋକମାନେ ସହଜରେ ଆବଶ୍ୟକ ସାମଗ୍ରୀ ପାଇପାରନ୍ତି, ତା ସହିତ ଆହୁରି କୃଷକମାନେ ନିଜର ଉତ୍ପାଦନ ସିଧାସଳଖ ବିକିପାରନ୍ତି। ଏହାଦ୍ୱାରା ସ୍ଥାନୀୟ ବ୍ୟବସାୟ ଓ ଆର୍ଥିକ ବିକାଶ ହୁଏ, ଆହୁରି କମ୍ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ମଧ୍ୟ ମିଳିଯାଏ। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ବଢେ। ଆଉ
1: ହେଲେ ଭାଇ ଭଉଣୀମାନେ, ଏବେ ଜାଣିବା ଡିଜିଟାଲ ମାର୍କେଟିଂ ବା ସେୟାର ବଜାର କ'ଣ। ଡିଜିଟାଲ ମାର୍କେଟିଂ ହେଉଛି ଇଣ୍ଟରନେଟ, ସୋସିଆଲ ମିଡିଆ, ଇମେଲ, ୱେବସାଇଟ ଓ ମୋବାଇଲ ଆପ୍ ମାଧ୍ୟମରେ ଉତ୍ପାଦ ବା ସେବାର ପ୍ରଚାର ଓ କ୍ରୟ ବିକ୍ରୟ କରିବାର ଗୋଟେ ପ୍ରକ୍ରିୟା। ସେୟାର ବଜାର ହେଉଛି ଗୋଟେ ଆର୍ଥିକ ବଜାର ଯେଉଁଠାରେ କି କମ୍ପାନୀମାନଙ୍କର ସେୟାର କିଣାବିକା ହୁଏ। ନିବେଶକମାନେ ଏଠି ସେୟାର କିଣାବିକା କରି ଲାଭ ଅର୍ଜନ କରିଥାନ୍ତି।
0: ହେଲେ ଭାଇ ଆରି ଭଉଣୀ ମନ, ଏବେ ତ ଜାଣିଲ କିଛି ଜାଣିବା କଥା। ସମୟ ତ ହେଇଗଲାଣି କାର୍ଯ୍ୟକ୍ରମକୁ ଏଠି ରଖବା ପାଇଁ, ତାର ଆଗରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ।
1: ହେଲେ ଆସନ୍ତାକାଲି ହେଉଛି ରବିବାର, ଆମର ସୁରଭି କାର୍ଯ୍ୟକ୍ରମ। ଆପଣମାନେ ଶୁଣିବେ ଗୋଟେ ସାକ୍ଷାତକାର ଯାହାର ବିଷୟ ହେଉଛି ମୋ ପ୍ରିୟ ଆକାଶବାଣୀ ଜୟପୁର। ଆହୁରି ଆପଣମାନଙ୍କର ସବୁଠୁ ପସନ୍ଦର କାର୍ଯ୍ୟକ୍ରମ ଆପଣଙ୍କର

0: ହେଲେ ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମକୁ ବିଦାୟ ନେବାର ତ ସମୟ ଆସିଲାଣି, ମାତ୍ର ଆଜିର କାର୍ଯ୍ୟକ୍ରମଟା କେମିତି ଲାଗିଲା ମତାମତ ଦେବାକୁ ଯେମିତି ଭୁଲିବେ ନାହିଁ। ମତାମତ ଦେବା ପାଇଁ ଆମର ଫୋନ ନମ୍ବରଟି ହେଉଛି
1: 9438268568,
0: ଆହୁରି ଇମେଲ ଆଇଡି ହେଉଛି
1: airjaipur@gmail.com।
0: ହେଲେ ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ, ଆର ଥରେ ଭେଟିବା ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ନେଇକିରି। ସେତିକି ଯାଏ ରହିଲୁ, ଆଜିର କାର୍ଯ୍ୟକ୍ରମରେ ଥିଲୁ ମୁଇଁ ତନୁଜା ଖଡ଼ଗରାଏ,
1: ଆରି ମୁଇଁ ସ୍ମୃତି ପ୍ରଜ୍ଞା ପାତ୍ର।
0: ଜୁହାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜନ। ଉପସ୍ଥାପନା କରୁଛନ୍ତି ସୁଧୀର କୁମାର ଦାସ ଏବଂ ଜୟରାମ ମୁର୍ଜା।

0: ମୋର ବଡ଼ି ନିମାନ ବଢିଆ ସାରଦା ଲାଗଲା
1: ମାମା
0: ନାଟ ଗୀତ ବୋଲେ ତ ଆମେ ନାଇଁ
1: ଗାତାର ତ ଗୀତ ବାଜିଲେ ତ ନାଇଁ ଗୋଡ଼ ଖେଲସି ସେ ଆରି
0: କରିଲି ଆସି ଏବେ ଦେଖ ଏବେ ଡଙ୍ଗର ଫାରା ଖଣ୍ଡ ଯଦି ଆସେ ବୋଲେ ସରି ତୁଇ ସିତି ଜନ୍ଦ୍ର ତାସ ମିଶା କରିଛି ଖାଇ ଶାଗଡାଲ ତାସ ମିଶା
1: କରିଛି
0: ସେନ୍ତାର ସେ କେନ୍ତାର କରବାର ଖାଇ କାହାକୁ ପଚାରିଲେ ବୋଲେ ତା ଏଇ ଜନ୍ଦ୍ର ଚାଷ ହେଉ ନହେଲେ ଶାଗଡାଲ ତାସ ହେଉ ତାର ଉପରେ ପଚାରିଲେ ବୋଲେ ତା ବୋଲି
1: ମାମା ଗୋଟେ ଜିଗା ଆଣିଛି
0: ଖାଇଟା
1: ଏତେ ଜନା ଚାଷ ଉପରେ ବାବୁ ସଙ୍ଗେ ବେଡ଼ଗାଟ କରିଅଛି ସେ ଉପରେ ସେ ଗୋଟେ ବାଜାଇ ଦେବେ ତେବେ
0: ହେଲେ ମୋର ମନକେ ଚିନ୍ଲା ପରା କଥା
1: କରିଦେଲୁ
0: ଶୁଣ
2: ଆଲେ ବାବୁ ଜୁହାର
3: ଜୁହାର ଜୁହାର
2: ଆଲେ ତୁମର ପରିଚୟ କଣ ଦିଅ ବାବୁ
3: କୃଷି ବିଭାଗ ଅଧିକାରୀ ଅଛି କାଶୀପୁର ବ୍ଲକରେ
2: ହଁ
3: ମୋର ନାଁ ହେଲା ନିରଞ୍ଜନ ନାୟକ
2: ହେଲେ କାଇ କାମ ଉପରେ କାମ କରୁଛ ବାବୁ
3: ମୁଁ କୃଷି ପନିପରିବା ଆମର ଧାନ ଚାଷ ମକା ଚାଷ ମାଣ୍ଡିଆ ଚାଷ ଏ ଚାଷବାସ ଉପରେ ଆମେ ଲୋକକୁ ବୁଝାଉଛୁ ସେମାନେ ଭଲକିନା ଚାଷ କଲେ ଦୁଇ ପଇସା ରୋଜଗାର କରିପାରିବେ ଭଲ ଖାଦ୍ୟ ଖାଇପାରିବେ ଏ ବିଷୟରେ ଆମକୁ ସରକାର ସବୁକୁ ବୁଝେଇବାକୁ କହିଛନ୍ତି
2: ହେଲେ ବାବୁ ଏ ମକା ଚାଷ ମିଶା ବର୍ଷକେ କେତେ ଥର ହେଲାନି ବାବୁ
3: ମକା ଚାଷ ମିଶା ବର୍ଷକୁ ଏଇଟା ଦୁଇ ଥର ମିଶା ହେଇପାରିବ ଆମେ ଖରାଟିଆ ମକା ବର୍ଷା ଦିନ ମକା ଆମେ କହିପାରିବା ମକା ଭିତରେ ଦେଖ ଆମର ତିନିଟା ଚାଷୀ ଭାଇ ମାନଙ୍କୁ କହୁଛି ତିନିଟା ଭେରାଇଟି ଅଛି ମକା ଭିତରେ
2: ଗୋଟେ
3: ତ ଆମେ ମକା ସାଧାରଣ ଖାଇବା ମକା କରୁଛୁ ଆଉ ଗୋଟେ ସୁଇଟ୍ କର୍ଣ୍ଣ ମିଠା ମକା ଆଉ ଗୋଟେ ବେବି କର୍ଣ୍ଣ ବୋଲେ ସେଟା ବେବି

0: କର୍ଣ୍ଣ ବୋଲି ଆର ଗୋଟେ ସାନ ସାନ ମକା ଆଇବ
1: ହଁ
0: ନାଇଁ,
1: ହଁ
0: ସେଟାକୁ ବେବି କର୍ଣ୍ଣ କୁହ, ତିନି ପ୍ରକାର ମକା। ତେଣୁ
1: ହୁଁ
0: ଏଇଟାକୁ ଆମେ ଯୋଉ ମକାକୁ ଆମେ ଖାଉଛୁ,
1: ହଁ
0: ସୁଇଟ କର୍ଣ୍ଣଟା ଅଧିକ ବିକ୍ରି ହେଉଛି,
1: ଆଇ ଆଇ
0: ଦେଖିଥିବା ଆମ ଟାଉନ ମାନଙ୍କୁ ଆମ ସୁଇଟ କର୍ଣ୍ଣ କପ୍ ମାନଙ୍କୁ ବିକ୍ରି ହେଉଛି, ସିଝେଇକିନା ସେଟା ମିଠା ମକା ବୋଲି ଖାଇବେ। ଆଉ ଏଇଟା ଆମେ ସାଧାରଣତଃ ଏଇ ମକା ଆମେ ସବୁବେଳେ ଖାଉଛେ। ଆହୁରି ଆମର ଆଗରେ ଗୋଟେ ଥିଲା ଦେଶୀ ମକା ମାନେ,
1: ହଁ
0: ଗାଁ ଗହଳିରେ ହଉଥିଲା ଧଳା ମକା, କଲର୍ ମକା ମାନେ, ସେ ମକା ମାନେ ହେଲା ଆମର ଦେଶୀ ମକା ମାନେ। ଏବେ DSM 85 ବୋଲି ଗୋଟେ ହାଇବ୍ରିଡ ବିହନ ଆସିଛି, ସରକାର ଦଉଛନ୍ତି ସେଟା, ସେଟା ହେଲା ହାଇବ୍ରିଡ ମକା ମାନେ। ହାଇବ୍ରିଡ ମକା କିସ, ଏଇଟା ବିଭିନ୍ନ ଖାଦ୍ୟରେ ମିଶିଛି, ଛତୁଆରେ ମିଶିଛି, ଗୋ
1: ହଁ
0: ଖାଦ୍ୟ ହଉଛି, କୁକୁଡ଼ା ଖାଦ୍ୟ ହଉଛି,
1: ହୁଁ
0: ସେଟା ପାଇଁ ଏବେ ଲୋକ କଣ ବିଜନେସ କରିବା ପାଇଁ ହାଇବ୍ରିଡ ମକା ମାନେ କରିଦଉଛନ୍ତି।
1: ହୁଁ ସବୁବେଳେ
0: ହାଇବ୍ରିଡ
1: ଖାଲି
0: ମକା କଣ
1: ବିକିବାକେ ଯାଇଛି
0: ବିକିବାକୁ ହଉଛି, ଆଉ ବିକିବାକୁ ହବ, ଖାଇବାକୁ ଟିକେ ଭଲ ଲାଗିବ ନାହିଁ, ହାଇବ୍ରିଡ ଟା ଦେଶୀଟା ଟିକେ ଭଲ ଲାଗିବ। ସେଟା ପାଇଁ ଏବେ ଖାଇବା ପାଇଁ ସୁଇଟ କର୍ଣ୍ଣ କରୁଛନ୍ତି ଦେଶୀ ଲୋକ।
1: ଆଗେ ତ ସୁଇଟ କର ମନ ନ ବାହାରିଲା ମିଠା ମକା ମନ ଏବେ ତ ବାହାର
0: ନାଇଁ
1: ଲାଗେ
0: ନାଇଁ
1: ସେଟାକେ ତ ଖାଇବାକେ ଲୋକ ମନ ଶ୍ରଦ୍ଧା ହେଲାନି
0: ଭାଇ, ଆମର ଲୋକମାନେ ଜାଣିନଥିଲେ ସୁଇଟ କର୍ଣ୍ଣ, ଆମେ ତ ଜାଣିନଥିଲୁ କିଏ। ତାପରେ ସୁଇଟ କର୍ଣ୍ଣ ମାନେ ସିଆଡ଼ୁ ଆଇଲା, ବାହାର ଦେଶରୁ ସୁଇଟ କର୍ଣ୍ଣ କଲା ପରେ ଇଣ୍ଡିଆକୁ ଆଇଲା, ଭାରତକୁ। ତାପରେ ଆମର ଲୋକମାନେ ସବୁ ଓଡ଼ିଶାରେ ଆମେ ସୁଇଟ କର୍ଣ୍ଣ ଚାଷ କଲୁ। ଗବେଷଣା ହଉଛି OUIT ବୋଲି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଗବେଷଣା କରିକିନା ବିହନ ଫିହନ ମାନେ ତାଙ୍କ ମାନେ ପଠାଉଛନ୍ତି, କୋଉ ଚାଷ କଲେ କୋଉ ଅଞ୍ଚଳରେ କୋଉ ଚାଷ କଲେ ଭଲ ହବ ବୋଲି।
1: ଏଲେ ବାବୁ ଏଟା ମକା ଚାଷ ବୋଲେ ବର୍ଷ ସାରା ଜନ ଦିନେ ସେ ଲଗାଇଲେ ଆସି କି ବାବୁ ସେମିତି ଗୋଟେ ଏନ୍ତା ମାସ ମନ ଅଛେ ଅମୁକ ଦିନେ ନିକଇସି ବୋଲି କରି
0: ନାଇଁ ସେମିତି କିଛି ନାହିଁ, ମକାକୁ ଯେତେବେଳେ ଲଗାଇଲେ ହବ, ଏବେ ଜୁନ ମାସରେ ଲଗାଇଲେ ବର୍ଷା ଦିନ ମକା ଆମର ବାହାରି ପଡ଼ିବ, ଅଗଷ୍ଟ ଆଡ଼କୁ ସେପ୍ଟେମ୍ବର ଆଡ଼କୁ ବାହାରି ପଡ଼ିବ, ନାଇଁକି ତାର
1: ହଁ
0: 4 ମାସ, 3 ମାସ ଅଧା, 4 ମାସ ଭିତରେ।
1: ହଁ
0: ଯଦି ଆମେ
1: ଯେକୌଣସି
0: ଯଦି ଅକ୍ଟୋବରରେ ଲଗେଇବା, 10ରା ମାସ ବେଳକୁ,
1: ହଁ
0: ଅକ୍ଟୋବର ନବମ ଡିସେମ୍ବର ଜାନୁଆରୀ ବେଳକୁ ବାହାରି ପଡ଼ିବ।
1: ହଁ ଏଲେ ବାବୁ ଏ ଖରା ଦିନେ ବାର ବାକେ କୋନ ମାସେ ଲଗାଇଲେ ଅଛି
0: ଖରାଦିନ ବାହାରିବାକୁ ଆମର ଅକ୍ଟୋବରରେ 10ରା ମାସ ବେଳକୁ,
1: ହଁ 2 ମାସ ବାହାରିଲେ ଆଜିକାଲି ବାହାରିଛି କି ଏବେ ଜୁନ ମାସ ମନକେ ବାହାରିଛି
0: ନାଇଁ ଏବେ ବାହାରି ପଡ଼ିବ। ଏବେ ସେ ମକା ମାନ ଲଗେଇଲେ, ଏବେ ତ ବାହାରିଲାଣି ମକା ମାନ, ପୋଡ଼ିକିନା ରାସ୍ତାଘାଟ ମାନଙ୍କୁ ବିକୁଛନ୍ତି,
1: ହଁ ହଁ
0: ଏବେ ବାହାରି ପଡ଼ିବ, ସେଟା ଅକ୍ଟୋବରରେ ଲଗେଇଥିବେ 10ରା ମାସ
1: ହଁ
0: ବେଳକୁ।
1: ହଁ ହଁ
0: ଆଉ ଏବେ ଯୋଉଟା ଲଗେଇବେ ଜୁନ, ଏବେ ଆଇବ ଜୁନ ମାସ
1: ହୁଁ
0: ବର୍ଷା ଦିନେ ସେତେବେଳେ ଲଗେଇବେ।
1: ହୁଁ ହେଲେ ବାବୁ ମକା ଏରେ କଣ ମକା କଲେ ଅଲପ ନିକ ଲାଭ ବେଶୀ ପାବୁ
0: ହାଇବ୍ରିଡ ମକା କଲେ ତ ଲାଭ ହବ, ଆମେ ତ କହିବା
1: ହୁଁ
0: ସୁଇଟ କର୍ଣ୍ଣ ମିଶା ଲାଭ ହବ। ଗୋଟେ ଗୋଟେ ମକା ଏବେ 20 ଟଙ୍କା ଲାଖ ବିକ୍ରି ହଉଛି,
1: ହୁଁ
0: 25 ଟଙ୍କା ବିକ୍ରି ହଉଛି। ଆର ତାକୁ ଗୋଟେ ସିଝେଇବା ମେସିନ୍ ଆଣିବ, ରାସ୍ତାଘାଟରେ ବସେଇଲେ ଯିବା ଲୋକମାନେ ଖାଇବେ,
1: ହୁଁ
0: ସେଟା ମିଶା ଲାଭ ରହିବ। ସେଟା ପାଇଁ ଲୋକ
1: ହୁଁ
0: ଆଉ ଦେଶୀ ମକା ଏବେ କରୁନାହାନ୍ତି ଲାଭ ନାହିଁ ବୋଲି, ଏ
1: ହେଲେ
0: ସୁଇଟ କର୍ଣ୍ଣ ମାନେ କରୁଛନ୍ତି, ନହେଲେ ହାଇବ୍ରିଡ ମକା କରୁଛନ୍ତି। ନବରଙ୍ଗପୁର ମକାର ଏରିଆ,
1: ହଁ ହଁ
0: ନବରଙ୍ଗପୁରରେ ବେଶୀ ମକା ହଉଛି, ଆମର ଟ୍ରକ୍ ଟ୍ରକ୍ ମକା ଆମର ଏରିଆରୁ ଯାଉଛି। ଏବେ ଗଜପତିରେ ଦେଖିବା ଆମର ଯୋଉ ତିବତୀୟାନ ମାନେ ଅଛନ୍ତି, ବୁଦ୍ଧିଷ୍ଟ ତିବତୀୟାନ ମାନେ,
1: ହାଏ
0: ସେମାନେ ବେଶୀ ମକା ପାହାଡ଼ରେ ମିଶା କରୁଛନ୍ତି। ଏ ମକା
1: କରୁଛନ୍ତି
0: ସବୁ ସବୁ ମାଟିରେ ସବୁ ଅଞ୍ଚଳରେ ହବ, କିନ୍ତୁ ଆମ ଗୋଟେ ରକ୍ଷଣାବେକ୍ଷଣ କୁଡ଼ା ଖସା ଖତ ସାର ଦେଲେ ଅଧିକ ପରିମାଣରେ ହବ।
1: ହେଲେ ମିଠା ତ କଞ୍ଚାଟା ସେ ବିକି ଅଛି ଶୁଖାଇଲେ ଅଛି କି ନାହିଁ ଶୁଖାଇ କରି ବିକି ଅଛି କି ନାହିଁ
0: କଞ୍ଚାଟା ହବ, ଶୁଖେଇକିନା ଆମେ ସେ ରଖିଥିବ, ସିଝେଇଲେ ହବ, ସେଟା
1: ହଁ
0: ସିଝେଇକିନା ଖାଇବ।
1: ହେଲେ ବାବୁ ଏ ମକା ଲଗାଇବ କେ କେନ୍ତାର ଅଲପ ନିକ କରି ଲଗାଇଲେ ନିକ ହେଇଛି
0: ଏଟା ଖତ ସାର ପକେଇକିନା ଜମି ତସବ, ତସଲା ପରେ ଡୁବି ମାରବ, ସେ ସେଟା ସିଆର କରବ, ଧାଡ଼ି ଧାଡ଼ି କିନା ତମେ ଲଗେଇବ
1: ଗୋଟେ ଲେଖା
0: ମକା
1: କି
0: ଗୋଟେ
1: ଦୁଇଟା ଲଗା ପଡ଼ିଛି ବାବୁ
0: ଗୋଟେ ଲେଖା ଛାଡ଼ିକିନା, ଗୋଟେ ଲେଖା ହାଇବ୍ରିଡ ମକା ଗୋଟେ ଲେଖା ଲଗେଇବ, ଧାଡ଼ି ଧାଡ଼ି କିନା ଲଗେଇବ। ହେଲେ ଧାଡ଼ିକି ଧାଡ଼ି ଲଗେଇଲେ ଗଛ ଗଛ ଖାଦ୍ୟ ସାର ଠିକ ପାଇବ, ପବନ ମିଶା ଠିକ ପାଇବ, ମକା ଗଛ ଉଜିରି କିନା ସେଠି 2ଟା ମକା ହେଲେ ବି ମକା ଗଛ ସମ୍ଭାଳିବ, ମକା ଗଛ ପବନ ହେଲେ ପଡ଼ିଯିବ। ତା ପାଇଁ ତାକୁ ଟିକେ ଡୁବି ମାରିକିନା ମାଟି ହୁଡ଼ା ଟେକବାର ଅଛି, ହୁଡ଼ା ନ ଟେକିଲେ ମକା ଗଛ ପଡ଼ିଯିବ।
1: ହେଲେ ଡୁବି ମାରବାର ବେଶୀ ଡୁବେ ଅଲପ ଗାତ କଲେ କରା ବେଶୀ ହବ
0: ବେଶୀ
1: ଭଲ ଭଲ
0: ଗାତ
1: କର
0: କଲେ, ବେଶୀ ଗାତ କରବାର ନି, କମ ଗାତ କରିକିନା ତାକୁ ଟିକେ ଗଛ ବାହାରିଲା ପରେ 2 ସପ୍ତାହ 3 ସପ୍ତାହ ପରେ ତାକୁ ମାଟି ଟେକ, ହୁଡ଼ା ହୁଡ଼ା ଟେକିଲେ ଗଛ ମଜବୁତ ହେଇକିନା ରହିବ।
1: ଏବେ କାଲି ଆଠ ସଙ୍ଗ ଗଜି ଦେଲାଇନି ଯେ ବାବୁ ସେଟା କେମିତି ସେଟା ନି କହିଛି କେମିତି
0: ସେଟା ବି ନିକ ହବ,
1: ହଁ
0: କିଛି ଅସୁବିଧା ନାହିଁ, ଭଲ ହବ।
1: ହେଲେ ସାର କେତେ ଥର ଦେବାର ପଡ଼ୁଛି ବାବୁ ମକା କେ
0: ସାର ଆମର 3 ଥର ଦବା କଥା ମକାକୁ,
1: ଲଗାଲେ ବେଲେ ଦେବାର ଅଛି କି
0: ନାଇଁ ଲଗେଇବା ପରେ ଗଛ ବାହାରିଲା ପରେ ଗୋଟେ

0: 15 ଦିନ 20 ଦିନରେ ଗଛ ବାହାରିବ, ସେଇ ଗଛ କୁଟିକି ଟିକି ସାର ଦେବ, ତାପରେ ଆମର 25 ଦିନରେ ଗୋଟେ ଥର ଦେବ, ତାପରେ 35 ଦିନରେ ଗୋଟେ ଥର ଦେବ।
1: ହେଲେ ସାର ଦେଲା ବେଲେ ବୁନ୍ଦେ ସେ ଦେବାର ଅଛି କି ବାବୁ, ଏମିତି ବୁଣି ଦେଲେ ମିଶାଇସି?
0: ନାଇଁ ବୁଣିବ ନାଇଁ, ବୁନ୍ଦରେ ଏକା ଏମିତି ଟିକେ ଖୁସା ମାରିକିନା ଦେଲେ ଭଲ ହବ। ଆଉ ଯଦି ସାର ଦେବାର ଅଛି ବୋଲେ ତସିକିନା ଆମେ ସାର ଖତ ଦେଇକିନା ତାପରେ ଆମେ ଡୁମି ମାରିକିନା ଲଗେଇଲେ ମିଶା ହବ।
1: ଏବେ ଦେଖ ଲୋକମାନ ବୁଣି କରି ଦେଲା ଯେ ସେଟା ଭଲ ସେମାନ ନସାଇଲା
0: ବୁଣିକିନା
1: ସେଟା
0: ଦେଲେ ସେଟା ବେଶୀ କଷ୍ଟ ବୋଲିକିନା ତାଙ୍କେ ବୁଣି ଦଉଛନ୍ତି,
1: ବୁଣି
0: ବୁଣିଲେ
1: ଦଉଛନ୍ତି।
0: ଏତେ ନଷ୍ଟ ହବ ଆମର ସାର, ଗଛ
1: ହଁ
0: ଠିକ ରେ ପାଇବ ନାହିଁ।
1: ପାଇବ ନା ସେ ଗାଁ ବଡ଼ିରେ ଅଛି, ସେ ଗାଁ କେମିତି ସେଟା ଗାଁ ଛୁଟିବା ସାହାଯ୍ୟ କରୁଛି ବେଶୀ।
0: ହଁ ସାହାଯ୍ୟ କରିବ, ହଁ
1: ହଁ ହଁ
0: ଘାସ ର ବେଶୀ ହେଇଯିବ।
1: ମକା ଚାଷ ମାନ ଅଲପ କରି ଏଟା 3 ମାସ 4 ମାସ ଭିତରେ ଅଛି।
0: ହଁ 3 ମାସ ଅଧା 4 ମାସ ଲାଗୁଛି,
1: ହଁ ହଁ
0: ଆରେ ଭଲ ଲାଭ ହେବେ ମକା ଚାଷରେ ଭଲ ଲାଭ।
1: ଏବେ ତ ମଣ୍ଡି ଫୁଣ୍ଡି ମିଶା ସରକାର ମିଶା ନେଲାନି,
0: ହଁ ହଁ
1: ଦରକାର ପଡ଼ିଲେ ବାହାରେ ମିଶା ବିକି ହେଲାନି।
0: ମଣ୍ଡିରେ ତ ବଢିଆ ମକା ଚାଷ ହଉଛି, ଆଉ ମଣ୍ଡି ଏକା ନଉଛି ବେଶୀ, ନବରଙ୍ଗପୁର ଆଡେ ମକା ମଣ୍ଡି ମାନେ ଅଛି, ସେଠି ନେଇ ଯାଉଛନ୍ତି ବେପାରୀ ନଉଛନ୍ତି, କିଛି ଲାଭ ନାହିଁ, ବଢିଆ ଲାଭ ଅଛି ମକା ଗଛ।
1: ରୋଗ ବୋଲେ କାଇ କାଇ ରୋଗ ଧରସି ମକା ଚାଷ ଲୋକ?
0: ମକା ଗଛରେ ଆମର ଫଲ୍ ଆର୍ମି ୱାର୍ମ ବୋଲି ଗୋଟେ ଆସୁଛି, ବକ୍ରା କାଣ୍ଡବିନ୍ଧା ପୋକ, ତାପରେ ଆମେରିକାନ୍ ବଲ୍ ଆର୍ମି ୱାର୍ମ ଆମେରିକାର ଗୋଟେ ଆସୁଛି, ସେ ପୋକ ସେଟା ମକା ଉପରୁ ତଳ ପର୍ଯ୍ୟନ୍ତ ସବୁ ଖାଇଦେବ ମାଟି ଭିତରେ, ତାକୁ
1: ନ ଖାଇବା
0: ତାକୁ
1: କେ ଆରାମ ସେ ମାରବାର ଖାଇବା ଏଇଟା।
0: ନ ଖାଇବାକୁ ଆମ ଲୋକମାନେ ତ ଅନ୍ୟାନ୍ୟ ଉପାୟ କରୁଛନ୍ତି ମରୁ ନାହିଁ, ସେଟା ଇମାମେକ୍ସିନ୍ ବେଞ୍ଜାଇଟ୍ ବୋଲି ଗୋଟେ ଅଛି, ଗୋଟେ ଔଷଧ, ସେଟା ମକା ଗଛ ଉପରେ ଆର୍ ବୁନ୍ଦିରେ ମାନେ ମାଟିରେ ପକେଇଲେ ସେଟା ସବୁ ମରବ। ଆର ଗୋଟେ କଥା କହିବି, ଆମେ ଗୋଟେ ବର୍ଷ ମକା କଲେ 2 ବର୍ଷ ଛାଡ଼ିବାକୁ ପଡ଼ବ ସେ ଜମିରେ,
1: ହେଲେ ବର୍ଷକ ବର୍ଷ କଲେ ଖରାପ ବେଶୀ
0: ବର୍ଷ ବର୍ଷ କଲେ ସେ ପୋକ ଲାଗବ,
1: ଅହା
0: ପୋକ ଖାଇଦବ, ମକା ଗଛ ନଷ୍ଟ ହେଇଯିବ। ସେଟା ପାଇଁ
1: ଚାଷ ମାନେ ଅଲପ ପରିବର୍ତ୍ତନ କରବାର ଅଛି, ଗୋଟେ ବର୍ଷ
0: ଆଠ
1: ବୋଲେ ଗୋଟେ ବର୍ଷ।
0: ହଁ ଏ ବର୍ଷ ମକା ଚାଷ କଲେ ଆର ଥର ପରିବା ନହେଲେ ଧାନିକି ମାଣ୍ଡିଆ କି ଯୋଉଟା କରିବ, ତାପରେ ଯାଇକିନା ଆଉ ଥରେ 2 ବର୍ଷ ପରେ ମକା ଚାଷ କଲେ ତୁମର ମକା ବଢିଆ ହେଇକିନା ବାହାରିବ।
1: ହେଲେ ବାବୁ ମକା ଚାଷ ବିଷୟରେ ବଡ଼ ନିମାନ କରି କଥା କହିଦେଲା, ବେଶୀ ବେଶୀ ଧନ୍ୟବାଦ ଦେଲେନି ବାବୁ। ଆରେ ଏନ୍ତାର କେବେ ଯଦି ବେଡ୍ ଗାର୍ଡ ହେଲେ ଏନ୍ତାର ନିମାନ ନିମାନ ଖାତା ମନ ତୁମର ମୁକର ନେଇ ଶୁଣିବା କାମ ପାଇବ, ସେଥିପାଇଁ ବେଶୀ ଧନ୍ୟବାଦ ଦେଲେ ବାବୁ। ରହିଲି ତେବେ ଜୁହାର।
2: ଦେଖିଲୁ ମାମା
3: ବଡ
2: ଏବେ
3: ନିମାନ
2: ନାଇଁ ସେ ଜନା ଚାଷ ମିଶା ଜବର ସେ ଲାଭ ହେଲାନି, ଏବେ ଆଗେ ତ ବେପାରୀ ମନ ସେ ବିକ୍ତର ଲାଇ, ଏବେ ସରକାର ମିଶା ନେଲାନି ସେଟା ତ ଅଧିକ ଜବର ଲାଭ ହେଇଗଲାନି, କାଇ ରକମ ରକମ ଜନା ଚାଷ ମିଶା ହେଲାନି। ହେଲେ ମାମା ତାକୁ ଗୋଟେ ଗୀତ ଗୋଟେ ଶୁଣାଇ ଦେବି,
3: ଶୁଣାଉ ଶୁଣାଉ
2: ଶୁଣାଇ ଦେବି।

0: ବୋଲି ଗୋଟେ ସ୍କିମ୍ ଅଛି ସରକାରଙ୍କର,
1: PMEGP
0: ସ୍କିମ୍ରେ ଯଦି ଆମେ ଲକ୍ଷେ ଟଙ୍କା ନବା ତାହେଲେ ଜୟପୁର ଟାଉନ୍ ଭିତରେ କରିବା ତାହେଲେ 25% ଛାଡ଼ ଲକ୍ଷେ ଟଙ୍କା ନବ ସେ 75,000 ସୁଝିବ,
1: ସେ
0: ନିଜେ 5,000 ତାର ମନି 5% ସେ ବାନ୍ଧିବ, ଆଉ ବ୍ୟାଙ୍କ ଦବ ତାକୁ 95,000, ଲକ୍ଷେ ଟଙ୍କା ତାକୁ ଦେଇଦେବ, ଲୋନ୍ ହବ 95,000 ର, କିନ୍ତୁ ସୁଝିଲା ବେଳକୁ 70,000 ସୁଝିବ, 70,000 ସୁଝିବ, ଏମିତି 50,00,000 ପର୍ଯ୍ୟନ୍ତ ମ୍ୟାନୁଫ୍ୟାକ୍ଚରିଂରେ ଅଛି ଯୋଉଟାକି ଆମେ ମ୍ୟାନୁଫ୍ୟାକ୍ଚର କରିବା, ଆଉ ଯୋଉ ସାଇକେଲ ପାଞ୍ଚରେ ଟିଭି ରିପେୟାରିଂ ସେ ସବୁ ସର୍ଭିସ ସେକ୍ଟର ଯିବ, ସେବା ଜେରକ୍ସ କଲା, ଜେରକ୍ସ ଦୋକାନ ଗୋଟେ କଲୁ କି ଗୋଟେ ଇଣ୍ଟରନେଟ୍, ଏଇ ଆଜିକାଲି ଜନସେବା କେନ୍ଦ୍ର କମ୍ପ୍ୟୁଟର ସେଣ୍ଟର ଜନସେବା କେନ୍ଦ୍ର ଯାକ ଅଛି ଗାଁ ଗହଳିରେ, ସେମାନେ ବି ସେ କାମ କରିପାରିବେ,
1: ସେ
0: କମ୍ପ୍ୟୁଟର କିଣିବା ପାଇଁ କି ଆମର ପ୍ରିଣ୍ଟିଂ ଜେରକ୍ସ ମେସିନ୍ କିଣିବା ପାଇଁ, ତାହେଲେ ସେ ଫୋନ ଇଣ୍ଟରନେଟ୍ ନେବା ପାଇଁ, ଏସବୁ ପାଇଁ ସରକାର ସୁବିଧା କରୁଛନ୍ତି, ବୁଝିଲ ନା, ଏଇଟା ହେଲା ସେବା କ୍ଷେତ୍ର। ଆଉ ଗୋଟେ ଅଛି ଆମ ଟ୍ରେନିଂ ଯୋଉ କିରାଣ ଦୋକାନ କରିବାଟା, ପାନ ଦୋକାନ କରିବାଟା,
1: ବେପାର
0: ବନିଜ କରିବାଟା, ତାହେଲେ ବି ଅଛି ଆମର ଏଇ ସ୍କିମ୍ରେ ହେଇପାରିବ, ସେଟା ହବ ସେ ସବୁ ଯାକ 10,00,000 ଭିତରେ, ଆଉ ଏଇଟା ହଉଛି 50,00,000 ଭିତରେ, ଯୋଉଟା ମ୍ୟାନୁଫ୍ୟାକ୍ଚରିଂ ମାନେ ଏବେ ଧାନ ନେଲୁ ଚାଉଳ କଲୁ ଉତ୍ପାଦନରେ, ସେଟା ହବ 50,00,000 ପର୍ଯ୍ୟନ୍ତ ଆମ ସରକାର ଦେଇପାରିବ,
1: ଫ୍ୟାକ୍ଟ୍ରି ବସାଇବା କହିଲେ 50,00,000 ଯାକ ମିଳିପାରିଛି ନାଇଁ ବାବୁ,
0: ମିଳିପାରିବ ଦରକାର ସେତିକି
1: ନେଇପାରିବ,
0: ବୁଝିଲ ବାବୁ।
1: ହେଲେ ଗୋଟେ ଖାତା ଖୁଆ ବାବୁ, ଏବେ ଯେଉଁ ପିଲାମାନ ବସଲା ଅଛ, ତମେ କହିବା ଖାତା ଶୁଣି କରି ସେମାନେ ଯଦି ସେ ଭିତରେ ଯିବାକୁ ଚେଷ୍ଟା କରବା ବୋଲେ,
0: ପାଠ ବି ବେଶୀ ଦରକାର ନାହିଁ, 8 ପାସ ହେଲେ ହେଲା, 8,00,000 ଭିତରେ ହେଲେ କିଛି ପାଠ ଦରକାର ନାହିଁ, ପାଠ ପଢିବାଟା କିଛି ଦରକାର ନାହିଁ, ଖାଲି ପ୍ୟାନ କାର୍ଡ, ଜାତି ପ୍ରମାଣପତ୍ର, ଆଉ ପାଠ ଯାହା ଥିବ ଯାହା ପଢିଥିଲେ ଚଳିବ, 5,00,000 ଭିତରେ ହେଲେ, ଆଉ ଇଏ ଦରକାର ଯୋଉଟା ପ୍ରୋଜେକ୍ଟ ରିପୋର୍ଟ ଗୋଟେ କି କଣ କଣ କରିବ ଗୋଟେ ଲେଖା ଦରକାର, ସେଟା ସେ ଅଫିସରେ ବୁଝେଇବେ, ସେଟା ବୁଝେଇବେ, କାଗଜ ଏତିକି ଧରି ଗଲେ, ଆଉ ବ୍ୟାଙ୍କ ଖାତାଟା ଧରି ଯିବାକୁ ପଡିବ,
1: ହେଲେ କୋଉ ଟିକେ ଯିବେ ବାବୁ, ଗୋଟେ ପିଲା ବୋଲିବେ କରୁଛି ବୋଲେ ସେ କୋଉ ଟିକେ
0: ଯାଇ, ଏଇଟା କୋଉ ଜିଲ୍ଲାରେ ବୋଲେ କୃଷି ଜିଲ୍ଲା କହି, ମୁଁ ଯଦି ଜୟପୁର ଆମ କୋରାପୁଟ ଜିଲ୍ଲା ବୁଝିବୁ,
1: କୋରାପୁଟ ଜିଲ୍ଲା ତାନେ ବୋଲେ,
0: କୋରାପୁଟ ଜିଲ୍ଲା ବୋଲେ ଆମର ଜୟପୁରରେ ଖ୍ରୀଷ୍ଟିଆନ ପେଟା ଟାଉନ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ବୋଲି ଲେଖା ହେଇଛି, ଆଉ ସେଠି ଗୋଟେ ଆଞ୍ଚଳିକ ଆମର ଯୋଉ ଜିଲ୍ଲା ମୁଖ୍ୟ ପରିଚାଳକ ଅଛନ୍ତି, ଆଉ ତାଙ୍କର ପ୍ରତି ବ୍ଲକରେ ଗୋଟେ IPO ଅଛନ୍ତି, ବୁଝେଇଦେବେ, ଜିଲ୍ଲା ଶିଳ୍ପ କେନ୍ଦ୍ର ଗଲେ ବୁଝେଇଦେବେ, ବୈପରିଗୁଡା ବ୍ଲକରେ ବୈପରିଗୁଡା ଅଛି, ସବୁ ଅଫିସରେ
1: ଗାଁ ଗହଳି ପିଲା ଯଦି ଯାଇଛି ବୋଲେ ତାଙ୍କର ବ୍ଲକ ଅଫିସ ଯାଇକରି ସେ IPO ବାବୁ ବେଟଲେ ସରି ସେ ରାସ୍ତା ଦେଖାଇ ଦେଇଛି ନି ବାବୁ,
0: IPO ବାବୁ ଦେଖିଲେ ସେ ରାସ୍ତା ଦେଖେଇଦେବ,
1: ହେଲେ ଏଟା କରି କରି ଗୋଟେ ଲୋକ ବଞ୍ଚିଛି କି ବାବୁ,
0: ନିଜେ ବଞ୍ଚିବ, ପରିବାରକୁ ବଞ୍ଚେଇବ, ଆଉ ତା ପାଖରେ ଲୋକମାନେ ଯୋଉ ଥିବେ କାମ କରିବାକୁ ହେଲ୍ପର ମାନେ ସାଙ୍ଗମାନେ ବଞ୍ଚିବେ, ଲକ୍ଷେ ଟଙ୍କାରେ ଗୋଟେ ଟାଇଲର ଗାଁ ଗହଳିରେ ଗୋଟେ ଟାଇଲର ଗାଁର ଯେତିକି ଲୁଗାପଟା ସବୁ ସିଲେଇଲେ, ସ୍କୁଲ ଡ୍ରେସ ଲୁଗାପଟା ବ୍ଲାଉଜ ଯଦି ଟିକେ ଯଦି ଜ୍ଞାନ ତାହେଲେ ଅଛି ଯଦି କରିବ ବୋଇଲେ ତାହିଁରେ ତମକୁ ସେ ନିଜେ ତ ଉପକୃତ ହବ, ତାଙ୍କର ପରିବାର ସେ ଚଲେଇବ, ଆଉ ସେ ଇଏ ଯୋଉ ତାର ପାଖରେ ଯିଏ ହେଲ୍ପର ଥିବ ଖାଜା ସିଲେଇବାଟା ଇଏ କଟିଂ କରିବାଟା ତାକୁ ବି
1: ସେ ନୌକରୀ ଦେଲା ପରେ ଆଇଛି ଆରେ ତାକୁ ମିଶା ଜୀବନ ବାବୁ ବଡ ନିମାନ କହିଦେଲା ଆମର ଜନ ଭାଇ ବହିନୀ ମନେ ଗାଁ ଗହଳି ଭିତରେ ତମକୁ ଶୁଣିଲାଇନି ଜନମନ ତମର ସେ ଖାଇ ସେ ଏ ଭିତରେ ଯାଇକରି ଜିଲ୍ଲା ଶିଳ୍ପ କେନ୍ଦ୍ର ଭିତରେ ଯାଇକରି କାଇଟା ଗୋଟେ କରିବାକୁ ଚେଷ୍ଟା କରଲାଇନି ବୋଲେ ତମର କହିବା ରକମର ଜନ ବିଲାକ ଅଫିସର IPO ବାବୁ ରହିଛି ତାକେ ଭେଟଘାଟ ହେଉ ଆରି ସେମାନେ ଆରମ୍ଭ କରତ ଆରି ଆର ଲାଭ ଉଠା, ତାହେଲେ ଜବର ଧନ୍ୟବାଦ ବାବୁ, ଜବର ନିମାନ କରି ବୁଝାଇ ଦେଲା ତମର ଭାଇ ବୋଲି ଶୁଣିଲାଇ, ଆରି ଗୋଟେ ଦିନ ଖାଇଲେ ବି ସେ କଥା ହେଉଥନ ରେଲି ନି ଜୁହାର ଲାଗ,
2: ଏବେ ତାର ଜାଣିଲେ ସେ ଗୋଟାନେ ଯାଇକରି ବୁଝିଲେ ସେ ଜାଣି ଆସି,
3: ଏବେ ଏ ଯୋଉ ଜିଲ୍ଲା ଶିଳ୍ପ କେନ୍ଦ୍ର ଆସେ ସେ ଭିତରେ ସରି ଯାଇକରି ଭେଟଘାଟ କଲେ ସରି କୋନି ମିଶା ପିଲା ଆୟ କୋନି ମିଶା ଆୟ ଆରି କୋଉ ମାନେ ନ କରିକି ନ ରହେ।

ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଘରଣୀ ପ୍ରଚାର କରିବୁ ଦିନ 1:20 ଏଥିରେ ଶୁଣିବେ ଆକାଶବାଣୀ ଜୟପୁରର ପ୍ରତିଷ୍ଠା ଦିବସ ସମ୍ପର୍କରେ। ପରେ ପରେ ଶୁଣିବେ ମନୋରଞ୍ଜନୀ କ୍ରମରେ ବିଶେଷ କାର୍ଯ୍ୟକ୍ରମ ସବୁରି ପ୍ରିୟ ଆକାଶବାଣୀ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ପ୍ରଚାର କରିବୁ 10:00। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମୋର ପ୍ରିୟ ଆକାଶବାଣୀ ଜୟପୁର ସମ୍ପର୍କରେ ଏବଂ ଜାଣିବା କଥାରେ ରହିଛି ରାଜା ବିକ୍ରମଦେବ ଶର୍ମା

କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ପୁନଃ ପ୍ରସାରଣ କରିବୁ ଅପରାହ୍ନ 5:30 ପୁନଃ ପ୍ରସାରଣ ପ୍ରଚାର କରିବୁ ରାତି 8:00। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ମୁକେଶଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତରେ ସଜିଛନ୍ତି ଶଙ୍କର ଜୟ କିଶନ, କଥାଚିତ୍ର ଆୱାରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅଭିଳାଷା କଥାଚିତ୍ରରୁ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ହେଉଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତରେ ସଜେଇଛନ୍ତି ଆର୍ଟି ପରମାନ। କଥାଚିତ୍ର ତିସ୍ରି ମଞ୍ଜିଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 122ତମ ଭାଗ।

ମୈତ୍ରେୟ ନାରଦଙ୍କୁ ବୁଝାଇ କହିଲେ ଯେ ମନ ହିଁ ସୁଖ ଦୁଃଖଦାତା, ମନ ହିଁ କର୍ତ୍ତା। ପ୍ରାଚୀନ ବରହୀ ନାରଦଙ୍କଠାରୁ ଉପଦେଶ ପାଇ ହରିଚରଣରେ ନିଜକୁ ସମର୍ପଣ କରି ବୈକୁଣ୍ଠକୁ ଗମନ କଲେ। ପୂର୍ବରୁ ପ୍ରଚେତସ ଦଶ ଭାଇଙ୍କ କଥା କୁହାଯାଇଥିଲା। ଏବେ ସେମାନଙ୍କ ବିଷୟରେ ମୈତ୍ରେୟ କହୁଛନ୍ତି ଯେ ସେମାନେ ଶିବଙ୍କଠାରୁ ଦୀକ୍ଷା ପାଇ ସମୁଦ୍ର ମଧ୍ୟରେ ବୁଡ଼ି ରହି ଘୋର ତପସ୍ୟା କଲେ ଓ ନାରାୟଣଙ୍କୁ ଦର୍ଶନ କଲେ। ନାରାୟଣ ସେମାନଙ୍କୁ ପ୍ରସନ୍ନ ହୋଇ ବର ଦେଲେ। କଣ୍ଡୁ ଋଷିଙ୍କର ସୁଯୋଗ୍ୟା କନ୍ୟାକୁ ସେମାନେ ବିବାହ କଲେ। ନାରାୟଣଙ୍କୁ ଦଶ ଭାଇ ନାନା ଭାବରେ ସ୍ତୁତି କଲେ।

ଶୁଣିଲେ ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 122ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ବେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ ଆମ କାର୍ଯ୍ୟକ୍ରମକୁ। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ମନ୍ନା ଦେ।

ଶୁଣିଲେ କେତୋଟି ହିନ୍ଦୀ ଭଜନ। ଆଜି ପାଇଁ କଣ୍ଠଶିଳ୍ପୀମାନେ ଥିଲେ ମନ୍ନା ଦେ ଏବଂ ଏମ୍ ଏସ୍ ଶୁଭଲକ୍ଷ୍ମୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଟ୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ।

0: ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଭୁବନେଶ୍ୱର ଲୋକସେବା ଭବନରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଏବଂ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥାଏ। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଏହି ଦିନଟି ରାଜ୍ୟର ଶିଳ୍ପାୟନ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇକି ରହିବ, କାରଣ ଆଜି ଏହି ଯେଉଁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ଅଣୁ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମହିଳାମାନଙ୍କୁ ଉଦ୍ୟମୀ ବା ଏଣ୍ଟରପ୍ରେନର କରିବା ଦିଗରେ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରାଯାଏ। ଆଜିର ପଦକ୍ଷେପଗୁଡ଼ିକ ଆମର ଅର୍ଥନୈତିକ ବିକାଶକୁ ସମାବେଶୀ କରିବ ଏବଂ ସମାଜର ତୃଣମୂଳ ସ୍ତରକୁ ସଶକ୍ତ କରିବା ସହିତ ଇଏ ନିଶ୍ଚିତ ଭାବରେ ଆମ ପାଇଁ ବଡ଼ ସହାୟକ ଏବଂ ଭାଗିଦାରୀ ହେବା ପାଇଁ ଯାଉଛି।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଓ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରରେ ରହିଛି। କଲ୍ୟାଣରେ ସଶକ୍ତିକରଣ, ସଶକ୍ତିକରଣରେ ନେତୃତ୍ୱ ଓ ନେତୃତ୍ୱରୁ ପରିବର୍ତ୍ତନ ହେଉଛି ସରକାରଙ୍କ ଦୃଷ୍ଟିକୋଣ। ଏସ୍ଏସ୍ଜିରୁ ଷ୍ଟାର୍ଟଅପ୍, ପାରମ୍ପରିକ କୌଶଳରୁ ଆଧୁନିକ ଉଦ୍ୟୋଗରେ ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଏକ ବର୍ଷ ପାଇଁ କାର୍ଯ୍ୟଯୋଜନାର ଶୁଭାରମ୍ଭ ବରପାଲ୍ଲୀ ଏବଂ କେସିଙ୍ଗାରେ ଏମ୍ଏସ୍ଏମ୍ଇ ପାର୍କ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲ୍ କ୍ଲଷ୍ଟରର ଉଦ୍ଘାଟନ ଏବଂ ପାହାଡ଼ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ମିନି ଷ୍ଟାଡିୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ହଲ୍ରେ ଏ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର

0: ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପଲବ୍ଧ ସରକାରୀ ଯୋଜନା, ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା, ବ୍ୟାଙ୍କ ଋଣ ସୁବିଧା, ଡିଜିଟାଲ୍ ସେବା ସମ୍ପର୍କରେ ଆଲୋଚନା କରିଥିଲେ। गजपति जिला पारलाखेमुंडीठारे पांचदिनिया उद्यमी ओडिशा एमएसएमई कार्यक्रम उद्घाटित हो कार्यक्रम में उद्योगी हेबार विभिन्न सुजोग सृष्टि संपर्क में आलोचना करा जायथिला। प्रधानमंत्री नरेन्द्र मोदी आसंताकाली पूर्वाह्न 11टा बेले आकाशवाणी मन की बात कार्यक्रम में उद्बोधन देबे। एहा मासिक रेडियो कार्यक्रम मन की बात 135तम संस्करण हेबो। एही कार्यक्रम आकाशवाणी और दूरदर्शन समस्त नेटवर्क, आकाशवाणी वेबसाइट और न्यूज ऑन एयर मोबाइल आप उपलब्ध हेबो। एहा मध्य आकाशवाणी, डीटी न्यूज, पीएमओ और सूचना और प्रसारण मंत्रालय यूट्यूब चैनल सीधा प्रसारण हेबो। हिंदी भाषा रे प्रसारण परे आकाशवाणी रे एही कार्यक्रम आंचलिक भाषांतरण प्रसारण करा जिवो। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ରାତି 10:30ରେ ଆସନ୍ତାକାଲି ଅପରାହ୍ନ 1ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ମାର୍କେଟ ଛକଠାରୁ ବ୍ୟାରିକେଡ୍ରେ ଶ୍ରଦ୍ଧାଳୁମାନେ ଯାଇ ସ୍ନାନଯାତ୍ରା ଦିନ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ସୁବ୍ୟବସ୍ଥିତ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
1: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ଆଉ ସବୁଠୁ ବଡ କଥା ହେଲା ଟ୍ରାଫିକ୍। ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
0: ଦେଶବ୍ୟାପୀ ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍ରେ ପୋଲିଓ ବୁନ୍ଦା ଦେଇପାରିବେ। ବୁଥ୍ରେ ପୋଲିଓ ବୁନ୍ଦା ନ ନେଇଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ପୋଲିଓ ରୋଗର ମୂଳୋତ୍ପାଟନ ଓ ସମସ୍ତ ଶିଶୁକୁ ଟିକାକରଣର ସୁବିଧା ପ୍ରଦାନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ବିଭିନ୍ନ ପୋଲିଓ ବୁଥ୍ରେ ଆସନ୍ତାକାଲି ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାର 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆସନ୍ତାକାଲି 670 ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାରେ ପାଟନାଗଡ଼ରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍ଷ୍ଟାଣ୍ଡ ପାଟନାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ 1,22,00,000 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ରାଇଘର ବ୍ଲକରେ 43 PL ଦେଉଳପାରା ପର୍ଯ୍ୟନ୍ତ ସଡ଼କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ଉମରକୋଟ ବ୍ଲକର ସୁଖିକାଁ ଡିଏମ୍କେ ଛକରୁ ଦୁରୁଆଗୁଡ଼ା ଓ ଜାମୁପାରାରୁ ଓଟେମୁଣ୍ଡା ପର୍ଯ୍ୟନ୍ତ ନୂତନ ସଡ଼କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମଲ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କରିବା ସହ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଥିବା 1,448 ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସଂଗୃହୀତ ତଥ୍ୟର ସଠିକ୍ ଯାଞ୍ଚ ଓ ଡିଜିଟାଇଜେସନ ପରେ ଆସନ୍ତା 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିଯୁକ୍ତ ଅଣକ୍ୟାଡର ଅଭିଯୋଜନା ଅଧିକାରୀ ଏପିପିମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏପିପିମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପଶ୍ଚିମ ଓଡ଼ିଶାର ସାତଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ଉଦ୍ୟମୀ ଭାରତର ନବଦିଗନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ମୁଁ ନୀନା ସାହୁ। କାରିଗର ଏବଂ ଗ୍ରାମୀଣ ଉଦ୍ୟୋଗଠାରୁ ଆରମ୍ଭ କରି ନବସୃଜନଶୀଳ ନିର୍ମାତା ପର୍ଯ୍ୟନ୍ତ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅଭିବୃଦ୍ଧି କାହାଣୀକୁ ଅଧିକ ସଶକ୍ତ କରୁଛି। ନିରନ୍ତର ସଂସ୍କାର, ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଏବଂ ଲକ୍ଷ୍ୟଭିତ୍ତିକ ସହଯୋଗ ମାଧ୍ୟମରେ ଦେଶର ଲକ୍ଷାଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରୋହାହିତ ହେଉଛନ୍ତି। ଅନ୍ୟ ପ୍ରକାରେ କହିଲେ ଭାରତର ଆର୍ଥିକ ମାନଚିତ୍ରରେ ଏହାକୁ କେବଳ ଏକ କ୍ଷେତ୍ର କହିବା ଅପେକ୍ଷା ଦେଶର ପ୍ରଗତିର ଅସଲ ଇଞ୍ଜିନ୍ ବୋଲି କୁହାଯାଇପାରିବ। ଅର୍ଥନୀତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଜାତିସଂଘ ପକ୍ଷରୁ ଚଳିତ ବର୍ଷ ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇଗୁଡ଼ିକର ସଶକ୍ତିକରଣ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ଅଧିକ ବିକଶିତ ହେବାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉଦ୍ୟୋଗଗୁଡ଼ିକ ଭିନ୍ନ ଭିନ୍ନ ଭାବରେ ପରିପୁଷ୍ଟ ହୋଇଛନ୍ତି। ଏହି କ୍ଷେତ୍ର ଦେଶର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିପାଦନ କରୁଛି। ଆକଳନ ଅନୁଯାୟୀ ମୋଟ ରପ୍ତାନୀର ପ୍ରାୟ 50% ଏହି କ୍ଷେତ୍ରରୁ ଆସିଥାଏ। କେବଳ ବ୍ୟବସାୟିକ ଉଦ୍ୟୋଗ ମଧ୍ୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସୀମିତ ନ ରହି ଅଧିକ ବ୍ୟାପକ ହୋଇଛି। ନିଯୁକ୍ତି, ନବସୃଜନ ଏବଂ ସମାବେଶୀ ଅଭିବୃଦ୍ଧିର ଏହି କ୍ଷେତ୍ର ନେତୃତ୍ୱ ନେଉଥିବା ବେଳେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମାନ ଭାବରେ ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ସହଯୋଗ ପ୍ରଦାନ କରୁଛନ୍ତି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଏହି ଉଦ୍ୟୋଗ କ୍ଷେତ୍ର ଦ୍ୱାରା ଅଧିକ ମଜବୁତ ହୋଇପାରିଛି। ଦେଶର ଏମ୍ଏସ୍ଏମ୍ଇ ଉଦ୍ୟୋଗ କ୍ଷେତ୍ର ଅର୍ଥନୈତିକ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିଛି। ଆକଳନ ଅନୁଯାୟୀ ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ଦେଶର ଜିଡିପିରେ 31.1% ଏମ୍ଏସ୍ଏମ୍ଇ କ୍ଷେତ୍ରର ଅବଦାନ ରହିଛି। ଉତ୍ପାଦନ କ୍ଷେତ୍ରରେ 35.4% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ରହିଥିବା ଜଣାପଡ଼ିଛି। କୃଷି ପରେ ଏମ୍ଏସ୍ଏମ୍ଇ ଦେଶର ଦ୍ୱିତୀୟ ନିଯୁକ୍ତି କ୍ଷେତ୍ର ପାଲଟିଛି। 38.90 କୋଟି ଅଧିକ ଲୋକଙ୍କର ଏହା ଜୀବିକାର ଉତ୍ସ ପାଲଟିଛି। ଦେଶବ୍ୟାପୀ ଉଦ୍ୟୋଗୀ ସଂସ୍କୃତିକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ମହିଳା ତଥା ଯୁବ ନେତୃତ୍ୱାଧୀନ ଉଦ୍ୟୋଗୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରହିଥିବା ବ୍ୟାପକତାରୁ ସୁଫଳ ପାଇପାରୁଛନ୍ତି। ଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ 18 ପ୍ରଯୁକ୍ତିବିଦ୍ୟା କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଦକ୍ଷତା ବିକାଶ, ପ୍ରଯୁକ୍ତିବିଦ୍ୟା ଆଧାରିତ ଭିତ୍ତିଭୂମି ଏବଂ ନବସୃଜନର କେନ୍ଦ୍ର ଭାବେ କାର୍ଯ୍ୟ କରୁଛନ୍ତି। ସୁବ୍ୟବସ୍ଥିତ ନେଟୱାର୍କ ଏବଂ ତାଲିମ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଉତ୍ସାହିତ କରୁଛନ୍ତି। ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରସାରଣ କେନ୍ଦ୍ର ଯୋଜନା ଅଧୀନରେ ନୂତନ କେନ୍ଦ୍ର ବିକଶିତ କରାଯାଉଛି। ଗତ ନଭେମ୍ବର ସୁଦ୍ଧା ଦେଶବ୍ୟାପୀ 25 ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏହା ମାଧ୍ୟମରେ 53,963 ଜଣ ଯୁବବର୍ଗଙ୍କୁ ତାଲିମ ଏବଂ 1,357 ଏମ୍ଏସ୍ଏମ୍ଇ କେନ୍ଦ୍ରକୁ ସହାୟତା ପ୍ରଦାନ କରାଯାଇପାରିଛି। ବିଶ୍ୱବ୍ୟାଙ୍କ ସମର୍ଥିତ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ବ୍ୟବସ୍ଥା ଅଧୀନରେ 9 ନୂତନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଗତ 2025-26 ଆର୍ଥିକ ବର୍ଷରେ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ଅଭିବୃଦ୍ଧି କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଣତ ହୋଇଛି। ସଶକ୍ତ ଅନୁଷ୍ଠାନ, ଋଣ ପ୍ରଦାନରେ ସହଜତା, ପ୍ରଯୁକ୍ତିବିଦ୍ୟା ଉପଯୋଗ, ତ୍ୱରିତ ଅଭିଯୋଗ ସମାଧାନ ଏବଂ ବ୍ୟାପକ ବଜାର ସୁଯୋଗ ଏମ୍ଏସ୍ଏମ୍ଇ ଇକୋସିଷ୍ଟମକୁ ଅଧିକ ସଶକ୍ତ କରୁଛି। ଉଦ୍ୟମ ପଞ୍ଜିକରଣ ପୋର୍ଟାଲ ଏବଂ ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ ଅଧୀନରେ ଏ ପର୍ଯ୍ୟନ୍ତ

0: ପଞ୍ଜୀକରଣ 8,70,00,000ରୁ ଅଧିକ ହୋଇଛି। ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ ଇତିମଧ୍ୟରେ 25 ବର୍ଷ ସମ୍ପୂର୍ଣ୍ଣ କରିଛି। ଗତ ଜାନୁଆରୀ ପହିଲାରୁ ନଭେମ୍ବର ଶେଷ ସୁଦ୍ଧା 3,77,000 କୋଟି ଟଙ୍କା ପାଣ୍ଠି ମାଧ୍ୟମରେ 29,00,000ରୁ ଅଧିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଗ୍ୟାରେଣ୍ଟି ସୀମା 5 କୋଟିରୁ 10 କୋଟିକୁ ବୃଦ୍ଧି ପାଇଛି। ଚଳିତ ବର୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସହଜ ବ୍ୟବସାୟ କ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟ ନେଇ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କେତେକ ନୂତନ ଡିଜିଟାଲ୍ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିଛି। ସେଥିମଧ୍ୟରେ ଜନସମର୍ଥ ପୋର୍ଟାଲ ଅନ୍ୟତମ। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଏହି ନବ ସଂସ୍କରଣ ବ୍ୟାଙ୍କରୁ ଋଣ ମଞ୍ଜୁରୀ ଏବଂ ଅର୍ଥ ପାଇବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟୋପଯୋଗୀ କରିପାରିଛି। ଅନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ସମାଧାନ, ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ଏବଂ ଭାସି ନିଆଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଆତ୍ମନିର୍ଭର ଭାରତ ସ୍ୱପ୍ନ ସାକାର କରିବାରେ ଏକ ବଡ଼ ମାଧ୍ୟମ ପାଲଟୁଛି।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ବିଷ୍ଣୁମୋହନ କବିଙ୍କ କଣ୍ଠରେ। ଏ ଗୀତକୁ ରଚନା କରିଛନ୍ତି ଦିଲୀପ ଜେନା, ସଙ୍ଗୀତରେ ସଜାଇଛନ୍ତି ବପି ଲେହେରୀ। କଥାଚିତ୍ର ମନ ରହିଗଲା ସାତ ସୁରରେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୋ ଆଖି ମୋ ଆଇନା କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପମିଲା ଜୈନ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ। ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ପାଗଳ କରିଛୁ ତୁ। ଏହି କଥାଚିତ୍ରରୁ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତାଙ୍କ କଣ୍ଠରେ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣିବେ। ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500 ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ, ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ଭିକ୍ଟୋରିଆରେ ପହଞ୍ଚିଛନ୍ତି। ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ମହାସାଗରରେ ଥିବା ଏହି ଦ୍ୱୀପ ଦେଶ ସେସେଲ୍ସ ଭାରତ ସହ ଦୀର୍ଘଦିନ ହେଲା ସାମୁଦ୍ରିକ ସହଯୋଗ ପ୍ରଦାନ କରିଆସୁଛି। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସୁସମ୍ପର୍କ ସ୍ଥାପନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ। ସେସେଲ୍ସ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରର ସଂସ୍କୃତିକୁ ସୁରକ୍ଷିତ ରଖିବା ନେଇ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସେସେଲ୍ସର ଐତିହାସିକ 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀଠାରେ ଆଜି ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଏହି କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କର ସାହସ ଏବଂ ପ୍ରେରଣାକୁ ପ୍ରତିଫଳନ କରୁଛି। ଉପରାଷ୍ଟ୍ରପତି କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଉତ୍ତମ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ରପ୍ତାନୀର 50% ଅଂଶୀଦାର ପ୍ରଦାନ କରୁଛି। ରାଧାକ୍ରିଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଭାରତୀୟ ବିକାଶ ଯାତ୍ରାର ଏକ ସୁଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହାକି 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସମର୍ଥକ ହେବ। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସାର୍ବଜନୀନ ପଞ୍ଜିକରଣ କ୍ଷେତ୍ରରେ ପ୍ରୋହାହନ ପ୍ରଦାନ କରୁଛି। ଗୁଣବତ୍ତା ସମ୍ପନ୍ନ ତଥ୍ୟର ବିକାଶ ଏବଂ ଫଳପ୍ରଦ ଯୋଜନା କ୍ରିୟାନ୍ୱୟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ବିଶ୍ୱ ବ୍ୟବସାୟିକ କ୍ଷେତ୍ରରେ ସ୍ୱଳ୍ପ ଦାମ୍ର ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି। ଏ କ୍ଷେତ୍ରରେ ଉଦ୍ୟୋଗୀମାନେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ କରି ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ବାର୍ତ୍ତା ହେଉଛି କୃତ୍ରିମ ବୁଦ୍ଧିମତା ପରିଚାଳିତ ଭବିଷ୍ୟତ ପାଇଁ ମାନବ କୈନ୍ଦ୍ରିକ ଉଦ୍ୟମିତା। ଏହାକୁ ଆଧାର କରି ଉପରାଷ୍ଟ୍ରପତି କହିଛନ୍ତି ବୈଷୟିକ ଜ୍ଞାନର ପରିବର୍ତ୍ତନର ଆହ୍ୱାନ ନୁହେଁ, ଏକ ସୁଯୋଗ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଂଝୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ ପୋର୍ଟାଲ ଓ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଦେଶର ସମବାୟ ସଂସ୍ଥା ଆଧାରିତ ସଡ଼କ ଯାତ୍ରା ପ୍ଲାଟଫର୍ମ ଭାରତ ଟ୍ୟାକ୍ସିକୁ ଆଗାମୀ 2 ବର୍ଷ ମଧ୍ୟରେ ଦେଶର 500 ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ସାବ୍ୟସ୍ତ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରଥୀ ନାମରେ ପରିଚିତ ଭାରତ ଟ୍ୟାକ୍ସିର ଡ୍ରାଇଭରଙ୍କୁ ସିଧାସଳଖ ଅଂଶୀଦାର କରିବା, ଫଳରେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଗତିଶୀଳତା ପ୍ଲାଟଫର୍ମ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ସାରଥୀଙ୍କର ରୋଜଗାର ବୃଦ୍ଧି ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଏବଂ ସୁଲଭ ସେବା ପାଇପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
2: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାରଥିଓ କା ଔର ହମାରେ ଗ୍ରାହକୋ କା କିସି କା ଭି ଶୋଷଣ ନ ହୋ, ଏ ସବସେ ପହଲା କାରଣ। ଦୂସରା ସାରଥି କା ସମ୍ମାନ ହୋ, वो ऐप पर रजिस्ट्रेशन

0: के लिए मोहताज नहीं है। आज मैं गर्व से कहता हूं, भारत टैक्सी के साथ जुड़े हुए 7 लाख साथी भारत टैक्सी के मालिक है, शेयर होल्डर।
1: ଭାରତ ଟ୍ୟାକ୍ସି ସଡ଼କ ଯାତ୍ରା କ୍ଷେତ୍ରରେ ଏକ ଦୃଢ଼ ବିକଳ୍ପ ଭାବେ ଉଭା ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ଟ୍ୟାକ୍ସି ପରିବହନକୁ ଅଧିକ ସୁଦୃଢ଼ ତଥା ଗୁଣବତ୍ତା ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଗୁଜରାଟ ମେଟ୍ରୋ ରେଳ ନିଗମ, ଅହମ୍ମଦାବାଦ ମହାନଗର ନିଗମ, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଟ୍ରାଫିକ୍ ପୁଲିସ୍, ପ୍ରମୁଖ ବିମାନ ବନ୍ଦର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନେକ ସଂଗଠନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉତ୍ତରପ୍ରଦେଶର ଜେୱାର୍ଠାରେ ଅମ୍ବର ଏବଂ ଆସେଣ୍ଟ କେ ସର୍କିଟ୍ ଉତ୍ପାଦନ କାରଖାନାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ବିଶ୍ୱସ୍ତରରେ ଏକ ନିର୍ଭରଯୋଗ୍ୟ ଗଣତାନ୍ତ୍ରିକ ଏବଂ ଦକ୍ଷ ଉତ୍ପାଦନ ଅଂଶୀଦାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି। ଶ୍ରୀ ଯାଦବ କହିଛନ୍ତି, ଦେଶର ରାଜନୈତିକ ସ୍ଥିରତା, ସ୍ୱଚ୍ଛ ସଂସ୍କାରମୂଳକ ନୀତି, ଦକ୍ଷ ଯୁବଗୋଷ୍ଠୀ ଏବଂ ଦ୍ରୁତ ବିକାଶଶୀଳ ଭିଭିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତକୁ ଏକ ପ୍ରାକୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିପାରିଛି। ଇରାନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ବାହାରିନ୍ ଆଜି ଅଭିଯୋଗ କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ବାହାରିନ୍ ଉପରେ ଇରାନ୍ର ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ଼ ନିନ୍ଦା କରିଛି। ଏହାକୁ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ବୋଲି ୟୁଏଇ ବର୍ଣ୍ଣନା କରିଛି। ପୂର୍ବରୁ ଇରାନ୍ର ଦକ୍ଷିଣ ଉପକୂଳରେ ଆମେରିକାର ବିମାନ ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକୀୟ ସେନା ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହେବା ନେଇ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସୂଚନାଯୋଗ୍ୟ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଗତକାଲି ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ବାହିନୀ ଇରାନ୍ର କେତେକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସମ୍ଭାଦ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଟ୍ରମ୍ପଙ୍କ ପ୍ରଶାସନ ଭାରତକୁ ଆମେରିକାର ନିକଟତମ ରଣନୈତିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭିତରୁ ଅନ୍ୟତମ ଭାବେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ କୂଟନୈତିକ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରୁବିଓ କହିଛନ୍ତି। ବାଣିଜ୍ୟ ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ସୁରକ୍ଷା, ସାମୁଦ୍ରିକ ପରିବହନ ଆଦି ବିଭିନ୍ନ କ୍ଷେତ୍ରକୁ ଉଭୟ ଦେଶ ଚିହ୍ନଟ କରିବା ସହ ଏ ଦିଗରେ ସହଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରୁବିଓ କହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ଆଜି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ପରବର୍ତ୍ତୀ ବୈଠକରେ ଇସ୍ତଫା ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ରୂପା ଇଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ହିସାବ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକ ବର୍ଗରେ ଦେବିକା ଜାପାନର ରିକୋ ଗୁଞ୍ଜିଙ୍କୁ 22-20, 21-19 ସେଟ୍ରେ କ୍ୱାର୍ଟର ଫାଇନାଲ୍ ପରାସ୍ତ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦେବିକା ଡେନମାର୍କର ଖେଳାଳି ଲିନେ କ୍ରିଷ୍ଟୋପର୍ସନ୍ଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆସନ୍ତାକାଲି କିଦାମ୍ବି ଜାପାନର ୟୁଦାଇ ଓକିମୋଟୋଙ୍କୁ ଏବଂ ରୌନକ ଚୀନ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ତିନିଦିନିଆ ସେସଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସଲ୍ସ।

0: ଅଧ୍ୟକ୍ଷ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବୀ ଶ୍ରୀକାନ୍ତ ଏବଂ ରୌନକ ଚୌହାନ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବୀରଞ୍ଚି ନାରାୟଣ ସେଠ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚଳିତ ମାସରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ 10 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି। ସହକାରୀ ଯୋଗାଣ ଅଧିକାରୀ ବିଶ୍ୱଭୂଷଣ କର କହିଛନ୍ତି ଏହି ଯୋଜନା ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ଆହୁରି ସୁଦୃଢ଼ କରାଯାଇଛି।
3: ଆମ ଢେଙ୍କାନାଳ ଜିଲ୍ଲାରେ 3,01,542 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ସରକାର ସାମିଲ କରି ମାସକ ପ୍ରତି ମୁଣ୍ଡପିଛା ହିସାବରେ ଏପ୍ରିଲ 2026ରୁ 5 କେଜି ଅତିରିକ୍ତ ଚାଉଳ ପ୍ରଦାନ କରୁଅଛନ୍ତି। ସମସ୍ତ ପିଡିଏସ୍ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ 10 କେଜି ମୁଣ୍ଡପିଛା ମାଗଣା ଚାଉଳ ସରକାରଙ୍କ ଅତିରିକ୍ତ ଖାଦ୍ୟ ସୁରକ୍ଷା ଗ୍ୟାରେଣ୍ଟିରେ ସାମିଲ ହୋଇ ପାଇପାରିବେ।
2: ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ସେ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ବିଭିନ୍ନ ସୁବିଧା ଓ ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିକାଶ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲକ୍ଷ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ସେହିପରି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତରେ 7 ଜଣ ମହିଳାଙ୍କ ଅଭିଯୋଗର ଶୁଣାଣି ମଧ୍ୟ କରାଯାଇଥିଲା। ଓଡ଼ପଡ଼ା ବ୍ଲକର ଇଟାପ ଗ୍ରାମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବିକା, ପାନୀୟ ଜଳ, କ୍ରୀଡ଼ା ଓ ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ 12 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଆୟୋଜିତ 10-ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କ୍ୟାଡେଟ୍ସମାନଙ୍କୁ ଡ୍ରିଲ୍, ଯୋଗାଭ୍ୟାସ, ମାନଚିତ୍ର ପାଠ, ବନ୍ଧୁକ ଚାଳନା, ଆତ୍ମରକ୍ଷା କୌଶଳ, ବିପର୍ଯ୍ୟୟ ପରିଚାଳନା ଓ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ୱାମୀଙ୍କ ଆବିର୍ଭାବର 200 ବର୍ଷ ପୂର୍ତ୍ତି ଉତ୍ସବ କାଦୁଆ ମହିମା ଆଶ୍ରମରେ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୂର୍ଯ୍ୟବଂଶୀ ସୁରଜ, ସାଂସଦ ରୁଦ୍ରନାରାୟଣ ପାଣି ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଯୋଗଦେଇ ମହିମା ପୀଠର ଉନ୍ନତି ପାଇଁ 240 କୋଟି ଟଙ୍କାର ଅନୁମୋଦନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟ ପରିସରରେ ନୂତନ ଆଧାର ସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି କେନ୍ଦ୍ରରେ ନୂତନ ଆଧାର କାର୍ଡ, ମୋବାଇଲ୍ ନମ୍ଘର, ବାୟୋମେଟ୍ରିକ୍ ଓ ଅନ୍ୟାନ୍ୟ ସଂଶୋଧନ ସୁବିଧା ଉପଲବ୍ଧ ହେବ। 5-17 ବର୍ଷ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ନିଃଶୁଳ୍କରେ ମଧ୍ୟ କରାଯିବ। ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ କୃଷିଭିତ୍ତିକ ରଜ ଉତ୍ସବ ଉତ୍ସାହର ସହ ପାଳିତ

0: ହୋଇଯାଇଛି। ସେହିପରି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଶ୍ୱସ୍ତରୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି ପଦକ ଜିତି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳି ବିଭା ସିନ୍ଧୁ ବାରିକଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଗଛ ଥିଲେ ପରିବେଶ ଦିଶେ ସୁନ୍ଦର, ସେଥିରୁ ମିଳାଇ ଅମ୍ଳଜାନ ଅପାର। ହଁ ଶ୍ରୋତା ବନ୍ଧୁ, ଜଙ୍ଗଲ ଆମର ଜୀବନ। ଜଙ୍ଗଲ ଆମକୁ ଖାଦ୍ୟ, ପାନୀୟ, ବସ୍ତ୍ର, ବାସଗୃହ ଯୋଗାଇଥାଏ। ଆପଣ ଜାଣି ଖୁସି ହେବେ, ସମଗ୍ର ଭାରତ ବର୍ଷରେ ବନଖଣ୍ଡର ଯୋଉ ଅନୁପାତ ରହିଛି ତାହା ପ୍ରାୟ ଶତକଡା 33%। ଆମର ପ୍ରକୃତି ବିଜ୍ଞାନୀମାନେ ମତ ଦେଇଛନ୍ତି, ଯଦି ଆମ ଭୂଖଣ୍ଡର ଶତକଡା 33% ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ରହିବ, ତେବେ ନିଶ୍ଚିତ ଭାବରେ ତାହା ଆମ ପରିବେଶ ପାଇଁ ଅନୁକୂଳ ହେବ। ଜଙ୍ଗଲ ହେଉଛି ପୃଥିବୀର ଫୁସ୍ଫୁସ୍, ସେଥିପାଇଁ ବନଖଣ୍ଡ ରହିବା ନିହାତି ଦରକାର। ବଡ଼ ସୁଖର କଥା, ଆମ ଓଡ଼ିଶାରେ ବନଖଣ୍ଡର ଅନୁପାତ ଶତକଡା 33%ରୁ ଅଧିକ, ପ୍ରାୟ ଶତକଡା 37% ପର୍ଯ୍ୟନ୍ତ ରହିଛି। ଏପରି କିଛି ଅଞ୍ଚଳ ଅଛି ଯେଉଁଠାରେ କି ଜଙ୍ଗଲର ପରିମାଣ, ତାର ଘନତ୍ୱ ଏବଂ ବୃକ୍ଷରାଜିର ବିବିଧତା ଅତ୍ୟନ୍ତ

ଏହାର ଶ୍ରେୟ ଆମେ ଦେଇପାରିବା ତିନୋଟି ବର୍ଗର ବ୍ୟକ୍ତିମାନଙ୍କୁ। ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା ଯେଉଁମାନେ

0: ବନଖଣ୍ଡ ନିକଟରେ ରହୁଛନ୍ତି ଏବଂ ଜଙ୍ଗଲକୁ ଭଲ ପାଉଛନ୍ତି ଆଉ ସ୍ନେହ କରୁଛନ୍ତି। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହେଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ, ଏହି ବନଭୂମିକୁ ରକ୍ଷା କରିବାରେ, ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ, ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ ହେଲା ଅନ୍ୟତମ। ସେଥିରେ ଭାଗ ନେବାକୁ ହେଲେ ସେମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି, କେଉଁଠାରୁ ଗଛଟେ ପାଇବେ ବା ଚାରାଟେ ପାଇବେ, ତାର ମାନ କିପରି ଅଛି, ଆଉ କେଉଁଠାରେ ତାକୁ ରୋପଣ କରିପାରିବେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଲା ବନୀକରଣ ପାଇଁ ଉତ୍ତମ ଚାରା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବନୀକରଣ ପାଇଁ ଉତ୍ତମ ଚାରା।
1: ଶ୍ରୀଯୁକ୍ତ ବେହୁରା ମହୋଦୟ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିଛୁ। ନମସ୍କାର।
2: ନମସ୍କାର
1: ବେହୁରା ବାବୁ, ପ୍ରଥମେ ଆମେ ଜାଣିବା ଏଇ ଯୋଉ ବନୀକରଣ, ଗୋଟେ ବ୍ୟାପକ ଶବ୍ଦ ଆଜ୍ଞା, ଏଇ ଯୋଉ ବନୀକରଣ ବିଷୟରେ କିଛି ସଂକ୍ଷେପରେ କହିବେ କି?
2: ଆମ ଓଡ଼ିଶାରେ ବନୀକରଣ କାର୍ଯ୍ୟକ୍ରମ ବନ ବିଭାଗ ତରଫରୁ ବହୁତ ଆବାହମାନ କାଳରୁ ଚାଲି ଆସିଛି। ଏହି ବନୀକରଣ କାର୍ଯ୍ୟକ୍ରମ କରିବାର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ଜାଗା ଖାଲି ଜାଗା ରହୁଛି ବା ଯେଉଁ ଜାଗାରେ ଜଙ୍ଗଲ ପରିମାଣ ହ୍ରାସ ପାଇଛି, ସେହି ଜାଗାରେ କିପରି ଭାବରେ ଜଙ୍ଗଲର ଘନତ୍ୱ ବଢ଼ିବା ସହିତ ଲୋକମାନଙ୍କର ଚାହିଦା ମୁତାବକ ବୃକ୍ଷରୋପଣ କରିବା ପାଇଁ ବନୀକରଣ ଯୋଜନା ହାତକୁ ନିଆଯାଇଛି। ତାହା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯଥା ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏଆର ପ୍ଲାଣ୍ଟେସନ, ଏଆର ମାନେ ଆର୍ଟିଫିସିଆଲ ରିଜେନେରେସନ, ମାନେ ସମ୍ପୂର୍ଣ୍ଣ ଭାବେ ଗୋଟିଏ ହେକ୍ଟରରେ 1600 ଗଛ ଲଗାଇବାର ଯେଉଁ ପ୍ରାବଧାନ ରହିଛି। ଆଉ ଗୋଟେ ହେଲା ଏଏନ୍ଆର ପ୍ଲାଣ୍ଟେସନ, ଏଏନ୍ଆର ମାନେ ଆସିଷ୍ଟେଡ୍ ନେଚୁରାଲ ରିଜେନେରେସନ, ତାର ଅର୍ଥ ହେଲା ଯେଉଁ ଯେଉଁ ଜାଗାରେ ଗଛ ମଧ୍ୟରେ ବ୍ୟବଧାନ ରହିଛି ଏବଂ ତା ମଧ୍ୟରେ ଖାଲି ଗ୍ୟାପ୍ ରହିଛି, ସେ ବ୍ୟବଧାନକୁ ପୂରଣ କରିବା ପାଇଁ ତା ମଧ୍ୟରେ 200, 400, 800 ଏହିପରି ଭାବରେ ବୃକ୍ଷରୋପଣ କରାଯାଉଛି। ସ୍ଥାନ ବିଶେଷରେ କୋଉ ସ୍ଥାନରେ କି ବୃକ୍ଷରୋପଣ କଲେ ଠିକ୍ ରହିବ ତାହା ଜଙ୍ଗଲ ବିଭାଗର କର୍ମଚାରୀମାନେ ସ୍ଥିର କରନ୍ତି ଏବଂ ସେହି ଅନୁସାରେ ବ୍ୟାପକ ରୂପରେ ବନୀକରଣ କାର୍ଯ୍ୟକ୍ରମ କରାଯାଏ।
1: ବଢ଼ିଆ କଥା ଆପଣ କହିଲେ। ଏଇ ଯେଉଁ ପ୍ରଶ୍ନ ଆସୁଛି, ଆମେ ଗୋଟିଏ କଥା ଜାଣିଛୁ ଯେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଯେତେବେଳେ ବର୍ଷା ଆସିଯାଇଥାଏ ସେତେବେଳେ ବନ ବିଭାଗର ବନ ମହୋତ୍ସବ ହୁଏ। ବନୀକରଣ କାର୍ଯ୍ୟକ୍ରମ ବର୍ଷକ ତମାମ ହୋଇଥାଏ ନା ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି ଯେତେବେଳେ କି ବନୀକରଣ କାର୍ଯ୍ୟକ୍ରମ ହୋଇଥାଏ?
2: ତ ଆପଣମାନେ ଜାଣିଥିବେ ଯେ ବୃକ୍ଷରୋପଣ କରିବା ପାଇଁ ଜଳର ଆବଶ୍ୟକତା ନିହାତି ଅପରିହାର୍ଯ୍ୟ।
1: ଆଜ୍ଞା।
2: ତ ଜଳ ନଥିଲେ ବୃକ୍ଷ ଲଗାଇ ତାକୁ ବଞ୍ଚାଇବା ବା ଜଙ୍ଗଲ ଭିତରେ ବୃକ୍ଷ ଲଗାଇ ତାକୁ ପାଣି ଯୋଗାଇବା ଏକ ଦୁର୍ବିଷହ ବ୍ୟାପାର। ତେଣୁ ଯେତେବେଳେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଆମ ଭାରତ ବର୍ଷକୁ ମନସୁନ ଆସିଥାଏ ବା ମୌସୁମୀ ବାୟୁର ପ୍ରବେଶ କରେ ସେତେବେଳେ ବିଭିନ୍ନ ଇଲାକାରେ ବର୍ଷାର ପରିମାଣ ବଢ଼ିଥାଏ। ସେହି ସମୟରେ ମଧ୍ୟ ଆମର ଯେଉଁ ପ୍ରସ୍ତୁତ ରହିଥିବା ଚାରା ଠିକ୍ ଜାଗାରେ ପହଞ୍ଚି ଯାଇଥାଏ, କୋଉ ଜାଗାରେ କୋଉ ଚାରା ଲାଗିବ ତାର ମଧ୍ୟ ଆଗରୁ ଆମେ ପ୍ରସ୍ତୁତି କରିଥାଉ। ସେଥିପାଇଁ ସାରା ଭାରତ ବର୍ଷରେ ଜୁଲାଇ ମାସର ପ୍ରଥମ ସପ୍ତାହ 1-7 ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମ କରାଯାଏ, ତାହାକୁ ବନ ମହୋତ୍ସବ କୁହାଯାଏ। ସେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ବାସୀ, ସମଗ୍ର ଜନସାଧାରଣ, ବନ ସମିତିର ସଭ୍ୟ ସଭ୍ୟା, ବନ ବିଭାଗର କର୍ମଚାରୀ, ସ୍କୁଲ କଲେଜ ଏବଂ ବିଭିନ୍ନ ୟୁନିଭର୍ସିଟିର ପିଲାମାନେ ତାଙ୍କୁ ମଧ୍ୟ ସାମିଲ କରାଯାଏ। ଡିସେମ୍ବର ଜାନୁଆରୀ ମାସରୁ ଆମର ଚାରା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥାଏ। ବିଭିନ୍ନ ନର୍ସରୀମାନଙ୍କରେ ପରମାନେଣ୍ଟ ନର୍ସରୀ, ସ୍ଥାୟୀ ଚାରା ରୋପଣ କେନ୍ଦ୍ର ଏବଂ ଟେମ୍ପୋରାରୀ ନର୍ସରୀ, ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର, ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପାଖରେ ଯେଉଁ ଲୋକମାନେ ନେଇକି ସେ ଗଛକୁ ଲଗାଇ ପାରିବେ ସେହି ସ୍ଥାନମାନଙ୍କରେ ବିଭିନ୍ନ ସ୍ଥାନରେ ବନାଞ୍ଚଳର ବା ରେଞ୍ଜର ବିଟ ସେକ୍ସନ ଏହିସବୁ ଇଲାକାରେ ଆମେ ବିଭିନ୍ନ ପ୍ରକାର ଚାରା ଉତ୍ପାଦନ କରିଥାଉ।
1: ଏଇଠି ମଧ୍ୟ ମୁଁ ପ୍ରଶ୍ନ ପଚାରିବି ଆପଣଙ୍କୁ, ଆପଣ ଯେଉଁ କହିଲେ ଯେ ବିଟ ହେଲା, ରେଞ୍ଜର ହେଲା, ଆମ ବନଖଣ୍ଡରେ ବିଭିନ୍ନ ଚାରା ଉତ୍ପାଦନ ହୋଇଥାଏ, ଚାରା ଉତ୍ପାଦନ କରିବାର ପଦ୍ଧତି ଏବଂ ଚାରାର ଉପଲବ୍ଧତା, ମୁଁ ଚାରା ପାଇବା ପାଇଁ ଚାହୁଁଛି, ଚାରା କିଣିବା ପାଇଁ ଚାହୁଁଛି, କିଛି ଚାରା ନେଇକରି ଗଛ ଲଗାଇବା ପାଇଁ ଚାହୁଁଛି, ନିଜ ବାଡ଼ିରେ ହେଇପାରେ କିମ୍ବା ଗୋଟେ ଖୋଲା ଜାଗାରେ ହେଇପାରେ, ଚାରା ଉତ୍ପାଦନର କୌଶଳ ପଦ୍ଧତି ଏବଂ ଚାରା କେଉଁଠାରୁ କେତେ ମୂଲ୍ୟରେ ଏବଂ କେତେ ପାଇପାରିବି ସେ ବିଷୟରେ କିଛି କହିବେ କି?
2: ଚାରା ଉତ୍ପାଦନ ବିଭିନ୍ନ ବନଖଣ୍ଡରେ ଏବଂ ବନାଞ୍ଚଳରେ ବିଭିନ୍ନ ଇଲାକାରେ ଉତ୍ପାଦନ କରାଯାଇଥାଏ। ବିଗତ 2 ବର୍ଷ ହେଲା ବନ ବିଭାଗର ପ୍ରୟାସରେ ଆଗରୁ ଯେଉଁ 6 ମାସିଆ ଚାରା ପ୍ରସ୍ତୁତ କରାଯାଉଥିଲା ଏବେ 1.5 ବର୍ଷିଆ ଚାରା ପ୍ରସ୍ତୁତ କରାଯାଇଛି।
1: ଆଚ୍ଛା।
2: ପ୍ରତ୍ୟେକ ଚାରାର ରୋପଣ ପୂର୍ବରୁ ଉଚ୍ଚତା 4.5-5 ଫୁଟ ହେଲେ ସେଟା ଠିକ୍ ଭାବରେ ଜଙ୍ଗଲରେ ବଞ୍ଚିପାରିବ ବା ସେଥିରେ କମ୍ ମାତ୍ରାରେ ପାଣି ଦରକାର, ଯାହାକି ଗଛ ଅଲରେଡି ଏଷ୍ଟାବ୍ଲିସ୍ ହେଇଥିବ ବା ତିତି ହେଇଥିବ, ତେଣୁ ତାକୁ କରିବା ପାଇଁ ନୂଆ ଯୋଜନା କରାଯାଇଛି ଯେ 1.5 ବର୍ଷିଆ ଚାରା ବିଭିନ୍ନ ବନଖଣ୍ଡରେ ବନାଞ୍ଚଳରେ ଉତ୍ପାଦନ କରାଯାଉଛି। ସେଥିପାଇଁ ଆମକୁ ବଡ଼ ପଲିଥିନ୍ ବ୍ୟାଗ୍ ବା ଜରି ମୁଣା ଯୋଉ କହୁଛନ୍ତି ଚାରା କରିବା ପାଇଁ ଦରକାର, ଆଗରୁ 9-5 ଇଞ୍ଚର ଜରିମୁଣା ବ୍ୟବସ୍ଥା କରାଯାଉଥିଲା, ବର୍ତ୍ତମାନ ତାକୁ 12-8 କିମ୍ବା 10-6 ବଡ଼ ଜରିମୁଣାରେ ପ୍ରସ୍ତୁତ କରାଯାଉଛି।

0: ଦେଇକି ବିଭିନ୍ନ ପ୍ରକାର ଚାରାର ଷ୍ଟମ୍ପ ବା ଖୁଣ୍ଟି ତାକୁ ପୋତା ଯାଉଛି ଏବଂ ଗଛଟା ଖୁବ୍ ସୁସ୍ଥପୁଷ୍ଟ ହେଲା ପରେ ଯାଇ ତାକୁ ଫିଲ୍ଡ କିମ୍ବା କୋଉଠି ଲାଗିବ ସେଇ ଜାଗାକୁ ପଠାଯାଉଛି। ତ ଲୋକମାନଙ୍କର ଆଗ୍ରହ ରହୁଛି, ଲୋକମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଲୋକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସାରା ଓଡ଼ିଶାରେ ପ୍ରାୟ 14,000 ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି ଏବଂ ଇଡିସି ଇକୋ ଡେଭଲପମେଣ୍ଟ କମିଟି ମାନ ଗଠନ କରାଯାଇଛି। ସେ ଲୋକମାନଙ୍କ ସହାୟତାରେ ବିଭିନ୍ନ ପ୍ରକାର ଯୋଜନାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ହେଉ, ଗ୍ରୀନ ଇଣ୍ଡିଆ ମିଶନ ହେଉ, ଏମ୍ଜିଏନ୍ଆର୍ଜି ହେଉ, ଆଇଜିସି ହେଉ, ବିଭିନ୍ନ ପ୍ରକାର ଯୋଜନାରେ ବ୍ୟାପକ ଭାବରେ ବୃକ୍ଷରୋପଣ କରାଯାଉଛି ଏବଂ ଲୋକଙ୍କୁ ଚାରା ବଣ୍ଟନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାକି 1 ଟଙ୍କା ବିନିମୟରେ ଲୋକମାନେ ଖୁବ୍ ଆଗ୍ରହ ସହିତ ବିଭିନ୍ନ ଅସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ରରୁ ସେମାନେ ଆସି ଚାରା ନେଇ ତାଙ୍କ ବାଡ଼ି ବଗିଚାରେ ଲଗାଇବା ସହିତ ଖୋଲା ଜାଗା ମାନଙ୍କରେ, ଯେଉଁ ଜାଗାରେ ଗାଁର ଖୋଲା ଜାଗା ଅଛି, ସେଠି ମଧ୍ୟ ବ୍ୟାପକ ରୂପେ ବୃକ୍ଷରୋପଣ କରାଯାଇଛି। ସେଥିପାଇଁ ଦେଖାଯାଇଛି ଓଡ଼ିଶାର ଜଙ୍ଗଲ ପରିମାଣ ବିଗତ 10 ବର୍ଷ ହେଲା ବଢୁଛି। କୋଉ ଜାଗାରେ ବଢୁଛି ନା ଟ୍ରି ଆଉଟସାଇଡ୍ ଫରେଷ୍ଟ, ଜଙ୍ଗଲ ବାହାରେ ଯୋଉ ଗଛ ତାହାର ପରିମାଣ ଖୁବ୍ ବୃଦ୍ଧି ଘଟିଛି।
1: ବା ଯେ ଜନସାଧାରଣ ଏଥିରେ ଭାଗ ନେଉଛନ୍ତି ଏବଂ ମାତ୍ର 1 ଟଙ୍କା, ଯାହାକି ଗୋଟେ ନୋମିନାଲ, ସେଇ ଟଙ୍କାରେ ସେମାନେ ଗଛଟିଏ ପାଉଛନ୍ତି। ଏଇଠି ଗୋଟେ ବହୁତ ମହତ୍ତ୍ୱପୂର୍ଣ୍ଣ ଜିନିଷ, ସତ୍ୟନାରାୟଣ ବାବୁ ଆପଣ ନିଶ୍ଚିତ ଭାବେ ସହମତ ହେବେ ଯେ ପ୍ରତ୍ୟେକ ଜିନିଷର ଗୋଟେ ଗୁଣାତ୍ମକ ମାନ ରହିବା ଦରକାର। ଆପଣ ଗଛଟିଏ ଦେଲେ ମୋତେ, ମୁଁ ଗଛଟିଏ ନେଲି, ଗଛଟିଏ ଲଗେଇଲି, ହୁଏତ ଏମିତି ଜାଗାରେ ଲଗେଇବି ଯୋଉ ଜାଗାରେ କି ମୁଁ ତାର ପ୍ରତ୍ୟେକ ଦିନ ଯତ୍ନ ନ ନେଇପାରେ, ପାଣି ନ ଦେଇପାରେ, ଖତ ସାର ପିଡ଼ିଆ ନ ଦେଇପାରେ, ଆମର ଯୋଉ ପ୍ରତିକୂଳ ପାଣିପାଗ ଅଛି, ବିଭିନ୍ନ କୀଟପତଙ୍ଗ ଅଛନ୍ତି, ଉଇ ଅଛନ୍ତି, ସେମାନେ ନଷ୍ଟ କରିଦେଇପାରନ୍ତି। ତେଣୁ ଚାରା ଯୋଉ ଉତ୍ପାଦନ କରୁଛନ୍ତି ତାର ଗୁଣାତ୍ମକ ମାନକୁ ଆପଣ ସୁନିଶ୍ଚିତ କେମିତି କରୁଛନ୍ତି?
0: ପ୍ରଥମତଃ ଦେଖନ୍ତୁ, ଜଙ୍ଗଲ ସୃଷ୍ଟି ହୋଇଥିଲା କୌଣସି ବୃକ୍ଷରୋପଣ କାର୍ଯ୍ୟକ୍ରମର ନୁହଁ, ଏହା ଈଶ୍ୱରଙ୍କର ପ୍ରଦତ୍ତ ଜିନିଷ।
2: ଆଜ୍ଞା,
0: ଏହା ଏକ ପ୍ରାକୃତିକ ସୃଷ୍ଟି, ପ୍ରକୃତି ଯାହାକୁ ସୃଷ୍ଟି କରିଥାଏ କ୍ରମଶଃ ଏହି ପ୍ରାକୃତିକ ପରିବେଶର ଆକଳନ ବା ପ୍ରାକୃତିକ ପରିବେଶର ସାନ୍ଦ୍ରତା କମିବାର ଲାଗିଲା, ତାହା ସେତେବେଳେ ମଣିଷ ଚିନ୍ତା କଲା କିପରି ଭାବରେ ଜଙ୍ଗଲର ପରିମାଣ ବଢ଼ାଇବ। ଓଡ଼ିଆରେ ଗୋଟେ କଥା ଅଛି, ମଞ୍ଜି ବୁଣିଲେ ହୋଇବ ଗଜା, ସବୁଠି ବାଜିବ ସବୁଜ ବାଜା। ମଞ୍ଜି ହେଲା ମୁଖ୍ୟ ଜିନିଷ, ଯେମିତି ଆମେ ଧାନ ଚାଷ କରୁ, ମୁଗ ଚାଷ କରୁ, ବିରି ଚାଷ କରୁ ଏବଂ ଭଲ ଉତ୍ତମ ମାନର ବିହନ କୃଷି ବିଭାଗ ଯୋଗାଇ ଦିଏ, ସେହିପରି ଉତ୍ତମ ମାନର ବିହନ ସଂଗ୍ରହ କରିବା ହେଲା ବନ ବିଭାଗର ଅଧିକାରୀମାନଙ୍କର କର୍ତ୍ତବ୍ୟ।
2: ଆଜ୍ଞା,
0: ଯୋଉ ଜାଗାରେ ଯୋଉ ଗଛ ହେଉଛି ସେଇ ଜାଗାରେ ସେଇ ଗଛ ଲଗେଇଲେ ଯାଇକି ତାହାର ବଞ୍ଚିବାର ଅଧିକ ସମ୍ଭାବନା ରହୁଛି, କାହିଁକି ନା ତାକୁ କୁହାଯାଉଛି ଯୋଉଟା ସିଲ୍ଭିକଲଚରାଲି ଆସେପ୍ଟେବୁଲ ଆଣ୍ଡ ସୋସିଆଲି ଆସେପ୍ଟେବୁଲ ଆଣ୍ଡ ସିଲ୍ଭିକଲଚରାଲି ସୁଇଟେବୁଲ। ଲୋକମାନେ ଯୋଉ ଗଛକୁ ଆଦୃତ କରୁଛନ୍ତି ବା ସ୍ନେହ କରୁଛନ୍ତି, ଯୋଉ ଗଛକୁ ଚାହୁଁଛନ୍ତି, ସେଇ ଗଛକୁ ଆମେ ଲଗେଇବା ଏବଂ ସେଇ ଜାଗାରେ, ସେଇ ପାହାଡ଼ ଜାଗାରେ କୋଉ ଗଛ ହେଇପାରିବ ତାକୁ ଆମେ ବିଭିନ୍ନ ସିଲ୍ଭିକଲଚର ମାଧ୍ୟମରେ ପଢ଼ିଛୁ। ବିଭିନ୍ନ ଟ୍ରେନିଂ ଟ୍ରେଣ୍ଡ ଗାର୍ଡ ଫରେଷ୍ଟର ରେଞ୍ଜ ଅଫିସର ଏସ୍ଟିଏଫ୍ ଡିଏଫ୍ ମାନେ ଅଛନ୍ତି, ସେମାନେ ତାକୁ ତଦାରଖ କରୁଛନ୍ତି ଯେ କୋଉ ସ୍ଥାନରେ କୋଉ ଗଛ ଲଗେଇଲେ ସେ ଠିକ୍ ଭାବରେ ବଢ଼ିବ, ବଡ଼ ହେବ ଏବଂ ଗାଁ ଲୋକଙ୍କର କାମରେ ଲାଗିବ,
1: ଲୋକମାନେ ଭଲ ପାଇବେ,
0: ଲୋକମାନେ ଭଲ ପାଇବ, ପରିବେଶର ମଧ୍ୟ ସନ୍ତୁଳନ ରକ୍ଷା ହେବ।
2: ଆଜ୍ଞା,
0: ସେଥିପାଇଁ ଉନ୍ନତ ମାନର ମଞ୍ଜି ସଂଗ୍ରହଠୁ ଆରମ୍ଭ କରି ଉନ୍ନତ ମାନର ମାଟି, ଖତ ଏବଂ ମଦର ବେଡ୍ ପ୍ରସ୍ତୁତି କରିବାରେ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ସମୟରେ ତାଲିମ ପ୍ରାପ୍ତ ହୋଇଥାନ୍ତି ଏବଂ ତାଙ୍କୁ ବିଭିନ୍ନ ଟେମ୍ପରେରୀ ନର୍ସରୀ ଓ ପରମାନେଣ୍ଟ ନର୍ସରୀରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ବିଭିନ୍ନ ପ୍ରକାର ବନ ବିଭାଗ କର୍ମଚାରୀଙ୍କୁ ତାଲିମ ଦିଆଯାଇଥାଏ କିପରି ବେଡ୍ ତିଆରି କରିବେ, କିପରି ମଦର ବେଡ୍ ତିଆରି କରିବେ, କିପରି ଟ୍ରାନ୍ସପ୍ଲାଣ୍ଟିଂ ବେଡ୍ ତିଆରି କରିବେ ଓ ଷ୍ଟମ୍ପ କିପରି ପ୍ରସ୍ତୁତ କରାଯିବ, ଉତ୍ତମ ମାନ ଷ୍ଟମ୍ପ କଲେ ଯାଇକି ସେଥିରୁ ଉତ୍ତମ ମାନର ବୃକ୍ଷଟି ହେବ ଏବଂ ଯୋଉଟାକି ଜଙ୍ଗଲରେ ତିଷ୍ଠି ରହିବ ଏବଂ ବଡ଼ ମହାଦ୍ରୁମରେ ପରିଣତ ହେବ।
1: ନିଶ୍ଚିତ ଭାବରେ, କାରଣ ଆମେ ଦେଖୁଛୁ ଅନେକ ସମୟରେ ଯେ ଜଙ୍ଗଲରେ ଲକ୍ଷାଧିକ ଗଛ ଲାଗେ କିନ୍ତୁ ତା ଭିତରୁ ମାତ୍ର କେତେ ହଜାର ଗଛ ବଞ୍ଚେ, କିନ୍ତୁ ନିଶ୍ଚିତ ଭାବରେ ଆମେ ଯଦି ଗୁଣାତ୍ମକ ମାନର ନବା ଗଛ ଏବଂ ଲଗେଇବା ପରେ ତାର ଉପଯୁକ୍ତ ଯତ୍ନ ନେବା, ତେବେ ନିଶ୍ଚିତ ଭାବରେ ଆମର ସବୁ ଜୀବନ ବ୍ୟାପକ ହେବ। ଆଉ ଗୋଟେ ଲୋକଙ୍କ ମନରେ ପ୍ରଶ୍ନ ଆସେ, ଅନେକ ଶ୍ରୋତାବନ୍ଧୁ ମଧ୍ୟ ଆମକୁ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ପଚାରିଛନ୍ତି ଯେ ଚାରାର କିସମ ଏବଂ ବଣ୍ଟନ ବ୍ୟବସ୍ଥା, ଅର୍ଥାତ୍ ଯେପରି ଟିକେ ଆଗରୁ ଆପଣ କହିଲେ ଯେ ଯେଉଁ ସ୍ଥାନରେ ଯେଉଁ ଗଛଟି ଭଲ ବଢ଼ିପାରିବ ଏବଂ ଲୋକଙ୍କର ଉପକାରରେ ଥିବ। ମନେ କରନ୍ତୁ ମୋତେ ଦରକାର ଫୁଲ ଗଛ, ଆଉ ଜଣଙ୍କୁ ଦରକାର କିଛି ଫଳଦାୟୀ ଗଛ, ଅନ୍ୟ ଜଣଙ୍କୁ ଦରକାର କିଛି ଟିମ୍ବର ବା ଯେମିତି ଶାଳ, ପିଆଶାଳ, ଅସନ ଏପରି, ଆପଣ ସେମିତି ଯୋଗାଇ ଦିଅନ୍ତି ନା ଆପଣଙ୍କର ସେମିତି କିଛି ନୀତି ନିୟମ ନାହିଁ, ସୁବିଧା ଅନୁଯାୟୀ ଆପଣ ଯୋଗାଇବେ?
0: ଆମର ବନ ବିଭାଗ ତରଫରୁ ଏକ ୱେବସାଇଟ ଅଛି, ଆମେ ମାର୍ଚ୍ଚ ମାସରୁ ସେଥିରେ ଲେଖି ଜଣେଇଥାଉ ଯେ କୋଉ କୋଉ ନର୍ସରୀରେ କି କି ଚାରା କେତେ ପରିମାଣରେ ଅଛି, ସେ ନର୍ସରୀର ଇନଚାର୍ଜ କିଏ, ତାଙ୍କର ମୋବାଇଲ ନମ୍ବର, ତାଙ୍କର ନାଁ, ସେଟା ୱେବସାଇଟରେ ଉପଲବ୍ଧ ଥାଏ।
2: ଆଜ୍ଞା,
0: ଏବଂ ଲୋକମାନେ ବହୁ ମାତ୍ରାରେ ଫୋନ କଲ୍ କରି ଆମକୁ ଏଇ ଏଇ ଚାରା ଦରକାର, ଆମେ ବ୍ୟାପକ ଭାବରେ ଚାରା ପ୍ରସ୍ତୁତ କରୁ, ଏମ୍ଜିଏନ୍ଆର୍ଜି ଯୋଜନାରେ ହେଉ, କାମ୍ପା ଯୋଜନାରେ ହେଉ, ଏଫ୍ଡିଏ ଯୋଜନାରେ ହେଉ।

0: ପରି ଯୋଜନାରେ ବହୁତ ପ୍ରକାର ଚାରା ଉତ୍ପାଦନ କରାଯାଇଥାଏ। ଆପଣ ତ କହିଲେ ଫୁଲ ଗଛ ଯୋଗାଇବାର କୌଣସି ପ୍ରାବଧାନ ବନ ବିଭାଗ ନାହିଁ, ତାହା ଫ୍ଲୋରିକଲଚର ଡିପାର୍ଟମେଣ୍ଟ ହର୍ଟିକଲଚର ଏଗ୍ରିକଲଚର ବିଭାଗ ଯୋଗାଇବ। ଆମେ କେବଳ ଯୋଗୁଥା ଲୋକଙ୍କର ଚାହିଦା ଅନୁସାରେ ଲୋକ ଆକାଶିଆ ଗଛ ମାଗୁଛନ୍ତି, ଲୋକ ଶାଗୁଆନ ଗଛ ମାଗୁଛନ୍ତି, ଲୋକ ମାଗୁଛନ୍ତି ଆମକୁ ଅଁଳା ଗଛ ଦିଅ, ବେଲ ଗଛ ଦିଅ ଯୋଉଟାକି ପୂଜା କରିବା ପାଇଁ ମାଗୁଛନ୍ତି, ଲୋକ ମାଗୁଛନ୍ତି ଡାଳିମ୍ବ ଗଛ ଦିଅ, ସପେଟା ଗଛ ଦିଅ ଏବଂ ଅମୃତଭଣ୍ଡା ଗଛ ଦିଅ, ସଜନା ଛୁଇଁ ଗଛ, ଏଭଳିଆ ପ୍ରକାର ମଧ୍ୟ ଲୋକ ମାଗୁଛନ୍ତି। ସେଭଳିଆ ଚାରା ମଧ୍ୟ ଆମେ ଲୋକଙ୍କର ଚାହିଦା ମୁତାବକ ପ୍ରସ୍ତୁତ କରୁଛୁ। ପିଜୁଳି ଚାରା ମଧ୍ୟ ପ୍ରସ୍ତୁତ କରୁଛୁ, ଆମ୍ବ, ଲିମ୍ବ, ପଣସ ଏହିସବୁ ଚାରା ବ୍ୟାପକ ରୂପରେ ପ୍ରସ୍ତୁତ କରାଯାଉଛି, ଯୋଉଟାକି ଲୋକମାନେ ଶ୍ରଦ୍ଧାର ସହ ନେଉଛନ୍ତି ଏବଂ ସେମାନେ ନିଜ ବାଡ଼ିରେ ଲଗାଉଛନ୍ତି ଏବଂ ବଡ ମଧ୍ୟ କରୁଛନ୍ତି।
1: ନିଶ୍ଚିତ ଭାବରେ ଯେହେତୁ ସେମାନଙ୍କୁ ସେଇ ଗଛ ପସନ୍ଦ, ତେଣୁ ସେମାନେ ନିଶ୍ଚିତ ଭାବରେ ସେ ଗଛଟି ନେବେ, ଲଗେଇବେ, ଯତ୍ନ ନେବେ ଏବଂ ସବୁଠାରୁ ବଡ କଥା ହେଉଛି ଗଛଟି ଯେପରି ଗୋଟେ ଦ୍ରୁମରେ ପରିଣତ ହେବ ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ। ଆଉ ଗୋଟେ କଥା ଆସୁଛି ଆଜ୍ଞା, ଆପଣ କହିଲେ ଯେ ବିଭିନ୍ନ ସ୍ଥାନରେ ଆପଣ ଚାରା ପ୍ରସ୍ତୁତି କରୁଛନ୍ତି, କିନ୍ତୁ ଆମ ରାଜ୍ୟରେ କେଉଁ ସ୍ଥାନରେ ସେମାନେ ଚାରା ପାଇପାରିବେ ଏବଂ ଚାରା ପାଇବାକୁ ସେ ଆଗରୁ କିଛି ଦରଖାସ୍ତ କରିବେ, ୱେବସାଇଟ୍ରେ ନାଁ ଦେବେ କି କେମିତି ପାଇପାରିବେ ସାର୍? ଆଉ ଜଣେ ବ୍ୟକ୍ତି କେତେ ଚାରା ସର୍ବାଧିକ ପାଇପାରିବେ?
0: ଓଡ଼ିଶା ସରକାରଙ୍କର ବ୍ୟବସ୍ଥା ଅନୁସାରେ ବିଭିନ୍ନ ସ୍ଥାନରେ ଡିସେଣ୍ଟ୍ରାଲାଇଜ୍ ନର୍ସରୀ ବା ବିକେନ୍ଦ୍ରୀକରଣ ଚାରା ଉତ୍ପାଦନ କେନ୍ଦ୍ର ମାନ ପ୍ରସ୍ତୁତ କରାଯାଇଥାଏ।
1: ଆଜ୍ଞା,
0: 10,000, 20,000, 30,000 ଏହିପରି ଭାବରେ ଚାରା ପ୍ରସ୍ତୁତ କରି ରଖାଯାଇଥାଏ।
1: ଆଜ୍ଞା,
0: ତାହା ରେଞ୍ଜ ଅଫିସରେ ଏକ ବିଶଦ ବିବରଣୀ ଏକ ସାଇନବୋର୍ଡ ମାଧ୍ୟମରେ ଦର୍ଶାଯାଇଥାଏ। ଯୋଉ ଲୋକ ରେଞ୍ଜ ଅଫିସ ଆସିବେ ଦେଖିବେ କୋଉ କୋଉ ଜାଗାରେ ଚାରାର ଉପଲବ୍ଧତା ଅଛି ଏବଂ ଡିଭିଜନ ତରଫରୁ ବା ବନଖଣ୍ଡ ତରଫରୁ ଏକ ମଧ୍ୟ ଲିଫ୍ଲେଟ୍ର ପ୍ରସାର ପ୍ରସାର କରାଯାଇଥାଏ ଯେ ଏଇ ଏଇ ସ୍ଥାନମାନଙ୍କରେ ଏହି ପ୍ରକାର ଚାରା ଏତେ ମାତ୍ରାରେ ଉପଲବ୍ଧ ଅଛି। ଯେହେତୁ ଏଇଟା 6-7 ମାସର କାମ, ତେଣୁ ଲୋକମାନେ ଜାଣିନାହାନ୍ତି କୋଉ କୋଉ ସ୍ଥାନରେ ଚାରା ଉତ୍ପାଦନ କରାଯାଉଛି। ରାତି ଅଧ୍ୟୟନ ଯେ ଆସିବ ତାପରେ ସରିଯିବ, ତେଣୁ 6-7 ମାସ ହେଲା ପ୍ରସ୍ତୁତିର କାର୍ଯ୍ୟକ୍ରମ ଚାଲିଥାଏ। ଲୋକମାନେ ମଧ୍ୟ ନଜର ରଖିଥାନ୍ତି କୋଉ କୋଉ ଚାରାଟି ହେଉଛି, ଆମେ କୋଉ କୋଉ ଚାରା ନବା ଏବଂ ଆମ କାମରେ ଲାଗିବ, ତେଣୁ ସେଥିପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ତା ସହିତ ଭ୍ରାମ୍ୟମାଣ ଚାରା ବିତରଣର ମଧ୍ୟ ବ୍ୟବସ୍ଥା କରାଯାଇଛି।
1: ଆଜ୍ଞା,
0: ଗାଡ଼ିରେ ଚାରା ନେଇକରି ଲୋକମାନଙ୍କ ପାଖରେ ପହଞ୍ଚାଇବା, ହାଟରେ ବିକ୍ରି କରିବା ଏବଂ ବ୍ଲକ ଅଫିସ ସାମ୍ନାରେ ବିକ୍ରି କରିବା, ତହସିଲ ଅଫିସ ଆଗରେ ବିକ୍ରି କରିବା, କୋର୍ଟ ସାମ୍ନାରେ ବିକ୍ରି କରିବା, ସେପଟ ବ୍ୟବସ୍ଥା କରାଯାଇଛି। ତା ସହିତ ପ୍ରତ୍ୟେକ ବନାଞ୍ଚଳ ଆଗରେ ଏକ ଆଉଟଲେଟ୍ କରି କିପରି ଭାବରେ ଚାରା ବ୍ୟାପକ ଲୋକମାନେ ପାଇପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି। 100-200 ଚାରା ହେଲେ ଲୋକମାନେ ରେଞ୍ଜ ଅଫିସରଙ୍କୁ ଆବେଦନ କରି ସେ ଚାରା ନେଇପାରିବେ। ଯଦି 1,000 ଉପରୁ ଚାରା ନେଉଛନ୍ତି ତାହେଲେ ବନଖଣ୍ଡ ଅଧିକାରୀଙ୍କର କାର୍ଯ୍ୟକ୍ରମ ପଳାଇ ଆସିବ, ତାଙ୍କଠୁ ସେ ପରମିଶନ ନେଇକି ଚାରା ମଧ୍ୟ ନେଇପାରିବେ। ଯେହେତୁ ସୀମିତ ସମୟ ଜୁଲାଇ ମାସ, କେବଳ ଜୁଲାଇ ମାସରେ ବୃକ୍ଷରୋପଣ କରାଯିବ, ନଭେମ୍ବର ଡିସେମ୍ବର ହେଲେ ପୁଣି ଅସୁବିଧା ହୋଇଯିବ, ସେଥିପାଇଁ ଲୋକମାନେ ଜୁନ୍ ମାସର ଆରମ୍ଭରୁ କେତେ କେତେ ଦରକାର ଚାରା ସେ ଅନୁସାରେ ନିଜ ରିକ୍ୱେସନ ବା ନିଜର ଆବଶ୍ୟକତା ପଠାଇଥାନ୍ତି ବନାଞ୍ଚଳ ଅଧିକାରୀଙ୍କୁ ଏବଂ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ଆମଠୁ ନିଅନ୍ତି। ଧରାଯାଏ ଏନ୍ଏସ୍ସି, ବ୍ଲକ, ହର୍ଟିକଲଚର ଡିପାର୍ଟମେଣ୍ଟ, ବିଭିନ୍ନ ବିଭାଗ ଆମଠୁ ମଧ୍ୟ ଚାରାର ଇଣ୍ଡେଣ୍ଟ କରିଥାନ୍ତି। ତାହା ଆମେ ତାଙ୍କୁ ପ୍ରାୟୋରିଟି ବେସିସ୍ ଦେଇଥାନ୍ତି, ଯୋଉଟାକି ସରକାରଙ୍କର ବ୍ୟବସ୍ଥା ଅନୁସାରେ ମୁକ୍ତ ଭାବରେ ଫ୍ରିରେ ଦିଆଯାଏ ସେଗୁଡ଼ା।
1: ସେ
0: ତ 1 ଟଙ୍କା ଲେଖା ନାହିଁ, କୌଣସି ସରକାରୀ ବିଭାଗ, ସ୍କୁଲ, କଲେଜ, ଅନୁଷ୍ଠାନ ଯଦି ଚାରା ମାଗନ୍ତି ତାହେଲେ ତାଙ୍କୁ ବିନା ଦେୟରେ ଚାରା ଦେବାର ବ୍ୟବସ୍ଥା ସରକାର ମଧ୍ୟ କରିଛନ୍ତି।
1: ଆମର ଶ୍ରୋତା ଭାଇ ଭଉଣୀମାନେ, ଯେଉଁମାନେ ବିଶେଷ କରି ପ୍ରକୃତି ପ୍ରେମୀ, ଯେଉଁମାନେ ଚାହାନ୍ତି ଗଛଟିଏ ନେଇ, ଗଛଟିଏ ଲଗେଇ ଗଛଟିକୁ ବଡ଼ କରିବା ପାଇଁ, ସେମାନେ ନିଶ୍ଚିତ ଭାବରେ ଖୁସି ହେବେ ଯେ ସରକାରଙ୍କର ଚାରା ଉପଲବ୍ଧତାର ଏକ ବ୍ୟାପକ ପରିସୀମା ରହିଛି। ସେମାନେ ଯେକୌଣସି ନର୍ସରୀରେ ଯୋଗାଯୋଗ କରି ଚାରା ପାଇପାରିବେ। ସତ୍ୟନାରାୟଣ ବାବୁ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଚାରାଟିଏ ନେବା ଲଗାଇବା ଗୋଟେ ପଟେ, ଚାରାର ଉପଯୁକ୍ତ ଯତ୍ନ ନେବା ହେଉଛି ଆଉ ଗୋଟେ ଅତି ମହତ୍ତ୍ୱପୂର୍ଣ୍ଣ ଦିଗ। ଅନେକ ସମୟରେ ଅପବାଦ ରହିଛି ଯେ ଯଦି 100 ଚାରା ଲଗାଯାଏ ତେବେ ସେଥିରୁ ପ୍ରାୟ 60% ଚାରା ମରିଯାଆନ୍ତି, ଗାଈ ଖାଇଯାଆନ୍ତି, ରୋଗ ପୋକ ଦାଉରେ ହେଉ କିମ୍ବା ପ୍ରତିକୂଳ ପରିବେଶରେ ହେଉ ନଷ୍ଟ ହୋଇଯାଆନ୍ତି। ଚାରାଟି ଲଗେଇବା ପରେ ତାର ଯତ୍ନ ନେବା, ତାକୁ ବଢ଼େଇବା, ଗୋଟେ ଦ୍ରୁମରେ ପରିଣତ କରିବା ଆପଣଙ୍କ ଭାଷାରେ, ଏଥିରେ ଜନସାଧାରଣଙ୍କର ଏବଂ ଆପଣଙ୍କ ବନ ବିଭାଗର ଭୂମିକା ନିଶ୍ଚିତ ଭାବରେ ରହିଛି, ଆପଣ କ'ଣ କହିବେ?
0: ନା, ଏଥିରେ ତ ସମସ୍ତଙ୍କର ଭୂମିକା ରହିଛି, ଯେ ଯେପରି ନିଜର ଜାଗାକୁ ଯେମିତି ସୁରକ୍ଷିତ ରଖନ୍ତି। ଧରାଯାଉ ଜଣେ ବାଇଗଣ ଚାଷ କରୁଛି କି ଟମାଟୋ ଚାଷ କରୁଛି କି ପିଆଜ ଚାଷ କରୁଛି, ସେ ତାକୁ ଯେମିତି ଜାଗ୍ରତର ସହ ଜଗୁଛି, ତାକୁ ବାଡ଼ କରି ହଉ, ତାକୁ ଲୋକ ଲଗେଇ ହଉ, ଜଗିବାର ଯେମିତି ବ୍ୟବସ୍ଥା କରିଛି, ସେମିତି ଛୋଟ ଚାରାଟେ ଲଗେଇ ତାକୁ ବଡ଼ କରିବାର ପ୍ରଥମେ ଟିକେ ପ୍ରାରମ୍ଭିକ ଯତ୍ନବାନ ହେବା ଦରକାର। କାହିଁକି ନା ଛୋଟ ପିଲାଟି ଯେମିତି ବଡ଼ କରିବା, ସେମିତି ଛୋଟ ଗଛଟେ ବଡ଼ କରିକି ବଡ଼ ଦ୍ରୁମରେ ପରିଣତ କରିବା ଖୁବ୍ କଷ୍ଟକର ବ୍ୟାପାର। ସମସ୍ତେ ସଚେତନତା ହେବେ, ସଚେତନତାର ବାର୍ତ୍ତା ଯାହା ବନ ବିଭାଗ ତରଫରୁ ଦିଆଯାଉଛି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ, ଠିକ୍ ଭାବରେ ଗାତ ଖୋଳା ହେବ, ଠିକ୍ ଭାବରେ ବୃକ୍ଷ ରୋପଣ କରାଯିବ। ଯଦି ଆପଣ ନର୍ସରୀରୁ ଚାରା ନେଲେ, ଚାରା ନେଲା ପରେ ତାକୁ ଯଦି ଜରିମୂଳାରୁ ଖୋଲିଲା ବେଳେ

0: ପିଣ୍ଡଟି ଫାଟିଗଲା ବା ସେ ମାଟିଟା ଫାଟିଗଲା ତାହେଲେ ସେ ଗଛ ବଞ୍ଚିବ ନାହିଁ।
1: ଆଜ୍ଞା,
0: ତେଣୁ କିପରି ଯତ୍ନର ସହ ତାକୁ ନେବାକୁ ପଡିବ, ଯତ୍ନର ସହ ରୋପଣ କରୁଥିବା ସ୍ଥାନକୁ ନେବାକୁ ପଡିବ, ତା ସହିତ ଉପଯୁକ୍ତ ପରିମାଣରେ ଖତ ସାର ଦେଇ ତାକୁ ଠିକ୍ ଭାବରେ ଯଦି ସିଧା ଭାବରେ 90 ଡିଗ୍ରୀ ସିଧା ଭାବରେ ଭୂମି ସହ ସମାନ୍ତରଣ କରିବେ ତାହେଲେ ନିଶ୍ଚିତ ଭାବରେ ସେ ବୃକ୍ଷ ବଞ୍ଚିବ ଏବଂ ଠିକ୍ ସମୟରେ କୋଡ଼ାଖୁସା ମଧ୍ୟ କରିବାକୁ ପଡିବ। ଯେମିତି ଆଳୁ ଚାଷ ହଉ ବା ଆମର ପିଆଜ ଚାଷ ହଉ, ସେଇ ଯେମିତି କୋଡ଼ାଖୁସା କରାହଉଛି, ଗଛର ସେମିତି ମଧ୍ୟ ଯତ୍ନ ନେବାକୁ ପଡିବ। ସେଥିପାଇଁ ବିଭାଗ ତରଫରୁ ପ୍ରତ୍ୟେକ ପ୍ଲାଣ୍ଟେସନ ବା ବୃକ୍ଷରୋପଣର 3 ବର୍ଷ ମେଣ୍ଟେନାନ୍ସ ବ୍ୟବସ୍ଥା ମଧ୍ୟ ରହିଛି। ଯେଉଁ ଲୋକ ନେଇ ଲଗେଇବେ ସେମାନେ ମଧ୍ୟ ତା'ର ରକ୍ଷଣାବେକ୍ଷଣ କାମ ସେମାନେ କରିବା ପାଇଁ ବାଧ୍ୟ ହେବା
2: କୁହାଯାଏ ଯେ ଜନ ସହଭାଗିତା ବିନା କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ। ତେଣୁ ଏଇ ଯୋଉ ବନୀକରଣ କାର୍ଯ୍ୟକ୍ରମ, ବିଶେଷ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ, ଏହା ଏକ ମହତ୍ କାର୍ଯ୍ୟକ୍ରମ ଏବଂ ଏଥିରେ ଜନସାଧାରଣଙ୍କ ଭାଗିଦାରିତା ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ବନ ବିଭାଗ କଣ ସବୁ ବ୍ୟବସ୍ଥା କରୁଛି ଏବଂ ଲୋକମାନେ କିପରି ଅଧିକରୁ ଅଧିକ ସାମିଲ ହେବେ, ଏହାକୁ ଜନ ଆନ୍ଦୋଳନରେ ପରିଣତ ହେବ, ଆପଣ କଣ କହିବେ?
0: ଭାରତୀୟ ଜଙ୍ଗଲ ଆଇନ 1988 ନିର୍ଦ୍ଦେଶନାମା ଅନୁଯାୟୀ ବନ ବିଭାଗକୁ ସାହାଯ୍ୟ କରିବା ପାଇଁ ବା ବନ ବିଭାଗ ସହିତ ମିଳିମିଶି କାମ କରିବା ପାଇଁ ଯୁଗ୍ମ ବନ ପରିଚାଳନା ବା ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପଲିସି ସାରା ଭାରତରେ ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଛି। ଯେଉଁ ଗାଁ ଲୋକମାନେ ଜଙ୍ଗଲର ନିକଟବର୍ତ୍ତୀ ରହୁଛନ୍ତି ଏବଂ ତାଙ୍କର ଲାଇଭଲିହୁଡ୍ ବା ଯୋଉ ବଞ୍ଚିବାର ଯୋଉ ଜୀବିକା ସେମାନେ ଜଙ୍ଗଲରୁ ପାଉଛନ୍ତି ଏବଂ ଜଙ୍ଗଲ ଉପରେ ସେମାନେ ନିର୍ଭର କରୁଛନ୍ତି, ସେମାନଙ୍କୁ ନେଇ କିପରି ଭାବରେ ଥିବା ଜଙ୍ଗଲର ସୁରକ୍ଷା ଏବଂ ଯୋଉ ଯୋଉ ଜାଗାରେ ଖାଲି ପଡ଼ିଯାଇଛି ଜାଗା ଗଛ ନାହିଁ ତାକୁ କିପରି ସୁରକ୍ଷିତ ରଖି ଆହୁରି ବ୍ୟାପକ ରୂପରେ ତାକୁ ସବୁଜ ସୁନ୍ଦର କରିବା ପାଇଁ ବନ ସଂରକ୍ଷଣ ସମିତି ମାନ ଗଠନ କରାଯାଇଛି। ଯୋଉ ଯୋଉ ଜାଗାରେ ବନ୍ୟଜନ୍ତୁ ମାନଙ୍କର ବେଶୀ ଦେଖାଯାଉଛି ବା ବନ୍ୟଜନ୍ତୁର ସାନ୍ଦ୍ରତା ଅଧିକା ଦେଖାଯାଉଛି ସେ ଜାଗାରେ ଇଡିସି ବା ଇକୋ ଡେଭଲପମେଣ୍ଟ କମିଟି ମାନ ମଧ୍ୟ ଗଠନ କରାଯାଇଛି। ସମଗ୍ର ଓଡ଼ିଶାରେ ଅଦ୍ୟାବଧି ପ୍ରାୟ 14,000 ସମିତି ମାନ ଗଠନ କରାଯାଇଛି ଏବଂ ସେମାନଙ୍କର ଅବଦାନ ବାସ୍ତବରେ ଅତୁଳନୀୟ। ମନୁଷ୍ୟମାନେ ଜାଣିବା କଥା ଯେ ଜଙ୍ଗଲ ଯିଏକି ଆମର ବନ୍ଧୁ, ଯିଏକି ଆମର ଉପକାର କରୁଛି, ଯାହା ବିନା ଆମେ ବଞ୍ଚିବା ଅସମ୍ଭବ, ଯିଏ ଆମକୁ ଅକ୍ସିଜେନ୍ ଦେଉଛି। ଆପଣ ଜାଣିଥିବେ କରୋନା ମହାମାରୀରେ କିପରି ଲୋକମାନଙ୍କର ଅମ୍ଳଜାନ ସ୍ତର କମିଗଲା, ସବୁ ଅକ୍ସିମିଟରରେ ନିଜର ଅମ୍ଳଜାନ ସ୍ତର ମାପି ଚାଲିଲେ ଏବଂ କାହାକୁ ଭେଣ୍ଟିଲେଟରରେ କାହାକୁ ଆଇସିୟୁରେ ରଖାଗଲା। ତ ସମସ୍ତେ ଜାଣିବା କଥା ଯେ ଅକ୍ସିଜେନ୍ ବା ଯୋଉ ଅକ୍ସିମିଟର ଆମେ ମାପୁଛୁ 90, 95, 96, 98, 99 ରହିଲେ ଭଲ, ତ ଏଇ ଅକ୍ସିଜେନ୍ ଦବା ଲୋକ କିଏ? କେବଳ ଗଛ ଗୋଟିଏ ମେସିନ୍ ବା ଗଛ ଗୋଟିଏ ପଦାର୍ଥ ଯିଏ କେବଳ ଅମ୍ଳଜାନ ଦିଏ, ଯାହା ବାୟୁକୁ ପ୍ରଦୂଷଣ ମୁକ୍ତ କରେ ଏବଂ ମୃତ୍ତିକା ସଂରକ୍ଷଣ କରେ, ଠିକ୍ ସମୟରେ ବର୍ଷା ଦିଏ। ଏହିସବୁ କାର୍ଯ୍ୟକ୍ରମ ଯଦି ଗଛ କରେ ସେ ଆମ ଉପକାରୀ ବନ୍ଧୁ, ତାକୁ ଆମେ ନଷ୍ଟ ନ କରିବା। ଯଦି ଯୋଉ ଜାଗାରେ ନିଆଁ ଲାଗିଲା ତାକୁ ତତ୍କ୍ଷଣାତ୍ ସେ ନିଆଁକୁ ଲିଭାଇବା ପାଇଁ ଗାଁ ଲୋକମାନେ ଯଦି ଆଗଭର ହେବେ, କାରଣ ସେମାନେ ପ୍ରଥମେ ଦେଖୁଛନ୍ତି, ତାପରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା FSI ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଆମର ମୋବାଇଲକୁ ମେସେଜ୍ ପଠାଯାଉଛି ଫିଲ୍ଡ ଷ୍ଟାଫ୍ ସମସ୍ତଙ୍କୁ ଯେ ଏହି ସ୍ଥାନରେ GPS ରିଡିଂ ସହ କେତେ ପରିମାଣରେ ଜଙ୍ଗଲ ଲାଗିଛି, SNPP ଓ ମୋଡିସ୍ ଜରିଆରେ ସେ ଜଣାଉଛନ୍ତି ଯେ ଏହି ସ୍ଥାନରେ ନିଆଁ ଲାଗିଛି। ତୁରନ୍ତ ଆମର ଭ୍ରାମ୍ୟମାନ ଗାଡି ରହିଛି ଏବଂ ଫାୟାର ସ୍କ୍ୱାଡ ମାନେ ଅଛନ୍ତି, ସେ ସ୍ଥାନକୁ ଯାଇ ଜଙ୍ଗଲରେ ନିଆଁକୁ ଖୁବ୍ ଭଲ ଭାବରେ ଲିଭାଉଛନ୍ତି। ସମସ୍ତେ ଲାଗିପଡ଼ି ଗାଁ ଲୋକମାନେ ବିଭିନ୍ନ ଜାଗାରେ ସଭା ସମିତି ଆୟୋଜନ କରାଯାଉଛି, ସଚେତନତା ରଥ କରାଯାଉଛି, ପ୍ରଚାର ପତ୍ର ପ୍ରାଚୀର ପତ୍ର ଚାରିଆଡ଼େ ଲଗାଯାଉଛି ଏବଂ ଅନ୍ୟାନ୍ୟ ବିଭାଗ ମାନଙ୍କୁ ସାମିଲ କରାଯାଏ, ଫାୟାର ବିଭାଗ ହଉ, ରେଭିନ୍ୟୁ ବିଭାଗ ହଉ, ପୋଲିସ ବିଭାଗ ହଉ, କୃଷି ବିଭାଗ ହଉ, ସମସ୍ତଙ୍କୁ ସାମିଲ କରାଯାଏ, ସଚେତନତା ବାର୍ତ୍ତା ଚାରିଆଡ଼େ ପ୍ରଚାର ପ୍ରସାର କରାଯାଉଛି, ତା ଫଳରେ ଜଙ୍ଗଲ ନିଆଁ କମିବାକୁ ଲାଗିଛି।
2: ନିଶ୍ଚିତ ଭାବରେ ଜଙ୍ଗଲ ନିଆଁ କେବଳ ନୁହେଁ, ଜଙ୍ଗଲ ସମ୍ପଦ, ବନ୍ୟ ପ୍ରାଣୀ, ପ୍ରତ୍ୟେକ ଗଛଟିର ଯତ୍ନ ନେବା ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ପ୍ରକୃତି କୋଳରେ ଆମର ଜନ୍ମ, ଆମର ଲାଳନ ପାଳନ ଏବଂ ଆମର ମୃତ୍ୟୁ, ପରିବେଶ ବିନା ଆମର ସ୍ଥିତି ନାହିଁ। ଗଛଟି ଆମକୁ କେବଳ ଅକ୍ସିଜେନ୍ ଦିଏ ନାହିଁ, ଆମକୁ ବର୍ଷା ମଧ୍ୟ ଦିଏ, ଆମର ମାଟି ମାକୁ ସେ ସୁଦୃଢ଼ କରି ଧରି ରଖେ। ସେଇଥିପାଇଁ ଆମର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକ ଗଛର ଯତ୍ନ ନେବା ଏବଂ ବନୀକରଣ ପରି ଗୋଟିଏ ମହତ୍ କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆଜିର ଏହି କାର୍ଯ୍ୟକ୍ରମରେ, ବନୀକରଣ କାର୍ଯ୍ୟକ୍ରମରେ, ଚାରା ଉତ୍ପାଦନର ମାନ, ଚାରା ଉତ୍ପାଦନର କୌଶଳ, ଚାରାର ଉପଲବ୍ଧତା ସମ୍ପର୍କରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଲେ, ସେଥିପାଇଁ ସତ୍ୟନାରାୟଣ ବାବୁ ଆପଣଙ୍କ ଅନୁଷ୍ଠାନ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା, ଏବଂ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କ ବିଭାଗର ଏହିପରି ଆହୁରି ଆଗକୁ ଆଗକୁ ଯାଉ, ସଫଳ ହୁଅନ୍ତୁ, ଏତିକି ମଧ୍ୟ ଆମେ କାମନା କରୁଛୁ। ନମସ୍କାର।
0: ନମସ୍କାର।

0: कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल डीडी न्यूज। केवल खबर, पूरी खबर।
2: आकाशवाणी कटक केन्द्ररୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା କେତୋଟି ଭଜନ। କଣ୍ଠଶିଳ୍ପୀ ହେଉଛନ୍ତି ସୁନିତା ବାଳା ଜେନା। ପ୍ରଥମେ ଶୁଣିବା ସଂଗ୍ରାମ କେଶରୀ ମହାନ୍ତିଙ୍କ ରଚନାରୁ ଏହି ଭଜନ, କଣ୍ଠଶିଳ୍ପୀ ସୁନିତା ବାଳା ଜେନା।

ଏହି ଓଡ଼ିଆ ଭଜନ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନଟି ଶୁଣିବା କଣ୍ଠଶିଳ୍ପୀ ସୁନିତା ବାଳା ଜେନାଙ୍କ କଣ୍ଠରେ। ଏହାକୁ ରଚନା କରିଛନ୍ତି ସୁଦର୍ଶନ ଦାସ।

ଓଡ଼ିଆ ଭଜନ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପାଇଁ କଣ୍ଠଶିଳ୍ପୀ ହେଉଛନ୍ତି ସୁନିତା ବାଳା ଜେନା। ତେବେ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଗୌରବ ପଟ୍ଟନାୟକଙ୍କ ରଚନାରୁ କଣ୍ଠଶିଳ୍ପୀ ସୁନିତା ବାଳା ଜେନାଙ୍କ କଣ୍ଠରେ ଏହି ଭଜନ।

ଶୁଣିଲେ କେତୋଟି ଭଜନ। ଆଜି ପାଇଁ ଶିଳ୍ପୀ ଥିଲେ ସୁନିତା ବାଳା ଜେନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜନ କାର୍ଯ୍ୟକ୍ରମରେ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ ଏବଂ ଆମକୁ ପ୍ରଶ୍ନ ପଚାରିବା ପାଇଁ ଫୋନ୍ ନମ୍ବର ହେଲା 06854-230690। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ନିଶାରାଣୀ ସାହୁ।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ନିଶାରାଣୀ ସାହୁ। ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣୁ ଯେ ଜୀବନଧାରଣ ପାଇଁ ଖାଦ୍ୟ ନିହାତି ଆବଶ୍ୟକ, କିନ୍ତୁ କେବଳ ଖାଦ୍ୟ ଗ୍ରହଣ କଲେ ହିଁ ଶରୀର ସୁସ୍ଥ ରହେ ନାହିଁ। ଶରୀରର ଠିକ୍ ରୂପେ ବୃଦ୍ଧି, ବିକାଶ ଓ କାର୍ଯ୍ୟକ୍ଷମତା ପାଇଁ ଆବଶ୍ୟକ ହୁଏ ସୁଷମ ଖାଦ୍ୟ। ସୁଷମ ଖାଦ୍ୟ ହେଉଛି ସେହି ଖାଦ୍ୟ ଯେଉଁଥିରେ ଶରୀରର ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ଯେପରି ଶର୍କରା, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ ଏବଂ ଜଳ ଠିକ୍ ପରିମାଣରେ ସେଥିରେ ଭରି ରହିଥାଏ। ଆସନ୍ତୁ ପ୍ରଥମେ ଜାଣିବା ଏହି ପୋଷକ ତତ୍ତ୍ୱଗୁଡ଼ିକ ଆମ ଶରୀର ପାଇଁ କାହିଁକି ଆବଶ୍ୟକ। ଶର୍କରା ଆମ ଶରୀରର ପ୍ରମୁଖ ଶକ୍ତିର ଉତ୍ସ। ଆମେ ପ୍ରତିଦିନ କାମ କରିବା ପାଇଁ ଆମକୁ ଶକ୍ତିର ଆବଶ୍ୟକ ହୋଇଥାଏ, ଆଉ ଏହି ଶକ୍ତି ଆମେ ସାଧାରଣତଃ ଭାତ, ରୁଟି, ଆଳୁ ଭଳି ଶର୍କରାଯୁକ୍ତ ଖାଦ୍ୟରୁ ପାଇଥାଉ। ସେହିଭଳି ପ୍ରୋଟିନ୍ ଆମ ଶରୀରରେ ନୂତନ କୋଷ ଗଠନ କରିବା ସହିତ କ୍ଷତିଗ୍ରସ୍ତ ତନ୍ତୁର ମରାମତି କରିଥାଏ, ତେଣୁ ଆମେ ପ୍ରୋଟିନ୍କୁ ଶରୀର ଗଠନକାରୀ ଖାଦ୍ୟ କହିଥାଉ। ମାଛ, ମାଂସ, ଅଣ୍ଡା, ଡାଲି, କ୍ଷୀର ଏହିସବୁ ଖାଦ୍ୟରେ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଥାଏ। ସେହିଭଳି ଚର୍ବି ମଧ୍ୟ ଆମ ଶରୀରରେ ଶକ୍ତି ଯୋଗାଇଥାଏ ଆଉ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ, କିନ୍ତୁ ଅଧିକ ଚର୍ବି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଭିଟାମିନ୍ ଆଉ ଖଣିଜ ଲବଣ ମଧ୍ୟ ଆମ ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ। ଏଗୁଡ଼ିକ ଆମର ଆଖି, ଚର୍ମ, ହାଡ଼ ଓ ରକ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ସବୁଜ ପନିପରିବା ଆଉ ତାଜା ଫଳରେ ଏହି ଭିଟାମିନ୍ ଆଉ ଖଣିଜ ଲବଣ ଭରପୁର ମାତ୍ରାରେ ରହିଥାଏ। ସେହିଭଳି ଜଳ ମଧ୍ୟ ଆମ ଶରୀରର ଗୋଟିଏ ଅତି ଆବଶ୍ୟକ ଜିନିଷ। ଜଳ ବିନା ତ ଜୀବନ ହିଁ ଅସମ୍ଭବ, ଆଉ ଏହି ଜଳ ହିଁ ଆମ ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ ଆଉ ବର୍ଜ୍ୟବସ୍ତୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ। ଶ୍ରୋତା ବନ୍ଧୁ, ସୁଷମ ଖାଦ୍ୟ ଗ୍ରହଣ କଲେ ଆମର ଶରୀର ସୁସ୍ଥ ରହିଥାଏ, ତା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ଆଉ ମାନସିକ ବିକାଶ ମଧ୍ୟ ହୋଇଥାଏ। କିନ୍ତୁ ଦୁଃଖର ବିଷୟ ଯେ ଆଜିକାଲି ଅନେକ ଲୋକ ଫାଷ୍ଟଫୁଡ୍, ଜଙ୍କଫୁଡ୍, ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ସବୁ ଖାଇବା ପାଇଁ ଖୁବ୍ ଭଲ ପାଇଥାନ୍ତି, ଆଉ ସେହି ଅଭ୍ୟାସ ସେମାନଙ୍କ ପାଇଁ ମୋଟାପଣ, ଡାଇବେଟିସ୍, ଉଚ୍ଚ ରକ୍ତଚାପ ଆଉ ହୃଦରୋଗ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଆମେ ଯଥାସମ୍ଭବ ଏହି ଖାଦ୍ୟକୁ ବର୍ଜନ କରିବା ଆଉ ସୁଷମ ଖାଦ୍ୟ ଖାଇବା, ତା ସହିତ ନିୟମିତ କିଛି କିଛି ବ୍ୟାୟାମ ମଧ୍ୟ କରିବା ଉଚିତ।

0: କଭର କଲେ ଆହୁରି ବହୁତ ବଢ଼ିଆ। ଯେତେ ମାଟି ଜାତୀୟ ଖାଦ୍ୟ ଅଛି ସେସବୁ ବନ୍ଦ କରିବେ, ଯେତେ ପନିପରିବା ଖାଇବେ ସବୁଜ ପନିପରିବା ଶାଗ ଆଉ ମାଛ ମାଂସ ଆମିଷ ଜାତୀୟ ଖାଦ୍ୟ ବି ଟିକେ କମ୍ କରିବେ, ତାହେଲେ ଆମେ ତାକୁ ରୋଗ ହେବା ପୂର୍ବରୁ ଆମେ ତାକୁ ନିୟନ୍ତ୍ରଣ କରିପାରିବା ନିଜକୁ, ଏବଂ ରୋଗ ହେଲା ପରେ ବି ସେଇ ଜିନିଷର କଣ୍ଟ୍ରୋଲ ମେଜରଟା ରହିବ। ଯେତେ ଆଉ ହାଇ ପ୍ରୋଟିନ ଡାଏଟ ସେତେବେଳେ ଟିକେ କମେଇବାକୁ ପଡିବ ଆପଣଙ୍କୁ।
1: ପ୍ରାୟତଃ ଶୁଣିବାକୁ ପାଉଛେ ଏଇଟା ଖାଇବା କଥା ନୁହଁ କି ସେ ଯୋଉ ବିଭିନ୍ନ ପ୍ରକାର ପାନୀୟ ମଧ୍ୟ ରହିଛି, ତ କୋଉଟା ସବୁ ଆମେ ନ ଖାଇବା ଭଲ?
0: ମୁଁ ଯେମିତି କହିଲି ଏବେ ଯେତିକି ସୁଗାର କଣ୍ଟେଣ୍ଟ କାର୍ବୋହାଇଡ୍ରେଟ ରିଚ ମାନେ ମାନେ ହଉଛି ଯେତିକି ଆମର ଶ୍ୱେତସାର ଜାତୀୟ ଖାଦ୍ୟ ଅଛି ତାକୁ ଯେତେ ମାତ୍ରାରେ ବର୍ଜନ କରିବେ। ମୁଁ କହୁନି ପୁରା ଖାଆନ୍ତୁନି, ପୁରା ନ ଖାଇଲେ ବି ଆପଣଙ୍କର ଶରୀରକୁ ଶକ୍ତି ମିଳିବା ମିଳିବ କୋଉଠୁ, ସେଇଟା ଖାଇବେ ବଟ ଯେତେ ମାନେ ନିମ୍ନ ମାତ୍ରାରେ ଖାଇଲେ ସେତେ ଭଲ। ତା ସହିତ ଆପଣ ପ୍ରୋଟିନ ଡାଏଟ ବି ବାଲାନ୍ସ ଡାଏଟ ତାର ଅଛି, ଡାଏଟ ଚାର୍ଟ ଅଛି, କୋଉ କୋଉ ରୋଗୀ କେମିତିଆ ହେଲେ ତାକୁ କେମିତି କଣ୍ଟ୍ରୋଲରେ ଦିଆଗଲେ ସେ ଖାଇପାରିବ, ସେଟା ଆମେ ମାନେ ଆମର ପେସେଣ୍ଟ ମାନଙ୍କୁ ବି ପ୍ରୋଭାଇଡ କରୁଛୁ। ତା ସହିତ ହଉଛି ଯଦି କିଏ ପ୍ରିକସନ ମେଜର ହିସାବରେ ଧରାଯାଏ ତାହେଲେ ଯେତେ ଆମର ସୁଗାର ଜାତୀୟ ଖାଦ୍ୟକୁ ନିୟନ୍ତ୍ରଣ କମ୍ ଖାଇବ, କାର୍ବୋହାଇଡ୍ରେଟ ଫୁଡକୁ ଯେଉଁଟାକି ଶତସାର ଅଧିକ ଅଛି, ଏବଂ ପ୍ରୋଟିନ ଫୁଡ୍ ବି ବାଲାନ୍ସରେ ଖାଇବ, ଆଉ ଭିଟାମିନ ଜାତୀୟ ଖାଦ୍ୟ ଟିକେ ଅଧିକ ପରିମାଣରେ ଖାଇବ, ତାହେଲେ ଯାଇ ସେ କଣ୍ଟ୍ରୋଲ ହେଇପାରିବ।
1: ଡାଇବେଟିସ ପାଇଁ ଯୋଗ ବ୍ୟାୟାମ ଏମିତି ଏଗୁଡ଼ାକରେ ମଧ୍ୟ କିଛି ପରିମାଣରେ ରୋଗରୁ ଆମକୁ ଉପଶମ ମିଳିପାରିବ କି?
0: ନିହାତି ନିହାତି ଯୋଗ ବ୍ୟାୟାମର କଥା ଏଇ ପୂର୍ବରୁ ବି କହୁଥିଲେ, ଏବେ ଅର୍ଥ କହି ରଖୁଛି, ଯୋଗ ବ୍ୟାୟାମର ବହୁତ ବଡ଼ ଭୂମିକା ଅଛି। ଫିଜିକାଲ ଏକ୍ସରସାଇଜ, ମେଡିଟେସନ ଏବଂ ଯୋଉ ୟୋଗା ଫୋଗା ଯାହା ବି ଅଛି ଏସବୁ ଜିନିଷ କରିଲେ ଆମର ଶରୀର ରକ୍ତ ସଞ୍ଚାଳନ ପ୍ରପର୍ଲି ହବ, ଏବଂ ସ୍ୱେଟିଂ ଫଳରେ ଆମର ଝାଳ ବୋହିବା ଦ୍ୱାରା ବି ଆମର ଫିଜିକାଲ ଏକ୍ସରସାଇଜ ହବ, ଏସବୁ ଜିନିଷ ହେଲେ ବଡିର ପ୍ରପର ମେଟାବଲିଜିମ ଯୋଉ ବଡିର ଯୋଉ ପ୍ରକ୍ରିୟା ସବୁ ଠିକସେ ପରିଚାଳିତ ହବ, ଏବଂ ବଡି ତ ଶର୍କରା ଭାଗଟା ମେଣ୍ଟେନ ହେଇଯାଇଛି, ଯାହାଫଳରେ ସେ ଇନସୁଲିନ ରେଜିଷ୍ଟାନ୍ସ ହବ, ଇନସୁଲିନ ଠିକସେ ପ୍ରଡ୍ୟୁସ ନ ହେଇପାରିବ, ଏସବୁ ଲକ୍ଷଣ କେବେ ହବନି, ଡାଇବେଟିସ ତିଆରି ହବନି। ଆଉ ଗୋଟେ କଥା ମୁଁ କହି ରଖୁଛି, ଯେମିତି ଆଲକୋହଲ, ଆଜିକାଲି ଯୋଉ ଯୁବପିଢ଼ି ମାନେ ଆଲକୋହଲ ପ୍ରତି ବେଶୀ ଆକର୍ଷିତ ହେଉଛନ୍ତି କି ନଷ୍ଟ ହେଉଛନ୍ତି, ସେସବୁ ବି ଗୋଟେ ବହୁତ ବଡ ପ୍ରଭାବ ପକାଇ ହେଉଛି ଡାଇବେଟିସ ରୋଗର ତିଆରି ହବାରେ।
1: ଏଇ ଯୋଉ ମଧୁମେହ ରୋଗଟାକୁ ଯଦି ଆମେ ନିୟନ୍ତ୍ରଣ କରିପାରିବାନି ତ ତାହେଲେ କଣ ସବୁ ଜଟିଳ ପରିସ୍ଥିତି ସୃଷ୍ଟି ହେଇପାରିବ?
0: ହଁ, ମଧୁମେହ ଗୋଟିଏ ହେଉଛି ଏମିତି ମାନେ ଆମେ ଘରକୁ ପଶିବା ପାଇଁ ଗୋଟେ ଗେଟ୍ ଟା ଗେଟ୍ ଖୋଲିଲେ ଘର ଭିତରେ ସବୁ ରୁମ୍ ଆମ ପାଇଁ ଆକ୍ସେସ ହେଇଯାଏ, ସେମିତି ମଧୁମେହ ଗୋଟେ ନିଜେ ଗୋଟେ ଗେଟ୍ ଭଳିଆ। ମଧୁମେହ ରୋଗ ୱାନ୍ସ ଯଦି ବଡିରେ ଆସିଗଲା ତ ସିଏ ସବୁର ଆମର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଧୀରେ ଧୀରେ ଧୀରେ ଧୀରେ ଆଫେକ୍ଟ କରିବା ଆରମ୍ଭ କରିଦିଏ, ସେଥିରେ କିଡ଼ନୀ ହଉ, ହାର୍ଟ ହଉ, ଲଙ୍ଗସ ହଉ, ଯେତିକି ଅଙ୍ଗ ପ୍ରତ୍ୟଙ୍ଗ ଅଛି ସମସ୍ତେ ମାନେ ତା ଦ୍ୱାରା ସଂକ୍ରମିତ ହେବାର ଆରମ୍ଭ ହେଇଯାଏ, ଧୀରେ ଧୀରେ ଛୋଟ ଛୋଟ ରୋଗ ଡେଭଲପ୍ ହବ, କିଡ଼ନୀର ପ୍ରପର୍ଲି ପରିସ୍ରା ଯେମିତି ପରିସ୍ରା ଯେମିତି ଲକ୍ଷଣରେ ଯେମିତି ଯାଉଛି ପରିସ୍ରା ଅଧିକା ହବା ଇଏ ହବା, କିଡ଼ନୀ ପ୍ରପର୍ଲି ରେଗୁଲେଟ କରିପାରିବନି, ଡାଇବେଟିସ ପ୍ରପର କଣ୍ଟ୍ରୋଲ ନହେଲେ ଆମର ବଡିର ଅନ୍ୟାନ୍ୟ ଯେମିତି ସବୁ ପାର୍ଶ୍ୱ ପ୍ରତିକ୍ରିୟା ଟାଇପ୍ର ଯେମିତି ମାନେ ଆମ ଗଳା ଝିମ୍ଝିମ୍ ହେଇଯିବା, ଏସବୁ ଜିନିଷ ଲକ୍ଷଣ, ଆଣ୍ଠୁଗଣ୍ଠି ଦରଜ କରିବା, ଠିକସେ ମାନେ ଅଳସୁଆ ଲାଗିବା, ବସି ଉଠି ନପାରିବା, ଏମିତି ବହୁତ ଜିନିଷ ଲକ୍ଷଣ ଦେଖାଯିବ, ତ ସେଇ ଜିନିଷଟା ପାଇଁ ଏଟା କଣ୍ଟ୍ରୋଲ ମେଜରଟା ନିହାତି ଦରକାର।
1: ଏଇ ଯୋଉ ଆମେ ମଧୁମେହ ପାଇଁ ଯେଉଁ ସବୁ ଔଷଧ ସେବନ କରୁଛେ, ଔଷଧ ସହିତ ଜୀବନଶୈଳୀର କେଉଁ ପରିବର୍ତ୍ତନଟା ସବୁଠାରୁ ଅଧିକ ଫଳଦାୟକ ଜଣେ ରୋଗୀ ପାଇଁ?
0: ଔଷଧ ତ ନିୟମିତ ଭାବରେ ଚାଲିବ, ୱାନ୍ସ ଯଦି ସେ ଡିଟେକ୍ଟ ହେଉଛନ୍ତି ଔଷଧ ନିହାତି ଚାଲିବ, କିନ୍ତୁ ତା ସହିତ ବି ଜୀବନଶୈଳୀ ବହୁତ ମୁଖ୍ୟ ଭୂମିକା ରହୁଛି, ହେଲେ ଔଷଧ ଯେ ସବୁ ଜିନିଷ ପରିବର୍ତ୍ତନ କରିଦେବ ସେ ନାହିଁ, ଆମେ ଔଷଧ ମାତ୍ରା କମେଇବା, ଔଷଧର ଯେମିତି କମ୍ ଖାଇବା, ଆଉ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବା, ଯେମିତି ଫିଜିକାଲ ଆମର ଏକ୍ସରସାଇଜ ଯେମିତି ଶାରୀରିକ ବ୍ୟାୟାମ କରିବ, ତା ସହିତ ହଉଛି ଯୋଗ କରିବ, ଲାଇଫ ଷ୍ଟାଇଲ ପ୍ରାକ୍ଟିସ ଯେମିତି ଆମର ଖାଦ୍ୟପେୟର ପ୍ରପର ଟାଇମରେ ଖାଇବା, ପ୍ରପର ଖାଦ୍ୟ ଖାଇବା, ନାହିଁ କି ଆଉଟସାଇଡ ଫାଷ୍ଟଫୁଡ୍ ଫୁଡ୍ ଖାଇଦେବା ଆଜି ଟାଇମ୍ ନାହିଁ, କେବେ କେବେ ନିଜକୁ ଏକ୍ସକ୍ୟୁଜେସ ଦେବା କି ସେସବୁ ଜିନିଷ ବନ୍ଦ କରିବେ, ବାସ୍ ଲାଇଫ ଷ୍ଟାଇଲରେ ବହୁତ ବଡ ଇମ୍ପାକ୍ଟ ଅଛି ମ୍ୟାଡମ୍। ଯଦି ଲାଇଫ ଷ୍ଟାଇଲ ଠିକସେ ଚାଲିଲା ମାନେ ପ୍ରପର ଟାଇମରେ ସକାଳୁ ଉଠିବା, ଖାଇବା ଆଣ୍ଡ ରେଷ୍ଟ କରିବା, କୌଣସି କାମରେ ଯିବା, ଏସବୁ ଜିନିଷ ପ୍ରପର ଟାଇମରେ ହେଇଗଲା, ମିନିମମ ଏକ୍ସରସାଇଜ ହେଲେ ବି ଆମେ ଜଣେ ମଧୁମେହରୁ ନିହାତି ରକ୍ଷା ପାଇପାରିବ, ଇଭେନ ମଧୁମେହ ହେଇଥିଲେ ବି ସେ ଆଗାମୀ ଦିନରେ ଅଧିକ ଜଲ୍ଦି କିଛି ଡ୍ୟାମେଜ ରୂପ ନ ନବ, ସେଥିପାଇଁ ଆମେ ଅଟକେଇ ପାରିବା।
1: ମଧୁମେହ ରୋଗ ବିଷୟରେ ତ ଆପଣ ଖୁବ ସୁନ୍ଦର ଭାବରେ କହିଲେ, ଯେହେତୁ ଆମେ ମଧ୍ୟ ଜାଣିବାକୁ ପାଉଛେ ଯେ ସଚେତନତା ହିଁ ଆମ ପାଇଁ ସୁରକ୍ଷା, ତ ଶେଷରେ ଆପଣ ଆମ ଶ୍ରୋତାବନ୍ଧୁଙ୍କୁ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ମୁଁ ଆପଣ ଭଲ ଗୋଟେ ବାର୍ତ୍ତା ମୋ ପୂର୍ବରୁ ରଖିଲେ, ସଚେତନତା ହିଁ ଆମ ସୁରକ୍ଷା। ଆକ୍ଚୁଆଲି ଏଟା ଠିକ କଥା କହିବି, ମୁଁ ଅଧିକ କିଛି ତା ଉପରେ କହିବିନି, ସଚେତନ ରହିବା ହଉଛି ଆମ ପ୍ରିକସନ ଟା ସବୁଠୁ ଇମ୍ପୋର୍ଟାଣ୍ଟ, ରାଦର କି ଆମକୁ ରୋଗ ହେଲା ପରେ ଆମେ କିଛି ଚିନ୍ତା କରିବା, ତ ସଚେତନତା ଯଦି ଯେତେ ଆର୍ଲି ଏଜ୍ରୁ ଯେତେ ସମୟରୁ ଆମେ ନିଜ ଜୀବନଶୈଳୀ ପ୍ରତି ସଚେତନ ହେଇଯିବା, ମାନେ ନିଜକୁ ଅଳସୁଆ କୋଣକୁ କାଢିକି ଆମେ ଯଦି ପରିବର୍ତ୍ତନଶୀଳ ରାସ୍ତାରେ ଚାଲିବା, ଏବଂ ଖାଦ୍ୟ ପ୍ରପର୍ଲି ଖାଇବା।

0: ବିଶ୍ରାମ ଯେତିକି ନବା କଥା ନିହାତି ନବା, ଏକ୍ସରସାଇଜେସ କରିବା, ଏବଂ ଏବଂ ଯଦି ଆଉ କିଛି ବି ଆଉଟସାଇଡ ଫୁଡ ହଉ କିମ୍ବା କୌଣସି ଜିନିଷକୁ ଆମେ ବର୍ଜନ କରିବା, ତାହେଲେ ଆମେ ଯାଇ ଗୋଟେ ସୁନ୍ଦର ସୁସ୍ଥ ସମାଜ ପରିକଳ୍ପନା କରିପାରିବା ଏବଂ ସମସ୍ତେ ଖୁସିରେ ରହିପାରିବେ। ଡାଇବେଟିସ ଫ୍ରି ଗୋଟେ ସମାଜ ବି ଆମ ଭାରତ ବର୍ଷରେ ପାଇଲେ ବହୁତ ଖୁସି ଲାଗିବ, କାରଣ ଭାରତ ଗୋଟେ ଡାଇବେଟିସ ପ୍ରବଣିତ ଦେଶ।
1: ଧନ୍ୟବାଦ ସାର୍, ଆପଣ ଏତେ ସୁନ୍ଦର ବାର୍ତ୍ତା ଆମ ଶ୍ରୋତା ବନ୍ଧୁଙ୍କୁ ଦେଇଛନ୍ତି, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ମଧ୍ୟ ଆମ ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।

ଶିଶୁର ସୁସ୍ଥ ବିକାଶ ଓ ଉଜ୍ଜଳ ଭବିଷ୍ୟତ ପାଇଁ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଟିକା ଯାହାକି ଶିଶୁମାନଙ୍କୁ ବିଭିନ୍ନ ରୋଗ ବା ସଂକ୍ରମଣରୁ ସୁରକ୍ଷା ଦେଇଥାଏ। ଜନ୍ମରୁ ଆରମ୍ଭ କରି ନିର୍ଦ୍ଧାରିତ ସମୟରେ ସମସ୍ତ ଟିକା ନେବା ଅତ୍ୟନ୍ତ ଆବଶ୍ୟକ। ଅନେକ ସମୟରେ ଟିକା ନେବା ପରେ ସାମାନ୍ୟ ଜ୍ୱର କିମ୍ବା ବ୍ୟଥା ହୋଇପାରେ, କିନ୍ତୁ ଏହା ସାଧାରଣ କଥା ଏବଂ କିଛି ଦିନ ମଧ୍ୟରେ ଏହା ଠିକ୍ ମଧ୍ୟ ହୋଇଯାଏ। ତେଣୁ ଭୟଭୀତ ନ ହୋଇ ନିଜ ପିଲାଙ୍କ ଟିକାକରଣ ଠିକ୍ ସମୟରେ ସାରିଦିଅନ୍ତୁ। ନିଜ ପିଲାର ଟିକାକରଣ କାର୍ଡକୁ ସୁରକ୍ଷିତ ରଖନ୍ତୁ ଏବଂ ପରବର୍ତ୍ତୀ ଟିକାର ତାରିଖକୁ ଠିକ୍ ଭାବେ ମନେ ରଖନ୍ତୁ। ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର, ଆଶାକର୍ମୀ କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ସହ ଯୋଗାଯୋଗ କରି ଟିକାକରଣ ସମ୍ପର୍କରେ ସୂଚନା ପାଆନ୍ତୁ। ସମ୍ପୂର୍ଣ୍ଣ ଟିକାକରଣ ହେଉଛି ଶିଶୁଙ୍କ ସୁସ୍ଥ ଜୀବନର ସୁରକ୍ଷା କବଚ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଯେ ବର୍ତ୍ତମାନ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ତେବେ ଏହି କାମନାର ସହିତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଚାହୁଁଛି। ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

ଶୁଣିଲେ ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା କରିଥିଲେ ନିଶାରାଣୀ ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବା ସନ୍ତୁର୍ ପାଦନ। ପରିବେଷଣ କରୁଛନ୍ତି ପଣ୍ଡିତ ଶିବ କୁମାର ଶର୍ମା।

0: ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ସନ୍ତୁର ବାଦନ। ପରିବେଷଣ କଲେ ପଣ୍ଡିତ ଶିବ କୁମାର ଶର୍ମା, ରାଗ ମିଶ୍ର, ଶିବରଞ୍ଜନୀ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं सर फिरोजी। प्रधानमंत्री नरेंद्र मोदी सेशल्स के 50वें स्वतंत्रता दिवस समारोह में विशिष्ट अतिथि के रूप में शामिल होने के लिए विक्टोरिया पहुंचे। भारत ने सेशल्स को विकास

5:30 ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଭେଟିଦେବୁ ସନ୍ଧ୍ୟା 6:05। ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ

5:30 ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଭେଟିଦେବୁ ସନ୍ଧ୍ୟା 6:05। ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ପ୍ରଚାର କରିବୁ ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:13। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53।